ହଁ ବନ୍ଧୁ, ଆମ ଦେଶର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତି ଆମର ଗର୍ବର ବିଷୟ। ଶତାବ୍ଦୀ ଧରି ଏହି ମାଟି ଅନେକ ବୀର ସନ୍ତାନଙ୍କୁ ମଧ୍ୟ ଜନ୍ମ ଦେଇଛି, ଯେଉଁମାନେ ଜନ୍ମଭୂମିର ସ୍ୱାଧୀନତା ଓ ମର୍ଯ୍ୟାଦା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ସେମାନଙ୍କ ତ୍ୟାଗ ଓ ବଳିଦାନ ଆମକୁ ସେହି ଶିକ୍ଷା ଦିଏ ଯେ ଜନ୍ମଭୂମି ସର୍ବୋପରି, ଜନ୍ମଭୂମି ପାଇଁ ଜୀବନ ଦେବା ମଧ୍ୟ ଗର୍ବର ବିଷୟ। ସେହି ମହାନ ବୀରମାନଙ୍କର ରକ୍ତରେ ଏହି ମାଟି ପବିତ୍ର ହୋଇଛି, ତେଣୁ ଆମେ ଏହାକୁ ମାନେ ଆମର ଦେଶର ମାଟିକୁ ଆମେ ଜନ୍ମଭୂମି ବୋଲି କହିଥାଉ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ଶନିବାର 1948 ଶତାବ୍ଦ ବୈଶାଖ ମାସର ଦିନ 19 ଇଂରାଜୀ 2026 ମସିହା ମେ ମାସର 9 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଶ୍ରୋତାମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 100.4 ମେଗାହର୍ଜ ଯୋଗେ।

ଶ୍ରୀକ୍ଷେତ୍ର ଧାମରେ ମହାପ୍ରଭୁ ଭାଇ ଭଉଣୀଙ୍କ ସହ ଅବସ୍ଥାନ କରିଛନ୍ତି ରତ୍ନ ସିଂହାସନ ଉପରେ। ବିଧିବିଧାନ ପୂର୍ବକ ନୀତି ନିୟମ ଅନୁସାରେ ସମସ୍ତ ପ୍ରକାରର ସେବା ପୂଜାବିଧି ପାଳନ ହୋଇଆସୁଛି ପରମ୍ପରା ମୁତାବକ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆସ୍ଥାନ ବା ବସିବା ସ୍ଥାନକୁ ରତ୍ନ ସିଂହାସନ କୁହାଯାଏ। ପୁରାଣ ଶାସ୍ତ୍ର ପଣ୍ଡିତମାନଙ୍କର ବାଣୀ ଅନୁସାରେ ଲକ୍ଷ୍ମୀ ଶାଳଗ୍ରାମ ସହିତ ନାନା ଆଦି ମୂଲ୍ୟବାନ ଧାତୁରେ ନିର୍ମିତ ହୋଇଥିବା ସିଂହାସନରେ ସେ ବିଗ୍ରହମାନେ ପୂଜା ପାଉଛନ୍ତି, ଯାହାକୁ ରତ୍ନ ସିଂହାସନ କୁହାଯାଇଥାଏ।

ରତ୍ନ ସିଂହାସନରେ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚକ୍ରରାଜ ସୁଦର୍ଶନ, ଭୂଦେବୀ, ଶ୍ରୀଦେବୀ, ମଦନ ମୋହନ ଅବସ୍ଥାନ କରି ଭକ୍ତମାନଙ୍କୁ ମୋକ୍ଷ ପ୍ରଦାନ କରୁଛନ୍ତି। କେହି କେହି ଭାବନ୍ତି ରତ୍ନ ସିଂହାସନରେ ସମୁଦାୟ ଚତୁର୍ଦ୍ଧା ମୂର୍ତ୍ତି ଅଛନ୍ତି, ମାନେ ବଳଭଦ୍ର ଠାକୁର, ସୁଭଦ୍ରା ମା, ଜଗନ୍ନାଥ ମହାପ୍ରଭୁ ଆଉ ଚକ୍ରରାଜ ସୁଦର୍ଶନ। କିନ୍ତୁ ରତ୍ନ ସିଂହାସନରେ ମୋଟ ସାତଗୋଟି ଦେବାଦେବୀ ଅଛନ୍ତି। ପ୍ରତ୍ୟେକ ଦିନ ନୀତି ନିୟମ ବିଧି ବିଧାନ ପୂର୍ବକ ସେବା କରୁଛନ୍ତି ସେବାୟତମାନେ। ରତ୍ନ ସିଂହାସନରେ ଅବସ୍ଥାନ କରିଥିବା ମହାପ୍ରଭୁମାନଙ୍କୁ, ଶ୍ରୀ ବିଗ୍ରହମାନଙ୍କୁ।

କଳା ମୁଗୁନୀ ପଥରରେ ନିର୍ମିତ ସେହି ରତ୍ନ ସିଂହାସନ ଉପରକୁ ନିର୍ଦ୍ଦିଷ୍ଟ ସେବା ପ୍ରଦାନ କରୁଥିବା କିଛି ସେବାୟତମାନେ ଯିବାର ଅନୁମତି ରହିଛି, ଯେଉଁମାନେ ଶ୍ରୀବିଗ୍ରହମାନଙ୍କୁ ବିଭିନ୍ନ ପ୍ରକାରର ବେଶ, ଚନ୍ଦନ ଲାଗି, ଅଳଙ୍କାର ଲାଗି, ବସ୍ତ୍ର ଲାଗି ଇତ୍ୟାଦି ସେବା ପ୍ରଦାନ କରିଥାନ୍ତି।

ଚକା ବୈଠିରେ ଚକା ପାରିଛି ସେ ଚକା ନୟନକୁ ଚାହା। ହଁ, ରତ୍ନ ସିଂହାସନରେ ଦାରୁମୂର୍ତ୍ତିଙ୍କୁ ଦେଖିବୁ ଯେବେ ତୁ ଯା। ବଡ଼ ଅଦ୍ଭୁତ ଅବୟବ ଠାଣିରେ ଠାକୁରେ ଅବସ୍ଥାନ କରିଛନ୍ତି ଶ୍ରୀମନ୍ଦିରର ଗର୍ଭଗୃହ ରତ୍ନ ସିଂହାସନ ଉପରେ।

ପୁରାଣରେ ବର୍ଣ୍ଣିତ ଅଛି, ଯେଉଁ ଭକ୍ତମାନେ ରତ୍ନ ସିଂହାସନ ଉପରେ ଅବସ୍ଥାନ କରିଥିବା ଚତୁର୍ଦ୍ଧ ମୂର୍ତ୍ତିଙ୍କୁ ବା ଶ୍ରୀ ବିଗ୍ରହମାନଙ୍କୁ ଦର୍ଶନ କରନ୍ତି, ସେମାନଙ୍କର ପୁନର୍ଜନ୍ମ ନଥାଏ, ବହୁ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସେଇଥିପାଇଁ ତ ଅଗଣିତ ଭକ୍ତମାନେ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭିଡ଼ ଜମାନ୍ତି ଗରୁଡ଼ଙ୍କ ପଛରେ। ଆଉ ଗରୁଡ଼ଙ୍କ ପଛରେ ଥାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର ମଧ୍ୟ ଅପୂର୍ବ ସୌଭାଗ୍ୟ ମିଳିଥାଏ ସେହିମାନଙ୍କୁ, ଯେଉଁମାନେ ପ୍ରକୃତରେ ମହାପ୍ରଭୁଙ୍କୁ ସମର୍ପିତ ହୋଇଥାନ୍ତି, ମହାପ୍ରଭୁଙ୍କୁ ନିଜର ସର୍ବସ୍ୱ ବୋଲି ଭାବି ସାରିଥାନ୍ତି। ହଁ, ରତ୍ନ ସିଂହାସନରେ ଶ୍ରୀ ବିଗ୍ରହମାନଙ୍କୁ ଦର୍ଶନ କରିବାର ମଧ୍ୟ ନିର୍ଦ୍ଦିଷ୍ଟ ନୀତି ନିୟମ ବିଧିବିଧାନ ରହିଛି। ପ୍ରଥମେ ଅରୁଣ ସ୍ତମ୍ଭଙ୍କୁ ଦର୍ଶନ, ତାପରେ ବାଇଶି ବାବଚ୍ଛଙ୍କୁ ଦର୍ଶନ, ତାପରେ ଗରୁଡ଼ ସ୍ତମ୍ଭକୁ ଦର୍ଶନ, ଗରୁଡ଼ଙ୍କ ପଛରେ ଥାଇ ଶ୍ରୀ ବିଗ୍ରହମାନଙ୍କୁ ଦର୍ଶନ କରିବାର ବିଧି ରହିଛି। ନିଶ୍ଚିତ ଆପଣମାନେ ମହାପ୍ରଭୁଙ୍କୁ ରତ୍ନ ସିଂହାସନରେ ଦର୍ଶନ କରିଥିବେ ଆଉ ନିଜକୁ ଧନ୍ୟ ମନେ କରିଥିବେ। ତେବେ ଶାସ୍ତ୍ରକାରମାନେ ମତ ରଖନ୍ତି, ଯେଉଁ ଜିନିଷ ବା ଦ୍ରବ୍ୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରତ୍ନ ସିଂହାସନରେ ଥରେ ଲାଗି ହୋଇଯାଏ, ସେହି ଅପୂର୍ବ ଜିନିଷ ଦୁର୍ଲଭ ହୋଇଯାଏ ବା ସେହି ଦ୍ରବ୍ୟ ଦୁର୍ଲଭ ହୋଇଯାଏ। ଶ୍ରୀଦିଅମାନଙ୍କୁ ସମର୍ପଣ କରାଯାଉଥିବା ପ୍ରତିଟି ତୁଳସୀ ଫୁଲ ଆଳତୀ ଏବଂ ନୈବେଦ୍ୟ ସବୁକିଛି ଅତ୍ୟନ୍ତ ପବିତ୍ର ଏବଂ ଦିବ୍ୟ ହୋଇଯାଏ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଭାଗ ତିରିଶ ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ ସରସ୍ୱତୀ ନଦୀ କୂଳରେ ପହଞ୍ଚି ଦେଖିଲେ ରାଜପୋଷାକ ପିନ୍ଧିଥିବା ଜଣେ ଶୂଦ୍ର ଲୁହାବାଡ଼ିରେ ଗୋଟାଏ ପାଦରେ ଚାଲୁଥିବା ବୃଷଭର ସେହି ପାଦଟିକୁ ପିଟିବାରେ ଲାଗିଛି। ଗାଈଟି ବୃଷଭର ଦୁଃଖ ଦେଖି କାନ୍ଦୁଛି। ଗାଈଟିର ଶରୀର ସରୁ ଓ ସେ ଭୋକିଲା ଜଣାପଡ଼ୁଛି। ସେହି ପିଟୁଥିବା ଲୋକକୁ ରାଜା ପଚାରିଲେ, ଏ ବୃଷଭକୁ କାହିଁକି ପିଟୁଛୁ? ମୁଁ ତୋର ପ୍ରାଣସଂହାର କରିବି। ବୃଷଭକୁ ପଚାରିଲେ, ତୁ ଗୋଟାଏ ଗୋଡ଼ରେ ଚାଲୁଛୁ କାହିଁକି? ତୋର ଆଉ ତିନୋଟି ଗୋଡ଼ କୁଆଡ଼େ ଗଲା? ଗାଈଟିକୁ ମଧ୍ୟ ପଚାରିଲେ, ତୁ କାହିଁକି କାନ୍ଦୁଛୁ? ମୁଁ ଏ ରାଜ୍ୟର ପାଳକ ଥାଉ ଥାଉ ତୋର ଦୁଃଖ କ'ଣ?

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 30ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ତୃପ୍ତି ଦାସ, ବାଦଲ କୁମାର ଆଚାର୍ଯ୍ୟ, ଶୈଳଭାମା ମହାପାତ୍ର ଏବଂ କୃଷ୍ଣ ଚନ୍ଦ୍ର ରାୟ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟାକ ଏବେ ଶୁଣନ୍ତୁ ପାଣିପାଗର ସୂଚନା। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ସ୍ଥାନେ ସ୍ଥାନେ ଆକାଶ ମେଘାଚ୍ଛନ୍ନ କରିପାରେ ଏବଂ କୋଉଠି ନା କୋଉଠି ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏ ବର୍ଷା କାଳବୈଶାଖୀ ଜନିତ ବର୍ଷା। ଏଥିଲା ପାଣିପାଗର ସୂଚନା।

ଆଜି ହେଉଛି ଦେଶପ୍ରେମୀ ଗୋପାଳକୃଷ୍ଣ ଗୋଖଲେଙ୍କର ଶୁଭ ଜନ୍ମଦିନ। ଏହି ଅବସରରେ ଆମେ ଜଣାଉଛୁ ସମ୍ମାନ ଏବଂ ହୃଦୟରୁ ଅନେକ ଅନେକ ଶୁଭକାମନା।

ଆଜି ହେଉଛି ପଣ୍ଡିତ ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କର ଶୁଭ ଜନ୍ମ ଦିବସ। ଏହି ଅବସରରେ ଆମେ ଜଣାଉଛୁ ଅଜସ୍ର ସମ୍ମାନ ଏବଂ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ମଦନ ମୋହନ ପାଢ଼ୀ। ଶୁଭ ସକାଳ ସକାଳ 7:25। ମର୍ଣ୍ଣିଂ ମେଲୋଡି ସକାଳ 8:30। ସକାଳ 9:00 ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍, ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ସ ମାଧ୍ୟମରେ ନିଜର ମତ ରଖିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ସକାଳ 10:00, ଦିନ 11:00 କଳାକାର। ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟମ୍ପ୍ଡ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ମଧ୍ୟାହ୍ନ 12:00 କିଛି କଥା କିଛି ଗୀତ କାର୍ଯ୍ୟକ୍ରମରେ ଶୁଣିପାରିବେ କେତୋଟି ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆଜି ଚର୍ଚ୍ଚାରେ ଦିନ 1:10, ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ରଖିପାରିବେ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ। ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 3:00 ଶୁଣିବେ ମୋ ଦେଶ, ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ଭେ ଶୁଣିବେ ଅପରାହ୍ନ 4:50। ଡାଇଲିନ୍ ଲାଇଭ୍

ଚିଟ୍ଚାଟ୍ ଶୁଣିବେ ଅପରାହ୍ନ 5:02। ଏଥିରେ ନିଜର ମତାମତ ଫୋନ୍ କଲ୍ସ ମାଧ୍ୟମରେ ସେୟାର କରିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 12ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ 6:30। ସନ୍ଧ୍ୟା ଆସର ଶୁଣିବେ 7:25। ରାତି 8:02 ଗୀତରେ ମିତରେ ଅଭୁଲା ସ୍କୃତି ଶୁଣିବେ ରାତି 9:15। ରାତି 10:00 ରେନ୍ବୋ ଏସ୍ଏମ୍ଏସ୍। ଏହି ଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ। କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ବିଜେପିର ବିଧାୟକ ଦଳ ବୈଠକରେ ଗତକାଲି ଶୁଭେନ୍ଦୁଙ୍କ ନାମ ନେଇ ସର୍ବସମ୍ମତି ପ୍ରକାଶ ପାଇଥିଲା। ବିଶିଷ୍ଟ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିଡି ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଲାହିଡି ପୂର୍ବରୁ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଏବଂ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ ଥିଲେ। ରାଜ୍ୟର ଗ୍ରାମୀଣ ବିଦ୍ୟୁତ୍କରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାର ଦେଉଳିଠାରେ ନୂତନ 33x11 kV 10 MVA ପ୍ରାଥମିକ ସବ୍ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଭାସୀ ମାଧ୍ୟମରେ ଏହାର ଉଦ୍ଘାଟନ କରିଛନ୍ତି। ଏହି ନୂତନ ସବ୍ଷ୍ଟେସନ ଦ୍ୱାରା 6 ପଞ୍ଚାୟତର 15,000ରୁ ଅଧିକ ପରିବାର ଉପକୃତ ହେବେ। ଧାମରାସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ଟେକ୍ନିକାଲ ଆଡ୍ଭାନ୍ସଡ୍ ରେଞ୍ଜ ଆଗୁମେଣ୍ଟେସନ ଟିଆର୍ଏ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଏହି କ୍ଷେପଣାସ୍ତ୍ର 5,000 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା ସହ ଏହାର ଲମ୍ବ 17 ମିଟର ରହିଛି। ଏହା ସାଧାରଣ ଅନିୟନ୍ତ୍ରିତ ୱାର୍ହେଡ୍କୁ ନିଖୁଣ ଭାବେ ଲକ୍ଷ୍ୟଭେଦୀ ଅସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ ଖର୍ଚ୍ଚ ସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇବା ସହ ଏହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ରାଜସ୍ୱ ପର୍ଷଦ ଅଧୀନସ୍ଥ ରିଭିଜନ କୋର୍ଟଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। କୋର୍ଟଗୁଡ଼ିକରେ ମାମଲାର ତ୍ୱରିତ ଶୁଣାଣି ପାଇଁ ପଦକ୍ଷେପ ନେବାକୁ ବୈଠକରେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଖାଲି ପଡ଼ିଥିବା କୋର୍ଟଗୁଡ଼ିକର ପଦବୀଗୁଡ଼ିକ ତୁରନ୍ତ ପୂରଣ କରାଯିବ ଓ କୋର୍ଟ ପରିଚାଳନାକୁ ଅଧିକ ମଜବୁତ କରିବାକୁ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଜମିଜମା ମାମଲାଗୁଡ଼ିକରେ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରାଯିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

0: ରାଜସ୍ୱ ପର୍ଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ 41ଟି ରିଭିଜନ କୋର୍ଟର ପ୍ରିଜାଇଡିଂ ଅଧିକାରୀମାନେ ଯୋଗ ଦେଇଥିଲେ। ଭୁବନେଶ୍ୱରସ୍ଥିତ ପୁଲିସ୍ ସେବା ଭବନଠାରେ ଜୁଭେଣ୍ଟିକା କିଶୋର କିଶୋରୀମାନଙ୍କ ସହ ପୁଲିସ୍ର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କହିଛନ୍ତି, ଏହା ମାଧ୍ୟମରେ ପୁଲିସ୍ କିଶୋର କିଶୋରୀମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସେମାନଙ୍କ ସୁରକ୍ଷା ପ୍ରତି ଅଧିକ ସଚେତନ ଓ ଯତ୍ନବାନ ହେବା ଉଚିତ। ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରାୟ 555ଟି ପୁଲିସ୍ ଥାନାର 15,000ରୁ ଅଧିକ କିଶୋର କିଶୋରୀ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଓ ଛତ୍ରପୁର ଥାନା ଏବଂ ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ପକ୍ଷରୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଛତା ବିଜେ କାହାଳୀ ସହ ପଟୁଆରରେ ଆଜ୍ଞାମାଳ ବିଜେ ହେବେ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ପ୍ରତି ରଥର ଦୁଇଟି ଚକରେ ଅଖଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭଉରୀ ବିଧି ଅନୁଷ୍ଠିତ ହେବ। ସୁବର୍ଣ୍ଣପୁର ଜିଲ୍ଲା ରେଡ୍କ୍ରସ୍ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ କରିବାକୁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଥିଲେ। ଶିବିରରେ ମୋଟ 21 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ରାମାୟଣ ମା'ଙ୍କ ଠାକୁରାଣୀ ଯାତ୍ରାର ପଞ୍ଚମ ଦିନରେ ମା'ଙ୍କ ଘଟ ସହର ପରିକ୍ରମା କରିଥିଲା। ପୂର୍ବାହ୍ନରେ ରୀତିନୀତି ଅନୁଯାୟୀ ପୂଜା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦହିଭାତ ଭୋଗ କରାଯାଇଥିଲା। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 2-3 ଦିନ ମଧ୍ୟରେ ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ପ୍ରାୟ ସମସ୍ତ ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ରାଜ୍ୟରେ ଆଜିଠାରୁ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହେବ। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ 34 ଜଣ ଖେଳାଳି ଅଂଶଗ୍ରହଣ କରିବେ। ଓଡ଼ିଶା ଫୁଟବଲ ଆସୋସିଏସନ୍ ଏବଂ ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ନୟାଗଡ଼ଠାରେ ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ରେ ଶରଣକୁଳ ଏଫ୍ସି ବିଜୟୀ ହୋଇଛି। ଖଣ୍ଡପଡ଼ା ଦଳକୁ 2-0 ଗୋଲ୍ରେ ପରାସ୍ତ କରି ଚାମ୍ପିୟନ୍ ହୋଇଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟାକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ମଦନ ମୋହନ ପାଢ଼ୀ।
2: ଆୟୁର୍ବେଦ ବିଶ୍ୱର ପ୍ରାଚୀନତମ ଚିକିତ୍ସା ପଦ୍ଧତି ଯାହା ପ୍ରାୟ 1000 ଖ୍ରୀଷ୍ଟପୂର୍ବର ଭାରତୀୟ ମହର୍ଷିମାନଙ୍କ ଦ୍ୱାରା ରଚିତ ହୋଇଥିଲା। ଏହା କାୟ ଚିକିତ୍ସା ଶଲ୍ୟ ଚିକିତ୍ସା ପରି 8 ଅଙ୍ଗରେ ବିଭକ୍ତ କରାଯାଇ ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା। ଏହାର ଉଦ୍ଦେଶ୍ୟ ଥିଲା ସୁସ୍ଥ ଲୋକର ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ରୋଗୀର ରୋଗ ଉପଶମ କରିବା। ମୁଖ୍ୟତଃ ବିଭିନ୍ନ ବୃକ୍ଷଲତାର ଅଂଶବିଶେଷକୁ ନେଇ ଚିକିତ୍ସା କରାଯାଉଥିଲେ ମଧ୍ୟ କେତେକ ଧାତୁ ଏବଂ ଖନିଜ ଦ୍ରବ୍ୟର ଶୋଧନ ତଥା ଭସ୍ମ ତିଆରି କରାଯାଇ ଔଷଧ ଭାବରେ ମଧ୍ୟ ପ୍ରୟୋଗ କରାଯାଏ। ଆମର ଚିକିତ୍ସାରେ ଔଷଧ ସହିତ ଆହାର ଏବଂ ବିହାରର ମଧ୍ୟ ଭୂମିକା ରହିଥିଲା। ବର୍ତ୍ତମାନ ଆଧୁନିକ ଚିକିତ୍ସା ପଦ୍ଧତି ଅନେକ ସଫଳ ଚିକିତ୍ସା ଏବଂ ଶଲ୍ୟକର୍ମ କରିପାରୁଥିଲେ ମଧ୍ୟ କେତେକ ରୋଗର ସଫଳ ଚିକିତ୍ସା ବା ସନ୍ତୋଷଜନକ ଚିକିତ୍ସା ହୋଇପାରୁ ନାହିଁ। ତେଣୁ ଅନେକ ରୋଗର ସମାଧାନ ଆୟୁର୍ବେଦ ଚିକିତ୍ସା ଦ୍ୱାରା ସମ୍ଭବ। ଏହା ଭିନ୍ନ ଆୟୁର୍ବେଦ ଚିକିତ୍ସା କୁପ୍ରଭାବ ବିହୀନ, ତେଣୁ ସମଗ୍ର ପୃଥିବୀରେ ଆୟୁର୍ବେଦ ଚିକିତ୍ସାର ଆଦର ବଢ଼ିବାରେ ଲାଗିଛି। ଆମର ଭାରତବର୍ଷରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ ବିଶେଷ କରିକି ଗର୍ଭବତୀ ମହିଳା ଏବଂ ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି ଏବଂ ଶିଶୁମାନଙ୍କର ଶାରୀରିକ ଏବଂ ମାନସିକ ବୃଦ୍ଧି ବାଧିତ ହେଉଛି। ଆମର ବୈଶ୍ୱିକ ଯେଉଁ କ୍ଷୁଧା ସୂଚକାଙ୍କ ବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥାନ 94 ଏବଂ ପ୍ରାୟ 39% ଶିଶୁ କୁପୋଷଣର ଶିକାର ହେଉଛନ୍ତି। ଏକ ପକ୍ଷରେ ଧନିକ ବର୍ଗରେ ବା ସହରାଞ୍ଚଳରେ ଓଜନ ଅଧିକ ଏବଂ ତାହାର ଉପଦ୍ରବଜନିତ ରୋଗ ସୃଷ୍ଟି ହେଉଥିବା ବେଳେ ଅନ୍ୟପକ୍ଷରେ କୁପୋଷଣ ଜନିତ ରୋଗ ସୃଷ୍ଟି ହେଉଛି। ତେଣୁ ଏ କ୍ଷେତ୍ରରେ ବହୁତ ଶସ୍ତା ଏବଂ ସୁଲଭ ଉପାୟରେ ଆୟୁର୍ବେଦ ପଦ୍ଧତି ଅବଲମ୍ବନ କରିକି ଆମେ କୁପୋଷଣରୁ ବଞ୍ଚିପାରିବା। ଆମର ଆୟୁର୍ବେଦରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି, ଯେମିତି ଶୁକଧାନ୍ୟ ବର୍ଗ, ଧାନ, ଚାଉଳ, ଗହମ

0: ବଞ୍ଚିପାରିବା। ଆମର ଆୟୁର୍ବେଦରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି, ଯେମିତି ଶୁକଧାନ୍ୟ ବର୍ଗ, ଧାନ, ଚାଉଳ, ଗହମ, ସମିଧାନ୍ୟ ବର୍ଗରେ ଯେତେ ଡାଲି ଜାତୀୟ, ମୁଗ, ହରଡ଼, ମଟର ଆଦି ରହିଲା, ପତ୍ର ଶାଗ, ପୁଷ୍ପ ଶାଗ, ଫଳ ଶାଗ, ପନିପରିବା ରହିଲା, ଏସବୁର କ'ଣ ଗୁଣ ରହିଛି ସେଗୁଡ଼ିକ ପଥ୍ୟ ଭାବରେ ବର୍ଣ୍ଣନା ହୋଇଛି। ଏଗୁଡ଼ିକ ଅଧିକ ଖାଇଲେ ବା କେଉଁ ଖାଦ୍ୟ ଖାଇଲେ ରୋଗ ହେବ ସେ ବିଷୟରେ ମଧ୍ୟ ବର୍ଣ୍ଣନା ରହିଛି। ଆୟୁର୍ବେଦର ବର୍ଣ୍ଣନା ଅନୁସାରେ ଆମେ ସବୁ ଜିନିଷ ଭାତ, ଗହମ, ରୁଟି ସହିତ ପନିପରିବା, ଡାଲି, କ୍ଷୀର ଏବଂ ଦୁଗ୍ଧଜାତ ପଦାର୍ଥ, ମାଛ, ମାଂସ, ଅଣ୍ଡା, ଯେଉଁମାନେ ଆମିଷାଶୀ ସେମାନେ ସବୁ ମିଶେଇକି ସେବନ କରିବା ଉଚିତ। ଆହୁରି ମଧ୍ୟ କୁହାଯାଇଛି, ଯଦି ଶିଶୁଟିଏ ଅଛି ତାକୁ ଭଲ ରକମ କ୍ଷୀର ହେଉନି, ତାହେଲେ ଯେଉଁ ପ୍ରସୂତା ମା ସେ ଯଦି କଳମ ଶାଗ ବା ଅମୃତଭଣ୍ଡା ଲାଉ ଏକୁ ଖାଏ, ତାହେଲେ କ୍ଷୀର ପର୍ଯ୍ୟାପ୍ତ ହୁଏ। ତେଣୁ ତାକୁ ମଧ୍ୟ ସେ ସମୟରୁ ପୋଷଣ ପ୍ରତି ଧ୍ୟାନ ଦେବା ଉଚିତ, ଏବଂ ପୋଷଣ ପରେ ପିଲାଟି ଯେତେବେଳେ କ୍ରମଶଃ ବଡ଼ ହେଉଛି ତାକୁ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଦେଉଛୁ। ଆୟୁର୍ବେଦ ପଦ୍ଧତିରେ ଆମର ପ୍ରତ୍ୟେକ ଖାଦ୍ୟ 6ଟି ରସ ବିଶିଷ୍ଟ, ଯଥା ମଧୁର ବା ମିଠା, ଅମ୍ଳ ହେବା ଖଟା, ଲବଣ ବା ଲୁଣିଆ, କଟୁ ବା ରାଗ, ତିକ୍ତ ବା ପିତା ଏବଂ କଷାୟ ବା କଷାରସ। ତେଣୁ ସବୁଦିନେ ମନୁଷ୍ୟ ଏହି ସବୁ 6ଟି ରସକୁ ମିଶେଇକି କିଛି ନା କିଛି ଖାଦ୍ୟ ଖାଇବା ଉଚିତ। ଆମର ଯେଉଁ ମୁଖ୍ୟ ଖାଦ୍ୟ ଭାତ, ରୁଟି, ଗହମ, ଏଗୁଡ଼ିକ ମଧୁର ରସ ବିଶିଷ୍ଟ। ଆମର ପନିପରିବା ମଧ୍ୟ ଆମର ଯେଉଁ ଖାଉଛୁ, ଜହ୍ନି, ଝୁଡ଼ଙ୍ଗ, ବାଇଗଣ, ଛିମ୍ବ, ଭେଣ୍ଡି, ଅମୃତଭଣ୍ଡା, ଲାଉ, ବୋଇତ କଖାରୁ, ପାଣି କଖାରୁ, କନ୍ଦମୂଳ ଆଦି ଯାହା, ଏଗୁଡ଼ିକ ମଧ୍ୟ ମଧୁର ରସ ବିଶିଷ୍ଟ। କିନ୍ତୁ ଆମକୁ କିଛି ଅମ୍ଳ ପଦାର୍ଥ ବା ସାଇଟ୍ରସ୍ ଫ୍ରୁଟ୍ ଅଳ୍ପ ମାତ୍ରାରେ ଖାଇବା ଦରକାର, ଯେଉଁଥିରେ ଲେମ୍ବୁ, କମଳା ଲେମ୍ବୁ, ତେନ୍ତୁଳି, ଦହି, ଓଉ, କରମଙ୍ଗା, ବିଲାତି ବାଇଗଣ ଭଳି ପଦାର୍ଥ ରହିଛି, ତାକୁ ଅଳ୍ପ ମାତ୍ରାରେ ଖାଇବା ଦରକାର। ଲୁଣ ଆହୁରି କମ୍ ଖାଇବା ଦରକାର, ଯେଉଁଥିରେ କି ଆମେ ଆୟୋଡିନ୍ ମିଶା ଲୁଣ ବା ରଗଡ଼ା ଲୁଣ ବା ସୈନ୍ଧବ ଲୁଣ ବା କଳା ଲୁଣ ସେବନ କରିପାରିବା। ଆଉ କଟୁ ବା ରାଗ ଜିନିଷ ଅଳ୍ପ ଖାଇବା ଦରକାର, ଯେଉଁଥିରେ ଆମର ଲଙ୍କାମରିଚ, ଗୋଲମରିଚ, ପିପଳି ଆଦିର ପ୍ରୟୋଗ ରହିଛି। ଆଉ ପିତା ମଧ୍ୟ ସମୟ ସମୟରେ ଖାଇବା ଦରକାର, ଯେମିତି ଆମର କଲରା ହେଉ, ନିମ୍ବପତ୍ର ହେଉ, ଏକୁ ସମୟ ସମୟରେ ଖାଇଲେ ଆମର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ ଏବଂ ଦେହକୁ ବିଭିନ୍ନ ରାସାୟନିକ ତତ୍ତ୍ୱ ମଧ୍ୟ ଆସିଥାଏ, ଯେଉଁଟା ରୋଗରୁ ରକ୍ଷା କରେ। ଏବଂ କିଛି କଷାଫଳ ଯେମିତି ଗୁଆଁର ହେଉ, କଇଥ ହେଉ, କାଙ୍କଡ଼ ହେଉ, ଏଭଳି କଷାଫଳ ମଧ୍ୟ କିଛି କିଛି ଖାଇବା ଦରକାର। ଏମିତି ଯଦି 6ଟି ରସକୁ ମିଶେଇକି ଆମେ ଖାଦ୍ୟ ଖାଇବା, ତାହେଲେ ଆମ ଦେହକୁ ପୁଷ୍ଟିସାର, ଜୀବସାର ଏବଂ ଅନ୍ୟାନ୍ୟ ଦରକାରୀ ରାସାୟନିକ ତତ୍ତ୍ୱ ମିଳିପାରିବ, ପୋଷଣ ମିଳିପାରିବ। ଏହା ସହିତ ଆମର କୃମି ଦୂରେଇକି ରହିବା ଦରକାର ପିଲାମାନଙ୍କର ବିଶେଷ କରିକି, ଏବଂ ହଜମ ଠିକ୍ ହେବା ଦରକାର, ତାହେଲେ ମଧ୍ୟ ପୋଷଣ ଠିକ୍ ହେବ। ଏହି ଦୁଇଟା ପ୍ରତି ଧ୍ୟାନ ଦେବା ଦରକାର। ଏବଂ ମସଲା ଭିତରେ ହଳଦୀ, ଡାଳଚିନି, ଅଳେଇଚ, ଜିରା, ଜୁଆଣୀ, ହିଙ୍ଗୁ ଆଦି ମସଲା ମଧ୍ୟ ଠିକ୍ ମାତ୍ରାରେ ବିଭିନ୍ନ ସବ୍ଜି ସହିତ ମିଶେଇକି ଖାଇବା ଦରକାର। ତେଣୁ ଆମେ ଗାଁ ଗହଳିରେ ଥିଲେ ମଧ୍ୟ ବିଭିନ୍ନ ପ୍ରକାର ଶାଗ, ମାଛ, ଅଣ୍ଡା ବା ପନିପରିବା ମିଶେଇକି ଏକ ସନ୍ତୁଳିତ ଆହାର ଯଦି ସେବନ କରିବା, ତାହେଲେ ଆମେ କୁପୋଷଣରୁ ବଞ୍ଚିପାରିବା ଏବଂ କୁପୋଷଣ ଜନିତ ରୋଗମାନଙ୍କରୁ ରକ୍ଷା ପାଇପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ମଦନ ମୋହନ ପାଢ଼ୀ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପଶ୍ଚିମବଙ୍ଗରେ ଆଜି ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ କରିବେ। କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଶପଥ ଗ୍ରହଣ ଉତ୍ସବ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ରମନ୍ତ୍ରୀ ଏବଂ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗତକାଲି ଶ୍ରୀ ଅଧିକାରୀ ରାଜ୍ୟ ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହୋଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ କୋଲକାତାଠାରେ ବିଧାୟକ ଦଳର ବୈଠକ ବସିଥିଲା। ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କହିଛନ୍ତି, ଶୁଭେନ୍ଦୁ ଅଧିକାରୀଙ୍କ ସପକ୍ଷରେ ବହୁ ପ୍ରସ୍ତାବ ଆସିଥିଲା। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ଏନ୍ ରବିଙ୍କୁ ସାକ୍ଷାତ କରି ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟରେ ଟିଏମ୍ସିର 15 ଶାସନର ଅବସାନ ପରେ ବିଜେପି ଚଳିତ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିଲା। ଶୁଭେନ୍ଦୁ ଅଧିକାରୀଙ୍କ ଘର ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ସହରରେ ଅବସ୍ଥିତ। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ତାଙ୍କ ନିର୍ବାଚନ ମଣ୍ଡଳୀ ନନ୍ଦୀଗ୍ରାମରେ ବିଜୟ ଉତ୍ସବ ପାଳନ କରାଯାଇଛି। ତାମିଲନାଡୁରେ ଟିଭିକେ ମୁଖ୍ୟ

ସି ଜୋସେ ବିଜାଙ୍କ ନେତୃତ୍ୱରେ ସରକାର ଗଠନ ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି। ଆଇୟୁଏମ୍ଏଲ୍ ଟିଭିକାକୁ ସମର୍ଥନ କରିବା ନେଇ ଅଗ୍ରାହ୍ୟ କରିଥିବାରୁ ସରକାର ଗଠନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି। ପୂର୍ବରୁ ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଆଇୟୁଏମ୍ଏଲ୍ର ମୁଖ୍ୟ ପ୍ରଫେସର ଖାଦର ମୟଦିନ କହିଛନ୍ତି ତାଙ୍କ ଦଳ ଟିଭିକେକୁ ସମର୍ଥନ ଦେବା ପାଇଁ ସମ୍ମତିପତ୍ର ପ୍ରଦାନ କରିନାହିଁ। ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ନୂତନ ସରକାର ଗଠନ ପାଇଁ ତୁରନ୍ତ ସାୟିଧାନିକ ବ୍ୟବସ୍ଥା ଆରମ୍ଭ କରିବା ଲାଗି କହିଛନ୍ତି। ନିର୍ବାଚନ ଆୟୋଗ ପକ୍ଷରୁ ନବନିର୍ବାଚିତ ବିଧାୟକମାନଙ୍କର ତାଲିକା ପ୍ରକାଶ ପାଇଥିବାରୁ ସରକାର ଗଠନ ସମୟର ଆବଶ୍ୟକତା ରହିଛି ଏବଂ ଏହା ରାଜ୍ୟ ପାଇଁ ମଙ୍ଗଳଦାୟକ ହେବ ବୋଲି ଷ୍ଟାଲିନ୍ କହିଛନ୍ତି। ସରକାର ଗଠନରେ ବିଳମ୍ବ କରିବା ଉଚିତ ନୁହେଁ ଏବଂ ରାଜ୍ୟପାଳଙ୍କୁ ଏ ଦିଗରେ ବିହିତ ବ୍ୟବସ୍ଥା ଗ୍ରହଣ କରିବା ଲାଗି ସେ ଅନୁରୋଧ କରିଛନ୍ତି। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା କେବଳ ସୀମାରକ୍ଷା ଲାଗି ନୁହେଁ ବରଂ ସମଗ୍ର ସମାଜ ପରିବେଶ ଓ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଭାରତୀୟ ସେନାର ତିରଙ୍ଗା ପର୍ବତ ଉଦ୍ଧାରକାରୀ ବଳ ଟିଏମ୍ଆର୍ର 10 ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଗତକାଲି ସେ ଏହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସଶକ୍ତ ଭାରତରେ ସୀମାଗୁଡ଼ିକ ସୁରକ୍ଷିତ ରହିବା ସହିତ ସମ୍ପ୍ରଦାୟଙ୍କ ମଧ୍ୟରେ ସଦ୍ଭାବନା ବଜାୟ ରହିଥାଏ। ଏତଦ୍ବ୍ୟତୀତ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଏ ବୋଲି ସେ କହିଛନ୍ତି। ହିମାଳୟ ଭଳି ଦୁର୍ଗମ ତଥା ସ୍ୱର୍ଶକାତର ଅଞ୍ଚଳରେ ଟିଏମ୍ଆର୍ କେବଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇନଥାଏ ବରଂ ଜାତୀୟ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଜନତାଙ୍କ ବିଶ୍ୱାସଭାଜନ ହେବା ସହିତ ସେନାବାହିନୀକୁ ସହାୟତା କରିବାରେ ଏକ ଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ସିଂ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଟ୍ରମ୍ପ୍ କହିଛନ୍ତି ଏହି ଯୁଦ୍ଧବିରତି ଆଜିଠାରୁ 11 ତାରିଖ ପର୍ଯ୍ୟନ୍ତ ହେବ। ଏଥିରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ର ଆକ୍ରମଣକୁ ରଦ୍ଦ କରାଯାଇଛି। ସ୍ଥାୟୀ ଭାବେ ଯୁଦ୍ଧ ସମାପ୍ତ କରିବା ଲାଗି ଆଲୋଚନା ଜାରି ରହିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ହେଉଛି ସବୁଠାରୁ ବଡ଼ ସଂଘର୍ଷ ବୋଲି ସେ କହିଛନ୍ତି। ଇରାନ୍ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆମେରିକା ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ତ୍ରୁଟିପୂର୍ଣ୍ଣ ଏବଂ ରାଜନୈତିକ ପ୍ରଣୋଦିତ ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ଏଥିରେ ହର୍ମୁଜ୍ ପ୍ରଣାଳୀରେ ଜାହାଜର ସୁରକ୍ଷା ସମ୍ପର୍କିତ ପ୍ରସ୍ତାବ ରହିଛି। ଏହା ହେଉଛି ନିଜ ମାମଲାରେ ଆମେରିକାର ହସ୍ତକ୍ଷେପ ବୋଲି ଇରାନ୍ କହିଛି। ଆମେରିକା ବାହାରିନ୍ ସାଉଦି ଆରବ ୟୁଏଇ କୁଏତ୍ ଏବଂ କାତାର ଦ୍ୱାରା ଦିଆଯାଇଥିବା ପ୍ରସ୍ତାବରେ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ସୁଗମ କରିବାର ଉଦ୍ଦେଶ୍ୟ ରହିଛି। ଆମେରିକା ଇରାନ୍ ଉପରେ ବାଣିଜ୍ୟିକ ଜଳମାର୍ଗ ଅବରୋଧ କରିବା ନେଇ ସଂଯୁକ୍ତ ରାଷ୍ଟ୍ର ପରିଷଦରେ ଦୋଷାରୋପ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁଏନା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦୁଇ ନେତା ଭାରତ ଗୁଏନା ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ଉପରେ ଆଲୋଚନା କରିଥିଲେ। ଶ୍ରୀ ଜୟଶଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ଗୁଏନାର କାରିଭେନ୍ଠାରେ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଫ୍ରାଙ୍କ୍ ଆନ୍ଥୋନୀଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଜୟଶଙ୍କର ଜାମାଇକା ଯାଇଥିଲେ। ଏହାପରେ ସୁରିନାମ ଗସ୍ତ କରିବା ସହ ଅନ୍ତିମ ପର୍ଯ୍ୟାୟରେ ତ୍ରିନିଦାଦ ଏବଂ ଟବାକୋ ଯିବେ। ଚିଲିର ବୈଦେଶିକ ମନ୍ତ୍ରୀ ଫ୍ରାନ୍ସିସ୍କୋ ଫିରେସ୍ ମାକେନା ଆଜିଠାରୁ ଭାରତ ଗସ୍ତରେ ଆସୁଛନ୍ତି। ସେ ଭାରତରେ 15 ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ସୋମବାର ଆସୋଚାମ୍ ଏବଂ ଭାରତୀୟ ଖାଦ୍ୟ ଆମଦାନୀ ଫୋରମ ଦ୍ୱାରା ଆୟୋଜିତ ବ୍ୟବସାୟିକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ମଙ୍ଗଳବାର ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସିଆଇଆଇ ବ୍ୟବସାୟିକ ସମ୍ମିଳନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ସେ ଭାଗ ନେବେ। ଶ୍ରୀ ଫ୍ରାନ୍ସିସ୍କୋ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଭାରତ ଚିଲି ବ୍ୟବସାୟିକ ପ୍ରତିନିଧି ଦଳର ମିଳିତ ବୈଠକରେ ଶ୍ରୀ ଫ୍ରାନ୍ସିସ୍କୋ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ଡକ୍ଟର ରାମମୂର୍ତ୍ତି ଶ୍ରୀଧରଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ

ଉପାଧିରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଧାମରାସ୍ଥିତ କ୍ଷେପଣାସ୍ତ୍ରୀୟ ଘାଟିରୁ ଟେକ୍ନିକାଲ୍ ଆଡ୍ଭାନ୍ସଡ୍ ରେଞ୍ଜ ଆଗ୍ୟୁମେଣ୍ଟେସନ୍ ଟିଆର୍ଏ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଏହି କ୍ଷେପଣାସ୍ତ୍ର 5000 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା ସହ ଏହାର ଲମ୍ବ 70 ମିଟର ରହିଛି। ଏହା ସାଧାରଣ ଅନିୟନ୍ତ୍ରିତ ୱାର୍ ହେଡ୍କୁ ନିଖୁଣ ଭାବେ ଲକ୍ଷ୍ୟଭେଦୀ ଅସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ ଖର୍ଚ୍ଚ ସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇବା ସହ ଏହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ଆଇପିଏଲ୍ କ୍ରିକେଟ୍ର ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ 143 ରନ୍ର ପିଛା କରି କୋଲକାତା ନାଇଟ୍ ରାଇଡର୍ସ 14 ଓଭର 2ଟି ବଲ୍ରେ 2ଟି ୱିକେଟ୍ ହରାଇ 147 ରନ୍ କରିବାକୁ ସମର୍ଥ ହୋଇଥିଲା। ଫିନ୍ ଆଲେନ୍ଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। କୋଲକାତା ନାଇଟ୍ ରାଇଡର୍ସ ଏହା ହେଉଛି ଚତୁର୍ଥ ବିଜୟ। ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 142 ରନ୍ ସଂଗ୍ରହ କରିଥିଲା। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଅଙ୍କୁଲ ରୟ ଏବଂ କାର୍ତ୍ତିକ ତ୍ୟାଗୀ 2ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ବୈଭବ ଆରୋରା, ସୁନୀଲ ନାରିନେ ଏବଂ କ୍ୟାମେରନ୍ ଗ୍ରୀନ୍ 1ଟି ଲେଖାଏଁ ୱିକେଟ୍ ନେଇଥିଲେ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ରାତି 7:30ରେ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍ଠାରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 2 ଦିନ ମଧ୍ୟରେ କେରଳ, ମାହେ, ଲାକ୍ଷାଦ୍ୱୀପ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଷ୍ଣାଟକ, ତାମିଲନାଡୁ, ପୁଡୁଚେରୀ ଏବଂ କରେକଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ଗୁଜରାଟ ଏବଂ ପଶ୍ଚିମ ରାଜସ୍ଥାନରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ 3ଦିନିଆ ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ।

हेलो हाय गुड मॉर्निंग नमस्कार आकाशवाणी एफएम ब्रेन बुक अटैक दिल से दिल तक रे निसी अछि आपनक सहित ए सुंदर सकाळ रे ए सकाळ हेउ आपन मनक पई शुभ मंगलमय आउ आनंदमय ए सुंदर भावना सहित आरंभ करबा शुभ सकाळ। କଳା କିଟିମିଟିଆ ଅନ୍ଧାରକୁ ଦେଖିଲେ ଭାରି ଡର ଲାଗେ। ଆଗକୁ ପାଦ ପକାଇବା ପାଇଁ ବିଲକୁଲ ଇଚ୍ଛା ହୁଏନି। ସେ ଅନ୍ଧକାର ଭିତରେ କୋଉଠି ଯଦି ଟିକେ ଝାପ୍ସା ଆଲୁଅ ଦେଖାଯାଏ ନା, ସେ ଦିଗକୁ ଅଗ୍ରସର ହେବା ପାଇଁ କୌତୁହଳ ସୃଷ୍ଟି ହୁଏ। ମୁଁ ଏକ୍ଜାକ୍ଟଲି କ'ଣ କହିବାକୁ ଚାହୁଁଛି ନିଶ୍ଚିତ ଭାବରେ ଜାଣିପାରିବେ ଏବଂ ମୁଁ ମଧ୍ୟ କହିବି ଏଇ ଗୀତ ପରେ। ଶୁଣୁଥାନ୍ତୁ।

ଫ୍ରେଣ୍ଡସ୍, ମୁଁ ଠିକ୍ କ'ଣ କହିବାକୁ ଚାହୁଁଛି କହିଲେ, ରାତି ପରେ ସକାଳ ଆସେ, ଅନ୍ଧକାର ପରେ ଆଲୋକ ମଧ୍ୟ ଆସେ, ସୃଷ୍ଟି ହୁଏ ଚଳଚଞ୍ଚଳ, ଚାରିଆଡ଼େ ଖେଳିଯାଏ ଆନନ୍ଦର ଲହରୀ, ତରୁଠାରୁ ତୃଣ ପର୍ଯ୍ୟନ୍ତ ସମସ୍ତେ ହେଉଠନ୍ତି ପଲ୍ଲବିତ, ପୁଲକିତ ଆଉ ରୋମାଞ୍ଚିତ। ସକାଳର ଖରା ଯେତେବେଳେ ପୃଥିବୀ ପୃଷ୍ଠକୁ ଛୁଇଁଯାଏ ନା, ସୁନା ଭଳି ଚିକ୍ମିକ୍ ଦେଖାଯାଏ ଆମ ଧରଣୀ ରାଣୀ। ସକାଳର ପହିଲି କିରଣ ଦେହ ମନକୁ ରଙ୍ଗୀନ କରିଦିଏ, ଧୀରେ ଧୀରେ ଆଗକୁ ବଢ଼ିବା ପାଇଁ ମନ ଭିତରେ ଅଫୁରନ୍ତ ଆଶା ଉଙ୍କି ମାରେ।

ସକାଳୁ ସକାଳୁ ଧାନ କ୍ଷେତରେ ଖରା ପଡ଼ିବାର ଦୃଶ୍ୟ, କୌଣସି ଜଳାଶୟରେ ଖରା ପଡ଼ିବାର ଦୃଶ୍ୟ, ଫୁଲ ବଗିଚାରେ ଖରା ପଡ଼ିବାର ଦୃଶ୍ୟ ସତରେ ଭାରି ହୃଦୟସ୍ପର୍ଶୀ। ଆପଣମାନେ ନିହାତି ଭାବରେ ଦେଖିଥିବେ ସକାଳର ସୁନା ଭଳି ଚିକ୍ମିକ୍ ଖରା ଯେତେବେଳେ ଧାନ କ୍ଷେତରେ ପଡ଼େ, ସେ ଧାନ କ୍ଷେତ ଆହୁରି ସୁନେଲି ଦିଶେ, ଆହୁରି ଚିକ୍ମିକ୍ କରେ। ଆଉ ସେ ଖରା ଯେତେବେଳେ କୌଣସି ଜଳାଶୟରେ ପଡ଼େ, ସେ ଜଳାଶୟର ପାଣି ଆହୁରି ସୁନ୍ଦର ଦିଶେ, ଆହୁରି ଚିକ୍ ଚିକ୍ ଦେଖାଯାଏ, ଯେମିତି ତା ଭିତରୁ ମଧ୍ୟ ଲାଇଟ୍ ବାହାରେ, ଆଲୋକ ବାହାରେ। ଆଉ ସେଇ ପାଣି ଯେତେବେଳେ କୌଣସି ଫୁଲ ବଗିଚାରେ ପଡ଼େ, ସକାଳୁ ସକାଳୁ ଫୁଲଗୁଡ଼ିକ ଭାରି ସତେଜ ଥାନ୍ତି, ପ୍ରସ୍ଫୁଟିତ ଅବସ୍ଥାରେ ଫୁଲ ଉପରେ ଯେତେବେଳେ ସକାଳର ନାଲି ନାଲି ସୁନା ଭଳି ଦିଶୁଥିବା ଚିକ୍ମିକ୍ ଖରା ପଡ଼େ, ସତରେ ତାର ଦୃଶ୍ୟ ଭାରି ନିଆରା, ଭାରି ସୁନ୍ଦର।

ମୁଁ ସେଇ ଖରା ଛାଇ ନୁହଁ ତ, ଖାଲି ଖରା ମାନେ ସୁନେଲି ଖରା କଥା ହିଁ କହୁଛି। ଚିକ୍ମିକ୍ ଲାଗୁଥିବା ଦିଶୁଥିବା ସେଇ ସୁନ୍ଦର ଖରା ବିଷୟରେ ହିଁ କହୁଛି। ତେବେ ଖରାକୁ କେତେବେଳେ ମୋତି ସହ ତୁଳନା କରିଛନ୍ତି କବି, ଲେଖକ, ଗୀତିକାରମାନେ ତ ଆଉ କେତେବେଳେ ହୀରା ସହିତ ମଧ୍ୟ ତୁଳନା କରିଛନ୍ତି। ସତରେ କ'ଣ ଏଇ ଖରା ହୀରା ପରି ଚକ୍ଚକ୍, ମୋତି ପରି ଧଳା? ଆପଣମାନେ ଯଦି ଦେଖିଥିବେ, ଲକ୍ଷ୍ୟ କରିଥିବେ ଆଉ ଅନୁଭବ ମଧ୍ୟ କରିଥିବେ, ସକାଳୁ ସକାଳୁ ଖରା ଯେତେବେଳେ ପଡ଼େ ଗୋଟେ ଲାଇଟ୍ ବାହାରେ, ଆଲୋକ ବାହାରେ, ଆଉ ସେ ଖରା ସତରେ ହୀରା ଭଳି ଚିକ୍ଚିକ୍ କରେ, ମୋତି ଭଳି ଚକ୍ ଚକ୍ କରେ, ଧଳା ଦିଶେ, ନାଲି ଦିଶେ ଆଉ ସୁନେଲି ସୁନେଲି ଦିଶେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଚାଲିଛି ଶୁଭ ସକାଳ ଶୋ ନିଶ୍ଚୟ ଅଛି ଆପଣଙ୍କ ସହିତ ଏହି ସୁନ୍ଦର ସକାଳରେ ଆମେ ଆଲୋଚନା କରୁଛେ ସକାଳର ଚିକ୍ମିକ୍ ଖରା ହଁ ସକାଳର ଚିକ୍ମିକ୍ ଖରାକୁ ନେଇ ଅନେକ ଗୀତ କବିତା କାହାଣୀ ଗଳ୍ପ ମଧ୍ୟ ଅଛି ତେବେ ସେହି ଖରା ଆମକୁ ଶାନ୍ତି ଯୋଗାଏ ସୁସ୍ଥ ରଖେ ଶକ୍ତି ଯୋଗାଏ ଜୀବନରେ ଭରିଦିଏ ରଙ୍ଗୀନ ମୁରୁଜ ଭରା ଭରା ଲାଗେ ଆମର ଏହି ସୁନ୍ଦର ଜୀବନ।

ରଙ୍ଗ ତ ରଙ୍ଗ, ସେ ପୁଣି ସୁନେଲି ରଙ୍ଗ, ଖରାର ରଙ୍ଗ, ଏ ରଙ୍ଗ ସମ୍ପୂର୍ଣ୍ଣ ଭାବରେ ଅଲଗା। ସକାଳୁ ସକାଳୁ ସେ ରଙ୍ଗ ଯଦି ଥରେ ହୃଦୟରେ ଲାଗିଯାଏ ନା, ସବୁବେଳେ ଆପଣଙ୍କୁ ପଜିଟିଭ୍ ଥିଙ୍କିଂ ହିଁ ଆସିବ, ସବୁ କାମ କରିବା ପାଇଁ ମନ ଭିତରୁ ଇଚ୍ଛା ମଧ୍ୟ ହବ। ତେବେ ସକାଳୁ ସକାଳୁ ଉଠିଲେ ସିନା ଯାହା ହବ, ଯେଉଁମାନେ ସକାଳୁ ସକାଳୁ ଉଠିବାର ଅଭ୍ୟାସ ରଖିଛନ୍ତି ସେମାନେ ନିହାତି ଭାବରେ ଅନ୍ୟମାନଙ୍କ ଅପେକ୍ଷା ଫିଟ୍ ରହିବେ, ଫ୍ରେଶ୍ ରହିବେ, ଆଉ ତାଙ୍କ ଜୀବନ ସବୁବେଳେ ରଙ୍ଗୀନ ରଙ୍ଗୀନ ଆଉ ରଙ୍ଗୀନ ସୁନା ଭଳି ଚିକ୍ମିକ୍ କରୁଥିବା।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ୍ରେ ନିଜେ ଅଛି ଆପଣଙ୍କ ସହିତ ସୁନ୍ଦର ସକାଳରେ ସୋ ଷ୍ଟାର୍ଟ କରିବା ମର୍ଣ୍ଣିଂ ମେଲୋଡି ଏହି ସକାଳ ଆପଣଙ୍କ ପାଇଁ ହଉ ଆଉ ଟିକେ ରଙ୍ଗୀନ ଆଉ ଟିକେ ସୁରିଲା ଆଉ ଟିକେ ମନ ଲାଖି ବାସ୍ ଆଜି ହେଉଛି ସାଟରଡେ ୱିକେଣ୍ଡ ଡେ ଆଜିର ଦିନରେ ଆପଣମାନେ ବହୁତ ଖୁସିରେ ରୁହନ୍ତୁ ଆନନ୍ଦରେ ରୁହନ୍ତୁ ସକାଳୁ ସକାଳୁ ଯାହା ପ୍ଲାନ୍ ପ୍ରୋଗ୍ରାମ୍ ବନେଇଛନ୍ତି ସେ ସବୁ କିଛି ସକ୍ସେସ୍ ହଉ।

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ, ଯିଏକି ଭାବର ଆଦାନ ପ୍ରଦାନ କରିପାରେ, ସୁଖ ଦୁଃଖ ବାଣ୍ଟିପାରେ, ଆକାଶରେ ଉଡ଼ିପାରେ, ସମୁଦ୍ରର ଅଥଳ ଜଳରାଶି ଭିତରେ ପହଁରିପାରେ। କେତେବେଳେ ପକ୍ଷୀରାଜ ଘୋଡ଼ାରେ ଚଢ଼ିବାର ସ୍ୱପ୍ନ ଦେଖେ ତ ଆଉ କେତେବେଳେ ମଙ୍ଗଳ ଗ୍ରହରେ ଘର କରିବାର ଇଚ୍ଛା ମଧ୍ୟ ପ୍ରକାଶ କରେ। ହଁ, ମଣିଷର ଆଶା ହେଉଛି ଅସୁମାରୀ। ସେ ଆଶାକୁ ନେଇ ସୁନ୍ଦର ଭାବରେ ଜୀବନ ଜିଇଁବାର ସୁନେଲି ସ୍ୱପ୍ନରେ ମଣିଷ ହୋଇଯାଏ ଆତ୍ମବିଭୋର।

ପ୍ରକୃତରେ ଜୀବନ ଯେମିତିକା ବି ହେଉ, ହାରିବାର ନାହିଁ କି ଡରିବାର ନାହିଁ। ଲୁହ ଆମକୁ କେବେ ବି ଡରେଇ ପାରିବ ନାହିଁ ଯଦି ଆମ ଭିତରେ ସାହସ ଧୈର୍ଯ୍ୟ ଥିବ, ନୁହେଁ କି? ଦୁଃଖ ଆସିବ, ଯନ୍ତ୍ରଣା ଆସିବ, ରୋଗ ଆସିବ, କିନ୍ତୁ ଆମକୁ ସଂଘର୍ଷ କରିବାକୁ ପଡ଼ିବ, ଜୀବନ ଜୀଇଁବାକୁ ପଡ଼ିବ। ବିଫଳତାରୁ ଅନେକ କିଛି ଆମେ ଶିଖିଥାଉ। ଆଗକୁ ବଢ଼ିବା ପାଇଁ ସାହସ, ଧୈର୍ଯ୍ୟ, ଶକ୍ତି ସବୁକିଛି ମିଳିଥାଏ ବିଫଳତାରୁ। ହଁ, ସଫଳତା ଆଡ଼କୁ ଅଗ୍ରସର ହେବା ପାଇଁ ଖୋରାକ ଯୋଗାଇଥାଏ ବିଫଳତା। ତାହେଲେ ଜୀବନକୁ କାହିଁକି ଆମେ ନଷ୍ଟ କରିଦେବା, ଅନାୟାସରେ ଝଡ଼ି ପଡ଼ିବାକୁ ଦେବା? କେବେ ବି ନୁହଁ। ଜୀବନ ସହିତ ତାଳ ଦେଇ ଆମେ ଆଗକୁ ଆଗକୁ ବଢ଼ିବାକୁ ଚେଷ୍ଟା କରିବା।

କୌଣସି ନା କୌଣସି କ୍ଷେତ୍ରରେ ଜୀବନକୁ ସୁନ୍ଦର ଭାବରେ ଜିଇଁବା ପାଇଁ ସ୍ୱପ୍ନ ଦେଖୁଥିବା ମଣିଷ ନିଶ୍ଚିତ ଭାବରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାଏ। ଛାଇ ଆଲୁଅର ଖେଳ ଭିତରେ ସେ ସୁନେଲି ଆଲୋକକୁ ଆପଣାର କରିବା ପାଇଁ ସକ୍ଷମ ଆଉ ସମର୍ଥ ହୋଇଥାଏ। ସେଇଥିପାଇଁ ତ ଜୀବନ ହେଉଛି ଆନନ୍ଦମୟ ଆଉ ଅମୃତମୟ।

0: ଉପହାର ନେବାକୁ ଆସିଥିଲି।
1: ଅନେକ ଅଭିନନ୍ଦନ, କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ବର୍ଷର ଝିଅମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
0: ଟୀକା ନେବା ପରେ କିଛି ଅସୁବିଧା ହେଲା କି?
1: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
0: ଠିକ ଅଛି ଦିଦି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.uwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ମୁଁ ଜାଣିଛି ଆପଣମାନେ ୱେଟ୍ କରିଛନ୍ତି ସିଧାସଳଖ ଭାବରେ କଥା ହେବା ପାଇଁ ଡାଇଲି ଲାଇଭ୍ ଚିଟ୍ଚାଟ୍ ଶୋରେ। ତେବେ ଆମ ନମ୍ବରଟି ହେଉଛି 0671230353। ଆଜି ଟପିକ୍ କ'ଣ ରହିଛି ଜାଣିଛନ୍ତି? କେବେ ବି ଜାଣିନଥିବେ କିନ୍ତୁ ଫୋନ୍ ଆସିଗଲାଣି, କେମିତି ଆପଣ କ'ଣ କଥା ହେବେ ବୋଲି ଭାବୁଛନ୍ତି? ଆଉ ମୁଁ ତ ବାରମ୍ବାର କହିଛି ଟପିକ୍ ଶୁଣିଲା ପରେ ଯାଇ କଲ୍ କରନ୍ତୁ, ଟପିକ୍ ସମ୍ବନ୍ଧୀୟ କଥା ହିଁ ଆମ ସହିତ ସିଧାସଳଖ ଭାବରେ କହିବାକୁ ଚେଷ୍ଟା କରନ୍ତୁ। ତେବେ ଆଜିର ଟପିକ୍ ରହିଛି ଆମ୍ବ ଗଛରୁ ପାଚିଲା ଆମ୍ବ ତୋଳିବାର ବା ଆମ୍ବ ଗଛ ମୂଳରୁ ପାଚିଲା ଆମ୍ବ ସାଉଁଟିବାର ଅନୁଭୂତି ନିଶ୍ଚିତ ଭାବରେ ଆପଣମାନଙ୍କର ଥିବ। ତେବେ ଆଜି ସେହି ଅନୁଭୂତି ଟିକକ ଆମ ସହିତ ସେୟାର କରନ୍ତୁ, ଅନ୍ୟମାନେ ମଧ୍ୟ ଶୁଣିବେ ଆପଣ କେମିତି ଆମ୍ବ ଗଛ ମୂଳରୁ ପାଚିଲା ଆମ୍ବ ସାଉଁଟିଛନ୍ତି, ଗୋଟେଇଛନ୍ତି ବା ଆମ୍ବ ଗଛରୁ ପାଚିଲା ଆମ୍ବ ତୋଳିଛନ୍ତି।

0: ଦୁଃଖ ସୁଖ ହାରଜିତ ହସଲୁହ ଭିତରେ ଜୀବନ ଚାଲିଛି ଆଗକୁ ଆଗକୁ। ତେବେ ଆଜି ଟପିକ୍ ରହିଛି ଆମ୍ବ ଗଛରୁ ପାଚିଲା ଆମ୍ବ ତୋଳିବାର ବା ଆମ୍ବ ଗଛ ମୂଳରୁ ପାଚିଲା ଆମ୍ବ ସାଉଁଟିବାର ଅନୁଭୂତି ଆପଣମାନଙ୍କର ନିଶ୍ଚୟ ଥିବ। ମୁଁ ଆଜି କଥା କାହିଁକି କହୁଛି ନା, ବର୍ତ୍ତମାନ ଆମ୍ବ ଗଛରେ ପୁରା ପାଚିଲା ଆମ୍ବ ଭରପୁର, ଟିକେ ପବନ ହେଲା ବେଳକୁ ପାଚିଲା ଆମ୍ବ ଦୁମଦାମ ଦୁମଦାମ ହେଇକି ତଳେ ପଡୁଛି। ଆଉ ସେ ପାଚିଲା ଆମ୍ବ ଗୋଟେଇବାର ଅନୁଭୂତି ନିଶ୍ଚୟ ଆପଣମାନଙ୍କର ଥିବ। କଣ ରହିଛି ଅନୁଭୂତି ଆମ ସହିତ ସେୟାର କରିବା ପାଇଁ ଚାହୁଁଥିଲେ, ଡାଏଲ କରନ୍ତୁ 06712303153। ଏବେ ଦେଖିବା ଜଣେ କଲର ଆମ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି, ସେ କି? ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ଜୟ
0: ଜଗନ୍ନାଥ, ନମସ୍କାର, ପ୍ରଣାମ, କିଏ କହୁଛନ୍ତି?
1: ମୁଁ ଚୈତନ୍ୟ ଚାନ୍ଦ କହୁଛି, କୁଆଁରପାଳ, ମାଣିଆବନ୍ଧରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। ତେବେ କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଭଲ ଟପିକଟେ ରଖିଛନ୍ତି ତ, ଏଇଟା ବି ମୋର କହିବାର ଥିଲା। ମାଡାମ, ଆମେ କଣ କରୁ, ଆମେ ଚୋରି କାମ କରୁ।
0: କେମିତି?
1: ଆମେ ପ୍ରାୟ ଆମ୍ବ ତୁଟାରେ ଯୋଉମାନେ ଜଗିଥାନ୍ତି ଜଣେ ଜଣେ, ଆମେ ଚାରି ଜଣ, ତଥାପି ଆମେ ଚାରି ଜଣ ପାଞ୍ଚ ଜଣ ଯାଉ, ଚାରି ଜଣ ଅତି କମରେ ଚାରି ଜଣ ଯାଉ। ଆମେ ସାଙ୍ଗରେ ବି ନେଇକି ଯାଇଥାଉ ପଲିଥିନ, ଆଉ ଗୋଟେ ପଲିଥିନ ଭଳିଆ ହେଇଥିବ ଗୋଟେ, ଏଇ ଯୋଉ ହଉଛି ତାଳ କରୋଡ କରୁଛ କହନ୍ତିନି, ସେଥିରେ ହେଇଥାଏ ଟୋପି ଭଳିଆ ଗୋଟେ, ଏଟା ଗୋଟେ ବାଡିରେ ହେଇଥାଏ, ସେଟ୍ କରାଯାଇଥାଏ। ଆମେ ଦି ଜଣ ଆଗ ଯାଇକି ତାଙ୍କ ପାଖରେ ବସୁ, ଦି ଜଣ ବସିବେ, ତାଙ୍କ ସହିତ ଗପ ସପ କରିବେ, କୁଆଡେ ଆମ୍ବ ଫାମ୍ବ ପଇଲା ସେଆଡେ ବରୁ ଯାଇକି ତାଙ୍କ ପାଖରେ ଦବୁ। ଆଉ ଦି ଜଣ ଚଢାଳି ଥିବେ ଆମ ଭିତରେ, ସେମାନେ ଚଢିବେ ଉପରକୁ, ଗୋଟେ ବ୍ୟାଗ୍ ଫ୍ୟାଗ୍ ନେଇଥିବେ, ସେମାନେ ଲୁଚିକି ଅନ୍ୟ ପଟେ ଯିବେ, ଆମେ ଯିଏ ବସିଥାଏ ଜଗିଥାଏ ତାକୁ ଟୋଟାଲି ଆମେ
0: ଛାଡ଼ିବେ।
1: ଆଜ୍ଞା, ଆମେ ତ ଆମେ କାମ କରିଦେବୁ, ତାଙ୍କର ମାମାଣି ଗୋଟେଇ ଦେଇକି ସବୁ ଏଠି ଦେଇଦେବୁ। ଆଉ ଆଉ ତାଙ୍କୁ କହିଦେଇଥାଉ, ସେମାନେ ଯୋଉ ଚଢିଥିବେ ସେମାନେ ବି ଗୋଟେ ଗୋଟେ ବାହାରକୁ ଫୋପାଡ଼ି ଫୋପାଡ଼ି ଦଉ।
0: ଆଚ୍ଛା ଆଚ୍ଛା,
1: ହଁ ସେ ଆମ୍ବ ବି ଆଣିକି ଆମେ ଦେଇଦେବୁ।
0: ଆଚ୍ଛା, ତେବେ କେତେ ଆମ୍ବ ଦିନକୁ ତୋଳି ପାରନ୍ତି? ଆଉ ସେ ଗଛ ପାଚିଲା ଆମ୍ବ ଭାରି ମିଠା ନାଇଁ କି, ରସୁଆଳ?
1: ଆଜ୍ଞା ଆଜ୍ଞା, ସେଇମିତି ଆମ୍ବ ଗଛ ଦେଖିଯିବୁ, ଯୋଉ ଗଛ ସ୍ୱାଦ ନଥିବ କଣ ସେଇଟାକୁ ଯିବୁ କି? ଯୋଉ ଗଛର ଆମ୍ବ ସ୍ୱାଦ ସେଇ ଗଛକୁ ଯିବୁ, ଆଉ ସେଟା ଆମ୍ବ ତୋଟା ନା, ବଡ ବଡ ତୋଟା ହେଇଥାଏ,
0: ବହୁତ ଗୁଡ଼ିଏ ଆମ୍ବ ଗଛ ନାଇଁ କି?
1: ଆଜ୍ଞା, ବହୁତ ଗୁଡ଼େ ଥିବ, ତେଣୁ ଆମେ ତାଙ୍କୁ ଦୌଡ଼େଇବୁ, ତାଙ୍କୁ ବସେଇ ଦେଇଥିବୁ, ସେ ତ କହିବେ ସେ ତ ସବୁ ତ କରିଦଉଛନ୍ତି, ଆଣିକି ଆମ୍ବ ଏଠି ପଡୁଛି ସେଠି ପଡୁଛି, ଆଣିକି ଦେଇଦଉଛନ୍ତି, ତେଣୁ ସେ ଆମ ସାଥିରେ କଥାବାର୍ତ୍ତା।
0: ଆଚ୍ଛା, ତାଙ୍କୁ ଦେଲା ପରେ ଆପଣ କେତେ ଆମ୍ବ ନେଇ ଆସନ୍ତି ଘରକୁ ବା ତୋଳି ପାରନ୍ତି?
1: ଆମେ ଚାରି ଜଣ ତ ପ୍ରାୟତଃ ଯାଇଥାଉ, ବ୍ୟାଗରେ ତ ଧରିକି ଆସିବା କଥା, ବ୍ୟାଗ ନେଇଥିବୁ, ବ୍ୟାଗରେ ସେମାନେ ଓହ୍ଲେଇ ତା ଭିତରେ ଓହ୍ଲେଇବେ, ନେଇକି ହାଡ଼ବି ଗୋଟେ ଜାଗାରେ ଗଦେଇ ଦେବେ, ପୁଣି ଆସିବେ, ଏମିତିକି ପ୍ରାୟ ଦି ଘଣ୍ଟା ଅଢେଇ ଘଣ୍ଟା କାମ କରୁଥାଉ।
0: ଆଚ୍ଛା,
1: ହଁ
0: ବାଃ, ଏତେ ସୁନ୍ଦର ସୁନ୍ଦର ଅନୁଭୂତି ଆପଣଙ୍କ ଭିତରେ ଥିଲା ବହୁତ ଦିନ ଠାରୁ, ଆଉ ସେୟାର କରିବା ପାଇଁ ସୁଯୋଗ ପାଇନଥିଲେ, ଆଜି ଗୋଟେ ମୌକା ଆପଣଙ୍କୁ ମିଳିଛି, ଆପଣ କହିଲେ ବହୁତ ଭଲ ଲାଗିଲା, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ଆଜ୍ଞା,
0: ନମସ୍କାର। ଆମ୍ବ ହେଉଛି ଫଳମାନଙ୍କ ଭିତରେ ରାଜା, ପାଚିଲା ଆମ୍ବ ଖାଇବା ପାଇଁ କାହାକୁ ଭଲ ନ ଲାଗେ କହିଲେ, ଆଉ ଏଇଟା ହେଉଛି ପାଚିଲା ଆମ୍ବର ସିଜନ, ଋତୁ ଆସିଛି ପାଚିଲା ଆମ୍ବ ଖାଇବାର। ତେବେ ଗଛ ପାଚିଲା ଆମ୍ବର ସ୍ୱାଦ ଆହୁରି ସ୍ୱାଦିଷ୍ଟ, ଆହୁରି ନିଆରା। ଆପଣମାନଙ୍କର ନିଶ୍ଚିତ ଭାବରେ ଅଭିଜ୍ଞତା ଥିବ, ଅନୁଭୂତି ଥିବ ପାଚିଲା ଆମ୍ବ ତୋଳିବାର ବା ଆମ୍ବ ଗଛ ମୂଳରୁ ପାଚିଲା ଆମ୍ବ ସାଉଁଟିବାର ଅନୁଭୂତି, ସେସବୁ ଆମ ସହିତ ସେୟାର କରିବା ପାଇଁ ଯଦି ଚାହୁଁଛନ୍ତି ତାହେଲେ ଡାଏଲ କରନ୍ତୁ 06712303153।

ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଉଛନ୍ତି। ହ୍ୟାଲୋ ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ମୋ କଥା ଶୁଣିପାରୁଛନ୍ତି? ହ୍ୟାଲୋ ଓକେ, କିଛି କିଛି କଥା ନାହିଁ, ଆପଣମାନେ ପୁଣି ଥରେ ଟ୍ରାଏ କରିପାରିବେ।

0: ମୁଁ କିନ୍ତୁ ପଚାରିବି ଆପଣଙ୍କୁ ଆମ୍ବ ଗୋଟେଇବାର ବା ଆମ୍ବ ତୋଳିବାର ରହସ୍ୟ ଅନୁଭୂତି। ୟେସ୍, ଆମ୍ବ ଗଛରୁ ପାଚିଲା ଆମ୍ବ ତୋଳିବାର ବା ଆମ୍ବ ଗଛ ମୂଳରୁ ପାଚିଲା ଆମ୍ବ ସାଉଁଟିବାର ଅନୁଭୂତି ଯଦି ଆପଣଙ୍କ ପାଖରେ ଅଛି ତାହେଲେ ଆଜି ଆମକୁ ସିଧାସଳଖ ଭାବରେ ଜଣାଇ ପାରିବେ ଆମ ଟେଲିଫୋନ୍ ନମ୍ଘର 0671230353। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ, ଅନୁଭୂତି କଣ ଅଛି?
1: ଅନୁଭୂତି ତ ହେଲେ ବହୁତ ଦି ପ୍ରକାର କହିବି ଗୋଟେ ଅନୁଭୂତି। ଆମେ ଯେତେବେଳେ କଳ୍ପନା ଫ୍ଲାଟରେ ରହୁଥିଲୁ, ବାପା ସର୍ଭିସ କରିଥିଲେ, ସାଇଡ଼ରେ ଗୋଟେ ଆମ୍ବ ଗଛ ଅଛି, ମାନେ ପ୍ରାୟ ସେଟା ଦିତାଲା ଉପରକୁ
0: ହେଇଯାଇଥିଲା,
1: ତିନିତାଲା ପାଖାପାଖି। ଆଉ ଗୋଟେ ଆମ୍ବ ପ୍ରାୟ 250 ରୁ 300 ଗ୍ରାମ ହବ କି ଅଧିକିଲେ ବି ହେଇଯିବ।
0: ଆଚ୍ଛା, ବଡ ବଡ ଆମ୍ବ ନାଇଁ?
1: ହଁ, ଆଉ ସେଇ ଗଛ ଆମ୍ବ ଯେତେବେଳେ ଯୋଉ ବର୍ଷା ଫର୍ଷା ହବ ବା ପବନ ହବ, ସେଟା ଆମେ କବାଟ ଖୋଲିକି ତଳେ ଗଛ ତଳେ ଛିଡ଼ାଇ ଦେଉ।
0: ଆଚ୍ଛା,
1: ଆମ୍ବ ଗୋଟିଏ ଖସିଲେ ଯଥେଷ୍ଟ।
0: ତାପରେ ଆମ୍ବ ପାଚିଲେ କେମିତି ଉପରୁ ବି
1: ତୋଳି ସେଇଠି ସେଇଟା ଆଉ ଗୋଟେ କଣ୍ଟ୍ରୋଲ ଦୋକାନ ଥାଏ, ଆଉ ତା ପିଲାଟି ବି ଆସିକି ଛିଡ଼ାଇ ଦେବ।
0: ଆଚ୍ଛା,
1: ମାନେ ସେ ଆମ୍ବ ଗୋଟେ ତା ଭିତରେ

0: ρέτα λίγο.
1: Έτσι. Ασεμτή, απλά γιου, μάνε...
0: Δύο μωρέ,
1: ο πούρου γιου, αν πω χατό πάει γιάνε, είναι τούλι πέπαι.
0: Ναι, ναι, σε τα νόγκη δερκάρ πορείο, να άλλε κόστο του πήγε...
1: Δούρο ρε, αξιά, αξιά.
0: Τόσο πάντερ φουτ δούρο θα
1: είναι. Αξιά, αξιά, αξιά.
0: Αυτό είναι κόνο, αυτό λέγει και γι' αυτό, αλλά σάτο που είπα χατό πάει γιάνε.
1: Αξιά.
0: Ακούρα, έλα, γιάνε. Αν μπορείτε να πω την ίδια πράγμα, αν και κόψα, βέβαια, πατρίδε με όντα πατρίδε, θα πω το σέντο.
1: Ατσα, τι κότα, αν πω κόψα, βέβαια, πατρίδε, πούρα, μη τανέκη. Βουθ σαντιστά, αν πω, δεν βέβαια, πάνω από εσύ, σου να ρωτήσω, τι αγία μου, σε τε σέρ, καλέ,
0: πάνω από εσύ. Αν πω, δεν αμή, δεν αμή, δεν αμή, δεν αμή, δεν αμή, δεν αμή, δεν αμή, δεν αμή, δεν
1: αμή,
0: δεν αμή, δεν αμή, δεν αμή, δεν αμή,
1: ତେବେ ଏଇ ସମୟଟା ହଉଛି ପାଚିଲା ଆମ୍ବର ଋତୁ ସମୟ ପାଚିଲା ଆମ୍ବ ତୋଳି ଖାଇବାର ମଜା ସତରେ ସମ୍ପୂର୍ଣ୍ଣ ନିଆରା ଆପଣଙ୍କର ସୁନ୍ଦର ଅନୁଭୂତି ଆମ ସହିତ ସେୟାର କଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ନମସ୍କାର
1: ଗଛ ତୋଳା ଆମ୍ବର ସ୍ୱାଦ ଯିଏ ଖାଇଛି ସିଏ ହିଁ ଜାଣିଛି ଭଗବାନଙ୍କର କେତେ ସୁନ୍ଦର ସୃଷ୍ଟି ଦେଖନ୍ତୁ ଖରା ସମୟରେ ଆମେ ସମସ୍ତେ ଚାହୁଁ ସଦାସର୍ବଦା ଟିକେ ତରଳ ଖାଦ୍ୟ ଟିକେ ଜୁସ୍ ଟିକେ ପାନୀୟ ଭଲ ଭଲ ଥଣ୍ଡା ଥଣ୍ଡା ପାନୀୟ ପିଇବା ପାଇଁ ସେମିତି ଏଇ ସମୟରେ ହିଁ ଆମ୍ବ ପାଚୁଛି ଆଉ ଆମ୍ବର ରସରେ ଆମେ କେତେ ସୁନ୍ଦର ପାନୀୟ ମଧ୍ୟ ତିଆରି କରିପାରିବା ସେଥିରେ ଟିକେ ଯଦି ଆପଣ ଆଇସ୍ ମିଶାଇଦେବେ ବା ଟିକେ ଥଣ୍ଡା କରି ପିଇବେ ତାହେଲେ ବହୁତ ସ୍ୱାଦିଷ୍ଟ ଲାଗିବ ଆଉ ଦେହର ମଧ୍ୟ ଜଳୀୟ ଅଂଶକୁ ସେ କଣ୍ଟ୍ରୋଲ କରିବ ଓକେ ଆପଣଙ୍କର ଯଦି ସେମିତି କିଛି ଅନୁଭୂତି ଥାଏ ଆଜି ଆମ ସହିତ ସେୟାର କରିବେ ଆମ ନମ୍ବର 06712303153 ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ
2: ନମସ୍କାର ଜୟ ଜଗନ୍ନାଥ
1: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି ଆପଣଙ୍କୁ ସ୍ୱାଗତ କରୁଛି କଣ କହିବେ ଆଜିର ଟପିକ ସମ୍ପର୍କରେ
2: ସୁନ୍ଦର ଟପିକ ଆଣିଛନ୍ତି ଆଉ ଗୋଟେ ଫନି ଟପିକ ଆଣିଛନ୍ତି ସେଥିପାଇଁ ଦିଲସେ ଧନ୍ୟବାଦ ଦେବି ଆଉ ଏ ଟପିକ ଉପରେ କହିବି ମୋର ତ ଏମିତି ବହୁତ କିଛି ଏକ୍ସପିରିଏନ୍ସ ଅଛି ଆମ୍ବ ଗୋଟେଇବାର ଆମ୍ବ ତୋଳିବାର ଜାମୁକୋଳି ତୋଳିବାର ବହୁତ କିଛି ଅଛି ଆଉ ମୁଁ ତ ଦୁଇ ତିନିଟି କହୁଛି ଆପଣଙ୍କର ଆମର ସେ ଗୋଟେ ଆମେ ପଢୁଥିଲୁ ବଟବିହାରୀ ଏମ୍ଇ ସ୍କୁଲ ଗୋଟେ ଡିଗି ପୋଖରୀ ଅଛି ବଡ ପୋଖରୀ ସେଠି ଆମେ ପଢୁଥିଲୁ ସେ ସାଇଡ୍ରେ ସେ ଘନ ଶତପଥୀ ଏବଂ ରଙ୍ଗ ନାନୀର ସେ ଗୋଟେ ବାରି ଅଛି ବଡ ବଡ ବାରି ପୁରା ହଁ ଆଉ ଚଗଲା ରାଉତ ତାଙ୍କ ବାରି ସବୁ ଅଛି ମୋର ମନେ ପଡୁଛି ମୁଁ ଯେତେବେଳେ ସେତେବେଳେ କ୍ଲାସ 3-4 ରେ ପଢୁଥିଲୁ ଖରାବେଳ ଯାକ ଆମେ ଡେଇଁକିରି ପଳେଇବୁ ପାଚେରୀ ସେପଟକୁ ଆଉ ଫୋପଡି ମାରିବୁ ବଡ ବଡ ଫୋପଡି ଅଛି ଢେଲା ଅଛି ମାରିବୁ ଯେ ପୁରା କଞ୍ଚା ଆମ୍ବ ଯେ ଗଦା କରିବୁ ଆଉ ସିଆଡୁ ନେଇକି ଆସିବୁ ଘରୁ ବ୍ୟାଗ ବ୍ୟାଗରେ ପୁରା ପ୍ୟାକ କରିକି ବ୍ୟାଗ ଫୁଲ କରିକି ଖରାବେଳେ ଧରିକି ପଳେଇବୁ ବିଲେ ବିଲେ ସେଉଠୁ ରଙ୍ଗ ନାନୀ ଶୋଧୁଥିବ ଯେ ଯୋଗୁଣି କିଆ ବାଡି ପୋଡା ମୋର ସବୁ ନେଇଗଲେ ଖାଇଗଲେ ତା ସେପଟେ ସେଉଠୁ ପିଜୁଳି ଗଛ ଥିବ ତା ସାଙ୍ଗରେ ଶୋଷା ଗଛ ତା ସାଙ୍ଗରେ ଆପଣଙ୍କର ଯୋଉ ବିଲାତି କଇଁଆ ତାକୁ ବି ମାରିବାକୁ ଖରାବେଳେ ବହୁତ ସୁବିଧା ଲାଗେ ତାପରେ ଆଉ ଗୋଟେ ଏକ୍ସପିରିଏନ୍ସ କହୁଛି ଆମର ଯେ ଘନ ଶତପଥ ଯିଏ ଆଡଭୋକେଟ ଥିଲେ ତାଙ୍କ ବାରିରେ ଗୋଟେ ବଡ ବଡ ଆମ୍ବ ଥିଲା ମାନେ 2-3 ଆମ୍ବରେ ଗୋଟେ କେଜି ହବ ଦିଟା ଆମ୍ବରେ ମୋ ଥରେ ରାତି 4ଟାରୁ ଉଠିକି ପୁରା ଜହ୍ନ ପଡିଛି ଉଠିକି ପଳେଇଲି ତାଙ୍କ ବାରିକି ଆଉ ସେ ଆମ୍ବ ପଡିଥିବ ଯେ ମୁଁ ରାତିରୁ ଉଠିକି ପୁରା 5ଟାରୁ ମୁଁ ଅନ୍ଧାର ପଳେଇଛି ଆମ୍ବ ଖୋଜୁଛି ଆଉ ମୁଁ ଯେତେବେଳେ ଦେଖିଲି ଗୋଟେ ଦେଖାଯାଉଛି ହଳଦିଆ ହଳଦିଆ ତା ପିଠିରେ ହାତ ମାରିଦେଲି ହାତ ମାରିଲା ମତେ ଟିକେ ସାଉଁଳିଆ ସାଉଁଳିଆ ଲାଗିଲା ଆଉ ଦେଖିଲା ବେଳକୁ ମୋ ବେଳା ତ ଭଲ ଗୋଟେ ବୋଡାଟାକୁ ମାଡି ବୋଇଛି ଆମ୍ବ ବାଉଳରେ ଆଉ
1: ପ୍ରଭୁ
2: ବେଳା ଭଲ କାମୁଡିନି ଆଉ ସେଇଠୁ ଆସିଲି କାନମୁଣ୍ଡା ଆସି ବୋଉ ମତେ ବହୁତ ଶୋଧିଲା ଗାଡି କଲା ଆଉ ଥରେ ସେମିତି ଗୋଟେ ବେତକୋଳି ମୁଁ କାଟୁଛି ଗୋଟେ ଦା ନେଇକିରି ଛିଡା ହେଇଯାଇଛି ଏମିତି ନଟାବରା ମାଡିଛି ମୁଁ ଚପଲ ଉପରେ ଏମିତି ଛିଡା ହେଇଯାଇଛି ମାନେ ବାଁ ଗୋଡଟା ରହିଯାଇଛି ସାପର ପୁରା ମୁଣ୍ଡ ଉପରେ ଡାହାଣ ଗୋଡ ତା ପିଠି ମଧ୍ୟ ମୁଁ କହିଲି ଚପଲଟା କଣ ମନକୁ ମନ ବୁଲୁଛି ଯେମିତି ଭୂମିକମ୍ପ ହେଲେ ଯେମିତି ସବୁ ଥରେ ବୁଲୁଛି ମୁଁ ଅନେଇ ଦେଲା ବେଳକୁ ଲାଙ୍ଗୁଡ଼ା ଆଉ କି ମୁଁ ବେତକୋଳି କାଟେ ଡିଆ ମାରିକି ତୁ ଏକାଥରେ କି ଦେଖିଲା ଗୋଟେ ଭୟଙ୍କର ମାନେ ଚାରି ହାତେ ହବ ଗୋଖର
1: ପ୍ରଭୁ
2: ତମ୍ପ ମାନେ ଭୟଙ୍କର ତମ୍ପ ଯାହା କୁହନ୍ତି ଅଢେଇ କିଆରିଆ ତମ୍ପ ମୋ ବେଳା ଗଲା ମୁଁ ତ ଖସିକି ପଳେଇ ଆଇଲି ଆଉ
1: ମାନେ ଆପଣଙ୍କୁ ଈଶ୍ୱର ହିଁ ବଞ୍ଚେଇଛନ୍ତି
2: ନାଇଁ ଯେ ଭଗବାନଙ୍କ ବରାଦ ନା ଆଉ ଆମେ କଣ କରୁ, କିନ୍ତୁ ବହୁତ ଡେଞ୍ଜର।

0: ରାମଗୋଳି ବି ସେମିତି ପାରେ, ବଡ ବଡ ପୋଖରୀ ବି ପହଁରି ଯାଏ, କାରଣ ଆମେ ଖେଳାଳି ତ କ୍ରିକେଟ ଖେଳୁଛନ୍ତି,
1: ଆପଣଙ୍କର ବହୁତ ସାହସ ଅଛି, ବହୁତ ଭୟଙ୍କର ବିପଦରୁ ମଧ୍ୟ ଆପଣ ପାର ପାଇଛନ୍ତି। ନିଶ୍ଚିତ ଭାବରେ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା। ଜୟ ଜଗନ୍ନାଥ।
2: ନାହିଁ କାନ ନାହିଁ ବାଜି କଲେ ତୋଷା ନାହିଁ।

0: ଚାଲିଛି ଡାଇଲିନ୍ ଲାଇଭ୍ ଚିଟ୍ ଚାଟ୍ ସୋ। ଆପଣମାନେ ସିଧାସଳଖ ନିଜର ଅନୁଭୂତି ଆମ ସହିତ ସେୟାର କରୁଛନ୍ତି ଟେଲିଫୋନ୍ ମାଧ୍ୟମରେ। ତେବେ ଟପିକ୍ ରହିଛି ଆମ୍ବ ଗଛରୁ ପାଚିଲା ଆମ୍ବ ତୋଳିବା ବା ଆମ୍ବ ଗଛ ମୂଳରୁ ପାଚିଲା ଆମ୍ବ ସାଉଣ୍ଟିବାର ଅନୁଭୂତି ଆପଣମାନଙ୍କ ପାଖରେ ନିଶ୍ଚୟ ଥିବ। ସେ ସମ୍ପର୍କରେ କିଛି ଅନୁଭୂତି ଆମ ସହିତ ଆଜି ସେୟାର କରିବାକୁ ଯଦି ଚାହୁଁଛନ୍ତି ତାହେଲେ ଡାଏଲ୍ କରନ୍ତୁ 06712303153। ଏବେ ଦେଖିବା କିଏ ଆମ ସହିତ କନେକ୍ଟ ହେବାକୁ ଚାହୁଁଛନ୍ତି। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ମ୍ୟାମ୍, ନମସ୍କାର। ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ମ୍ୟାମ୍ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆରପାଳ ମାଣିଅନ୍ତି।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କ'ଣ କହିବେ ଆଜିର ଟପିକ ସମ୍ପର୍କରେ?
1: ମ୍ୟାମ୍ ବହୁତ ତ ଏ ବିଷୟରେ ଅଛି, କ'ଣ କହିବି। ଆମେ ସେତେବେଳେ ଆମ ସାହିରେ ସନ୍ତରାଇଶରେ ରାମଲୀଳା ହୁଏ, ରାତି ଦିଟା ବେଳୁ ଆମେ ସବୁ ଆସିବୁ, ଯୋଉ ନାଚ ସରିଯିବ ଆମେ ସବୁ ଆସିବୁ, ଗୋଟେ ତାର ସଞ୍ଜବେଳୁ କାଟିକି ରଖିଥବୁ।
0: ଆଚ୍ଛା,
1: ତାକୁ ରାତି ଦିଟାରେ ଲଗେଇବୁ, ଡିଆ ସିଡ଼ି ରଖିଥବୁ, ଲଗେଇବୁ, ଲଗେଇକି ରାତି ଦିଟାରୁ ଗାଁରୁ ଗୋଟେ କିଲୋମିଟର ଦୂରକୁ ଆସିବୁ ଆମ୍ବ ଗୋଟେକୁ। ଦିଟାରେ ଆସିକି ଗଛ ବୁଲିବୁ, ବ୍ରେକ୍ ବ୍ରେକ୍ ଆମ୍ବ ନେଇକି ଯାଉ, ଏମିତି ସଦାବେଳେ ଯାଉ, ଯାଉ ଦିନେ କଣ ହେଇଛି ନା ଆଇଲା ବେଳକୁ ରାତିରେ ଦେଖିଦେଲୁ ଗୋଟେ ଜନ୍ତୁ ଆଉ।
0: ଆଚ୍ଛା,
1: ସେ ଯାଇକି ଲମ୍ବିକି ଯାଉଛି, ସେଇଠୁ ସେ ଆମ୍ବ ଗୋଟା ବନ୍ଦ। ଆଉ ଥରେ ଆଉ ଯାଇଥିଲୁ ଆମେ ଏକରେ, ଆମର ଗୋଟେ ଜାଗା ଅଛି ଗୋଟେ ବଡ ତୋଟାଟେ ବୋଲେ 30-40 ଏକର ଖଣ୍ଡା ପଡିକି ଯାଇଥିଲୁ ଆମ୍ବ ଗୋଟେ। ସେ କହିଛି ଆମେ ଆମ୍ବ ଗୋଟେ ଗୋଟେଲା ଭିତରେ ସେ ଗୋଟେ ହାତୀ ସାଙ୍ଗେ ସାଙ୍ଗେ ଜଷ୍ଟ ହଗିକି ଯାଇଛି ହେରି ଆଉ।
0: ଆଚ୍ଛା,
1: ଦୁଦିଆ ହୁଳା ବାହାରୁଛି ତା ମହିଳାରୁ, ଆମେ ଦେଖିଲୁ ଆମେ ଆଉ ଭିତରକୁ ଗଲୁନୁ, ପଳେଇ ଆସିଲୁ। ଆସିକି ରାସ୍ତା ଆସି ଆଲୁ, ଲୋକ ହାଡ଼ରୁ ଯାଇଥିଲେ, ହାଲ ହୋଇ ହେଇକି ପାଟି କରିକି ପଳେଇ ଆସିଲେ, ହାତୀ ହାତୀ ହେଇକି ପଳେଇ ଆସିଲେ।
0: ଆଚ୍ଛା,
1: ଫେର ଆମେ ପଳେଇ ଆସିଲୁ, ଗଲା। ତାପରେ 4 ଦିନ ଛାଡ଼ି କିନ୍ତୁ ପଚାରିଲେ କହିଲେ ହାତୀ ନାହିଁ, ଆସ ସବୁ ଯିବା। ଫେର ଆମେ 20 ନା 30 ଜଣ ଖଣ୍ଡେ ଗଲୁ, ଆମ୍ବ ତୋଳା ତୋଳି କରିକି ଆମେ ତୋଳିଛୁ, ଚଢିଛୁ ଗଛରୁ ତୋଳିଛୁ, ପଡିଥିଲା ସବୁ ଆଣିଛୁ, ବସ୍ତେ ଲେଖେ ମୁଣ୍ଡେଇଛୁ, ସାଇକେଲରେ ବାନ୍ଧିଛୁ। ଆସିଲା ବେଳକୁ ଏକରୁ ଆଉ 4 ଜଣ ଆମର ଯାଇଥିଲେ, 5 ଜଣ, ସିଏ କଣ କହିଲେ ତଳକର ତୋଟାରେ ଦେଲେ, ତଳକର ତୋଟା ଦେଖିଲା ବେଳକୁ ସେଥିରେ ଆମ୍ବ ଥୋଇକି ଗଛକୁ ଚଢନ୍ତି, ଆଳୁ 3ଟା ହାତୀ ଆଇଲେ ମା ଛୁଆ।
0: ଆଚ୍ଛା,
1: ସିଏ ଆସିକି ଆମ୍ବ ଗଛ ମୂଳେ ଠିଆ ହେଲେ, ସିଏ ତା ଉପର ଗଛ ଆମ୍ବ ଟିକେ ଚଢିଛନ୍ତି, କଣ ଆମ୍ବ ଯୋଉ ବସ୍ତାରେ ବନ୍ଧିକି ଥୁଆ ହେଇଥିଲା, ହାତୀ ମାନେ ତାକୁ ଗୋଡରେ ବାହାର କରିକି ଖାଇଲେ, ସିଏ ଗଛରେ ଚଢିକି ରହିଲେ। ସେତିକି ଆଳୁ ଗୋଟେ ଯାଉଥିଲା ମିନି ତଳକୁ 4-7 ଟ୍ରକ୍ ଯାଉଥିଲା, ଡାହାଣ କରି ଗଡିକି ଆସିକି ରୋଡ ମଝିରେ ଚାଲିଲା, ପ୍ରାୟ 200 ମିଟର ପାଖାପାଖି ଚାଲିଲା। ଆମେ ସବୁ ପଛକୁ ପଛକୁ ଗଲୁ, ଟ୍ରକ୍ ତା ପଛ ପଛ ଗଲା, ସିଏ ଆମ୍ବ ଖାଉଛନ୍ତି। ଏ ଦୃଶ୍ୟ ମ୍ୟାମ୍ ଦେଖିଲେ କଣ କହିବି, ଯେତିକି ହସ ଲାଗୁଛି ସେତିକି ଦୁଃଖ
0: ଡର ବି ଲାଗୁଥିବ।
1: ନିଶ୍ଚିତ ନିଶ୍ଚିତ ମ୍ୟାମ୍, ଆମେ ବୋଲେ ସେ ହାତୀ ଆମ ଆଗେ ଆଗେ, ଆମେ ତା ପଛେ ପଛେ, ତା ପଛେ ଆମେ ଏକର ଯେତେବେଳେ ଗଲାବେଳକୁ ଆଡ଼େ ଆଉ 200 ମିଟର ବା 300 ମିଟର ଗଲାବେଳକୁ ଦେଖିଲା ବେଳକୁ ଏକର ଗୋଟେ ତଳ କରୁ ଉପର ଘରକୁ ଯାଉଛି ପାସ୍ କରିଛି। ସେଇଥିପାଇଁ ଆମେ ଆମ୍ବ ଦେଖିବା, ଆମ୍ବ ଖାଇବା, ସବୁ ଗଲା।
0: ଆଜି ଗୋଟେ ସୁଯୋଗ ମିଳିଛି ଆପଣଙ୍କୁ ଅନୁଭୂତି ସବୁ ବଖାଣିବା ପାଇଁ, ଯାହା ହଉ ଆପଣ ଆମ ସହିତ ସେୟାର କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର ମ୍ୟାମ୍, ରହିଲି।
0: ନମସ୍କାର। ଖାଲି ଆମ୍ବ ଗୋଟେ ଖାଇବାର ମଜା ତ ନୁହଁ, ତା ସହିତ କେତେ କେତେ ଏକ୍ସପିରିଏନ୍ସ ଆପଣମାନଙ୍କର ଅଛି, ଆଜି ଆମ ସହିତ ଯୋଡୁଛନ୍ତି, କହୁଛନ୍ତି, ସେୟାର କରୁଛନ୍ତି। ବହୁତ ଭଲ ଲାଗୁଛି ଆଜିର ଯୋଉ ଆପଣଙ୍କର ଅନୁଭୂତି ଶୁଣିବା ପାଇଁ। ତେବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡି ହେଇଗଲେଣି, ସେ କିଏ? ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
2: ହ୍ୟାଲୋ ମ୍ୟାଡମ, ଗୁଡ୍ ମର୍ଣ୍ଣିଂ।
0: ଭେରି ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି?
2: ମ୍ୟାଡମ୍ ମୁଁ ଅରବିନ୍ଦ କହୁଥିଲି, ଛତ୍ରବଜାର କଟକ।
0: ଓକେ, ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଯୋଉ ଟପିକ ରହିଛି ସେ ସମ୍ପର୍କରେ ଆପଣଙ୍କର କିଛି ଅନୁଭୂତି ଅଛି ଯଦି ସେୟାର କରନ୍ତୁ।
2: ଆଜ୍ଞା ମ୍ୟାମ, ଏଇଟା ମୋର ଫାର୍ଷ୍ଟ କଲ୍, ମୁଁ ସବୁବେଳେ ଆପଣଙ୍କର କାର୍ଯ୍ୟକ୍ରମକୁ ଶୁଣେ, ବହୁତ ଭଲ ଲାଗେ।
0: ଆଜ୍ଞା,
2: ବହୁତ ମନୋତ୍ସାର ବି ହୁଏ।
0: ଆଜ୍ଞା,
2: ମୁଁ ସବୁବେଳେ ଚେଷ୍ଟା କରେ କଲ୍ ଲଗେଇବାକୁ, ଲାଗେନି, ମନ ଦୁଃଖ ହୁଏ, କିନ୍ତୁ ଆଜି ଫାଇନାଲି

0: ଆଉ ଗୋଟେ କଲ୍ ଏବେ ନେଇଯିବା। ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେଇଗଲେଣି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ,
0: କଲ୍ଟି କଟିଯାଇଛି। ଆପଣମାନେ ଏତେ ସଂଖ୍ୟାରେ ଆମକୁ କଲ୍ କରୁଛନ୍ତି, କେହି ନା କେହି ଆମ ସହିତ ପ୍ରତ୍ୟେକ ଥର ଯୋଡ଼ି ହେବା ପାଇଁ ଚାହୁଁଛନ୍ତି, କିନ୍ତୁ କଲ୍ ଲାଗୁନି, ବିଜି ଆସୁଛି। କାରଣ ଏତେ ସଂଖ୍ୟାରେ ଆପଣମାନଙ୍କର ଉପସ୍ଥିତି ଟେଲିଫୋନ୍ ଲାଇନ୍ ମାଧ୍ୟମରେ ଆମେ ଜାଣିବାକୁ ପାଉଛୁ, ଶୁଣିବାକୁ ପାଉଛୁ, କନେକ୍ଟ ହେଉଛନ୍ତି ଆପଣମାନେ। ସେଥିପାଇଁ ସମସ୍ତଙ୍କୁ ଆମ ତରଫରୁ ବହୁତ ବହୁତ ଧନ୍ୟବାଦ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
2: ହ୍ୟାଲୋ ଦିଦି, ନମସ୍କାର, ଗୁଡ୍ ମର୍ଣ୍ଣିଂ।
0: ନମସ୍କାର, ଭେରି ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି?
2: ଦିଦି ସୁବସ୍ମିତା କହୁଥିଲି, କଟକ 42 ମଜାରୁ। କେମିତି ଅଛନ୍ତି ଆପଣ?
0: ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
2: ଆଚ୍ଛା, ଟିକେ ଦେହ ଖରାପ ଅଛି କିନ୍ତୁ ଭଲ ଅଛି।
0: ଆଚ୍ଛା, ଆଜିର ଟପିକ ଯାହା ଅଛି ସେ ସମ୍ପର୍କରେ କିଛି ଅନୁଭୂତି ନିଶ୍ଚିତ ଭାବରେ ଆପଣଙ୍କର ଅଛି, ସେଥିପାଇଁ ଆପଣ ଟେଲିଫୋନ୍ ଲଗେଇଛନ୍ତି, ଫଟାଫଟ କହିଦିଅନ୍ତୁ।
2: ଆଚ୍ଛା ଦିଦି, ସେମିତି ତ ମାନେ କଞ୍ଚା

0: ତୋଳିବାର ବହୁତ ସାରା ଅନୁଭୂତି ଅଛି ଗଛ ବି ଚଢିକି ଆମ୍ବ ତୋଳିବାର କିନ୍ତୁ ଆପଣ ଯୋଉ ପାଚିଲା ଆମ୍ବ କଥା ସ୍ପେଶାଲି କହିଛନ୍ତି ସ୍ପେଶାଲି କଣ ହୁଏ ନା ଖରାଦିନ ଟାଇମରେ ବର୍ଷା ପବନ ହୁଏ କାଳ ବୈଶାଖୀ ବର୍ଷା ତ ଆମେ କଣ କରୁ ନା ଜଷ୍ଟ ଟିକେ ବର୍ଷା ଘଡ଼ଘଡ଼ି ଟିକେ କମିଲା ମାତ୍ରେ ମାନେ ଘଡ଼ଘଡ଼ି ହଉଥିବ କିନ୍ତୁ ତଥାପି ଆମେ ଘରୁ ବାହାରକୁ ଲୁଚିକି ପଳଉ ଆଉ ଘରେ ଏପଟେ ଖୋଜା ପଡୁଥିବେ ଯେ କୁଆଡେ ଗଲେ ବୋଲି ଆମ ଘର ପାଖରେ ଆମ୍ବ ଗଛ ଅଛି ସବୁଠୁ ପବନ ଯେ ଆମ୍ବ ସବୁ ତଳକୁ ଖସୁଥିବ ଆମକୁ ଏଠି ଘରେ ସାଉଣ୍ଡ ଶୁଭୁଥିବ ଆମେ କେମିତି ଅପେକ୍ଷା କରୁଛୁ ବାସ୍ ଟିକେ ବର୍ଷା କମିବ ଆଉ ଆମେ ଘରୁ ଦୌଡ଼ିବୁ ବାହାରେ ତ ସେଟା ଏବେ କହୁନା ଆମେ ଯାଇଥିବ ଅନ୍ଧାର ବି ହେଇଥିବ କାହିଁକି ନା କରେଣ୍ଟ ଚାଲି ଯାଇଥିବ ବର୍ଷା ପବନ ପାଇଁ ତ ଆମେ ଯାଉ ଗୋଟେ ଟ୍ରକ ପାଖରେ ଥିବ ଟ୍ରକ ନେଇକି ଯାଉ ଭାରି ଆମ୍ବ ମାନେ ଆମ୍ବ ତଳେ ସବୁ ପଡିଥିବ ନା ଆମେ ସବୁ ଗୋଟେଇବୁ ଏକାଠି କରିବୁ ବେଳେ ବେଳେ କଣ ହୁଏ ନା ଆମ୍ବଟା ଯୋଉ ଉପରୁ ତଳକୁ ଖସୁଥିବ ଆମେ ଭୁଲ ବର୍ଷକ ତଳେ ରହିଯାଇଥିବୁ ଆମ୍ବ ଆସିବ ଡାଇରେକ୍ଟ ମୁଣ୍ଡରେ ମାଡ ହବ ଗୋଟେ ପାଚ ମାନେ ଅତି ପାଚି ଯାଇଥିବା ଆମ୍ବ ଗୁଡାକ ସେ କଣ ହବ ଆମ୍ବର ଜୁସ୍ ବାହାରିଯିବ ଯୋଉଟା କି ପୁରା ଉପର ତଳ ପର୍ଯ୍ୟନ୍ତ ମାନେ ଆମ୍ବ ସ୍ନାନ ହେଇଯାଏ
1: ଆମ୍ବ ସ୍ନାନ ଆପଣ କାଳ ବୈଶାଖୀ ସମୟରେ କରନ୍ତି
0: ଘରକୁ ଯେତେବେଳେ ଆସିବୁ ସେତେବେଳେ ତ ଆଉ ଡ୍ରେସ ର ଅବସ୍ଥା ନଥିବ କି ଆମର ଅବସ୍ଥା ନଥିବ ଘରେ ଯୋଉ ମାଡ ହୁଏ ସେଇଟା ନ କହିବା ଭଲ ଦିଦି ମାନେ ଏବେ ଭାବିଲା ବେଳକୁ ଦିଦି ଡର ଲାଗୁଛି
1: ହସ ବି ଲାଗୁଛି
0: ଆଜ୍ଞା
1: କାରଣ ଏଇ ଖରାଦିନେ ଏଇ ଟାଇମରେ ବିଶେଷ କରି ଆମ୍ବଟା ପୁରା ପାଚି ଯାଇଥାଏ ଆଉ ଆପଣ ଯେତେବେଳେ ଗୋଟେ ଥିବେ ଧୁମଧାମ ହେଇକି ଉପରେ ପଡିଥିବ ଆଉ କଣ ଓକେ ଓକେ ବହୁତ ଭଲ ଲାଗିଲା ବହୁତ ଫନି ଲାଗିଲା ଆପଣଙ୍କର ଅନୁଭୂତି ବହୁତ ବହୁତ ଧନ୍ୟବାଦ
0: ଆଜ୍ଞା ଦିଦି ଧନ୍ୟବାଦ ରଖୁଛି ନମସ୍କାର
1: ନମସ୍କାର।

0: विधिक सेवा प्राधिकरण अधिनियम 1987 की धारा 12 के तहत पात्र नागरिक निशुल्क कानूनी सहायता न्याय बंधु मोबाइल ऐप और www.probono-toj.in से प्राप्त कर सकते हैं।
1: वेलकम बैक ट्यून करी चंदी 100.4 आकाशवाणी एफएम रेनबो कटक दिल से दिल तक डायलिन लाइव चिटचार शो रे निश्चय आपनको सते सीधा सडख कथा होची। आज टॉपिक रहैची आंब गछरु पाचिला आंब तोळीबा बा आंब गछ मूळरे पाचिला आंब साउंटिबार अनुभूति। जदि आपनको पाखरे अछि ताहेले निश्चय आमको कहंतु आम नंबर 0671-230-3153। हेलो आकाशवाणी एफएम रेनबो कटक कॉल टी कटी जाई छी आपण माने पुनी थरे ट्राई करंतु। हेलो आकाशवाणी एफएम रेनबो कटक हेलो
2: हेलो
1: हेलो किए कहू छंती
2: बबलू कहू छी कटक रो
1: आपण को स्वागत करू छी बबलू आपणकर पूरा नाम टा टिके कहिबे नी
2: अभिषेक स्वाई
1: ओके आपनको स्वागत छलो जे कोन कहबे आजर टॉपिक संपर्क करे
2: निश्चिंत आंब तोळीबा कथाटा जो रखी छंदी खुशी लागुची जे आंब मु कहया गेले तोळेनी किंतु पूरा चेक करथबी आंब किए तोळुची।
1: अच्छा अच्छा
2: मु एकानो आमे पूरा ग्रुप छलो चार जण आमे देखिबो आमे कष्ट करिवानी कि आमे गथरे तोळीबा नै कि काडो गाळी छिनिबा नै देखो किए तोळुची तो देखिबो जिए भी तोळु तो बस ये जियो होंतु बा पु होंतु ତାଙ୍କୁ ଏରେ ତମେ ଆମ୍ବ ତୋଳୁ ଠିକ ଅଛି ତାଙ୍କ ଘରେ ଆମେ କହିଦବୁ।
1: ଆଚ୍ଛା
2: ତ ଆମ୍ବ ଆମର କେବେ କହିବନି କହିବନି ସେଇଟା ଆମେ କେଉଁ କଣ୍ଡିସନ ଅଛି କହିବୁନି ଯଦି ତମେ ଯାହା ତୋଳିଛ ଆମକୁ ଗୋଟେ ଗୋଟେ ଦେଇଦିଅ ବାସ ଆମେ କହିବୁନି ତ ଏମିତି କରୁ ପ୍ରାୟ ଏମିତି କରୁ ନା ଗୋଟେ ଥର ସେ ଛୁଆ ସବୁ ଆମେ ଯାହାକୁ ଏମିତି ପୁରା ବି ଏମିତି କହୁ ମାନେ ଟଙ୍କାଉ ଡରାଉ କି ଏମିତି ଆମ ଆମକୁ ଆମ୍ବ ଦିଅ ନହେଲେ କହିଦବୁ
1: କହିଦବୁ
2: ସେମାନେ ସିଏ ବି ଆମ ମାନେ ଆଗରୁ ଦୁଇ ପାଦ ଅଛନ୍ତି ସେ କହିଲେ ହଉ ଏମିତି ଆମକୁ ହଇରାଣ କରୁଛନ୍ତି ଏମିତି ହଇରାଣ କରିବା ଇଏ ବି ଦିନେ ଯେମିତି ହଇରାଣ ହେବେ ତ ଗୋଟେ ଥର ସେମିତି ଆମ୍ବ ତୋଳୁଛନ୍ତି ଆମକୁ କହିଲେ ଆମ୍ବ ତୋଳା ହଉଛି ଆଉ ଆସିବ ତ ଆମେ ଗଲା ପରେ ଆମକୁ ଆମ୍ବ ଦେଲେ ଆମକୁ କହିଲେ ନାଇଁ ତମେ ସବୁ ଆମ୍ବ ନେଇଯାଅ ସେଠୁ ଆମେ ଆଶ୍ଚର୍ଯ୍ୟ ହେଇଗଲୁ କଣ ଆଜି ଏତେ ତୋଳିଲେ ଆମକୁ ସବୁ ଆମ୍ବ ଦେଇଦେଲେ ସେଠୁ ଆମେ ଆମର ଖୁସିରେ ଆମେ ଧରିଲୁ ହଁ ଠିକ ଅଛି କଣ ଚିନ୍ତା କରିବାର ଅଛି ଖାଉଛୁ ସିଏ କିନ୍ତୁ ସେପଟେ ଗୌରବ କହିଦେଉଛନ୍ତି ଯେ ଆମେ ଆମ୍ବ ତୋଳିଛୁ ସିଏ ଆସିକି ଦେଖୁଛନ୍ତି ଆମ୍ବ ତୋଳୁ କହୁଛନ୍ତି ପିଲା କାହିଁ ତୋଳିଲେ ଆମକୁ ସିଏ ତୋଳିଲେ ଗୋଟେ ସିଏ କହିଲେ ଦେଖୁଛନ୍ତି ଯେ ଆମ୍ବ ଗୁଡିକ ଆମ ହାତରେ ଅଛି ତ ସେ ନିହାତି ପୁରା ଆକ୍ସନ ଆମ ଉପରେ ନେବେ ନା ତାପରେ ତ ସେଇ ଯୋଉ ମଜା ବେଳେ ବେଳେ ମନେ ପଡିଯାଏ ତ ସେଇ ସାଙ୍ଗ ଗୁଡିକ ଯୋଉମାନଙ୍କୁ ଧମକଉଥିଲୁ ଖାଉଥିଲୁ ସେ ବଡ ହେଲା ପରେ ଯୋଉ ଦେଖା ହେଇଯାଏ ଗୋଟେ ମାନେ ମଜା ମନେ ପଡିଯାଏ
1: ମନେ ପଡିଯାଏ ସେଇ ଦିନର କଥା ଆଉ ତେଣୁ ସବୁଦିନେ ଆପଣ ତାଙ୍କୁ ଡରେଇ ଧମକେଇ ଗୋଟେ ଗୋଟେ ଆମ୍ବ ଖାଉଥିଲେ ଦିନେ ଆପଣ ଧରା ପଡିଗଲେ ଆଉ କଣ
2: ସେ ଧରା ପକେଇଦେଲେ ସେଇ

0: ମାନେ ହୁଏ
1: ସେଦିନ ଚାଲାକ ହେଇଗଲେ
0: ଆମକୁ ଡରାଉଥିଲ କି ଦିନ ଆସିଥିଲା ଆମେ ତମକୁ ପୁରା ଏମିତି ହଇରାଣ ପକେଇଥିଲୁ ଯେ ତମେ ହିଁ ପୁରା ମାନେ ଛେଚା ଖାଇଥିଲ ଆମକୁ ତମେ କହୁଥିଲ ଛେଚା ଖୁଆଇବୁ କିନ୍ତୁ ଆମେ ଅଲରେଡି ତମକୁ ଛେଚା
1: ଖୁଆଇ ଦେଇଥିଲୁ ଓକେ ସୁନ୍ଦର ଅନୁଭୂତି ଆମ ସହିତ ସେୟାର କଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ଥ୍ୟାଙ୍କ ୟୁ
1: ସତରେ ପାଚିଲା ଆମ୍ବ ଖାଇବାରେ ସମସ୍ତଙ୍କର ଲୋଭ ଥାଏ ସମସ୍ତଙ୍କର ଇଚ୍ଛା ଥାଏ ଆଉ ଗଛ ପାଚିଲା ଆମ୍ବ କଥା କ'ଣ ବା କହିବା ତାର ସ୍ୱାଦ ସମସ୍ତଙ୍କୁ ଭାବବିହୋଳ କରିପକାଏ ପାଟିରୁ ପାଣି ବାହାରି ଆସେ ଓକେ ଯେମିତି ଆପଣମାନେ କେତେ କେତେ କଥା ଆମ ସହିତ ସେୟାର କଲେ କେତେ କେତେ ଆମ୍ବ ଖାଇବାର ବା ତୋଳିବାର ଅନୁଭୂତି ଆମ ସହିତ ସେୟାର କଲେ ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଇଗଲେଣି ଦେଖିବା ସେ କିଏ ହ୍ୟାଲୋ ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ
2: ନମସ୍କାର ଆଜ୍ଞା ଜୟ ଜଗନ୍ନାଥ
1: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି
2: ମୁଁ ସମୀର ପଣ୍ଡା କହୁଛି ତେଲେଙ୍ଗା ପେଣ୍ଠ କଟକରୁ
1: ଆପଣଙ୍କୁ ସ୍ୱାଗତ ଜଣାଉଛି କ'ଣ କହିବେ ଆଜିର ଟପିକ ସମ୍ପର୍କରେ
2: ପିଲାଦିନର ସେ ଯୋଉ ମାନେ ମଜା ଆଉ ସେ ଯୋଉ ଅନୁଭୂତି ଆଉ ଥରେ ଆପଣ ମନେ ପକେଇ ଦେଇଥିବାରୁ ସେଥିପାଇଁ ଧନ୍ୟବାଦ ଏଇ ଆମ୍ବ ସିଜିନରେ କେବଳ ଆମ୍ବ ନୁହେଁ ଆମ୍ବ ତିନ୍ତୁଳି ବା ଆମେ କଇଁଆ କହୁ ଆଉ ବରକୋଳି ଥରେ ଏମିତି ହେଲା ଆମେ ସ୍କୁଲରୁ ଆସିଲେ ଆମର ପ୍ରତ୍ୟେକ ଦିନ ସକାଳ ସ୍କୁଲ ପରେ ଏବେ ତ ଏପ୍ରିଲରୁ ଖରା ଛୁଟି ହେଇଯାଉ ସେତେବେଳେ ମେ ମାସରେ ହଉଥିଲା ଆମେ ଆସିଲେ ଆମର ପ୍ଲାନିଂ ଥିବ ଯାଇକି ଆମ ଘର ପାଖରେ ଦିଟା କେନାଲ ଯାଇଛି ଗୋଟେ ପୁରୀ ମେନ୍ କେନାଲ ଗୋଟେ କାକଟପୁର ବ୍ରାଞ୍ଚ କେନାଲ ତ ତା ଭିତରେ ନିଶ୍ଚିନ୍ତ ମାନେ ଘଣ୍ଟେ ଦି ଘଣ୍ଟା ପାଣିରେ ବୁଡ଼ିବାଟା ଆଖି ନାଲି ମାନେ କୁମ୍ଭାଟୁଆ ଭଳିଆ ହେଇଯାଇଥିବ ଏବଂ ତା ଭିତରେ ଥିବ କୋଉଠୁ ଯାଇ ଆମ୍ବ ଆଣିବା କଞ୍ଚା ଆମ୍ବ ଠୁ ପାକିଲା ଆମ୍ବ ପର୍ଯ୍ୟନ୍ତ ସବୁ ବରାଦ ହେଇକି ଥିବ ଗୋଟେ କଥା କହୁଛି ଥରେ ସମସ୍ତେ ଆମେ ସାଥି ହେଇକି ଯାଉ ଆମ ସ୍କୁଲ ଦିଦିଙ୍କ ଘର ତାଙ୍କର ପୁରୁଣା ଜମିଦାରୀ ଫ୍ୟାମିଲି ନା ତାଙ୍କ ଘରକୁ ଲାଗିକି ଆଗେ ଦେଖିଥିବେ ପୁରୁଣା କାଳିଆ ଯୋଉମାନେ ସବୁ ଲୋକ ଯୋଉମାନେ ଥିଲେ ତାଙ୍କ ଘର ଏମିତି ହେଇଥିବ ଘରଠୁ ଗୋଟେ ଦାର ପଟକୁ ଗୋଟେ ବାଡି ପଟକୁ କବାଟ ଥିବ ସେଠି ଗୋଟେ ପୋଖରୀ ଥିବ ଏବଂ ପୋଖରୀ ସଂଲଗ୍ନ ନଡ଼ିଆ ଗଛ ଲାଗିଥିବ ଏବଂ ତୋଟା ଥିବ ଆମ୍ବ ତୋଟା ଥିବ ଆମେ ଯେତେବେଳେ ଚାଲିଗଲୁ ଦିଦିଙ୍କ ସେତେରକ ରହିଲା ଦିଦିଙ୍କର ସେ ତୋଟାରୁ ଆମ୍ବ ଆଣିବା କଇଁଆ ଆଣିବା ଆଉ ବରକୋଳି ଗଛ ଅଛି ସେ ବରକୋଳି ବି ଆଣିବା ମତେ ଦାୟିତ୍ୱ ଦିଆଗଲା ଆମେ ଚାରି ଛଅ ଜଣ ଯାଇଥିଲୁ ଏବଂ ମତେ ଦାୟିତ୍ୱ ଦେଲା ପୋଖରୀ ଘୋଡ଼ାରେ ବସିକି ସେପଟେ କବାଟ କି ଖୋଲିକି ଆସିଲେ କି ନ ଆସିଲେ ଆମକୁ ସୂଚିତ କରିବା ତ ସେଇ ସମୟରେ ମୁଁ ସେଠି ଛପିକି ଥାଏ ମାନେ ଦୈବାତ ଦିଦି ସେପଟେ ପୋଖରୀକି ଆସିବା ପାଇଁ କବାଟ ଖୋଲିଛନ୍ତି ମୁଁ ସେ ପୋଖରୀ ଘୋଡ଼ାରେ ଏକଦମ ତଳକୁ ଶୋଇପଡିଲି ମୁଁ ଆଙ୍କୁ ଆଗେ ଦିଦିଙ୍କୁ ଟିକେ ଭୟ ଲାଗିଲା ଦିଦି ଦେଖି ଚାଲିଗଲେ ଚାଲିଗଲା ପରେ ମୁଁ ପୁଣି ମନେ କଲା କେହି ଆସିନାହାନ୍ତି ଚାଲ କାମ ଚାଲ ତା ଭିତରେ ଜଣେ ଚଢିଯାଇଛି ଏବେ କହିଲେ ଦୁଃଖ ବି ଲାଗୁଛି ଏବଂ ହସ ବି ଲାଗୁଛି ପଇଡ଼ ତୋଳିବା ପାଇଁ ଜଣେ ଚଢିଯାଇଛି ନଡ଼ିଆ ଗଛକୁ ତାଙ୍କର ଘରର ଚାକର ଆରପଟେ ବୁଲି ଆସି ମତେ ଧରି ପକେଇଲା ପଛପଟେ ମୁଁ ଅନେଇଛି କବାଟକୁ ପୋଖରୀ ପୋଖର କବାଟକୁ ସେ ଆରପଟେ ବୁଲିକି ଆସି ମତେ ମୋ ଦି ଖୁଆକୁ ଧରି ପକେଇଲା ତେଣୁ ମତେ ତ ସେମାନେ ସବୁ ଧୋଳା ଧୋଳି ପଳେଇଲେ ଯିଏ ନଡ଼ିଆ ଗଛରେ ଚଢିଥିଲା ସେ ସେଇଠୁ ଖସିଲା ମାନେ ବିଶ୍ୱାସ କରିବୁନି ଏବେ ବି ସିଏ ସେ କଥା ଆମେ କଥା ହେଇକି ଆଲୋଚନା କରୁ ତା ଦୁଇ ପଟ ଜଙ୍ଘର ଅବସ୍ଥା ଏକଦମ ସାଙ୍ଘାତିକ ହେଇଯାଇଥିଲା ମତେ ଧରିକି ନେଇଗଲେ ଏମାନେ ପଳେଇ ଆସିଲେ ଖସିକି ଧରା ହେଇଗଲି ଦିଦି ଦେଖିଦେଲେ କହିଲା ଆରେ ତମର ପରେ ଆମ୍ବ ତୋଟା ଅଛି ତମେ କଳେ ଟିକେ ଆସିଛ ମୁଁ କହିଲି ଆମେ ସାଙ୍ଗ ହେଇକି ଡାକିଲେ ଆମେ ସାଙ୍ଗ ହେଇକି ପିଲାଦିନର କଥା ମାନେ ସେଟା ସଙ୍ଗ ଦୋଷ କୁହାଯିବନି ସାଙ୍ଗ ହେଇକି ଯିବାର ଅନୁଭୂତି ଗୋଟେ ଅଲଗା ନା ଏ କଥା ବାପାଙ୍କ ପାଖକୁ ଯିବା ବାପା ସ୍କୁଲ କମିଟିର ମେମ୍ବର ଅଛନ୍ତି ତମ ଗାଁର ମୁରବୀ ଅଛନ୍ତି ଏ କଥା ଯିବ ବାପାଙ୍କ ପାଖକୁ ଯିବ ମୁଁ କହିଲି ଆଜ୍ଞା ଭୁଲ ତ କରିଛି ଯଦି ଆପଣ କହିବେ କହିଦେବେ ଦିଦି ସେଇଠି କଥାକୁ ସମାପ୍ତ କରିଦେଲେ ଏବଂ ପିଲାଦିନର ସେଇ ଯୋଉ ମିଠା ଦୁଷ୍ଟାମୀ ଜୀବନ ଚର୍ଯ୍ୟାରେ ବହୁତ କିଛି କାର୍ଯ୍ୟରେ ଆସେ ଯେ ଏମିତି ବି ଅଛି ମୁଁ ସତ ମାନିଗଲି ଆସିଥିଲି ସାଥିରେ ଦିଦି ମତେ କ୍ଷମା କରିଦେଲେ ତେଣୁ ସେ ପିଲାଦିନର ଅନୁଭୂତି ଏମିତି କେତେ ଅଛି ଆଜି ଗୋଟେ ସମୟ ମିଳିଲା ଆପଣ ପଚାରିଲେ ଭାରି ବିଗତ ଦିନର କଥା ମନେ ପକେଇଲେ ସେଇ ପୋଖରୀ ଭଳିଆ ସେଇ ଗହିର ଗହିର ଡେଇଁକି ଆମେ ଚାଲିଯିବୁ ଯଦି କୌଣସି କଣିଟେ ଦରକାର ଥିବ କାହା ଇଏରୁ ହାଣିଲୁ ବାଉଁଶ ବୁଦାରୁ ତାକୁ କଣ କରିବୁ ନା ଯୋଉପଟେ ଆମେ ଯିବୁ ତାର ଅପର ପାର୍ଶ୍ୱକୁ ଫୋପଡ଼ା ହେଇଥିବ ବାଉଁଶ ଇଏ ଗୁଡାକ ଯିଏ ଡାଉଟ କରିବ ସେପଟୁ କିଏ ଆସିଥିଲା ଦୁର୍ବୃତ୍ତ ବୁଦ୍ଧି ସେତେବେଳେ ସବୁ କରା

0: ଆଜିକାଲି ପିଲାମାନଙ୍କ ପାଖରେ ଏମିତି ଦୋଷଟା ଆମେ ଦେଖିବାକୁ ମିଳୁନି, ସେମାନେ ତ ବାହାରକୁ ବାହାରିଲେନି ଆଉ କଣ। ଓକେ, ଏତେ ସୁନ୍ଦର ଅନୁଭୂତି ଆଜି ଆମ ସହିତ ସେୟାର କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର।

0: ଝରଣା କଥା ଶୁଣୁ ଶୁଣୁ ଝରଣା ଗୀତ ଗାଉ ଗାଉ ସମୟ ବି ସରି ସରି ଆସୁଛି ଆପଣଙ୍କ ସହିତ ସିଧାସଳଖ କଥା ହେବାରେ। ତେବେ ଆଉ ଗୋଟେ କଲ୍ ମୁଁ ନେଇପାରିବି, ଦେଖିବା କିଏ ଆମ ସହିତ ଯୋଡ଼ି ହେଇଗଲେଣି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ନିଶି ମ୍ୟାମ୍, ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ। କିଏ କହୁଛନ୍ତି ସାଲେପୁରରୁ?
1: ସାଲେପୁରରୁ ନିରୁପମା ସାହୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ? ଆପଣ ହେଉଛନ୍ତି ଲାଷ୍ଟ କଲର।
1: ଧନ୍ୟବାଦ ମ୍ୟାଡମ। ସେମିତି କିଛି ନାହିଁ, ଫାର୍ଷ୍ଟ ଯାହା ଲାଷ୍ଟ ହିଁ ସେଇଆ। ଆପଣ ଯୋଉ ଟପିକ ରଖିଛନ୍ତି ଆମ୍ବ କଥା, ମାନେ ସମସ୍ତଙ୍କ ପିଲାଦିନ ମନେ ପକେଇ ଦେଇଛନ୍ତି। ଆପଣଙ୍କର

0: ମଧ୍ୟ
1: ମନେ ପକଉଥିବେ? ହଁ, ମୁଁ ପୁରାପୁରି ମନେ ପକଉଛି ନା, ଘଣ୍ଟେ କାଳ ବସି ମନେ ପକଉଛି
0: ସମସ୍ତଙ୍କ ସହିତ ମନେ ପକଉଛନ୍ତି ଆପଣ। ଆଉ ସେ ଯୋଉ ରାମ କଥା କହିଲେ, ଯେତେବେଳେ ଯାଉ ସ୍କୁଲ ସାଙ୍ଗ ହେଇକିରି ତାଙ୍କର ଟଙ୍କା ଝିଅ ପିଲା ଗୋଟେ ଆମର ଅଛି ସ୍କୁଲ ପାଖାପାଖି ଗୋଟେ ଅଛି, ମାନେ ସେ ଜେଜଙ୍କ ନାଁ ହଉଛି ଗୁନା, ତାକୁ ସମସ୍ତେ କୁହନ୍ତି ଗୁନା ତୋଟା। ତୋଟାରେ ଏତେ ପ୍ରକାର ଆମ୍ବ ଗଛ, ଯେମିତି ଖେଳ ଛୁଟି ହବ ପଳେଇ ଯାଉ ଆମେ ଝିଅ ପିଲା, କଞ୍ଚା ବେଳ ଠାରୁ ଆରମ୍ଭ ହବ ବ୍ଲେଡ ପାତ ଲୁଣ ପଶିବ ସେ ପାଚିଗଲା ଯାକେ ପାଚିଛି ଥରେ ଆମ୍ବ। ସେଠୁ ଆମେ ଥରେ ଯାଇକି କହିଛୁ ତାଙ୍କ ମାଆକୁ, ବୋଲେ ଆମ୍ବ ପାଚିଲାଣି ମା, ଆମକୁ କେତେବେଳେ ଦୁଇଟା ଦିଅନ୍ତାନି, ଯେମିତି ଖେଳ ଛୁଟି ହେଇଛି ଯାଇଛୁ। ସେ ସେଠୁ କହିଲେ ନାଇଁ, ତ ଗଛ ବଡ ବଡ ହେଇଛି ପାରି ହଉନି, ଯେତେବେଳେ ପଡୁଛି କିଏ ନଉଛନ୍ତି, ଦେଖିବା କେତେବେଳେ ପରା ହଉ ଆଉ। ତମେ ତ ଆସୁଛ, ଦିନେ ଯାଇଛୁ, ଆପଣ ବିଶ୍ୱାସ କରିବେନି, ଏଇ କାଳ ବୈଶାଖୀ ଚାଲି ଆସିଛି ସେଇ ଟାଇମରେ, ଆମ୍ବ ମାନେ ଏମିତି ପୁରା ତରା ଭଳିଆ ପଡିଛି ଆଉ, ଆମେ ଚାରି ପାଞ୍ଚ ଜଣ ଯାକ ବସି ଯାଇଛୁ ତା ଭିତରେ ଆଉ। ହଁ, ନେଇ ଆସିବୁ ଗୋଟେ କିରି, ଖେଳ ଛୁଟି ତ ହେଇଛି ଆଉ, ଏଇନା ଅଧଘଣ୍ଟା ଆଉ ବସି ଯାଇଛୁ ତା ଭିତରେ, ଆମ୍ବ ଗୋଟେଇଛୁ ଧରିଛୁ, କିନ୍ତୁ କିଏ ଯାଇକିରି କହିଦେଲେ ସେଠି, ମାନେ ଖେଳ ଛୁଟି ସରିବା ସରିବା ଟାଇମ ହେଇଗଲାଣି, ଆମକୁ ତ ଆମ୍ବ ନିଶା ଲାଗିଛି ଆଉ, ଆମ୍ବ ଗୋଟେଇକିରି ଖାଉଛୁ। ଆଉ ଦି ତିନି ଜଣ ଖଣ୍ଡେ ଆମେ ତିନି ଚାରି ଜଣ ଯେମିତି ଆମେ ଦେଖିଲୁ, ମାନେ ସେଠି ବେଲ ବାଜିଲା କାନରେ ଆମେ ଫ୍ରେଶଲୁ ଡେଇଁକିରି, ଆଉ ଦି ତିନି ଜଣ ତା ଭିତରେ ରହିଗଲେ ରହିଗଲେ ବୋଲିକିରି ଆମେ ଆସିକି ଯେତେବେଳେ କ୍ଲାସରେ ପଶି ଯାଇଛୁ, ଦେଖିଲା ବେଳକୁ ତାଙ୍କ ସିଟ୍ ଫାଙ୍କା, ଟିଚର ଖୋଜିଲେ କୁଆଡେ ଗଲେ ବୋଲିକିରି। ଆମେ ଆଉ ଭୟରେ କିଛି କହୁନୁ, ଆମେ ଆମ୍ବ ଖାଇଛୁ ଆଉ କଣ କହିବୁ, ସିଏ ଆସିପାରିଲେନି ବୋଧେ ରହିଗଲେ ଆଉ। କିନ୍ତୁ ତାଙ୍କର ଯୋଉ ସେ ଯୋଉ ଜେଜ ଯିଏ ଟିକେ ରାଗି, ସିଏ ଧରିକି ବସେଇ ଦେଇଛନ୍ତି ଏ ତିନି ଜଣଙ୍କୁ, ତମେ ବାଡିରେ ପଶିକି କାହିଁକି ଆମ୍ବ ମାନେ ତୋଳୁଛ ବାଡ ଡେଇଁକିରି, ଆଉ ତ ବସେଇ ଦେଇଛନ୍ତି ଆଉ। ଆସିଲା ଟିଚରଙ୍କ ପାଖକୁ କଥା ଆସିଲା, କୁଆଡେ ହେଲେ କୁଆଡେ ହେଲେ ବାଧ୍ୟ ହେଲୁ କହିବା ପାଇଁ, ଆମେ ଯେହେତୁ ସାଙ୍ଗ ହଉ, ସାର୍ ପଚାରିଲେ ଏଇ ତ ଜାଣିଥିବେ, ପିଲା ବି କହିଲେ ସେ ତ ସବୁ ସାଙ୍ଗ ହୁଅନ୍ତି ଏଇମାନେ ଜାଣିଥିବେ ଆଉ। ପଚାରିଲେ ଆମେ ସେଠି ସତ କଥାଟା କହିଲୁ କହିଲୁ, କିନ୍ତୁ ସମସ୍ତଙ୍କ ଉପରେ ହେଲା ଆଉ, ଆମ ଉପରେ ସୋଦା ହେଲା, ତାଙ୍କ ଉପରେ ମାଡ ହେଲା ଆଉ। ଆମ୍ବ ଖାଇବାର ଗୋଟେ ମଜା, ତାପରେ ସେ ତିନି ଜଣ ଯୋଉ ଆସିକିରି ମାଡ ଖାଇଲେ, କାନ ଧରି ଉଦ୍ଭୋଷ ହେଇକି ସମସ୍ତଙ୍କ ଆଗରେ, ସେଠୁ ଲାଷ୍ଟକୁ ଆଉ କିଛି କହିଲେନି, ବସିଲେ। ଛୁଟି ହେଇକି ଆସିଲା ପରେ ବାଟରେ କହୁଛନ୍ତି, ତମେ ତିନି ଚାରି ଜଣ ଯାକ ଏଡେ ସ୍ୱାର୍ଥ କର, ତମେ ଡେଇଁ ଡେଇଁକିରି ପଳେଇ ଆସିଲ, ଆମକୁ ଟିକେ
1: ଜଣେଇଲେ।
0: ମୁଁ କହିଲି ନାଇଁ ନାଇଁ, ତାଠୁ ଖରାପ ହେଉଛି ମାନେ ଠିକ ନୁହଁ, କିନ୍ତୁ ତମର ଆଜି ଅଛି, ତମେ ଧରା ପଡିବ, ଆଜି ମାଡ ଖାଇବ, ମାଡ ଖାଇଲେ ବ୍ୟସ୍ତ ହେଲେ କଣ, ନା ତୁ ସେମିତି କହିଲେ ହବ, ତମେ ତ ପଳେଇ ଆସିଲ, ଆମକୁ ଜାଣିକିରି କହିଲନି ଆଉ।
1: ଓକେ, ଏତେ ସୁନ୍ଦର ଅନୁଭୂତି ଆମ ସହିତ ଆଜି ସେୟାର କଲେ, ସେ ପିଲାବେଳ କଥା ଆଜି ମନେ ପଡିଗଲା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଲାଷ୍ଟ କଲର ଭାବରେ।
0: ଆଜ୍ଞା ରହିଲି ମ୍ୟାଡମ, ନମସ୍କାର।
1: ନମସ୍କାର। ଏଠି ସରିଯାଇଛି ଡାଇଲ୍ ଇନ୍ ଲାଇଭ ଚିଟ୍ଚାଟ୍। ଆଜି ଯେତେ ସଂଖ୍ୟାରେ ଆପଣମାନେ ନିଜ ନିଜର ଅନୁଭୂତି ଆମ ସହିତ ସେୟାର କଲେ, ସୋଟା ପୁରା କଲରଫୁଲ ହେଇଗଲା, ରଙ୍ଗାରଙ୍ଗ ହେଇଗଲା, ଆପଣମାନଙ୍କୁ ପୁଣି ଥରେ ନିଶ୍ଚିତ ତରଫରୁ ବହୁତ ବହୁତ ଧନ୍ୟବାଦ।

ରେନ୍ବୋ କଟକ ପୁଣି ଥରେ ଆପଣମାନଙ୍କ ଫର୍ମାଇସ୍ର ଶୋ ରେନ୍ବୋ ଏସ୍ଏମ୍ଏସ୍ ରେନ୍ବୋ ଏସ୍ଏମ୍ଏସ୍ରେ ପ୍ରଥମ ମେସେଜ୍ଟି କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କିରୁ ଶୁଣିବା ପାଇଁ ଚାହିଁଛନ୍ତି ଚଳଚ୍ଚିତ୍ର ଅନୁରାଗ ଗୀତ ଗାଇଛନ୍ତି ଭୂପିନ୍ଦର ଏବଂ ଅନୁରାଧା ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଏହି ସୁନ୍ଦର ଗୀତଟିକୁ ଷ୍ଟେ ଟ୍ୟୁନ୍ଡ

ପରବର୍ତ୍ତୀ ମେସେଜଟି କରିଛନ୍ତି ଚୈତନ୍ୟ ଚାନ୍ଦ ପ୍ରଫୁଲ୍ଲ ପ୍ରଧାନ କୁଆଁରପାଳ ମାଳିଆ ବନ୍ଧୁ କଟକରୁ। ଖୁଦା ଗବା ଫିଲ୍ମରୁ ଅଲକା ୟାଗ୍ନିକ ଏବଂ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଏହି ସୁନ୍ଦର ଗୀତଟିକୁ। ଷ୍ଟେ ଟ୍ୟୁନ୍ଡ।

ପରବର୍ତ୍ତୀ ମେସେଜ୍ କରିଛନ୍ତି ମଞ୍ଜୁବାଳା ପାତ୍ର ଭକ୍ତି ପ୍ରସାଦ ଅସରଳା ପିଚୁକୁଡ଼ି ଖୋର୍ଦ୍ଧାରୁ ଶୁଣିବା ପାଇଁ ଚାହିଁଛନ୍ତି ହୀରା ମୋତି ମାଣିକ ଫିଲ୍ମରୁ ପ୍ରଣବ ପଟ୍ଟନାୟକ କଣ୍ଠରେ ଜୀବନ ଏକ ନାଟକ ହୀରାମତି ଫିଲ୍ମର ଆଉ ଗୋଟିଏ ଗୀତ ମୁଁ ଶୁଣି ଦେଉଛି କାରଣ ସେହି ଗୀତଟି ପ୍ରଣବ ପଟ୍ଟନାୟକ ଗାଇଥିବା ଆମ ପାଖରେ ବର୍ତ୍ତମାନ ପାଇଁ ଆଭେଲେବୁଲ୍ ହେଉନି ତେବେ ସେ ଫିଲ୍ମରୁ ଆଉ ଗୋଟିଏ ଗୀତ ପ୍ରଣବ ପଟ୍ଟନାୟକ କଣ୍ଠରେ ଶୁଣନ୍ତୁ।

ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ସେବାରାମ ମେହେର ବିଜେପୁର ବରଗଡ଼ରୁ। ଶୁଣିବା ପାଇଁ ଚାହିଁଛନ୍ତି ଧନରେ ରଖିବୁ ଶପଥ ମୋର ଫିଲ୍ମର ଟାଇଟଲ ଟ୍ରାକ୍ଟି। ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଗୀତ। ସେ ଆହୁରି ମଧ୍ୟ ଲେଖିଛନ୍ତି, ଆଜି ସକାଳର ସବୁ କାର୍ଯ୍ୟକ୍ରମ ମନଛୁଆଁ ଲାଗୁଛି, ଭଲ ଲାଗୁଛି, ଏହି ଗୀତଟି ଶୁଣେଇ ଦିଅନ୍ତୁ। ଶୁଣିଦେଉଛି ଆପଣଙ୍କ ପସନ୍ଦର ଗୀତ।

ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ପ୍ରମୋଦ କୁମାର ସାହୁ ଡିହସାହି କାଦୁଆପଡ଼ା ଜଗତସିଂହପୁରରୁ ଶୁଣିବା ପାଇଁ ଚାହିଁଛନ୍ତି ସିର୍ଫ ତୁମ୍ ଫିଲ୍ମର ପହଲି ପହଲି ବାର ମୋହବତ ଶୁଣି ଦେଉଛି ଆପଣଙ୍କ ମନପସନ୍ଦ ଏହି ସୁନ୍ଦର ଗୀତଟିକୁ।

ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ ଟି କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବ ଶୁଣିବା ପାଇଁ ଚାହିଁଛନ୍ତି ବନ୍ଦିଶ ଫିଲ୍ମର ଗୋଟେ ଗୀତ ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ସମୀର ସସ୍ମିତା ଖଟୁଆ ନରସିଂହପୁର ଡେରାବିଶ କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି। ମାଗୁନାହିଁ ପ୍ରଭୁ ହୀରା ନୀଳା ମୋତି, ମାଗୁନି କୁବେର ଧନ। କୁମାର ବାପିଙ୍କ କଣ୍ଠରେ ଶୁଣିବା ପାଇଁ ଚାହିଁଛନ୍ତି। ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ହୀରାମଣି ବର୍ମା, ପରଶମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା ଏବଂ ନଖିଲାଲ ବର୍ମା। ଏମାନେ ଛତିଶଗଡ଼ରୁ ମେସେଜଟି କରିଛନ୍ତି, ଶୁଣିବା ପାଇଁ ଚାହିଁଛନ୍ତି ଲମ୍ଭେ ଫିଲ୍ମର ଗୋଟିଏ ବଢ଼ିଆ ଗୀତଟି। ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜ୍ କରିଛନ୍ତି ସୁଧ ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା ଶୁଣିବା ପାଇଁ ଚାହିଁଛନ୍ତି ଗପ ହେଲେ ବି ସତ ଫିଲ୍ମରୁ ଗୋଟେ ବଢ଼ିଆ ଗୀତଟେ ଶୁଣାଇ ଦେଉଛି। ଆପଣଙ୍କ ପସନ୍ଦର ଗୀତ ଗାଇଛନ୍ତି ସୁମଲ କଲ୍ୟାଣପୁର।

ପରବର୍ତ୍ତୀ ମେସେଜଟି କରିଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା ଏବଂ ଆଦ୍ୟାଶା କନ୍ତୋଡ଼ ଆଠଗଡ଼ରୁ ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ଭକ୍ତି ସଙ୍ଗୀତ। ଶରତ ନାୟକଙ୍କ କଣ୍ଠରେ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

0: ନମସ୍କାର ସୁନିତା, କେମିତି ଅଛ? ଆଉ ଆଜି ଏଠି କେମିତି?
1: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ବର୍ଷ ପୁରିଲା ତ ତାରି ପାଇଁ ଉପହାର ନେବାକୁ ଆସିଥିଲି।
0: ଅନେକ ଅଭିନନ୍ଦନ, କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅ ମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ବର୍ଷର ଝିଅ ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
1: ଟୀକା ନେବା ପରେ କିଛି ଅସୁବିଧା ହେଲା କି?
0: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
1: ଠିକ ଅଛି ଦିଦି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.yuwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
3: ରେନ୍ବୋ SMS ରେ ଏତେ ସୁନ୍ଦର ସୁନ୍ଦର ଗୀତ ପାଇଁ ଆପଣମାନେ ଫର୍ମାଇଜ୍ କରୁଛନ୍ତି, ଏତେ ସବୁ ଗୀତ ଆପଣମାନେ ମନେ ରଖିଛନ୍ତି, ମୋତେ ତ ବହୁତ ଖୁସି ଲାଗୁଛି। ଏପର୍ଯ୍ୟନ୍ତ ଯେତେ ଗୀତ ପ୍ଲେ ହେଇଛି ସବୁ ଗୀତ ମୋର ପସନ୍ଦଦାର ହିଁ ଗୀତ। ତେବେ ରେନ୍ବୋ SMS ରେ ତ ସମୟ ହେଇଯାଉଛି, ଧୀରେ ଧୀରେ ପରବର୍ତ୍ତୀ ତ କହିବିନି। ଶେଷ SMS ଟି କରିଛନ୍ତି ଅଭୟ କୁମାର ରାଉତ, ମହାପ୍ରସାଦ ରାଉତ, ସୋନୁ, ପୂଜାଲିନ, ଅନ୍ୟମାନେ ମାନେ ସମସ୍ତେ ଓଲ୍ଡ LIC କଲୋନୀ ବାଦାମବାଡ଼ି କଟକରୁ ମେସେଜ କରିଛନ୍ତି ଏବଂ ସେମାନେ ଲେଖିଛନ୍ତି, ଆମେ ନିୟମିତ ଶ୍ରୋତା, ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ। ଆମ କାର୍ଯ୍ୟକ୍ରମ ଏମିତି ନିୟମିତ ଭାବରେ ଶୁଣୁଥାନ୍ତୁ, ଫିଡ୍ବ୍ୟାକ୍ ପଠାଉଥାନ୍ତୁ ମେସେଜ ମାଧ୍ୟମରେ। ତେବେ ଆପଣ ଶୁଣିବା ପାଇଁ ଚାହିଁଛନ୍ତି ବାହୁଡ଼ିବେ ମୋ ଜଗାବଳିଆ ଫିଲ୍ମର ଗୋଟେ ଗୀତ, ସୁନା

ପସରା ମୋ ରୂପା ପସରା ସେ ଗୀତଟିକୁ ଗାଇଛନ୍ତି ଇରା ମହାନ୍ତି। ତେବେ ଶୁଣନ୍ତୁ ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତଟି। ଇରା ମହାନ୍ତିଙ୍କ ସାଙ୍ଗରେ କୁମାର ବାପି ମଧ୍ୟ ଗୀତଟିକୁ ଗାଇଛନ୍ତି।

हे हेलो नमस्कार गुड मॉर्निंग मुझे पहुंचे रेडियो हम सबर सागर स्टूडियो गड़ी समय एगारटा बाजी गोटाए मिनिट आठ सेकेंड आरंभ कर प्रोग्राम कलाकार फ्रेंड्स सिनेमा जगत रे केतक कलाकार निजर अभिनय द्वारा दर्शकों मन में चिरस्थायी स्थान सृष्टि कर ସେମାନଙ୍କ ଅଭିନୟ ବ୍ୟକ୍ତିତ୍ୱ ଆଉ ପରିଶ୍ରମ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ପରିଚୟ ଦେଇଥାଏ। ଆଜି ଆମେ କଥା ହେବା ବଲିଉଡ଼ର ଜଣେ ଲୋକପ୍ରିୟ ଆକ୍ସନ ହିରୋ ଏବଂ ଶାନ୍ତ ସ୍ୱଭାବର ଅଭିନେତା ଏବଂ ସଫଳ ବ୍ୟବସାୟୀ, ସେ ହେଉଛନ୍ତି ସୁନୀଲ ସେଠି। କଳାକାରରେ ଆଜି ଆମେ ତାଙ୍କ ବିଷୟରେ ଚର୍ଚ୍ଚା ଜାରି ରଖିବା, କିନ୍ତୁ ତା ପୂର୍ବରୁ ଶୁଣିବା ତାଙ୍କ ଅଭିନୀତ ଏହି ବ୍ୟୁଟିଫୁଲ ଟ୍ରାକ୍ଟି। Stay tuned।

0: ଫ୍ରେଣ୍ଡସ୍, 1961 ମସିହା ଅଗଷ୍ଟ 11 ତାରିଖରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ ସୁନୀଲ ସେଠୀ। ଆରମ୍ଭରୁ ଜଣେ ସାଧାରଣ ପରିବାରରୁ ବିଲଙ୍ଗ କରୁଥିଲେ ସେ। ସୁନୀଲ ସେଠୀ ଛୋଟବେଳୁ ଅନେକ ସଂଘର୍ଷ ଦେଖିଥିଲେ। ସାଧାରଣ ପରିବାରରୁ ଆସିଥିଲେ ମଧ୍ୟ ସେ ନିଜକୁ ନିଜର ସ୍ୱପ୍ନକୁ କେବେ ଛାଡ଼ିନଥିଲେ। ନିଜ ପରିଶ୍ରମ, ଆତ୍ମବିଶ୍ୱାସ ଆଉ ଶୃଙ୍ଖଳାର ଶକ୍ତିରେ ସେ ବଲିଉଡ୍ରେ ନିଜର ଏକ ଅଲଗା ସ୍ଥାନ ନିହାତି ଭାବରେ ସୃଷ୍ଟି କରିପାରିଥିଲେ।
1: पैसा, अरे मनी मनी लगता है अपना भी टाइम।

0: ଫ୍ରେଣ୍ଡସ୍, ସୁନୀଲ ସେଟ୍ଟିଙ୍କ ଜୀବନରେ ଆଉ ଗୋଟିଏ ଖାସ୍ ଦିଗ ହେଉଛି ତାଙ୍କର ସରଳତା। ବଲିଉଡ଼ରେ ଏତେ ବଡ଼ ତାରକା ହୋଇଥିଲେ ମଧ୍ୟ ସେ ସବୁବେଳେ ମାଟି ସହିତ ଜଡ଼ିତ ହୋଇ ରହିଥାନ୍ତି। ସହକର୍ମୀମାନେ ତାଙ୍କୁ ସ୍ନେହରେ ଆନା ବୋଲି ଡାକନ୍ତି। ତାଙ୍କ ନମ୍ର ବ୍ୟବହାର, ସହଯୋଗୀ ମନୋଭାବ ଏବଂ ସମସ୍ତଙ୍କୁ ଭଲ ପାଇବା ପାଇଛନ୍ତି ସୁନୀଲ ସେଟ୍ଟି। ଫିଲ୍ମ ଛଡ଼ା ସେ ଜଣେ ସଫଳ ବ୍ୟବସାୟୀ ମଧ୍ୟ। ହୋଟେଲ ବ୍ୟବସାୟ ହେଉ, ଫିଟ୍ନେସ୍ ହେଉ, ରେଷ୍ଟୁରାଣ୍ଟ କ୍ଷେତ୍ରରେ ସେ ଜଣେ ସଫଳ ଉଦ୍ୟୋଗୀ ଭାବେ ପରିଚିତ। ତାଙ୍କ ଜୀବନ ଆମକୁ ଶିଖାଏ କି କେବଳ ସ୍ୱପ୍ନ ଦେଖିଲେ ହେବ ନାହିଁ, ସେଥିପାଇଁ ପରିଶ୍ରମ ଧୈର୍ଯ୍ୟ ମଧ୍ୟ ଦରକାର। ଆଜି ମଧ୍ୟ ସେ ନିଜର ଫିଟ୍ନେସ୍, ଶୃଙ୍ଖଳା ଆଉ ପରିଶ୍ରମ ପାଇଁ ଯୁବପିଢ଼ିମାନଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ। ବଲିଉଡ଼ର ସେ ଆନ୍ନା ନାମରେ ଆଜି ମଧ୍ୟ ପରିଚିତ। ଫ୍ରେଣ୍ଡସ୍, ଏଥିସହିତ ଶେଷ କରୁଛୁ ଆଜିର କଳାକାର ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋଗାଡାକ ଦେଲ୍ସେ ତେଲ୍ ଥାକ୍।
1: बस बहुत हो गया झूठ। तुम लोग सब झूठ बोल रहे हो। न जाने कितने दिन, कितने महीने, कितने साल झूठ पे झूठ पे झूठ बोलते आए और मैं चुपचाप बर्दाश्त करता रहा, सिर्फ इसलिए कि एक दिन तुम्हारी ये बेवजह नफरत मोहब्बत में बदल जाएगी। लेकिन अब मैं बर्दाश्त नहीं कर सकता। अंजलि झूठ नहीं बोल रही। मैं तुम्हारी हर बात मानने को तैयार हूं, लेकिन यह बात मानने को तैयार नहीं कि इसके चरित्र पे दाग है।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବକଡ଼ାକ ଦେଲ୍ ସେ ଦେଲ୍ ତାକ୍ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ୱିକ୍ଲି ଇଂଲିଶ ପ୍ରୋଗ୍ରାମ୍ ଷ୍ଟମ୍ପଡ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: और आप सुन रहे हैं FM रेनबो

ରେନ୍ବୋ କଟକ ଦେଶ ତକରେ ରେଡିଓ ଭୂମିସଭାରେ ସ୍ୱାଗତ ଅଛି ଆପଣଙ୍କ ସହିତ ଶୁଣନ୍ତୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। कार्यक्रम प्रथम गीत कुमार बापी कंठरे

କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟିକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.un.mohfw.gov.in କୁ ଯାଇ HPV ଟିକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

0: ନମସ୍କାର ସୁନିତା, କେମିତି ଅଛ? ଆଉ ଆଜି ଏଠି କେମିତି?
1: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ବର୍ଷ ପୁରିଲା ତ, ତାରି ପାଇଁ ଉପହାର ନେବାକୁ ଆସିଥିଲି।
0: ଅନେକ ଅଭିନନ୍ଦନ। କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅ ମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ବର୍ଷର ଝିଅ ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
1: ଟୀକା ନେବା ପରେ କିଛି ଅସୁବିଧା ହେଲା କି?
0: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
1: ଠିକ ଅଛି ଦିଦି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.youwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ସେମାନେ ଚାହାନ୍ତି କି ଗୋଟେ ପିଲା ଭଲ ପାଠ ପଢୁ, ଭଲ ମଣିଷ ହଉ, ଜୀବନରେ ସଫଳତା ପାଉ। ସେଥିପାଇଁ ମା ବାପା ଦିନରାତି ପରିଶ୍ରମ କରନ୍ତି, କିନ୍ତୁ ଏହି ଦୌଡ଼ ଭିତରେ ଅନେକ ସମୟରେ ସେମାନେ ଗୋଟେ ଜିନିଷ ଭୁଲି ଯାଆନ୍ତି କି ପିଲାଙ୍କ ସହ ସମୟ କାଟିବା। ହଁ, ଆଜି ଘରେ ଘରେ ଗୋଟେ ସାଧାରଣ ଚିତ୍ର ଆମେ ଦେଖିବାକୁ ପାଉଛେ କି ବାପା ଅଫିସ କାମରେ ବ୍ୟସ୍ତ, ମା ଘର କାମରେ ବ୍ୟସ୍ତ, ଚାକିରିରେ ବ୍ୟସ୍ତ, ଆଉ ପିଲାମାନେ ମୋବାଇଲ କିମ୍ବା ଟିଭି ସ୍କ୍ରିନ୍ରେ ବ୍ୟସ୍ତ। ଏକ ଗୋଟେ ଘରେ ରହିଲେ ମଧ୍ୟ ମନରେ ଦୂରତା ବଢ଼ିଯାଇଛି। ପିଲାମାନେ ମାତାପିତାଙ୍କ ସହ କଥା ହେବାକୁ ଚାହାନ୍ତି, ନିଜ ଖୁସି ଓ ଦୁଃଖ ବାଟିବାକୁ ଚାହାନ୍ତି, କିନ୍ତୁ ସମୟର ଅଭାବ ସେମାନଙ୍କୁ ଆଜି ଏକା କରିଦେଉଛି। ତ ଫ୍ରେଣ୍ଡସ୍, ଆଜି ଚର୍ଚ୍ଚାର ବିଷୟ ହେଉଛି କି ପିଲାମାନଙ୍କୁ ସମୟ ଦେବା ଆମମାନଙ୍କ ପାଇଁ ବା ମାତାପିତାମାନଙ୍କ ପାଇଁ କେତେ ଜରୁରୀ। ଯଦି ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରିବାକୁ ଚାହୁଁଛନ୍ତି, ଲେଖନ୍ତୁ ଏଫ୍ ଏମ୍ ଆର୍ ସି, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକିଟାକୁ ପଠାଇ ଦିଅନ୍ତୁ 9495963210। ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 8895254200। କ୍ୱେଶ୍ଚିନ୍ଟି ଆଉ ଥରେ କହି ରଖୁଛି, ପିଲାମାନଙ୍କ ପାଇଁ ସମୟ ଦେବା ପ୍ୟାରେଣ୍ଟସ୍ମାନଙ୍କ ପାଇଁ କେତେ ଜରୁରୀ। ଷ୍ଟେ ଟ୍ୟୁନ୍ଡ।

ବା ଖେଳିବା ଦିନକୁ ମାତ୍ର ଅଧଘଣ୍ଟାଏ ସମୟ ଦେବା ପିଲାମାନଙ୍କ ମନରେ ଅସୀମ ଖୁସି ଆଣିପାରେ। ଆଜି ଅନେକ ପିଲା ମନୋବଳ ସେମାନଙ୍କର ଦୃଢ଼ ହେଇପାରୁନାହିଁ, ଏଇଥିପାଇଁ କି ସେମାନେ ମାନସିକ ଚାପରେ ରହୁଛନ୍ତି, ଏକଲାପଣ ଅନୁଭବ କରୁଛନ୍ତି ଆଉ ଆତ୍ମବିଶ୍ୱାସର ଅଭାବ ଭୋଗୁଛନ୍ତି। ଏହାର ମୁଖ୍ୟ କାରଣ କ'ଣ ହେଇପାରେ? ଏହାର ମୁଖ୍ୟ କାରଣ ହେଉଛି ପରିବାରରୁ ଭାବନାତ୍ମକ ଦୂରତା। ଯେଉଁ ପିଲାମାନଙ୍କ ଘରେ ଭଲ ପାଇବା ସମୟ ପାଆନ୍ତି ସେ ଜୀବନରେ ଅଧିକ ଆତ୍ମବିଶ୍ୱାସ ହୋଇଯାଆନ୍ତି, ସେ ସମାଜରେ ଭଲ ବ୍ୟବହାର କରିବା ଶିଖିଯାଆନ୍ତି। କିନ୍ତୁ ଯଦି ଆମେ ପିଲାମାନଙ୍କୁ ସମୟ ଦେଇପାରୁନେ ତେବେ ସେ ପିଲାଟି କେମିତି ଶିଖିବ? ତେଣୁ ନିହାତି ଭାବରେ ଚେଷ୍ଟା କରନ୍ତୁ ପିଲାମାନଙ୍କୁ ସମୟ ଦେବା ପାଇଁ। ତ ଫ୍ରେଣ୍ଡସ୍, ଆପଣ ବି ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରିପାରିବେ। ଲେଖନ୍ତୁ ଏଫ୍ ଏମ୍ ଆର୍ ସି, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210 କୁ। ଆପଣ ମଧ୍ୟ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଅପ୍ ନମ୍ଘରଟି ହେଉଛି 8895254200। କ୍ୱେଶ୍ଚିନ୍ଟି ଆଉ ଥରେ କହି ରଖୁଛି, ପିଲାମାନଙ୍କୁ ସମୟ ଦେବା ପ୍ୟାରେଣ୍ଟସ୍ମାନଙ୍କ ପାଇଁ କେତେ ଜରୁରୀ? ଷ୍ଟେ ଟ୍ୟୁନ୍ଡ।

0: வெல்கம் பேக் டூன் கொச்சி மியூசிக்கல் யூர் 100.4 ஆகாஷவாணி எஃப்எம் ரெயின்போ கடக் தேச்சலில் தக்ரே ரேடியோ ஹம்சபர் சாகர் ଅଛି ଆପଣଙ୍କ ସହିତ ସୋ ଚାଲିଛି ଆଜି ଚର୍ଚ୍ଚାରେ ଆଜି ଚର୍ଚ୍ଚାରେ ଆପଣମାନଙ୍କ ପାଇଁ ଗୋଟେ ବ୍ୟୁଟିଫୁଲ ଟପିକ୍ ମୁଁ ରଖିଥିଲି କି ପିଲାମାନଙ୍କୁ ସମୟ ଦେବା ଆମମାନଙ୍କ ପାଇଁ ବା ପ୍ୟାରେଣ୍ଟସ୍ ମାନଙ୍କ ପାଇଁ କେତେ ଜରୁରୀ। ମୋ ପାଖରେ ଆହୁରି କେତେଗୁଡ଼ିଏ ମେସେଜ୍ ଆସି ପହଞ୍ଚିଯାଇଛି, ଦେଖିବା ପରବର୍ତ୍ତୀ ମେସେଜ୍ ଟି କିଏ କରିଛନ୍ତି। ଲେଖିଛନ୍ତି ରଶ୍ମି ରଞ୍ଜନ ପଟ୍ଟନାୟକ ରସୁଲଗଡ଼ ଭୁବନେଶ୍ୱରରୁ। ସେ ଲେଖିଛନ୍ତି ମା ବାପା ମାନଙ୍କର ଛୋଟ ଛୋଟ ଅଭ୍ୟାସ ପିଲାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରେ, ଯେପରିକି ପରିବାର ସହ ଏକାଠି ଖାଇବା, ପ୍ରତିଦିନ ପିଲାଙ୍କ ସହ କିଛି ସମୟ ବିତାଇବା, ସେମାନଙ୍କ ପଢ଼ାରେ ସହଯୋଗ କରିବା, ରାତିରେ ଗପ କହିବା କିମ୍ବା ଛୁଟି ଦିନରେ ସେମାନଙ୍କ ସହ ଘୁରିବା ବା ବୁଲିବା, ଏସବୁ ମୁହୂର୍ତ୍ତ ପିଲାଙ୍କ ଶୈଶବକୁ ସୁନ୍ଦର କରିଥାଏ। ବହୁତ ବଢ଼ିଆ କଥାଟେ ଲେଖିଛନ୍ତି ରଶ୍ମି ରଞ୍ଜନ ପଟ୍ଟନାୟକ ରସୁଲଗଡ଼ ଭୁବନେଶ୍ୱରରୁ। ନିହାତି ଭାବରେ ଫ୍ରେଣ୍ଡସ୍, ସବୁଠାରୁ ବଡ଼ କଥା ହେଉଛି ପିଲାମାନଙ୍କୁ ଟାଇମ୍ ଦେବା। ପିଲାମାନେ ଛୋଟବେଳେ ଯେଉଁ ଭଲ ପାଇବା ଆଉ ସଂସ୍କାର ପାଆନ୍ତି ସେଇ ତାଙ୍କ ଭବିଷ୍ୟତ ଗଢ଼େ। ଯଦି ଆମେ ସେମାନଙ୍କୁ ସମୟ ନ ଦେବା ତେବେ ଆଗାମୀ ଦିନରେ ସେମାନେ ଆମଠାରୁ ଦୂରେଇ ଯାଇପାରନ୍ତି। ଟଙ୍କା ସମ୍ପତ୍ତି ଜୀବନରେ ସବୁଠାରୁ ଇମ୍ପୋର୍ଟାଣ୍ଟ ହେଇପାରେ ସତ, କିନ୍ତୁ ପିଲାମାନଙ୍କ ପାଇଁ ପିତାମାତାଙ୍କ ସମୟ ସ୍ନେହ ସବୁଠାରୁ ଇମ୍ପୋର୍ଟାଣ୍ଟ। ତ ଫ୍ରେଣ୍ଡସ୍, ନିହାତି ଭାବରେ ଆପଣଙ୍କ ପିଲାମାନଙ୍କ ସହିତ ଗୋଟେ ଘଣ୍ଟା ହଉ ପଛେ ନିହାତି ଭାବରେ ସ୍ପେଣ୍ଡ କରନ୍ତୁ, ତାଙ୍କର ମାନସିକତା ବୁଝନ୍ତୁ ଆଉ ସେମାନଙ୍କ ସହିତ କିପରି ବ୍ୟବହାର କରିବେ, କିପରି କୋମଳମତି ପିଲାମାନଙ୍କ ସହିତ କିପରି ସୁଇଟ୍ଲି ବ୍ୟବହାର କରିପାରିବେ ସେ ବିଷୟରେ ନିହାତି ଭାବରେ କିଛି ଅଭିଜ୍ଞତା ଆଣନ୍ତୁ। ଦେଖିବେ ପିଲା ନିଶ୍ଚୟ ଆପଣଙ୍କ କଥା ମାନିବ, ଆପଣଙ୍କ କଥା ମାନି ଧୀରେ ଧୀରେ ତା ଲାଇଫ୍ରେ ଆଗକୁ ଆଗକୁ ବଢ଼ି ଚାଲିବ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର ଚର୍ଚ୍ଚାର ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଟାକ୍ ଦିଲ୍ ସେ ଦେଲ୍ ତାକ୍। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ଓଡ଼ିଆର ସମ୍ବାଦ ଶୁଣନ୍ତୁ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ। କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ। 25 ବୈଶାଖୀ ଅବସରରେ ଆଜି ପାଳନ କରାଯାଉଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ। ସୋମନାଥ ମନ୍ଦିର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସୋମନାଥ ଅମୃତ ପର୍ବ 2026। ଦେଶର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜାସୁବ୍ରମଣି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି।

କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ ଏନ୍ ରବି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବିଜେପି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଏବଂ ନନ୍ଦୀଗ୍ରାମ ବିଧାନସଭା ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। 25 ବୈଶାଖ ତଥା ବିଶ୍ୱଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ନେଇ ବିଜେପି ଦଳ ପକ୍ଷରୁ ନିଷ୍ପଭି ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। କବିଗୁରୁ ଶ୍ରୀ ଟାଗୋରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶପଥ ଗ୍ରହଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। 25 ବୈଶାଖ ଅବସରରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ବିଶ୍ୱବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶାନ୍ତିନିକେତନ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗ, ବାଂଲାଦେଶ ଏବଂ ଭାରତର ବିଭିନ୍ନ ପ୍ରାନ୍ତରେ ରବୀନ୍ଦ୍ର ସଙ୍ଗୀତ ଗାନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଗୁରୁଦେବଙ୍କ ଅବଦାନ ସାହିତ୍ୟ କ୍ଷେତ୍ରଠାରୁ ଆରମ୍ଭ କରି ବିଭିନ୍ନ ଦିଗରେ ପରିବ୍ୟାପ୍ତ। ଶ୍ରୀ ଟାଗୋରଙ୍କୁ ଜଣେ ଅଗ୍ରଣୀ ଚିନ୍ତାନାୟକ, କଳାକାର ଏବଂ ଶିକ୍ଷାବିତ୍ ଭାବେ ସେ ବର୍ଷ୍ଣନା କରିଛନ୍ତି। ବିଶ୍ୱକବିଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାରେ ଭାରତୀୟ ସଭ୍ୟତାର ସମୃଦ୍ଧି ଓ ମାନବତାର ସାର୍ବଜନୀନ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ, ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଷ୍ଣନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗୁରୁଦେବ ଟାଗୋର ଜଣେ ବିଶିଷ୍ଟ ଦାର୍ଶନିକ, ଶିକ୍ଷାବିତ୍ ଏବଂ ଭାରତୀୟ ସଭ୍ୟତାର ଆତ୍ମାର କାଳଜୟୀ ସ୍ୱର ଭାବେ ନିଜର ଛାପ ଛାଡ଼ିଯାଇଛନ୍ତି। ସମାଜକୁ ନୂତନ ଚିନ୍ତାଧାରା, ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି ବର୍ଷ୍ଣନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗୁରୁଦେବଙ୍କ ସାହିତ୍ୟ, ସଙ୍ଗୀତ ଏବଂ ଦର୍ଶନ ସ୍ୱାଧୀନତାର ଭାବନାକୁ ଅଧିକ ପ୍ରୋହାହନ ପ୍ରଦାନ କରିଥିଲା। ଶ୍ରୀ ଟାଗୋରଙ୍କ ଜନଗଣମନ ସଙ୍ଗୀତ, ଜାତୀୟ ଏକତା, ମର୍ଯ୍ୟାଦା ଏବଂ ଆତ୍ମସମ୍ମାନକୁ ସ୍ୱର ପ୍ରଦାନ କରିଛି ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ମଜବୁତ କରିଥିଲେ। ଗୁରୁଦେବଙ୍କ ଜୀବନାଦର୍ଶ ଏବଂ ମୂଲ୍ୟବୋଧ ପରବର୍ତ୍ତୀ ପିଢ଼ିକୁ ସର୍ବଦା ପ୍ରେରଣା ପ୍ରଦାନ କରିଆସିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଜନ୍ମବାର୍ଷିକୀ ପାଳନ ଅବସରରେ ସମ୍ଭିଧାନ ସଦନର କେନ୍ଦ୍ରୀୟ ହଲ୍ରେ ଆଜି ସାଂସଦ, ପୂର୍ବତନ ସଦସ୍ୟ, ଲୋକସଭାର ମହାସଚିବ ଉତ୍କଳ କୁମାର ସିଂ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା ଗୁରୁଦେବ ଟାଗୋରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଲୋକସଭା ସଚିବାଳୟ କହିଛି, ତାଙ୍କର ଲେଖା ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମକୁ ଅଧିକ ଉଜ୍ଜୀବିତ କରିଥିଲା। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲିଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଶହ ଶହ ବର୍ଷ ଧରି ଆକ୍ରମଣକାରୀଙ୍କ ଦ୍ୱାରା ସୋମନାଥ ମନ୍ଦିର ବାରମ୍ଭାର ଧ୍ୱଂସ ଏବଂ ଲୁଣ୍ଠିତ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଥର ଭକ୍ତ ଏବଂ ଶାସକ ଏହାର ପୁନଃନିର୍ମାଣ କରିବା ସହ ହୃତ ଗୌରବର ପୁନରୁଦ୍ଧାର କରିଛନ୍ତି। ଦେଶର ଅଖଣ୍ଡ ବିଶ୍ୱାସ ଏକ ସାକ୍ଷୀ ଭାବେ ସୋମନାଥ ମନ୍ଦିର ରହିଆସିଛି। ଆସନ୍ତା ସୋମବାର ଦିନ 11ଟି ପବିତ୍ର ତୀର୍ଥସ୍ଥଳୀରୁ ଆସିଥିବା ଜଳ ବ୍ୟବହାର ମାଧ୍ୟମରେ ମନ୍ଦିର ଶିଖରରେ କୁମ୍ଭାଭିଷେକ ସହିତ ଅମୃତୋତ୍ସବ ସମାପନ ହେବ। ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ସୁବ୍ରମଣି ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ। ବର୍ତ୍ତମାନର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ଆସନ୍ତା 30 ତାରିଖରେ ଶେଷ ହେବାକୁ ଯାଉଛି। ଏହାପରେ ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ସୁବ୍ରମଣି ଦାୟିତ୍ୱ ଗ୍ରହଣ କରିବେ। 4 ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ସୁବ୍ରମଣି
उच्चपदस्थ अधिकारी

0: अधिकारी भावे कार्य करि आसुछन्ति। गत वर्ष सेप्टेम्बर ठारु जातीय सुरक्षा परिषद सचिवालयरे सामरिक परामर्शदाता भावे श्री सुब्रमणी कार्य करुथिले। पूर्वरु से सेनार उपाध्यक्ष एवं केन्द्रीय कमाण्डर जेनेराल अफिसर कमाण्डिंग इन चीफ भावे मध्य कार्य करिछन्ति। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତରେ ଯିବେ। ପୂର୍ବାହ୍ନ 11:00ରେ ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଶ୍ରୀ ମୋଦି ଯୋଗଦେବା ସହ ସେଠାକାର ଆନ୍ତର୍ଜାତିକ କେନ୍ଦ୍ରରେ ନବନିର୍ମିତ ଧ୍ୟାନ ମନ୍ଦିରକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ସେଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଗସ୍ତ କରି ଅପରାହ୍ନ 3:00ରେ ପ୍ରାୟ 9,400 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବେ। ସେଗୁଡ଼ିକ ମଧ୍ୟରେ ହାଇଦ୍ରାବାଦ ପଣଜୀ ଅର୍ଥନୈତିକ କରିଡରର ଗୁଡ଼େବେଲୁରୁ ମହବୁବନଗର ପର୍ଯ୍ୟନ୍ତ 4-ଲେନ୍ ବିଶିଷ୍ଟ ଜାତୀୟ ରାଜପଥ 167ର ଶିଳାନ୍ୟାସ କରିବେ। ଏଥିପାଇଁ ମୋଟ 3,175 କୋଟିର ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ଏଥିସହିତ ବିଭିନ୍ନ କ୍ଷେତ୍ରରେ ଅନ୍ୟ କେତେକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ବହୁମତ ଅଭାବରୁ ତାମିଲନାଡୁରେ ନୂତନ ସରକାର ଗଠନ ବିଳମ୍ବ ହେଉଛି। ସିପିଆଇଏମ୍ର ଜାତୀୟ ସାଧାରଣ ସମ୍ପାଦକ ବେବି କହିଛନ୍ତି, ସବୁଠାରୁ ଅଧିକ ଆସନ ଅକ୍ତିଆର କରିଥିବା ଦଳକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିବା ରାଜ୍ୟପାଳଙ୍କ କର୍ତ୍ତବ୍ୟ। ଆଇୟୁଏମ୍ୟୁଏନ୍ ଟିଭିକେକୁ ସମର୍ଥନ କରିବା ନେଇ ଅଗ୍ରାହ୍ୟ କରିଥିବାରୁ ସରକାର ଗଠନ ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ହୋଇପାରିନାହିଁ। ଅନ୍ୟପକ୍ଷରେ ରାଜନୈତିକ ଘଟଣାକ୍ରମରେ ଏଏମ୍ଏମ୍କେ ମୁଖ୍ୟ ଟିଟିଭି ଦିନାକରନ୍ ତାଙ୍କ ଦଳର ବିଧାୟକଙ୍କ ଦ୍ୱାରା ଟିଭିକେକୁ ଦିଆଯାଇଥିବା ନକଲି ସମର୍ଥନ ପତ୍ର ଉପରେ ରାଜ୍ୟପାଳଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଆଜି ଅପରାହ୍ନ 4:00 ସୁଦ୍ଧା ଟିଭିକେ ସହିତ ଭିସିକେ ଆନୁଷ୍ଠାନିକ ଭାବେ ବୈଠକ କରିବାର ସମ୍ଭାବନା ରହିଛି। ଏଆଇଏଡିଏମ୍କେ ନବନିର୍ବାଚିତ ବିଧାୟକ ଦଳ ଚେନ୍ନାଇଠାରେ ଦଳର ସାଧାରଣ ସମ୍ପାଦକ ଏଡାପଡ଼ି ପାଲାନିସ୍ୱାମୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଆକାଶବାଣୀ ଶିଲଙ୍ଗ ଆଜି ସାର୍ବଜନୀନ ପ୍ରସାରଣରେ ଏହାର ସେବାର 90 ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ ସହରରେ ଏକ ଗଣଦୌଡ଼ ସଫଳତାର ସହ ଆୟୋଜନ କରିଥିଲା। ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏବଂ ଫିଟ୍ନେସ୍ ଉତ୍ସାହୀ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରସାରଣରେ ଆକାଶବାଣୀର 9 ଦଶନ୍ଧି ଧରି ରହିଥିବା ଅବଦାନକୁ ପାଳନ କରିବା ସହିତ ଫିଟ୍ନେସ୍ ଏବଂ ସାମୁଦାୟିକ ଅଂଶଗ୍ରହଣକୁ ପ୍ରୋହାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଳନ୍ଧର ଷ୍ଟେସନ ଆଜି ଏକ ୱାକାଥନ୍ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଶହ ଶହ ଶ୍ରୋତା ଉପସ୍ଥାପକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପାଟିଆଲା ଷ୍ଟେସନରେ ମଧ୍ୟ ଏକ ୱାକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 2 ଦିନ ମଧ୍ୟରେ କେରଳ ମାହେ ଲାକ୍ଷାଦ୍ୱୀପ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ତାମିଲନାଡୁ ପୁଡୁଚେରୀ ଏବଂ କରାଇକେଲରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ବିହାର ଛତିଶଗଡ଼ ପଶ୍ଚିମବଙ୍ଗ ଗାଙ୍ଗେୟ ଅଞ୍ଚଳ ଝାଡ଼ଖଣ୍ଡ ବିଦର୍ଭ ଅଞ୍ଚଳରେ ଘଣ୍ଟା ପ୍ରତି 50 କିଲୋମିଟର ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା ହେବାର ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ। କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ। 25 ବୈଶାଖୀ ଅବସରରେ ଆଜି ପାଳନ କରାଯାଉଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ। ସୋମନାଥ ମନ୍ଦିର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସୋମନାଥ ଅମୃତ ପର୍ବ 2026 ଏବଂ ଦେଶର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜାସୁବ୍ରମଣି। ସମ୍ବାଦ ଶେଷ ହେଲା।
1: The headlines. Subhendu Adhikari becomes the first BJP Chief Minister of West Bengal. Takes oath along with 5 cabinet ministers. Political stalemate continues for government formation in Tamil Nadu as TVK yet to reach the majority mark. National Legal Services Authority organizes National Lok Adalat across the country to provide amicable settlement of disputes. External Affairs Minister Dr. S. Jayashankar meets Prime Minister of Trinidad and Tobago to strengthen bilateral cooperation. And in IPL cricket, Rajasthan Royals to face Gujarat Titans in Jaipur this evening. And now the news in detail. BJP Legislature Party Leader Subhendu

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ସୁରକ୍ଷା ବୀମା ଓ ଅଟଳ ପେନ୍ସନ୍ ଯୋଜନାକୁ ଆଜି ପୁରିଲା 11 ବର୍ଷ। ପରମ୍ପରା ଅନୁସାରେ ପୁରୀ ରଥଖଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା, ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ଏନ୍ ରବିପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିଜେପି ପ୍ରଥମଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଓ ନନ୍ଦୀଗ୍ରାମ ବିଧାନସଭା ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ନାଗରିକଙ୍କୁ ସୁରକ୍ଷା ପ୍ରଦାନ ଓ ଅସମୟରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ ଆଜି 11 ବର୍ଷ ପୂରଣ ହୋଇଛି। 2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ସୁରକ୍ଷା ବୀମା ଯୋଜନା ଓ ଅଟଳ ପେନ୍ସନ୍ ଯୋଜନା ଭଳି 3ଟି ସାମାଜିକ ଯୋଜନାକୁ ପଶ୍ଚିମବଙ୍ଗର କୋଲକାତାଠାରେ ଶୁଭାରମ୍ଭ କରିଥିଲେ। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ଦେଶର ଅଣସଂଗଠିତ ବର୍ଗର ଲୋକଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ସେହିଭଳି ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଅଟଳ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନାଗୁଡ଼ିକର ମୁଖ୍ୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ହେଲେ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିଥାଏ। 18ରୁ 50 ବର୍ଷ ବୟସ୍କ ବ୍ୟକ୍ତି ଏଥିରେ ପଞ୍ଜିକୃତ କରିବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ବାର୍ଷିକ 436 ଟଙ୍କା ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2 ଲକ୍ଷ ଟଙ୍କା ମିଳିଥାଏ। ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦୁର୍ଘଟଣା ବୀମାକୁ ସରଳ, ସୁଲଭ ଓ ସହଜଲବ୍ଧ କରିଛି। ବର୍ତ୍ତମାନ ସୁଦ୍ଧା ଏଥିରେ 58.9 କୋଟି ରୁ ଉର୍ଦ୍ଧ ପଞ୍ଜିକରଣ କରିଛନ୍ତି। ସେଥିମଧ୍ୟରୁ ଏପ୍ରିଲ୍ ମାସ ଶେଷ ସୁଦ୍ଧା 3,676.9 କୋଟି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗାମୀ ଦିନରେ ଏହି ଯୋଜନା ଆହୁରି ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
0: ଜନଗଣ ମନ ଭାରତର ଜାତୀୟ ସଙ୍ଗୀତର ରଚୟିତା, ବିଶିଷ୍ଟ କବି, ସାହିତ୍ୟିକ, ଦାର୍ଶନିକ ଭାବେ ପରିଚିତ ରବୀନ୍ଦ୍ରନାଥ ଟାଗୋରଙ୍କର 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। କବିତା, ଉପନ୍ୟାସ, ଗଳ୍ପ, ନାଟକ, ପ୍ରବନ୍ଧ ରଚନା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଆଜି ବି ଉଜ୍ଜୀବିତ ରହିଛି। ପ୍ରସିଦ୍ଧ ଉପନ୍ୟାସ ଗୀତାଞ୍ଜଳି ପାଇଁ ତାଙ୍କୁ 1913 ମସିହାରେ ନୋବେଲ ପୁରସ୍କାର ଦିଆଯାଇଥିଲା। ବିଶ୍ୱକବିଙ୍କ ଦ୍ୱାରା ଶାନ୍ତି ନିକେତନଠାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ବିଶ୍ୱକବିଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାରେ ଭାରତୀୟ ସଭ୍ୟତାର ସମୃଦ୍ଧି ଏବଂ ମାନବତାର ସାର୍ବଜନୀନ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ, ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଷ୍ଣନା କରିଛନ୍ତି। ସମାଜକୁ ନୂତନ ଚିନ୍ତାଧାରା, ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମାଜକୁ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର।

0: ଦିନ ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ ଭୂଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥକଳାରେ ତିନି ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟଛତା ବିଜେ କାହାଳୀ ସହ ପଟୁଆରରେ ଆଜ୍ଞାମାଳ ବିଜେ ହୋଇଥିଲା। ପୂଜା ପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥକଳାରେ ବିଜେ କରିବା ପରେ ତିନି ରଥର ଚକ ସହ ଅଖ ସଂଯୋଗ ହୋଇଥିଲା। ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ ଏକୋଇଶ ଘେରା ଜଳକ୍ରୀଡ଼ା ସହ ଭୂଉଁରୀ ବିଧି ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଆକାଶବାଣୀକୁ କହିଛନ୍ତି,
1: ଆଜି ପରମ୍ପରା ଅଛି, ନୀତିକାନ୍ତି ଅଛି, ଠିକ୍ ହିସାବରେ ସମ୍ପାଦିତ ହେଉଛି। ନିର୍ମାଣ ସହିତ ଯେତେ ବି ସମ୍ପୃକ୍ତ ସେବକ ଅଛନ୍ତି ଏବଂ ଅଗଣିତ ଜଗନ୍ନାଥ ପ୍ରେମୀ ବନ୍ଧୁମାନଙ୍କୁ ଆମେ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ମହାପ୍ରଭୁଙ୍କର ସମସ୍ତଙ୍କ ଉପରେ ଆଶିଷ ରହୁ ଏହି କାମନା। ରଥ ନିର୍ମାଣ ପାଇଁ ଯାହା ବି ରଥ କାଠର ଆବଶ୍ୟକତା ରହୁଛି ବା ଅନ୍ୟାନ୍ୟ ଦ୍ରବ୍ୟ ସାମଗ୍ରୀର ଆବଶ୍ୟକତା ରହୁଛି ତାହା ଠିକ୍ ହିସାବରେ ଯୋଗାଣ ହୋଇସାରିଛି ଏବଂ ଆମେ ସମସ୍ତ ସେବାୟତ ବନ୍ଧୁମାନଙ୍କର ସେହି ବୈସେବକ ହୁଅନ୍ତୁ, ମହାରଣା ସେବକ ହୁଅନ୍ତୁ, ରୂପକାର ହୁଅନ୍ତୁ, ସମସ୍ତଙ୍କ ସାଙ୍ଗରେ ଉତ୍ତମ ସମନ୍ୱୟ ଅଛି। ଆଗାମୀ ଦିନରେ ଆମେ ଆହୁରି ମଧ୍ୟ ସମସ୍ତଙ୍କ ସାଙ୍ଗରେ ବୈଠକ କରିବୁ। ଚଳିତ ବର୍ଷର ଘୋଷଯାତ୍ରା ଯାହାକି ଜୁଲାଇ ମାସର ଷୋହଳ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ତାହା ସର୍ବଶୁଭେ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ଆମେ ଶରଣ ପଶୁଛୁ ଏବଂ ତାଙ୍କର ଆଶିଷ କାମନା କରୁ।
0: ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା, ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ଜାରି ରହିଛି। ଭଦ୍ରକ ଜିଲ୍ଲା ନଳାଙ୍ଗ ଜଜ୍ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ଜିଲ୍ଲା ଦୌରା ଜଜ୍ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ମୋଟ 456 ମୋକଦ୍ଦମାର ଆପୋଷ ସମାଧାନ କରାଯାଇଛି। ବିଭିନ୍ନ ମାମଲାର ଶୁଣାଣିରୁ ମୋଟ 2,12,45,364 ଟଙ୍କା ଆଦାୟ କରାଯାଇଛି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମବାର ମନ୍ଦିର ଗସ୍ତରେ ଯିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। ବୌଦ୍ଧ ଜିଲ୍ଲାରେ ସୋମନାଥ ସ୍ୱାଭିମାନ ପର୍ବର 1000 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ସୋମବାର ଦିନ ଜିଲ୍ଲାର ପବିତ୍ର ରାମେଶ୍ୱର ମନ୍ଦିର ପରିସରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭଦ୍ରକ ଜିଲ୍ଲା ଧୂଷୁରୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଧୂଷୁରୀ ଏରିଆ ହସ୍କିଟାଲର ନୂତନ ଗୃହକୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଘାଟନ କରିଛନ୍ତି। ନୂତନ ହସ୍କିଟାଲ ଦ୍ୱାରା ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ, ଅଧିକରୁ ଅଧିକ ରୋଗୀ ଉନ୍ନତ ଚିକିତ୍ସା ସେବା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଏହି ଅବସରରେ ଧୂଷୁରୀ ଅଞ୍ଚଳରେ ଏକ ସଫେଇ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟସ୍ଥିତ ସଂଗ୍ରାମୀ ରବି ସିଂ ମାଝି କ୍ରୀଡ଼ା ପ୍ରେକ୍ଷାଳୟଠାରେ ଆୟୋଜିତ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରକୁ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନ କରିଛନ୍ତି। ଫୁଟବଲ ଓ ଅନ୍ୟାନ୍ୟ ଆଥଲେଟିକ୍ ବର୍ଗରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ କ୍ରୀଡ଼ାବିତ୍କୁ ପ୍ରଶିକ୍ଷଣ ଦିଆଯିବ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସମୁଦ୍ର ଅଶାନ୍ତ ହୋଇଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଚଳିତ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପରେ ମୌସୁମୀ ପହଞ୍ଚବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ ଆଜିଠାରୁ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହେଉଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ ମହିଳା, ପୁରୁଷ ଏବଂ 35 ବର୍ଷରୁ ଉର୍ଦ୍ଧ୍ୱ ମାଷ୍ଟର୍ସ ବର୍ଗରେ 34 ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ଶୁଣିବା ମୁଖ୍ୟ ସମ୍ବାଦ। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି, ସୁରକ୍ଷା ବୀମା ଓ ଅଟଳ ପେନ୍ସନ୍

ଯୋଜନାକୁ ଆଜି ପୁରିଲା 11 ବର୍ଷ। ପରମ୍ପରା ଅନୁସାରେ ପୁରୀ ରଥଖଳାରେ 3 ରଥରେ ଚକଅଖ ଡେରା ନୀତି ସମ୍ପନ୍ନ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45। ସମ୍ଭାଦ ଶେଷ ହେଲା। ଅଧିକ ସମ୍ଭାଦ ପାଇଁ ଆପଣମାନେ newsonair.government.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼କ ଦେଶ ଦେଲ ତକରେ ରେଡିଓ ହମ୍ ସଭାର ସାଗର ଅଛି ଆପଣଙ୍କ ସହିତ ଷ୍ଟୁଡିଓ ଘଟରେ ସମୟ 2:45:28 ସମୟ ହୋଇଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଫୁଲଚନ୍ଦନ ଚଳଚ୍ଚିତ୍ରରୁ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ ଏଇ ଯେ ବନଲତା ପାହାଡ଼

କାର୍ଯ୍ୟକ୍ରମର ଶେଷ ଗୀତଟି ଚିତ୍ତରଞ୍ଜନ ଜେନାଙ୍କ କଣ୍ଠରେ। ଚଳଚ୍ଚିତ୍ର ପୂଜା ଫୁଲରୁ।

ಟ್ಯೂನ್ ಕುರ್ಚಿನ ಮ್ಯೂಜಿಕಲ್ ಯು ವರ್ಷ 100.4 ಆಕಾಶವಾಣಿ ಎಫ್ಎಂ ರೇನ್ಬೋ ಕಡೆಗೆ ದೇಶದಲ್ಲಿ ತಗ್ರೆ ರೇಡಿಯೋ ಹಂಸವರ ಸಾಗರ ಅಛ ಆಪಣ ಸಹಿತ ಸ್ಟುಡಿಯೋ ಗಡರೆ ಸಮಯ ಅಪರಾಹ್ನ 3:04 ಹೋಗಬೇಕು ಯಾಉಛಿ ଆମର କାର୍ଯ୍ୟକ୍ରମ ଏବେ ଶୁଣିବା ମୋ ଦେଶ ଫ୍ରେଣ୍ଡସ୍ ମୋ ଦେଶରେ ଆଜି ଆମେ କଥା ହେବା ଗୋପାଳ କୃଷ୍ଣ ଗୋଖଲେଙ୍କ ସମ୍ପର୍କରେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଅନେକ ମହାନ ବ୍ୟକ୍ତିତ୍ୱର ଅବଦାନ ଅତୁଳନୀୟ କେହି ଅସ୍ତ୍ର ଧରି ଯୁଦ୍ଧ କରୁଥିଲେ ତ ଆଉ କେହି ନିଜ ଚିନ୍ତାଧାରା ଶିକ୍ଷା ଓ ସମାଜସେବା ଦ୍ୱାରା ଦେଶକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆଜି ଆମେ ସ୍ମରଣ କରିବା ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ସମାଜ ସଂସ୍କାରକ ଓ ଶିକ୍ଷାବିତ୍ ଗୋପାଳ କୃଷ୍ଣ ଗୋଖଲେଙ୍କ ସମ୍ପର୍କରେ କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ବ୍ୟୁଟିଫୁଲ୍ ଟ୍ରାକ୍ଟି ଷ୍ଟେ ଟ୍ୟୁନ୍

ସାଟରଡେ ଆପଣଙ୍କର ହେବ କିଛି ଖାସ କାହିଁକି ନା ଆପଣଙ୍କ ସହିତ ଯୋଡ଼ି ହେଇଯାଇଛି ଆପଣଙ୍କ ମ୍ୟୁଜିକାଲ ହୋଷ୍ଟ ଏଣ୍ଡ ଦୋସ୍ତ ସୁଭି ଅନ୍ ଦ ଶୋ ସୁରିଲା ଆଫ୍ଟରନୁନ୍ ସୋ ଫ୍ରେଣ୍ଡସ୍ ଆପଣମାନେ ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଫ୍ରେଣ୍ଡସ୍ ଆମ ଲାଇଫ୍ରେ ଯେତେବେଳେ ଆମେ ଚାରିଆଡ଼େ କାମ କରୁଛେ କିଛି ବି କରୁଛେ ତା ପାଇଁ ଗୋଟେ ବହୁତ ହି ଇମ୍ପୋର୍ଟାଣ୍ଟ ଏଲିମେଣ୍ଟ ରହିଛି ଯୋଉଟାକି ହେଲା କମ୍ୟୁନିକେସନ୍ ଭାବରେ ଯଦି ଆମ ଲାଇଫ୍ରୁ ଏଇ କମ୍ୟୁନିକେସନ୍ ୱାର୍ଡଟି ହିଁ ହଟିଯାଆନ୍ତା ତାହେଲେ ଲାଇଫ୍ କେତେ କମ୍ପ୍ଲେକ୍ସ ହେଇଯାଆନ୍ତା ଆମେ କିଛି ବି କାହାକୁ କନ୍ଭେ କରିବା ତ ସେଟାକୁ କମ୍ୟୁନିକେସନ୍ ଜରିଆରେ ହିଁ କରିବା ମାନେ ଆମେ ଯେଉଁ କଥା କହୁଛେ କାହାକୁ ଠାରୁଛେ ସେ ସବୁ କିଛି ଆସିଥାଏ ଆମ କମ୍ୟୁନିକେସନ୍ ବିଷୟରେ ଭିତରେ ବେଳେବେଳେ କମ୍ୟୁନିକେସନ୍ର ମାନେ ଆମେ କେବଳ କଥା କହିବା ବୋଲି ଭାବିନୁ କିନ୍ତୁ ଅନେଷ୍ଟଲି କହିବାକୁ ଗଲେ କେବେ କେବେ ସାଇଲେନ୍ସ ବି ସବୁଠୁ ବଡ କମ୍ୟୁନିକେସନ୍ର ୱେ ବନିଯାଏ କାହାର ଆଖି ଦେଖି ଫେସିଆଲ ଏକ୍ସପ୍ରେସନ୍ ଦେଖି ବି ଆମେ ତାଙ୍କ ମୁଡ୍ ବୁଝିଯାଉ କ୍ୟୁକି ଦୋସ୍ତ ଆଜକଲ ଲୋକ ବୋଲତେ ବହୁତ ହେ ପର ଦିଲ ସେ ସୁନ୍ନେ ବାଲେ ବହୁତ କମ ହୋତେ ହେ ସୋ ଫ୍ରେଣ୍ଡସ୍ ଆଜି ଆପଣଙ୍କୁ କହିବି ସାଇଲେନ୍ସର ଟିକେ ହିଡନ୍ ପାୱାର ବିଷୟରେ ସୋ ଆପଣ କିନ୍ତୁ କୁଆଡେ ବି ଯିବେନି କେବଳ ଶୁଣୁଥିବେ ଆମକୁ ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସୀ ଦିଲ୍ ତକ୍ ସୋ ଫ୍ରେଣ୍ଡ ସୋ ଚାଲିଛି ଆପଣଙ୍କର ଫେଭରେଟ୍ ସୁରିଲା ଆଫ୍ଟରନୁନ୍ ଆଣ୍ଡ ମୁଁ ଅଛି ଆପଣଙ୍କ ହୋଷ୍ଟେନ୍ ଦୋସୁ ବି ଆପଣଙ୍କ ସହିତ ସୋ ଫ୍ରେଣ୍ଡସ୍ ଆପଣ ଅନେକ ସମୟରେ ନୋଟିସ୍ କରିଥିବେ ଯିଏ ରହିଛନ୍ତି ଆମର କ୍ଲୋଜ୍ ଟୁ ହାର୍ଟ ଲୋକମାନେ ବା ଆମର ନିୟରର୍ ଆଣ୍ଡ ଡିୟରର୍ ମାନେ ଅନେକ ସମୟରେ କିଛି ନ କହିଲେ ବି ଆମର ଫିଲିଙ୍ଗସ୍ ବୁଝିଯାଆନ୍ତି ମା ହୁଅନ୍ତୁ କି ଆମ ବେଷ୍ଟ ଫ୍ରେଣ୍ଡ ଆମ ଫେସ୍ ଦେଖି କହିଦିଅନ୍ତି କ'ଣ ହେଲା ମୁଡ୍ ଅଫ୍ ଅଛି କି ସୋ ଫ୍ରେଣ୍ଡସ୍ ଏଇଟା ହିଁ ହେଉଛି ରିଅଲ୍ କନେକ୍ସନ୍ କେବେ କେବେ ଆମେ ଆମ ଆଖିର ଲୁହକୁ ଲୁଚେଇ ଦଉ ଏବଂ ଟିକେ ହସିଦେଇ କହିଦେଉ କି ମୁଁ ଠିକ୍ ଅଛି ବଟ୍ ଆମର ସାଇଲେନ୍ସ ଆମ ଆଖିର ସାଇଲେନ୍ସ ସବୁକିଛି ଟ୍ରୁଥ୍ କହିଦେଇଥାଏ ହଁ ଫ୍ରେଣ୍ଡସ୍ ସେଇ ଡିପ୍ ରିଲେସନ୍ରେ ସବୁବେଳେ ଶବ୍ଦ କମ୍ ହିଁ ଦରକାର ପଡ଼େ କାହିଁକି ନା ଅଣ୍ଡରଷ୍ଟାଣ୍ଡିଂ ତ ଅଟୋମେଟିକାଲି ହିଁ ଆସିଯାଇଥାଏ

ସୋ ଚାଲିଛି ସୁରିଲା ଆଫ୍ଟରନୁନ୍, ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍, ଆଣ୍ଡ ଝୁମୁଛନ୍ତି, ଏନ୍ଜୟ କରୁଛନ୍ତି କିଛି ବ୍ୟୁଟିଫୁଲ୍ ତଡ଼କ୍ତା ଭଡ଼କ୍ତା ମ୍ୟୁଜିକାଲ ଟ୍ରାକ୍, ଆଣ୍ଡ ତା ସହିତ ଶୁଭି କଥା ହେଉଛି ଆପଣମାନଙ୍କ ସହିତ। ଆଜିକାଲି ଏଇ ସୋସିଆଲ ମିଡିଆ ରିଲ୍ସ ନୋଟିଫିକେସନ ଆଉ ନନ୍ ଷ୍ଟପ୍ ଚାଟିଂ ଭିତରେ ଆମେମାନେ ଫୁଲ୍ ବିଜି। ଆମେ ସବୁବେଳେ ହ୍ୱାଟ୍ସଆପ୍ରେ ଅନ୍ଲାଇନ୍ ରହୁ, ବଟ୍ ରିଅଲ୍ ଲାଇଫ୍ରେ ଟିକେ ଡିସ୍କନେକ୍ଟେଡ୍ ଫିଲ୍ କରୁ। କିନ୍ତୁ କହିଲେ ସେଇ ଓଲ୍ଡ ଡେଜ୍ ଯେଉଁଠି ଆମେ ଚୁପଚାପ ସାଙ୍ଗମାନଙ୍କ ସହିତ ବସିଲେ ବି ଗୋଟେ ଷ୍ଟ୍ରଙ୍ଗ ବଣ୍ଡିଂ ବନିଯାଉଥିଲା। ଏବେ ଆମେ ସମସ୍ତେ ବସ୍ ଆମ ସ୍ମାର୍ଟଫୋନ୍ ସ୍କ୍ରୋଲ୍ କରି ହୁଁ ହାଁ ରେ ହିଁ କନ୍ଭର୍ସେସନ୍ ଫିନିଶ୍ କରିଦେଉଛେ। କଥା ତ ଅଧିକ ହଉଛେ, ବଟ୍ କନେକ୍ସନ୍ ବହୁତ ହି କମ୍। ସୋ ଫ୍ରେଣ୍ଡସ୍, କେବେ କେବେ ଏଇ ନିଜର ସ୍ମାର୍ଟଫୋନ୍କୁ ସାଇଡ୍ରେ ରଖି ଶୁଣିବା ବହୁତ ହି ଇମ୍ପୋର୍ଟାଣ୍ଟ। ଏଇ ଯେମିତି ଆପଣଙ୍କୁ ଆପଣ ଶୁଣୁଛନ୍ତି ଆମକୁ, ଆମ ସହିତ ଯୋଡ଼ି ହେଉଛନ୍ତି, ଖୁସି ହେଉଛନ୍ତି ଏବଂ ଏମିତି ହିଁ ଓଠରେ ସ୍ମାଇଲ୍କୁ ବରକରାର ରଖୁଛନ୍ତି। ତ ଆପଣଙ୍କ ଓଠରେ ସ୍ମାଇଲ୍ ଆଣିବା ପାଇଁ ଆମେମାନେ ଅଛୁ ଆପଣଙ୍କ ସହିତ ସବୁବେଳେ। ସୋ ଏମିତି ହିଁ ଆମକୁ ଶୁଣୁଥାନ୍ତୁ, ଏନ୍ଜୟ କରୁଥାନ୍ତୁ, ହସୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

வெல்கம் பேக் ஃப்ரெண்ட்ஸ். சோ செலிச்சி சுரிலா ஆஃப்டர்நூன் ஃப்ரெண்ட்ஸ். மியூசிக் ஆ மூவிஸ் ரிவி சைலன்ஸ் ர ஜாது ஜாலி தாய். କିଛି ଗୀତ ଭିତରେ ସେଇ ଛୋଟ ଛୋଟ ପଜ୍ ଆସିଲେ ଇମୋସନ୍ କିଛି ଅଧିକା ହିଁ ଫିଲ୍ ହେଇଥାଏ। କେତେଟା ମୁଭିଜ୍ର ସିନ୍ରେ ଏମିତି କିଛି ସିନ୍ ଥାଏ ଯେଉଁଠି ଡାଇଲଗ୍ ନଥାଏ, ବଟ୍ ସେଇ ସିନ୍ର ସାଇଲେନ୍ସ ସମସ୍ତଙ୍କର ହୃଦୟକୁ ଛୁଇଁ ଯାଇଥାଏ। ସୋ ଫ୍ରେଣ୍ଡସ୍, ଏଇ ସାଇଲେନ୍ସ ବେଳେବେଳେ ଆମ ମାଇଣ୍ଡରେ ବହୁତ କିଛି କ୍ୟୁରିଓସିଟି କ୍ରିଏଟ୍ କରିଥାଏ। ସୋ ଫ୍ରେଣ୍ଡସ୍, ସାଇଲେନ୍ସ ବି ଗୋଟେ ଭଲ ଲାଙ୍ଗୁଏଜ୍ ପାଲଟିଯାଏ ଆମ ଲାଇଫ୍ରେ। କିନ୍ତୁ କିନ୍ତୁ ଯେତେବେଳେ ଏଫ୍ଏମ୍ ରେନ୍ବୋ ସହିତ ଆପଣ କନେକ୍ଟ ହେଇଛନ୍ତି, ଏଇଠି ଆପଣଙ୍କୁ କେତେବେଳେ ବି ସାଇଲେନ୍ସ ମିଳିବନି, କାହିଁକି ନା ସବୁବେଳେ ଚାଲିଥିବ ମ୍ୟୁଜିକ୍ର ମସ୍ତି ଆଉ କିଛି ଗପ୍ସପ୍ର ଧମାକା। ସୋ ଏମିତି ହିଁ ନିଜର ସାଟରଡେକୁ ମ୍ୟୁଜିକାଲ ବନାଉଥାନ୍ତୁ, ଓନ୍ଲି ଆଣ୍ଡ ଓନ୍ଲି ୱିଥ୍ ୟୋର୍ ଫେଭରେଟ୍ ମ୍ୟୁଜିକାଲ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ୍।

ସୋ ଫ୍ରେଣ୍ଡ୍ସ ଏମିତି ଆପଣଙ୍କ ପାଖରେ କିଛି ମ୍ୟୁଜିକ୍ ପହଞ୍ଚୁ ଏବଂ ଆପଣଙ୍କ ସହିତ କଥା ହେଉ, କେତେବେଳେ ଟାଇମ୍ ସରିଗଲା ଜଣା ବି ପଡ଼ିଲାନି ଏବଂ ଏଇଠି ହିଁ ଏଣ୍ଡ କରିବାକୁ ପଡ଼ିବ ସୁରିଲା ଆଫ୍ଟରନୁନ୍କୁ। ସୋ ଫ୍ରେଣ୍ଡ୍ସ, ଏଇ ଟପିକ୍ରେ, ଏଇ ଗସିପ୍ରେ ଆମେ ଜାଣିଲେ ଯେ ସାଇଲେନ୍ସ କେବେ ବି ଆମର ୱିକ୍ନେସ୍ ନୁହେଁ, ବରଂ କେବେ କେବେ ସାଇଲେନ୍ସ ଆମର ବିଗେଷ୍ଟ ଷ୍ଟ୍ରେଙ୍ଗଥ୍ ପାଲଟି ଯାଇଥାଏ। ଯେଉଁଠି ୱାର୍ଡ ଫେଲ୍ ମାରିଯାଏ ସେଠି ସାଇଲେନ୍ସ ଅଟୋମେଟିକାଲି ଆମର ଫିଲିଙ୍ଗସ୍ ଏକ୍ସପ୍ରେସ୍ କରିଦିଏ। ସୋ ଲାଇଫରେ ଫ୍ରେଣ୍ଡସ୍ କହିବା ତ ଇମ୍ପୋର୍ଟାଣ୍ଟ, ବଟ୍ ଶୁଣିବା ଆଉ କାମ ରହିବା ବି ଇକ୍ୱାଲି ଇମ୍ପୋର୍ଟାଣ୍ଟ। ସୋ ଫ୍ରେଣ୍ଡସ୍, ଏମିତି ଆପଣଙ୍କ ସହିତ ଆଉ କିଛି ଶୋରେ ବି ଗପସପ୍ ଜାରି ରହିବ। ସୋ ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇଠି ହିଁ ଏଣ୍ଡ କରୁଛୁ ସୋ ସୁରିଲା ଆଫ୍ଟରନୁନ୍କୁ।

ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁଁ ନୀନା ସାହୁ। ଜନଗଣମନ ଭାରତର ଜାତୀୟ ସଙ୍ଗୀତର ରଚୟିତା, ବିଶିଷ୍ଟ କବି, ସାହିତ୍ୟିକ, ଦାର୍ଶନିକ ଭାବେ ପରିଚିତ ରବୀନ୍ଦ୍ରନାଥ ଟାଗୋରଙ୍କର 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ, ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଣ୍ଣନା କରିଛନ୍ତି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ ଏନ୍ ରବି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବିଜେପି ପ୍ରଥମଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ରାଜ୍ୟରେ ଆଜିଠାରୁ ପ୍ରଥମଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ପ୍ରତିଯୋଗିତାରେ ମୋଟ 6ଟି ଜିଲ୍ଲାରୁ ମହିଳା, ପୁରୁଷ ଏବଂ 35 ବର୍ଷରୁ ଉର୍ଦ୍ଧ ମାଷ୍ଟର୍ସ ବର୍ଗରେ 34 ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥକଳାରେ 3 ରଥରେ ଚକ ଅଖ ଡେରାନୀତି ସମ୍ପନ୍ନ ହୋଇଛି। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ 3 ରଥ ପାଇଁ ଆଜ୍ଞାମାଳକୁ ରଥକଳାରେ ବିଜେ କରିବା ପରେ 3 ରଥର ଚକ ଅଖ ସଂଯୋଗ ହୋଇଥିଲା। ଆଜି ବାହାର ଚନ୍ଦନ ଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରତ୍ରଚାପରେ 21 ଖେଳା ଜର କ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ଶେଷ ହେଲା। ନମସ୍କାର।

0: ସୋ ଆମକୁ ମିଳିଯାଇଛନ୍ତି ଆମର ଫାଷ୍ଟ କଲର ଦେଖିନେ ବାକି ଅଛନ୍ତି ଆମ ସହିତ ଏଣ୍ଡ କଣ ସେୟାର କରୁଛନ୍ତି ଆଜି ତାଙ୍କର ଥଟ୍ ହେଲୋ ହାଇ ଗୁଡ୍ ଆଫ୍ଟରନୁନ୍ କିଏ କହୁଛନ୍ତି ଆଉ କୋଉଠୁ କହୁଛନ୍ତି
1: ହ୍ୟାଲୋ ବାପା ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ
0: ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ କେମିତି ଅଛନ୍ତି
1: ବାପା ପୁରା ବିନ୍ଦାସ
0: ତ ଆମ ଲିସନର ମାନଙ୍କୁ ଟିକେ ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ ଆଣ୍ଡ ଦେନ୍ ଆମେ ଗପସପ ହବା
1: ବାପା ମୁଁ କହୁଥିଲି ଆବାସେନ୍ ଟାଟା ଷ୍ଟିଲ୍ ପ୍ଲାଣ୍ଟ
0: ଆବାସ ଭାଇ କେମିତି ଚାଲିଛି ଆଜି ସାଟରଡେ ଆଜି ଅଫିସ ଅଛି ନା ଆଜି ଆପଣଙ୍କର ୱିକେଣ୍ଡ ଛୁଟି ରହିଛି
1: ନା ଆଜି ଅଫିସ ଅଛି ଏବେ ତ ଛୁଟି ହେଲା ତ
0: କିଛି ପ୍ଲେସ ଆପଣଙ୍କ ଲାଇଫ ରେ ଯୋଉଟା ଆପଣଙ୍କୁ ବହୁତ ହି କଣ କାମ ଫିଲ କରାଇଥାଏ ବହୁତ ହି ଭଲ ଫିଲ ଦେଇଥାଏ
1: ଏମିତି କିଛି ମୋର ବି ପୁରୀ ଧାମ ଆମ ପୁରୀ ଜଗନ୍ନାଥ ମହାପ୍ରଭୁ ଟିକେ ମନ ଟିକେ କିଛି ଯଦି ମନ ଟିକେ ଖରାପ ଥିଲେ ଘରେ ଫ୍ୟାମିଲି ସହ ଟିକେ ବୁଲାବୁଲି କରି ପଳେଇ ଆସୁ ଠାକୁରଙ୍କୁ ଦର୍ଶନ କରି ଆଉ
0: ତ ଯେତେବେଳେ ଆମେ ଠାକୁରଙ୍କ ପାଖକୁ ଯାଇଥାଉ ସେତେବେଳେ ନିହାତି ଭାବରେ ଆମେ ବହୁତ ହି କାମ
1: ଲାଗେ ଟିକେ ମନ ଟିକେ ଆଗରେ ଚଳଚଞ୍ଚଳ ହୋଇଯାଏ ଘର ଫ୍ୟାମିଲି ସହିତ ସମସ୍ତ ଫ୍ୟାମିଲି ସହିତ ଭଗବାନ ଦର୍ଶନ କରିବା କେତେ ମଜା ଆସିଥାଏ
0: ଥ୍ୟାଙ୍କ ୟୁ ସୋ ମଚ୍ ଆବାସ ଭାଇ ଆପଣଙ୍କର ଏତେ ମିଠା ମିଠା ଥଟ୍ ଆମ ସହିତ ସେୟାର କଲେ ସୋ ଏମିତି ଆଗକୁ ମଧ୍ୟ ଏନ୍ଜୟ କରୁଥାନ୍ତୁ ଆମର ଆପଣ ମେସେଜ କରନ୍ତୁ ନିହାତି ମୁଁ ଟ୍ରାଏ କରିବି ଆପଣଙ୍କର ଗୀତ ଦେବା ପାଇଁ କିନ୍ତୁ ଏବେ ପାଇଁ ଆପଣଙ୍କୁ ବହୁତ ବହୁତ ଥ୍ୟାଙ୍କ ୟୁ ଆପଣ ଆମର ସେୟାର କଲେ ଥଟ୍ ଥ୍ୟାଙ୍କ ୟୁ ସୋ ମଚ୍ ସୋ ଏଇ ଥିଲେ ଆଭାସ ଭାଇ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ କଥା ହେଲେ ଏବଂ ସେୟାର କଲେ ତାଙ୍କୁ ପୁରୀଧାମ ଯିବାକୁ ବହୁତ ହି ଭଲ ଲାଗେ ଆଣ୍ଡ ସେଠି ସେ ବହୁତ ହି କାମ ଫିଲ୍ କରିଥାନ୍ତି ଶାନ୍ତି ପାଇଥାନ୍ତି ତେବେ ଆପଣଙ୍କୁ ଏମିତି କେଉଁ ସ୍ଥାନ ରହିଛି ଯେଉଁଠି ଆପଣ ବହୁତ ଶାନ୍ତି ଅନୁଭବ କରିଥାନ୍ତି ସେୟାର କରନ୍ତୁ ଆମ ସହିତ କଲ୍ ଯୋଗେ କଲ୍ କରନ୍ତୁ ନମ୍ବର 0671230315 ରେ ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ୍

0: ନୁନ୍ କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମ୍ୟାଡାମ ନମସ୍କାର, ମୁଁ ସବିତା କହୁଥିଲି ଜଗତସିଂହପୁର।
0: ସବିତା ଭଉଣୀ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କେମିତି ଅଛନ୍ତି, କେମିତି ଚାଲିଛି ସାଟରଡେ?
1: ଧନ୍ୟବାଦ ମ୍ୟାଡାମ, ମୁଁ ବଢିଆ ଅଛି, ଆଉ ସବୁ ଠିକ ଠାକ ଚାଲିଛି।
0: ଯା ହଉ, ଏମିତି ସବୁବେଳେ ଖୁସିରେ ଥାଆନ୍ତୁ। ଆଉ କଣ କହିବେ, ଏମିତି କିଛି ପ୍ଲେସ ଯୋଉଟା ଆପଣଙ୍କୁ ବହୁତ ଶାନ୍ତି ଦେଇଥାଏ ଆଉ ବହୁତ ଖୁସି ଅନୁଭବ କରନ୍ତି ସେମିତି ଜାଗାରେ ଥିଲେ?
1: ହଁ ମ୍ୟାଡାମ, ଦେଖନ୍ତୁ ଓଡିଶାର ମାନେ ଯେତେ ଜାଗା ଅଛି ପ୍ରାୟ ମୁଁ ସବୁଆଡେ ବୁଲିଛି।
0: ଆଜ୍ଞା,
1: କିନ୍ତୁ ଆମର ପୁରୀ ଜଗନ୍ନାଥ ମନ୍ଦିର ଆଉ ତା ଆଖପାଖ ଏରିଆ ସେଠି ଗଲେ ମତେ ବେଶୀ ଶାନ୍ତି ଲାଗେ। ମନ ହଏନି ଆସିବାକୁ, ସେ ସମୁଦ୍ର କୂଳ ହଉ କି ଅନ୍ୟ ମନ୍ଦିର ଭିତର ହଉ କି ମନ୍ଦିର ବାହାର ହଉ, ଯୋଉଠି ସେ ଠିଆ ହେଲେ କି ଗଲେ ମାନେ ମନ ହବନି ସେଠୁ ଫେରିକିରି ଆସିବାକୁ, ଏତେ ଶାନ୍ତି ଲାଗେ।
0: ସତରେ ସତରେ, ଯେତେ ମନ ଦୁଃଖ ଥାଉ ଯାହା ଥାଉ, ଇଚ୍ଛା ହୁଏ କି ପୁରୀ ବୁଲି ଆସିଲେ ସବୁକିଛି ଠିକ ହେଇଯିବ। ଥ୍ୟାଙ୍କ ୟୁ ସବିତା ଭଉଣୀ, ଆପଣଙ୍କର ଏତେ ସୁନ୍ଦର ଥଟ୍ ଆମ ସହିତ ସେୟାର କରିଥିବାରୁ
1: ରଖୁଛି। ନମସ୍କାର।
0: ନମସ୍କାର, ଏଥିଲେ ସବିତା ଭଉଣୀ ଜଗତସିଂହପୁରରୁ। ସତରେ ଏପର୍ଯ୍ୟନ୍ତ ଆମ ସହିତ ସମସ୍ତେ କହିଲେଣି କି ସେଇ ଚକାକିକୁ ଭେଟି ଆସିଲେ ସତରେ ବହୁତ ହି ଶାନ୍ତି ଅନୁଭବ ହେଇଥାଏ। ସୋ ଆପଣ ବି ଚାହିଁଲେ ସେୟାର କରନ୍ତୁ ଆପଣଙ୍କର ଥଟ୍ ଆମ ସହିତ। ନମ୍ବରଟି ହେଉଛି 06713 203153।

0: ଜାଣିଛୁ ଶୁଣିନେବା ଆମର କି ରହିଛନ୍ତି ନେକ୍ସଟ କଲର୍ ଆଣ୍ଡ କେଉଁ ପ୍ଲେସ୍ ତାଙ୍କୁ ବେଶୀ ଶାନ୍ତି ଦେଇଥାଏ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ ଅଛନ୍ତି ଆମ ସହିତ, କୋଉଠୁ ଅଛନ୍ତି?
1: ଦିଦି ନମସ୍କାର, ମୁଁ ସାଇ କହୁଛି ବେଲପଡ଼ାରୁ।
0: ସାଇ କେମିତି ଅଛ ଆଉ ଆଜି କଣ ଚାଲିଛି ସାଟରଡେରେ?
1: ପୁରା ବଢିଆ ଅଛି, ଆଉ ଏବେ ତ ବାହାରିଛି ମାର୍କେଟ କୁ ଯିବା ପାଇଁ। ଆଉ ଆପଣ କେମିତି ଅଛନ୍ତି?
0: ମୁଁ ବି ବହୁତ ବିନ୍ଦାସ ଅଛି। ତାହେଲେ କଣ କହିବା ଆଜି ଟପିକ ବିଷୟରେ, ଏମିତି କିଛି ଜାଗା ଯୋଉଟା ବହୁତ ଶାନ୍ତି ଦେଇଥାଏ ଆମକୁ?
1: ଯେତେବେଳେ ମୋ ମୁଡ ଅଫ ସାଇଡ ମନ ଭଲ ଲାଗୁନଥାଏ ତ ମୁଁ ମନ୍ଦିରକୁ ଯାଏ। ଆଉ ସେଠି ଭଗବାନଙ୍କୁ ଦର୍ଶନ କରିସାରିଲା ପରେ ଟିକେ ମନ୍ଦିର ବେଢାରେ ବସିଲା ପରେ ମତେ ପୁରା ଶାନ୍ତି ଲାଗେ। ଆଉ ଯଦି ଏଇଟା ନ ହେଇପାରେ ତାହେଲେ ଆମର ଏଠି ନଈ ଅଛି, ତ ମୁଁ ନଈ କୂଳେ ଯାଇ ଟିକେ ବୁଲି ଆସିଲେ ଥଣ୍ଡା ଥଣ୍ଡା ପବନ ଖାଇଲେ ଭଲ ଲାଗେ, ମନ ଗୋଟେ ଆରାମ ବି ଲାଗେ।
0: ନଈ କୁଳିଆ ପବନ ନିହାତି ଭାବରେ, ଥଣ୍ଡା ଥଣ୍ଡା ପବନ ଆଉ ନଈର ସିନେରୀ, ସେଇଟା ଆମକୁ ବହୁତ ମାନେ ମାଇଣ୍ଡକୁ ବହୁତ ରିଲାକ୍ସ କରିଦିଏ। ବହୁତ ବଢିଆ କଥା କହିଲ ସାଇ, ସେଥିପାଇଁ ବହୁତ ବହୁତ ଥ୍ୟାଙ୍କ ୟୁ, ଏମିତି ଆମ ସହିତ ସବୁବେଳେ ଯୋଡ଼ି ହେଇକି ଥାଅ।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର, ଏଥିଲେ ସାଇ ବେଲପଡ଼ାରୁ ସବୁଥରକ ଭଳି ତାଙ୍କର ଭାଲ୍ୟୁବଲ ଥଟ୍ ସେୟାର କରିଦେଲେ ଆମ ସହିତ। ସତରେ ନଈ କୂଳ କୌଣସି ପ୍ରାକୃତିକ ପରିବେଶରେ ଟିକେ ବୁଲି ଆସିଲେ ମାଇଣ୍ଡ ଶାନ୍ତ ରହିଥାଏ, କିନ୍ତୁ ଏମିତି କିଛି ସ୍ପେସିଫିକ ପ୍ଲେସ୍ ଥାଏ ଯେମିତି ମୁଁ କହିବି, ମତେ ମୋ ଘର ବୁଲିଗଲେ, ମୋ ଘରକୁ ଗଲେ ମୁଁ ବହୁତ ହି ଫ୍ରେଶ ଫିଲ୍ କରିଥାଏ। ସେଠିକାର ଯୋଉ ଏନ୍ଭାରମେଣ୍ଟ ଥାଏ, ସେ ଏନ୍ଭାରମେଣ୍ଟରେ ମୁଁ ନିଜକୁ ବହୁତ ହି କାମ କରିକି ରଖିପାରିଥାଏ। ଯେତେ ମନ ଦୁଃଖ ଥାଉ ଯାହା ଥାଉ, ଆମେ ଆମ ନିଜ ଘରେ ଯେତେ ବହୁତ ସେଫ୍ ଫିଲ୍ କରିଥାଉ। ଆଉ ଯେମିତି କହିଲେ, ମତେ ତ ସମୁଦ୍ର କୂଳ ବହୁତ ପସନ୍ଦ, ମତେ ଯେତେବେଳେ ମନ ଦୁଃଖ ଲାଗେ ମୁଁ ଟିକେ ସମୁଦ୍ର କୂଳରେ ବସିଗଲେ ସମୁଦ୍ରର ଶବ୍ଦ ଶୁଣି ସେଠିକାର ପବନ ମୋ ମାଇଣ୍ଡକୁ ବହୁତ କାମ କରିଦିଏ। ଏ ତ ଥିଲା ମୋର ଥଟ୍, କିନ୍ତୁ କଣ ରହିଛି ଆପଣଙ୍କର ଥଟ୍ ଏ ବିଷୟରେ, ମାନେ ଏମିତି କିଛି ପ୍ଲେସ୍ ଯାହା ଆପଣଙ୍କୁ ଶାନ୍ତି ଦେଇଥାଏ, ମାନସିକ ଭାବରେ ଶାନ୍ତି ଦେଇଥାଏ, ଆପଣ ବହୁତ ରିଲାକ୍ସ ଫିଲ୍ କରିଥାନ୍ତି, ସେ ବିଷୟରେ କଲ୍ ଯୋଗେ ଆମ ସହିତ ଆପଣଙ୍କର ମତ ସେୟାର କରିଦିଅନ୍ତୁ। ନମ୍ବରଟି ହେଉଛି 06712303153। ଷ୍ଟେ ଟ୍ୟୁନ୍, ଦିଲ୍ ସେ ଦିଲ୍ ତକ୍।

0: ହେଇଛନ୍ତି ଆମର ନେକ୍ସଟ କଲର, ଚାଲନ୍ତୁ ଶୁଣି ନବା ତାଙ୍କୁ। ହ୍ୟାଲୋ, ଗୁଡ ଆଫ୍ଟରନୁନ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଅଶୋକ ଭାଇ, ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କେମିତି ଅଛନ୍ତି, କଣ ସବୁ ଚାଲିଛି?
1: ଭଲ ଅଛି, ଆପଣ ତ ବିନ୍ଦାସ ଅଛନ୍ତି ବୋଲି ଶୁଣୁଛି।
0: ନିହାତି, ଆପଣମାନଙ୍କ ସହିତ କନେକ୍ଟ ହେଇଛୁ ମାନେ ଆପଣଙ୍କ ପାଇଁ ତ ବିନ୍ଦାସ ରହିବାକୁ ହିଁ ପଡିବ। ସୋ କଣ କହିବେ ଆଜିର ଟପିକ ବିଷୟରେ?
1: ମୁଁ ତ ସେଇଆ କହିବି, ମତେ ପୁରୀ ଜଗନ୍ନାଥ ମନ୍ଦିର, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ବସିକି ଟିକେ ଧ୍ୟାନ କଲେ, ଠାକୁରଙ୍କ ପାଖରେ ସାମ୍ନାରେ ସେଠି ବସିଗଲେ, ବାହାର କାଠ ପାଖରେ ବସିଗଲେ ସେଠି ଯୋଉ ଶାନ୍ତି ମିଳେ, ଆଉ ଅନ୍ୟ ଜାଗାରେ କୋଉଠି ମିଳିବନି।
0: ସତ କଥା, ସେଇ ଜଗନ୍ନାଥଙ୍କ ପାଖରେ ସବୁକିଛି ଅଳି ଅର୍ଦ୍ଦଳି ଜଣେଇ ଦେଇ ସେଇଠି ଟିକେ ମନ ଶାନ୍ତି କରି ବସିଗଲେ ନିହାତି ଭାବରେ ବହୁତ ଭଲ ଲାଗିଥାଏ, ଆଉ ମାଇଣ୍ଡ ବି ରିଲାକ୍ସ ଲାଗିଥାଏ।
1: ଆଉ ଗୋଟେ ପଦ ବୋଲିବି ଜଗନ୍ନାଥଙ୍କ ଉପରେ।
0: ଠିକ ଅଛି, ନିହାତି ଭାବରେ।

0: ବୋଲିପାରିବେ କିନ୍ତୁ କହିବେ ଟିକେ ସର୍ଟରେ ଯଦି ସାରିଦେବେ ବହୁତ ଭଲ, କାହିଁକି ନା ଅନ୍ୟମାନେ ବି ଲାଇନରେ ଅପେକ୍ଷା କରିଛନ୍ତି କଥା ହେବା
1: ପାଇଁ। ଛୋଟିଆ ସର୍ଟରେ
0: ଠିକ ଅଛି ବୋଲନ୍ତୁ।
1: ଦେଖ ଦେଖ ଗମିତଣି ମୁକ୍ତି ମଣ୍ଡପେ ଝୁଲନ୍ତି ମଦନ ମୋହନ ସୁଦର୍ଶନ, ଦେଖିବା ପାଇଁ କି ତାରା ସଜା ଜାତ ଜନତା ହୁଏରେ ଠେଲା ପେଲା କନ କନ, ନେଇଛି କଳି ଯୁଗେ ଅବତାରୀ ବିକଳାଙ୍ଗ ରୂପ ଶେତ ଭକ୍ତର ଧନ, କେତେ ମୁନି ଋଷି ଭେଦି ନ ପାରନ୍ତି ତାର ଗୁଣ ରହସ୍ୟ ଗହନ, ଉଦ୍ଧାର ପାଇଁ ଭକ୍ତର ପରା ଖାଣ୍ଡବ ବନ ଦହନ, ତାର ଚରଣ ବିନ୍ଦରେ ଲାଗି ରହିଥାଏ ସଦା ଭକ୍ତର ପ୍ରାଣ ମନ। ଜୟ ଜଗନ୍ନାଥ।
0: ବହୁତ ସୁନ୍ଦର ଥିଲା କବିତାଟି, ଥ୍ୟାଙ୍କ ୟୁ ସୋ ମଚ ଅଶୋକ ଭାଇ ଆମ ସହିତ ଯୋଡି ହେଇଥିବାରୁ,
1: ଧନ୍ୟବାଦ।
0: ଶୋଇଥିଲେ ଅଶୋକ ଭାଇ ସେୟାର କଲେ ତାଙ୍କର ଥଟ୍, ଆପଣ ବି ଜଲ୍ଦି ଜଲ୍ଦି ସେୟାର କରିଦିଅନ୍ତୁ ଆମ ସହିତ ଆପଣଙ୍କର ଥଟ୍। ସୋ ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଚାଲନ୍ତୁ କଥା ହେଇଯିବା ଆମର ନେକ୍ସଟ କଲର୍ଙ୍କ ସହିତ, କାହିଁକି ନା ସେ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ର। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ ଅଛନ୍ତି ଆମ ସହିତ ଆଉ କୋଉଠୁ ଅଛନ୍ତି?
2: ନମସ୍କାର, ମୁଁ ଭୁବନେଶ୍ୱର ସହିନଗର ବାସନ୍ତୀ କହୁଛି।
0: ବାସନ୍ତୀ ଭଉଣୀ, ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ, କେମିତି ଅଛନ୍ତି, କଣ ଚାଲିଛି?
2: ଭଲ ଅଛି, ଆପଣଙ୍କ ସହ ଶୁଣୁଥିଲି ବସିକି ଆଉ।
0: ୱାଓ, ଥ୍ୟାଙ୍କ ୟୁ ସୋ ମଚ ଆମ ସହିତ ଏମିତି କନେକ୍ଟ ହଉଛନ୍ତି। ସୋ କଣ କହିବେ ଆଜିର ଟପିକ ବିଷୟରେ?
2: ସେମିତି ମନ ଦୁଃଖ ହେଲେ ମୁଁ କୁଆଡେ ଯାଏନି, କାହିଁକି ନା ମୋ ଘର ପାଖରେ ପାର୍କ ଅଛି, ମୁଁ ଦୋଷ ଟିକେ ଏମିତି ମନ ଦୁଃଖ ହେଲା ପାର୍କ ପଳାଏ, ନହେଲେ ମୋ ଘର ଭଲ। ଆଉ ଏମିତି ବେଶୀ ଟିକେ ମନ ଦୁଃଖ ହେଲା ତାହେଲେ ମୋ ପାଖାପାଖି ରାମ ମନ୍ଦିର ଅଛି, ମୁଁ ରାମ ମନ୍ଦିରରେ ଯାଇକି ବସେ, କାହିଁକି ନା ଆମେ ତ ମନ ଦୁଃଖ ହଠାତ୍ ହେଲେ କି କଣ ଆମେ ତ ଜଗନ୍ନାଥ ପାଖକୁ ଯାଇପାରିବାନି ନା, ସେଥିପାଇଁ ମୁଁ ପାର୍କରେ ବସି ପଡେ, ମୋ ପାର୍କରେ ସାଙ୍ଗସାଥି ସାଙ୍ଗରେ ମାନେ ମାଇଣ୍ଡ ଟା ଟିକେ ଫ୍ରିରେ କଥାବାର୍ତ୍ତା ହେଲେ କଥା ଫ୍ରି ହେଇସାରିଲା ପରେ ମୁଁ ଘରକୁ ଆସେ, ଘରେ ମୋର ଭଲ, ଘର ଭଲ, ମୋ ଭଲ, ମୋ ମାଇଣ୍ଡ ପୁରା ଫ୍ରି ହବ।
0: ଆଜ୍ଞା, ଘର ସବୁବେଳେ ଆମର ହାପି ପ୍ଲେସ ଥାଏ, ମାନେ ଘରେ ହିଁ ଆମେ ସବୁବେଳେ ରିଲାକ୍ସ ଫିଲ୍ କରିଥାଉ। ଥ୍ୟାଙ୍କ ୟୁ ବସନ୍ତୀ ଭଉଣୀ।
2: ମନ ଦୁଃଖ ହେଲା ଆମେ ବାହାରକୁ ଯିବା, ସେଇ ତ ପୁଣି ଘରକୁ ଫେରିବା ନା ନାଇଁ?
0: ଆଜ୍ଞା,
2: ପୁଣି ସେ କଥା ମନେ ପଡିବ, ସେଥିପାଇଁ ଘର ଛାଡିକି ଯିବା ବି ଆବଶ୍ୟକତା ନାହିଁ, ଏଇ ପାଖାପାଖି ଗଲ ସାଙ୍ଗସାଥି ସାଙ୍ଗରେ କି ପାଖରେ ଟିକେ ଯୋଉ କଥାବାର୍ତ୍ତା ହେଲା ପଳେଇ ଆସିଲ ଘରକୁ, ସେଇ ଘରେ ହିଁ ତାଙ୍କର ମାଇଣ୍ଡ ଟା ପୁରା ଫ୍ରି ହବ,
0: ପିଲାମାନଙ୍କ ସାଙ୍ଗରେ କଥା ହେଲେ। ଆପଣଙ୍କର ଏଇ ମିଠା ମିଠା ମତାମତ ପାଇଁ
2: ନମସ୍କାର।
0: ଏଇ ଥିଲେ ବାସନ୍ତୀ ଭଉଣୀ। ସତରେ ଘର ସବୁବେଳେ ଆମର ହାପି ପ୍ଲେସ ହେଇଥାଏ, ଦୂରକୁ ଗଲେ ଭଲ ଲାଗିଥାଏ, କିନ୍ତୁ ଯଦି ଦୂରକୁ ଯିବାର ସୁଯୋଗ ନ ମିଳେ ତାହେଲେ ଘର ହିଁ ପାଲଟି ଯାଏ ଆମର ହାପି ପ୍ଲେସ, ଆମ ରିଲାକ୍ସିଂ ପଏଣ୍ଟ, ସବୁକିଛି। ସୋ ଏମିତି କିଛି ଯଦି ଆପଣଙ୍କର ଥଟ୍ ରହିଛି ସେୟାର କରିଦିଅନ୍ତୁ ଶୋ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ, ଆଣ୍ଡ ଡାଏଲ୍ କରନ୍ତୁ ନମ୍ବର 0671-230-3153। ଯୋଡି ହେଇଯାଇଛନ୍ତି ଆଉ ଜଣେ କଲର, ଚାଲନ୍ତୁ ତାଙ୍କୁ ଶୁଣିନବା। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ ଅଛନ୍ତି ଆମ ସହିତ, କୋଉଠୁ ଅଛନ୍ତି?
3: ନମସ୍କାର ଦିଦି।
0: ନମସ୍କାର,
3: ବଳରାମପୁର ଜଗତସିଂହପୁର କହୁଛି ଆଜ୍ଞା।
0: ସରି, ଆପଣଙ୍କ ନାଁଟି ଶୁଣା ଗଲାନି, ନାଁଟି ଆଉ ଥରେ କହିଦେବେ।
3: ବେନୁପୁର ବଳରାମପୁର ଜଗତସିଂହପୁରରୁ କହୁଛି ଦିଗାମ୍ବର ସ୍ୱାଇଁ। ଆଜ୍ଞା
0: ଆଜ୍ଞା, ଦିଗମ୍ବର ଭାଇ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ, କଣ କେମିତି ଚାଲିଛି?
3: ଘରେ ଅଛି ଆଜ୍ଞା, ଆଉ ଆଜି ତ ସଟରଡେ, ଜଗତସିଂହପୁର ହାଟ ଆଜ୍ଞା, ଆମେ ହାଟରେ ବେପାର କରୁ, ପରିବା ବେପାର ଆଜ୍ଞା। ଆଉ ହାଟରେ ଗୋଟେ ଖୁସି ଫିଲିଂ ହୁଏ ଆଜ୍ଞା, ଆଉ ହାଟ ବନ୍ଦ ଅଛି, ଟିକେ ମନ ଭଲ ନାହିଁ ଆଉ।
0: ଜଗତସିଂହପୁର
3: ହାଟ ଆଜ୍ଞା ଜାଣିଛନ୍ତି ତ, ସୋମନାଥ ହାଟ?
0: ଜାଣି ତ ନାହିଁ, ବଟ୍ ଆପଣଙ୍କଠୁ ନିହାତି ଶୁଣିବେ ଏ ହାଟ ବିଷୟରେ, କିନ୍ତୁ ଆଗ ଟପିକ ବିଷୟରେ ଆମକୁ କହିଦିଅନ୍ତୁ କି ଏମିତି କିଛି ଜାଗା ଯୋଉଟା ଆପଣଙ୍କୁ ମାନେ ବେଶୀ କାମ କରାଇଥାଏ, ରିଲାକ୍ସିଂ କରାଇଥାଏ।
3: ହାଟ ଭିତରେ ଆଜ୍ଞା ମତେ ବହୁତ ରିଲାକ୍ସ ଲାଗିଥାଏ, କାହିଁକି ନା ବହୁତ ଲୋକ ସମଗ୍ର ହୁଅନ୍ତି ଜଗତସିଂହପୁରର, ଆଉ ପରିବା ପତ୍ର କିଣିବାକୁ ଆସନ୍ତି ସବୁ, ମୁଁ ହାଟର ବେପାରୀ ଆଜ୍ଞା, ହାଟରେ ବସିକି ଖୁସି ଅନୁଭବ କରେ ବହୁତ ଲୋକଙ୍କୁ ଦେଖି।
0: କର୍ମକ୍ଷେତ୍ର ହିଁ ଆପଣଙ୍କୁ ବେଶୀ ଶାନ୍ତି ଦେଇଥାଏ ଆଉ ମାନେ ହସ ଖୁସିରେ ବର୍ତ୍ତା। ଯଦି ଯଦି ଏମିତି ଆଜି ଯେମିତି ଆପଣଙ୍କର ମନ ଦୁଃଖ ଅଛି, ଆଜି ଜମା ବି ମନ ଦୁଃଖ କରିବେନି, ଆପଣ ଏଫ୍ଏମ୍ ରେନ୍ବୋ ସହିତ ଯୋଡି ହେଇଛନ୍ତି ମାନେ ଆପଣଙ୍କୁ ଖୁସି କରିବାର ଦାୟିତ୍ୱ ଆମର, ଆପଣଙ୍କ ପାଖରେ ମ୍ୟୁଜିକ ପହଞ୍ଚିବ, କଥା ପହଞ୍ଚିବ, ସୋ ଆପଣ ବି ରିଲାକ୍ସ ଫିଲ୍ କରିବେ, ଯେତେ ଦୁଃଖ ଆସୁ
3: ଯାହା ସବୁବେଳେ ଆଜ୍ଞା ଶୁଣୁଛି ଆଜ୍ଞା, ଆଉ ଟିକେ କେତେବେଳେ ଫୋନ ଲାଗେ ନ ଲାଗେ।

ମନ ଦୁଃଖ ଜମା ବି କରିବେନି, ଟିକେ ଟିକେ ନୋଗ୍ରା, ଟିକେ ଟିକେ ଦୁଃଖ ଏମିତି ଲାଇଫରେ ନ ଆସିଲେ ଲାଇଫରେ ମଜା ନାହିଁ। ସୋ ସବୁ ମୁମେଣ୍ଟକୁ ସବୁବେଳେ ଏନ୍ଜୟ କରନ୍ତୁ। ଆପଣଙ୍କ ପାଖରେ ତ ଏମିତି ମ୍ୟୁଜିକ୍ କଥା ସବୁକିଛି ରେନ୍ବୋ ହିଁ ପହଞ୍ଚେଇ ଦେବ। ସୋ ସବୁବେଳେ ହସୁଥାନ୍ତୁ ଆଉ ସ୍ମାଇଲ୍ କରୁଥାନ୍ତୁ। ଆଜି ଆମ ସହିତ ଏତେ ମିଠା ମିଠା ଥଟ୍ ସେୟାର କଲେ, ସେଥିପାଇଁ ଥ୍ୟାଙ୍କ ୟୁ। ସେ ହେଇଥିଲେ ଦିଗମ୍ବର ଭାଇ, ସେୟାର କଲେ ତାଙ୍କୁ ତାଙ୍କ କର୍ମକ୍ଷେତ୍ର ମାନେ ଯେମିତି ତାଙ୍କ ହାଟ କଥା କହିଲେ। ସୋ ଫ୍ରେଣ୍ଡସ୍, ବେଳେବେଳେ ଗାଁକୁ ଗଲେ ଏଇ ହାଟ ବଜାର ବି ବହୁତ ଶାନ୍ତି ଦିଏ। କୋଳାହଳ ଥାଏ ସତ, କିନ୍ତୁ ସେଇ ଜାଗାକୁ ଗଲେ ଅନ୍ୟ ଲୋକମାନଙ୍କ ସହିତ ଭେଟ ହେଇଯାଏ, ଯାହା ସହିତ ବହୁତ ଦିନ ପରେ ଦେଖା ହଉଥିବା ଆମେ, ଏମିତି କିଛି ମୁମେଣ୍ଟ ମିଳିଯାଏ ଯୋଉଠି କୋଳାହଳ ଥିଲେ ବି ବେଶୀ ଶାନ୍ତି ଲାଗିଥାଏ। ତ କଣ ରହିଛି ଆପଣଙ୍କର ଥଟ୍, ସେୟାର କରିଦିଅନ୍ତୁ ମୋ ସହିତ ମାନେ ସୁଭି ସହିତ ଅନ୍ ଦ ସୋ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍। ଆଣ୍ଡ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତା।

0: मीठा मीठा थॉट शेयर कले सेतिपाई थैंक यू
1: नमस्कार दीदी जय जगन्नाथ
0: ସେଇଥିଲେ ଦିଗମ୍ବର ଭାଇ ସେୟାର କଲେ ତାଙ୍କୁ ତାଙ୍କ କର୍ମକ୍ଷେତ୍ର ମାନେ ଯେମିତି ତାଙ୍କ ହାଟ କଥା କହିଲେ ସୋ ଫ୍ରେଣ୍ଡସ୍ ବେଳେବେଳେ ଗାଁକୁ ଗଲେ ଏ ହାଟ ବଜାର ବି ବହୁତ ଶାନ୍ତି ଦିଏ କୋଳାହଳ ଥାଏ ସତ କିନ୍ତୁ ସେଇ ଜାଗାକୁ ଗଲେ ଅନ୍ୟ ଲୋକମାନଙ୍କ ସହିତ ଭେଟ ହେଇଯାଏ ଯାହା ସହିତ ବହୁତ ଦିନ ପରେ ଦେଖା ହଉଥିବା ଆମେ ଏମିତି କିଛି ମୁମେଣ୍ଟ ମିଳିଯାଏ ଯୋଉଠି କୋଳାହଳ ଥିଲେ ବି ବେଶୀ ଶାନ୍ତି ଲାଗିଥାଏ ତ କଣ ରହିଛି ଆପଣଙ୍କର ଥଟ୍ ସେୟାର କରିଦିଅନ୍ତୁ ମୋ ସହିତ ମାନେ ସୁଭି ସହିତ ଅନ୍ ଦ ସୋ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଆଣ୍ଡ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଡାଏଲ୍ କରନ୍ତୁ ନମ୍ବର
1: ଯାହା ବି ଯୌନ ଯାହା ମିଳୁଛି ଯେକୌଣସି ପରିସ୍ଥିତି ଆସୁନା କାହିଁକି ଆପଣ ସେଇଟା ଯଦି ଗ୍ରହଣ କଲେ ଅଳ୍ପ ସନ୍ତୁଷ୍ଟ ହେବେ ତାହେଲେ ଜୀବନ କେବେ ଅଶାନ୍ତି ଲାଗି ରହିବନି କି କେବେ ଦୁଃଖ ରହିବନି ତେଣୁ ମୋ ଜୀବନ କେବେ ଅଶାନ୍ତି ବୋଲି ଗୋଟେ ଜିନିଷ କଣ ମୁଁ ଆଜି ଆଗେ ଜାଣିପାରିବି
0: ବହୁତ ସୁନ୍ଦର ଜିନିଷ କହିଲେ ତାହେଲେ ଆଜିର ଟପିକ ବିଷୟରେ କଣ କହିବେ ଏମିତି କିଛି ପ୍ଲେସ ଯୋଉଟା ଆପଣଙ୍କୁ ଭଲ ଲାଗେ ବୁଲିବା ପାଇଁ
1: ମ୍ୟାଡାମ ମୁଁ ଶୁଣୁଥିଲି ସମୟ କହୁଥିଲେ ଯିବା ପୁରୀ ଯିବା କିନ୍ତୁ ମତେ ବିଶେଷ ଭଲ ଲାଗିଲା ବାସନ୍ତୀ ମ୍ୟାଡାମ ଯୋଉ କହିଲେ ଆପଣ ପୁରୀ ଯିବେ ଦିନ ଓଡ଼ିଆ ପାଇଁ ଟିକେ ବର୍ଷ ବର୍ଷ ଧରି ରହିପାରିବେନି ପୁଣି ନିଜ ଘରୁ ଫେରେ ନିଜ ଘରେ ଯୋଉଠି ଅଶାନ୍ତି ଅଛି ସେଇଠି ଆମେ ଶାନ୍ତି ଖୋଜିବା ଘରକୁ ଆଉ ଦୁନିଆରେ ଅଧିକା ଶାନ୍ତି କୋଉଠି ମିଳିବନି ଆମେ ହଉଛୁ ଅଶାନ୍ତିର କାରଣ ଆଉ ଶାନ୍ତିର କାରଣ ହିଁ ନିଜେ ଆମେ ଯଦି ଅଶାନ୍ତି ଶାନ୍ତି ଭାବିବା ନିଶ୍ଚିନ୍ତ ଜୀବନ ଶାନ୍ତି ଲାଗିବ ଆମେ ନିଜ ଉପରେ ନିର୍ଭର କରୁଛି ଆମେ କେମିତି ସେ ପରିସ୍ଥିତିକି ସାମ୍ନା କରିବା ଆମେ କାହା ପୁରୁଷ ହେଇକି ପଳେଇବା ବାହାରେ ଯାଇକି ବୁଲି ଆସିବା ପୁଣି ଆସିଲା ସେଇ କଥା କରେ ତେଣୁ ସବୁବେଳେ ଚେଷ୍ଟା କରିବା ଯୋଉଠି ଅଶାନ୍ତି ଅଛି ସେଇଠି ଆମେ ଶାନ୍ତି କରିବା ନିଶ୍ଚିନ୍ତ ମିଳିବ
0: ତ ଥ୍ୟାଙ୍କ ୟୁ ସୋ ମଚ୍ ଭାଇ ଆପଣଙ୍କର ଏତେ ସୁନ୍ଦର ମତାମତ ପାଇଁ
1: ରହୁଛି ମା କାକା ପ୍ରାର୍ଥନା ଆପଣଙ୍କ ଜୀବନ ସବୁବେଳେ ଶାନ୍ତିରେ ଥାଉ ଏତିକି ପ୍ରାର୍ଥନା କରି ରହୁଛି ନମସ୍କାର
0: ନମସ୍କାର ସୋ ଫ୍ରେଣ୍ଡସ ବାହାରକୁ ଯିବା ଯେମିତି ଇମ୍ପୋର୍ଟାଣ୍ଟ ନିଜର ମାଇଣ୍ଡକୁ ରିଲାକ୍ସ କରିବା ପାଇଁ ଯେଉଁଠି ଆମେ ଉଦାସ ହେଇଯାଉଛେ ଯେଉଁଠି ଆମେ ଦୁଃଖ କରୁଛେ ଯେମିତି ଆମ ଘରେ ହେଉ ବା ଯେଉଁଠି ଆମେ କାମ କରୁଛେ ସେଠି ହେଉ ସେଇଠି ହିଁ ନିଜକୁ ଷ୍ଟ୍ରଙ୍ଗ କରି ଶାନ୍ତି ଖୋଜିବା ବି ସେତିକି ଇମ୍ପୋର୍ଟାଣ୍ଟ ବଟ୍ ଷ୍ଟିଲ୍ ଆପଣଙ୍କ ପାଖରେ କ୍ୱେଶ୍ଚିନ୍ ରହିବ କି ଏମିତି କିଛି ପ୍ଲେସ୍ ଆପଣଙ୍କ ମାଇଣ୍ଡରେ ରହିଛି ଯାହା ଆପଣଙ୍କୁ ବେଶ୍ କାମ କରେଇଥାଏ ରିଲାକ୍ସ କରେଇଥାଏ କିଛି ଖୁସି ଭରିଦେଇଥାଏ ଆପଣଙ୍କ ଲାଇଫ୍ରେ ତ ସେୟାର କରିଦିଅନ୍ତୁ ଆମ ସହିତ କଲ୍ ଯୋଗେ ସୋ ଡାଏଲ୍ କରନ୍ତୁ ନମ୍ବର 0671230315 ଷ୍ଟେ ଟ୍ୟୁନ୍ଡ

0: ସଂଖ୍ୟା ଭିତରେ ବସିକି ମନ୍ଦିର ଫନ୍ଦିର ଆଡେ ବୁଲାବୁଲି କରିବୁ, ନହେଲେ ଯୋଉ ଆମର ମୁଣ୍ଡିଆ ଅଛି ପାହାଡ ପାଖରେ ଅଛି ସେଠି ଗୋଟେ ପଡିଆ ଅଛି, ସେ ପଡିଆକୁ ପଳେଇବୁ। ଯଦି କୌଣସି ସେଠାରେ ନ ହୁଏ ତାହେଲେ ଜଣକୁ ସାଙ୍ଗରେ ଧରିବି ଡାକିବି, ତାକୁ ବସେଇବି ବାଇକ୍ରେ, ଯୁଆଡେ ହେଲେ ମନ୍ଦିର ଫନ୍ଦିର ଘରେ ବୁଲି ଆସିବୁ। ଯଦି ସେଠାରେ କିଛି ଅସୁବିଧା ହେଲା, କେତେବେଳେ କଣ ହେଲା, କେହି ରାଜି ନହେଲେ ସିଧା ଚାଲିଲୁ ପୁରୀ। ପୁରୀ ଯିବି, ବୁଲାବୁଲି କରିବି, ଟିକେ ପତାକା ମହାଦେବ ଦେଖିବି, ଲକ୍ଷ୍ମୀ ମାଙ୍କ ମନ୍ଦିରରେ ଅଧା ମନ୍ଦିରେ ବସିବି, ତାପରେ ମୁଁ ଯାହା କାମ କରିବା କଥା କରିବି ଆଉ।
1: ତ ମାନେ ସମୟ ହିସାବରେ ଯାହା ସୁବିଧା ହେଇପାରିଲା ଆପଣଙ୍କର ଘର ପାଖରେ ହେଉ ବା ପୁରୀ ଯଦି ସୁଯୋଗ ମିଳିଲା ଆସିବା ପାଇଁ ତାହେଲେ ପୁରୀ ହେଉ, ଯାହା ହଉ ସବୁ ପରିସ୍ଥିତିରେ ନିଜକୁ ମାନେ କଣ କହିଲେ ସବୁ ପରିସ୍ଥିତିକୁ ଫେସ୍ କରିକି ସେଇ ପରିସ୍ଥିତିରେ ଆମେ କୋଉଠି କେମିତି ଶାନ୍ତ ହେଇପାରିବା, ନିଜକୁ ଶାନ୍ତ କରେଇପାରିବା, ସେଇଟା ହିଁ ଦେଖିବାକୁ ପଡିବ। ବହୁତ ସୁନ୍ଦର କଥା ଆମ ସହିତ ସେୟାର କଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ରହିଲି ମ୍ୟାମ, ନମସ୍କାର।
1: ନମସ୍କାର। ଶୋଇଥିଲେ ପ୍ରଫୁଲ୍ଲ ଭାଇ, ଆମର ବୁଣାକାର ଭାଇ, ସେୟାର କଲେ ଆମ ସହିତ କି ଆମକୁ ପରିସ୍ଥିତି ଦେଖିବାକୁ ପଡିବ ସବୁବେଳେ। ତ ଆମେ ମନ ଦୁଃଖ କଲେ ହଠାତ୍ କି ଉଠିକି କୋଠିକି ଯାଇପାରିବାନି ବା ଆମେ ଆଖପାଖକୁ ଯାଇପାରିବା, ତ ନିଜ ସ୍ଥାନରେ କେମିତି ଆମେ ନିଜକୁ ଶାନ୍ତ କରିପାରିବା ସେଇଟା ସବୁବେଳେ ମାଇଣ୍ଡରେ ରଖିବାକୁ ପଡିବ। ସୋ ଆପଣ ଯେତେବେଳେ ମନ ଦୁଃଖ ଥାଏ ବା କୌଣସି ପରିସ୍ଥିତି ଥାଏ ସେତେବେଳେ ଆପଣଙ୍କୁ କୋଉ ପ୍ଲେସ୍ ବେଶୀ ଶାନ୍ତି ଦେଇଥାଏ ଆମ ସହିତ ସେୟାର କରିଦିଅନ୍ତୁ। ସୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ର, ସୋ ନମ୍ବରଟି ହେଉଛି 0671230315।

ସୋ ଚ୍ୟାଲେଞ୍ଜ ଶୁଣି ନେବା ଆମର ନେକ୍ସଟ କଲର କଣ କହୁଛନ୍ତି ଆଜିର ଟପିକ ବିଷୟରେ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଶୁଣିପାରୁଛନ୍ତି? ସୋ କଲ୍ଟି ଡିସ୍କନେକ୍ଟ ହେଇଯାଇଛି, ହୁଏତ ସେ ଆମକୁ କୌଣସି କାରଣରୁ ଶୁଣିପାରୁନାହାନ୍ତି। ବଟ୍ ସୋ ଏମିତି ଆମ ସହିତ କନେକ୍ଟ ହେଇଥାନ୍ତ। ସୋ ଚାଲିଛି ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ର, ଏବଂ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତାକ।

ଦେଇଦେଉ କେତେବେଳେ, ତାଙ୍କରି ଉପରେ ଅଭିମାନ କରିଦେଉ, ଆଉ ସବୁବେଳେ ହାତ ଟେକି ଦେଉ। ଯେତେବେଳେ ଆମର ଆସି କିଛି ଦୁଃଖ, ତାଙ୍କ ପାଖରେ ହାତ ଟେକି ଦେଇ ସବୁ କିଛି ସମର୍ପି ଦେଲେ ସତରେ ମନକୁ ବହୁତ ଶାନ୍ତି ମିଳିଥାଏ। ସୋ ଫ୍ରେଣ୍ଡସ୍, ଯଦି ଆପଣଙ୍କର ରହିଛି କିଛି ଡିଫରେଣ୍ଟ ଷ୍ଟୋରି ଏସବୁକୁ ନେଇକି, ତ ଆପଣ ବି ସେୟାର କରନ୍ତୁ ମୋ ସହିତ ସୋ ଡାଏଲ ଇନ୍ ଲାଇଭ ଚିଟ୍ ଚାଟ୍ରେ। ସୋ ଡାଏଲ କରନ୍ତୁ ନମ୍ବର 0671230315।

0: ସୋ ଫ୍ରେଣ୍ଡସ୍, ଏମିତି ମ୍ୟୁଜିକ୍ର ସିଲସିଲା ତ ଚାଲିଥିବ, କିନ୍ତୁ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ ଏବେ ଟାଇମ୍ ହେଇଯାଇଛି ଆପଣଙ୍କର ସହିତ କଥା ହେବାର। ସୋ ଚାଲନ୍ତୁ ଦେଖିନେବା କିଏ ଅଛନ୍ତି ଆମ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ ଅଛନ୍ତି ଆମ ସହିତ, କୋଉଠୁ ଅଛନ୍ତି?
1: ନିରାଶୟ ନିରାଶୟ ନିତ୍ୟ ପରମାତ୍ମାନେ ବଳଭଦ୍ର ସୁଭଦ୍ରା ବ୍ୟାଙ୍କ ଜଗନ୍ନାଥ ନମ। ନମସ୍କାର ଆଜ୍ଞା।
0: ନମସ୍କାର,
1: ମୁଁ ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ।
0: ପ୍ରଶାନ୍ତ ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କେମିତି ଅଛନ୍ତି?
1: ଭଲ ଅଛି ମ୍ୟାମ, ଆଉ ଆପଣ ଆଶା କରେ, ଆପଣ ତ ବିନ୍ଦାସ ଅଛନ୍ତି, ଆପଣଙ୍କ ଶବ୍ଦ କହୁଛି।
0: ନିହାତି, ମୁଁ ବିନ୍ଦାସ ଅଛି, ଆପଣମାନଙ୍କ ସହିତ କଥା ହେଉଛି ମାନେ ତ ବିନ୍ଦାସ ହିଁ ଅଛି। ତ କଣ କହିବେ ଆଜି?
1: ଦେଖନ୍ତୁ, ଅନେକ ଶ୍ରୋତା ଭାଇମାନଙ୍କର ମତ ଯେ ପୁରୀ ହେଉଛି ସମସ୍ତଙ୍କର ପସନ୍ଦ, ମୋର ବି ପସନ୍ଦ।
0: ଆଜ୍ଞା,
1: ମୁଁ ଦୀର୍ଘ 6-7 ବର୍ଷ କାଳ ପୁରୀରେ ରହିଛି।
0: ଆଜ୍ଞା,
1: ତ ପୁରୀ ସେ ଯୋଉ ଆମକୁ ସେ ଜାଗାଟା ପସନ୍ଦ, ତା ପଛର ରିଜିନ୍ଟା କଣ ମ୍ୟାମ୍? ତ ସେ ରିଜିନ୍କୁ ମୁଁ ଅନୁଧ୍ୟାନ କରିକି ଶେଷରେ ଏଇ ଦିଟା ଜିନିଷ ପାଇଲି ଯେ ଭାବକୁ ନିକଟ ଅଭାବକୁ ଦୂର।
0: ଆଜ୍ଞା,
1: ହ୍ୟାଲୋ।
0: ଆଜ୍ଞା କୁହନ୍ତୁ।
1: ଭାବକୁ ନିକଟ ଅଭାବକୁ ଦୂର, ତ ସେଇଠି ଗଲେ ଆମ ଭିତରେ ଭାବ ଜାଗ୍ରତ ହୋଇଛି। ହାତ ନାହିଁ କିଛି ମାଗିଲେ ଦେଇପାରିବନି, ଗୋଡ ନାହିଁ କୋଉଠି ବି ଡାକିଲେ ଯାଇପାରିବନି, କିନ୍ତୁ ଆପଣଙ୍କ ପାଖରେ ଭାବ ଅଛି, ଆପଣଙ୍କ ସବୁ ଇଚ୍ଛା ପୁରା ହେଇଯିବ। ଇଏ ହଉଛି ମୋ ମତରେ ପ୍ରଥମ ମାନେ ମେନ୍ ରିଜିନ୍। ଆଉ ଦ୍ୱିତୀୟ ପଏଣ୍ଟ ଯଦି ମୁଁ ଆସିବି, ଆମ କଟକ ସହର ବରଷ 1000, ଏଠି ଆଜି ବି 2 ଟଙ୍କା ମାନେ ଟଙ୍କାଟାରେ 2 ବରା
0: ମିଳୁଛି,
1: ଏବଂ ଜଣେ ଠିକ ତାର ପକେଟ ମନି ଅନୁସାରେ ଏଠି କଟକରେ ଆଡଜଷ୍ଟ ହେଇ ଚଳିପାରୁଛି।
0: ଆଜ୍ଞା, ତ ଆପଣଙ୍କୁ କଟକ ବି ଭଲ ଲାଗେ, ମାନେ ରହିବା ପାଇଁ କଟକର ଚାଲିଚଳଣି ଏସବୁ ବି ଆପଣଙ୍କୁ ଭଲ ଲାଗେ?
1: କଟକ ସହର ବରଷ 1000, ସର୍ବ ପୁରାତନ ସହର ହେଉଛି ଆମ କଟକ ସହର।
0: ଆଜ୍ଞା, ଥ୍ୟାଙ୍କ ୟୁ ସୋ ମଚ୍, ଏତେ ଭଲ ମତାମତ ସେୟାର କଲେ ଆପଣଙ୍କୁ, କଟକ ବିଷୟରେ ବି କହିଲେ, ଭାଇଚାରାର ସହର। ନମସ୍କାର। ସୋ ଏଥିରେ ପ୍ରଶାନ୍ତ ଭାଇ ଗୋଟେ ବହୁତ ନିଆରା ମତ ଦେଲେ କି କଟକ ସହରରେ ମଧ୍ୟ ସତରେ କଟକ ସହରରେ ଗୋଟେ ଭାଇଚାରାର ସହର, ଏଠି ଯଦି ଆପଣ ନୂଆ କରିବେ ଆସିବେ, ଆପଣଙ୍କ ଲୋକମାନେ ନିଜ ଘର ଲୋକ ଭଳି ଆଦରି ନିଅନ୍ତି, ଏବଂ ଯଦି ଆପଣ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହେଲେ ଏଠି କେହି ବି ମୁହଁ ଆଡ଼େଇ ଯାଆନ୍ତି ନାହିଁ, ଆପଣଙ୍କୁ ନିଜ ଘର ଲୋକ ଭଳି ନେଇ ଆପଣଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦିଅନ୍ତି।

0: ଏମିତି କିଛି ସ୍ଥାନ ଥାଏ ଯେଉଁଠି ଆମେ ନିଜ ନିଜ ଭିତରେ ଚିହ୍ନା ପରିଚୟ ନଥିଲେ ବି ଗୋଟେ ଭଲ ବଣ୍ଡ ପାଲଟି ଯାଏ, ଆଉ ସେଇ ସ୍ଥାନରେ ହିଁ ଆମକୁ ଶାନ୍ତି ମିଳିଥାଏ। ସୋ କ'ଣ ରହିଛି ଆପଣଙ୍କର ମତାମତ, କେଉଁ ସ୍ଥାନକୁ ଗଲେ ଆପଣଙ୍କୁ ଶାନ୍ତି ମିଳେ, ସେ ବିଷୟରେ ଯଦି ସେୟାର କରିବାକୁ ଚାହୁଁଛନ୍ତି ଆପଣଙ୍କର ଥଟ୍, ତାହେଲେ ଡାଏଲ କରିଦିଅନ୍ତୁ ନମ୍ବର 0671230315। ଯାଇଛନ୍ତି ଆମର ନେକ୍ସଟ କଲର, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ ଅଛନ୍ତି ଆମ ସହିତ, କୋଉଠୁ ଅଛନ୍ତି?
1: ହ୍ୟାଲୋ ମ୍ୟାଡମ ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ କହୁଥିଲି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଲୋକାମାରୁ, ରାଜୀବ ଗୌଡ଼।
0: ରାଜୀବ ଭାଇ, ଆମକୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ତ କ'ଣ କହିବେ ଆଜିର ବିଷୟ ବିଷୟରେ, କେମିତି ଅଛନ୍ତି ଆଗ କହିଦିଅନ୍ତୁ, ତାପରେ ଟପିକ ବିଷୟରେ କହିବେ।
1: ଭଲ ଅଛି ମ୍ୟାଡମ, ଆଜିର ପ୍ରୋଗ୍ରାମ ବହୁତ ଭଲ ଲାଗୁଛି, ଚାରିଟା ପରରୁ ବହୁତ ଭଲ ଲାଗୁଛି। ଲମ୍ହେ ପ୍ରୋଗ୍ରାମ ମଧ୍ୟ ବହୁତ ଭଲ ଲାଗିଲା। ଆଉ ଆମର ଗଞ୍ଜାମ ଜିଲ୍ଲାରେ ତାରାତାରିଣୀ ପୀଠ ଅଛି, ତା ସହିତ ତପ୍ତ ପାଣି ଅଛି, ସେଠି ଗଲେ ବହୁତ ମଜା ଲାଗେ। ଆଉ ଗଜପତି ଜିଲ୍ଲାରେ ଗୋଟେ ଅଛି ଜିରାଙ୍ଗ ଖସଡ଼ା, ଆଉ ତାପରେ ପରେ ଆମର ଜଗତସିଂହପୁର ଜିଲ୍ଲାର ମା ସାରଳା ଏବଂ ଗୋରେଖନାଥ, ଆଉ ପୁରୀ ଶ୍ରୀଜଗନ୍ନାଥ ପୁରୀକୁ ଗଲେ ମଧ୍ୟ ବହୁତ ଭଲ ଲାଗେ। ଆଉ ତା ସହିତ ମା ତାରାତାରିଣୀ ପୀଠ ଗଲେ ମଧ୍ୟ ବହୁତ ଭଲ ଲାଗେ ମ୍ୟାଡମ। ଆଉ ଆମର ଗୋପାଳପୁର ଗୋଟେ ଅଛି ସି ବିଚ୍, ସେଇଠି ଗଲେ ମଧ୍ୟ ବହୁତ ଶାନ୍ତି ମିଳେ ମ୍ୟାଡମ।
0: ଆଜ୍ଞା, ସି ବିଚ୍ ଆଉ ଯେକୌଣସି ମନ୍ଦିର, ଏସବୁ ନା ଗୋଟେ କଣ କହିଲେ ଗୋଟେ ଆମ ଭିତରର ଇମୋସନକୁ ଏତେ ବାଲାନ୍ସ କରିଦିଏ, ଆମେ ସେସବୁ ଜାଗାରେ ବହୁତ ହାପି, ରିଲାକ୍ସିଂ, କାମ୍ ଫିଲ୍ କରିଥାଉ। ବହୁତ ସୁନ୍ଦର ଜାଗା, ଆମ ଓଡ଼ିଶାର ବି ଗର୍ବ ସେସବୁ ପର୍ଯ୍ୟଟନ ଜାଗା ଯାହା ସବୁ ଆମ ସହିତ ସେୟାର କଲେ, ସେଥିପାଇଁ ବହୁତ ବହୁତ ଥ୍ୟାଙ୍କ ୟୁ
1: ମ୍ୟାଡମ। ଆଜ୍ଞା, ଗୁପ୍ତେଶ୍ୱର ଯାଇଥିଲି ଜୟପୁର, ମଧ୍ୟ ବହୁତ ଭଲ ଲାଗିଲା।
0: ଆଜ୍ଞା,
1: ଆଉ ତା ସହିତ ଦାମନଯୋଡ଼ିର ସାଇ ମନ୍ଦିର ଗୋଟେ ଅଛି,
0: ବହୁତ ହି ସୁନ୍ଦର ଜାଗା ଦାମନଯୋଡ଼ି କୋରାପୁଟର। ସୋ ବହୁତ ବହୁତ ଥ୍ୟାଙ୍କ ୟୁ ଆମ ସହିତ ଏତେ ଭଲ ସୁନ୍ଦର ଥଟ୍ ଆପଣଙ୍କର ସେୟାର କରିଥିବାରୁ। ନମସ୍କାର। ସୋ ଏଇଥିଲେ ରାଜୀବ ଭାଇ। ସୋ ଏମିତି କିଛି ସ୍ଥାନ ଥାଏ ସେସବୁକୁ ଗଲେ ଆମ ହୃଦୟରେ ସେସବୁ ଛାପି ହେଇଯାଇଥାଏ, ଆଉ ସେଇ ଜାଗାକୁ ଆମେ ସବୁବେଳେ ଯେତେବେଳେ ଆମେ ସେଇ ଜାଗାର ଥଟ୍ ବିଷୟରେ ଭାବି ବି ଦଉ, ସେଟା ଆମ ମାଇଣ୍ଡକୁ ବହୁତ ରିଲାକ୍ସ କରିଦେଇଥାଏ। ସୋ କ'ଣ ରହିଛି ଆପଣଙ୍କର ଥଟ୍, କେଉଁ ପ୍ଲେସ୍ ଦେଇଥାଏ ଆପଣଙ୍କୁ ଶାନ୍ତି, କେଉଁ ପ୍ଲେସ୍ ଆପଣଙ୍କ ମାଇଣ୍ଡକୁ କାମ୍ କରିଦେଇଥାଏ, ସେ ବିଷୟରେ ଡାଏଲ କରନ୍ତୁ କହିବା ପାଇଁ ନମ୍ବର 0671230315। ଚାଲନ୍ତୁ ଶୁଣିନେବା କଣ କହୁଛନ୍ତି ଆମର ନେକ୍ସଟ କଲର। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହାତ ଠାରି ମୋତେ ଡାକିବ କି ସତେ, ରଥ ଯାତ୍ରାକୁ ଏ ଦୁଃଖୀକୁ ପୁରୀକୁ, ମୁଁ ଚିଠି ଲେଖିଛି ମୋ ନୀଳମଣିକୁ, ମୁଁ ଚିଠି ଲେଖିଛି ମୋ ନୀଳମଣିକୁ। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ଏତେ ସୁନ୍ଦର ଗୀତ ବୋଲିଲେ, ଯାହା ହଉ ବହୁତ ବଢିଆ ଲାଗିଲା ଶୁଣିକି। ସୋ ଆପଣଙ୍କ ପରିଚୟ ଟିକେ ଦେଇଦିଅନ୍ତୁ, ତାପରେ ଆମେ କଥା ହେବା।
3: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡା ଜିଲ୍ଲା, ଗଞ୍ଜାମ।
0: ନାରାୟଣ ଭାଇ, ସ୍ୱାଗତ ଆମ କାର୍ଯ୍ୟକ୍ରମକୁ, କେମିତି ଚାଲିଛି ଶନିବାର?
3: ଶନିବାର ତ ମୋ ପର ମୋ ପାଇଁ ତ ବର୍ତ୍ତମାନ ବିଧା ସବୁବେଳେ ଠିକଠାକ୍ ଚାଲିଛି, କାହିଁକିନା ମୁଁ ଜଣେ ଆଇସ୍କ୍ରିମ ବିକ୍ରି କରେ।
0: ଆଜ୍ଞା,
3: ଆଉ ଯେତେ ଗରମ ହୁଏ ମୋର ଆଇସ୍କ୍ରିମ ବେପାର ମଧ୍ୟ ଭଲ ଚାଲେ।
0: ମୁଁ ଆପଣଙ୍କୁ ଥରେ କହୁଥିଲି ନା, ଆପଣ ହେଉଛନ୍ତି ଏବେ ସମାଜସେବୀ, ମାନେ ଆପଣଙ୍କ ଆଇସ୍କ୍ରିମ ହିଁ ସମସ୍ତଙ୍କୁ ଗରମ ଦିନରେ ଶାନ୍ତି ଦେଇଥାଏ। ତ ଆଜି ଟପିକ ବିଷୟରେ କଣ କହିବେ, ଯେ ଏମିତି କିଛି ଜାଗା
3: ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ, ମୋ ଗଞ୍ଜାମର ହଉଛି କାଳିଜାଇ।
0: କାଳିଜାଇ, ଆଚ୍ଛା, ବହୁତ ସୁନ୍ଦର ଜାଗା କାଳିଜାଇ।
3: ଆଜ୍ଞା,
0: ପ୍ରାକୃତିକ
3: ବହୁତ ଲୋକ ଯାଆନ୍ତି ପିକନିକ କରିବା ପାଇଁ, ସେଠିକି ଗଲେ ମଧ୍ୟ କାହିଁକିନା ସେ ଝରଣା ଅଛି, ତାପରେ ପାର୍କ ଅଛି, ପାହାଡ ଉପରେ ଆମର ପଞ୍ଚୁ ମହାଦେବ ଅଛନ୍ତି, ଆଉ ବହୁତ ବଢିଆ ଜାଗାଟା ସେଟା ମଧ୍ୟ।
0: ଯାହା ହଉ ଏତେ ସୁନ୍ଦର ସୁନ୍ଦର ଜାଗା ଆମ ସହିତ ସେୟାର କଲେ, ସୋ ଯେଉଁମାନେ ବି ଆମକୁ ଶୁଣୁଛନ୍ତି ନିହାତି ସେମାନଙ୍କ ପାଖରେ ଗୋଟେ ଭଲ ମେସେଜ ପହଞ୍ଚୁଥିବ ଏବଂ ସେମାନେ ଯଦି ଚେଷ୍ଟା କରିବେ ତାହେଲେ ଏସବୁ ଜାଗା ଯାଇକି ବୁଲିକି ଦେଖିପାରିବେ ଯାହା ଆମ ଓଡ଼ିଶାର

0: गर्व ऐतिह्य रहुछि। थैंक यू सो मच नारायण भाई। सो नारायण भाई का कॉल कटि जाइछि एवं से हम सहित शेयर करिछन्ति ए सब जगह जेमति से कहले गंजाम रे तांकर अछि बुद्ध खोल काली जाय ए सब जगह को गले हम माइंड बहुत ही रिलैक्स हेथाय। सो आपन भी शेयर करंतु हमर थॉट डायल करंतु नंबर 0671-230-3153।
1: ନମସ୍କାର ଭାଇ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ।
2: କେମିତି ଅଛନ୍ତି?
1: ବହୁତ ବଢିଆ ଆଜ୍ଞା, ଭଲରେ ଅଛି।
2: ସବୁବେଳେ ଭଲରେ ଥାନ୍ତୁ ଆଉ ଆମ ସହିତ ଯୋଡି ହେଇଥାନ୍ତୁ। ତ କଣ କହିବେ ଆଜିର ଟପିକ ବିଷୟରେ?
1: ହଁ, ଟପିକ ବିଷୟରେ ବହୁତ ସୁନ୍ଦର ବିଷୟବସ୍ତୁ ଆପଣ ଆଣିଛନ୍ତି ଏପର୍ଯ୍ୟନ୍ତ ମୁଁ ଶୁଣି ଶୁଣି ଆସିକି ବିପଦ କହିବା କିଛି ଟିକେ ଭଲ ଲାଗିବ, ନହେଲେ ଅଧୁରା ରହିଯିବ। ଯାହା ହଉ ଲାଗିଗଲା ଟିକେ, କିନ୍ତୁ ମୁଁ ଏତିକି ତ କହିବି। କିନ୍ତୁ ଶୁଣନ୍ତୁ, ଆମର ଓଡ଼ିଶାରେ ତ ଭରପୁର ମନ୍ଦିର ମାଳିନୀ ସହର ଭୁବନେଶ୍ୱର ଠାରୁ ଆରମ୍ଭ କରି ଓଡ଼ିଶା ଭିତରେ ବହୁତ ଜାଗା ଦିଅଁ ଦେବତା ସବୁଠି ଅଛନ୍ତି। ଆମର ଯେମିତି ହୃଦୟର ଠାକୁର ଯେମିତି ଅଛନ୍ତି, ପ୍ରାଣର ଠାକୁର ପ୍ରଭୁ ଜଗତନ୍ନାଥ ଜଗନ୍ନାଥ ଅଛନ୍ତି, ତ ସେ କଥା ତ ସମସ୍ତେ କହିସାରିଲେଣି। ଟିକେ ହଟକିରି କହିବା କଥା, ଯେମିତିକି ଖାଲି ଯେ ସିଏ ତ ହୃଦୟରେ ଅଛନ୍ତି, ସେ ତ ଅନ୍ତର୍ଯ୍ୟାମୀ ପ୍ରଭୁ ନାରାୟଣ, ତାଙ୍କ ପାଖକୁ ତ ସମସ୍ତେ ସବୁବେଳେ ଯାଉଛନ୍ତି, ସେ ତ ସବୁବେଳେ ଅଛନ୍ତି। କିମ୍ବା ସିଏ ଆମ ଓଡ଼ିଶାର ଠାକୁର, ସିଏ ଦୁଃଖ ସୁଖର ତାକୁ କେହି କେହି ଲୋକମାନେ କାର ବି ଆଗ ଦିଅନ୍ତି, କେହି କେହି କୁହନ୍ତି ସୁନା ପୁଅ ବି କୁହନ୍ତି। ତେଣୁକରି ସିଏ ଜଗତନ୍ନାଥ ଜଗନ୍ନାଥ ସିଏ ତ ସବୁବେଳେ ଆମ ପାଖରେ ଅଛନ୍ତି, ତାଙ୍କ କଥା ନ କହିକିରି ଟିକେ ଅଲଗା କେହି କିଛି କହୁନାହାନ୍ତି। ଯେମିତିକି ଆମେ ଏଇ କିଛି ଦିନ ପୂର୍ବରୁ ମାନେ ବର୍ଷେ ପରେ ହେଇଗଲାଣି, ମୁଁ ଯାଇଥିଲି ଗୋଟେ ଜାଗା, ଏତେ ସୁନ୍ଦର ଜାଗା ଆଜ୍ଞା, ସେ ଜାଗା ମୁଁ କହୁଛି। ଆମେ ଶିରିଡି ଯାଇଥିଲୁ, ଆମର ଗୋଟେ 9 ଦିନିଆ ଟୁର୍ ଥିଲା। ଆଚ୍ଛା, ଶିରିଡି ଗଲୁ, ଶିରିଡିରୁ ଆମେ ଶନିସିଗ୍ନାପୁର ଗଲୁ, ଶନିସିଗ୍ନାପୁର ସେଠି 2 ଦିନ କଟିଗଲା ପରେ ପୁଣି ଆମେ ସେଠୁ ବାହାରି ଆସିଲୁ ନାସିକ। ନାସିକରେ ଏତେ ସୁନ୍ଦର ଜାଗା, ସେଠି ବୁଲିଲୁ, ସୀତା ଗୁମ୍ଫା ଦେଖିଲୁ, ତ୍ରୟମ୍ବକେଶ୍ୱର ଗଲୁ ଆମେ। ତ୍ରୟମ୍ବକେଶ୍ୱର ଆମେ ଗଲୁ, ସେଠି ଜ୍ୟୋତିର୍ଲିଙ୍ଗ ଅଛନ୍ତି, ପ୍ରଭୁ ତ୍ରୟମ୍ବକେଶ୍ୱର ଠାକୁର ଅଛନ୍ତି, ସେଠି ଏତେ ସୁନ୍ଦର ଭାବରେ ଦର୍ଶନ ହେଲା। ଆଉ ଏମିତି ବୁଲାବୁଲି କରି ସେଠୁ ପୁଣି ନାସିକରୁ ଆମେ ଟ୍ରେନ ଧରିକି ଆସିଲୁ କଟକ। 9 ଦିନ ଟୁର୍ ଥିଲା, କଣ କହିବା ଆଜ୍ଞା, ତ ନାସିକ ଷ୍ଟେସନ ଆମେ ଆସିଲୁ, ଆସିବା ପାଇଁ କଟକ ଜମା ଟିକେ ବି ଆସିବାକୁ ଜମା ଇଚ୍ଛା ହଉନଥାଏ, ତ ମୁଁ ଛାଡିକି ସେଠି ଶିରିଡି ଏତେ ସୁନ୍ଦର ଜାଗା, ଶିରିଡି କୁହନ୍ତୁ ଏତେ ଶୃଙ୍ଖଳିତ ଭାବରେ ଦର୍ଶନ। ଆମେ 3ଟା କାକଡ଼ା ବେଳେ ସେଠି ଗଲୁ, 3 ଦିନ ସକାଳୁ ସକାଳୁ ଭୋର 4ଟାରୁ ଗାଧୋଇ ପାଧୋଇ ଯାଇକିରି 3 ଦିନ ଆମେ କାକଡ଼ା ଆଳତି 3 ଥର କରିଛୁ। ଆଉ ଏତେ ଶୃଙ୍ଖଳିତ ଭାବରେ, ଏତେ ସୁନ୍ଦର ଭାବରେ ଦର୍ଶନ, ଆଉ ଏତେ ବଢିଆ ଖାଇବା ପିଇବା, ସେଠିକାର ବି ପରିବେଶ ଏତେ ସୁନ୍ଦର, ଆଉ ଏତେ କମ ପଇସାରେ ବି ଯୋଉ ଘର
2: ଖାଇବା
1: ଆମେ ନେଇଥିଲୁ, ଏତେ ସୁନ୍ଦର ଭାବରେ ସେଠି ରୁମ ଗୁଡାକ ବି ଏତେ ପରିଷ୍କାର କରିଛନ୍ତି ଏତେ କମ ପଇସାରେ। ଆଉ ଏତେ ପ୍ରଥମ କଥା ହେଲା ଶାନ୍ତି, ତ ଯୋଉ ଆପଣ ଶାନ୍ତିର କଥା କହୁଛନ୍ତି, ସେଠି ମୁଁ ଜାଣୁଛି ଶାନ୍ତିର ବାର୍ତ୍ତା ମତେ ଶିରିଡିରେ ହିଁ ମିଳିଛି
2: ହେଲା।
1: ଏବେ ନିକଟରେ ପୁରୀ ମୁଁ ଯାଇଥିଲି ଆଜ୍ଞା, କଣ କହିବି, ପୁରୀ ତ ସେ ତ ହୃଦୟର ଠାକୁର, ମୁଁ ପ୍ରଥମ କହିଛି ସେ ତ ଅନ୍ତର୍ଯ୍ୟାମୀ ପ୍ରଭୁ ନାରାୟଣ, ହୃଦୟର ଠାକୁର ସେ ସବୁଠି ଅଛନ୍ତି, ତାଙ୍କର ହାତ ଗୋଡ ନଥିଲେ ବି ଯିଏ ଯେମିତି ମାଗିଲେ ଯେମିତି ପାଉଛନ୍ତି। କିନ୍ତୁ ତାଙ୍କ ପାଖରେ ଯୋଉ ବିଶୃଙ୍ଖଳା, ସେ ବିଶୃଙ୍ଖଳା କଣ କେହି ଲୋକ ଦେଖିପାରୁନାହାନ୍ତି।
2: ବିଶୃଙ୍ଖଳାର କଥା କହିଲେ ତ ମାନେ ଏମିତି ବହୁତ କିଛି କଥା ଆସିବ, କିନ୍ତୁ ଆଜି ଯେହେତୁ ବିଷୟ ରହିଛି ଏବଂ ସମୟ ବି ଧୀରେ ଧୀରେ ସରି ଆସୁଛି, ତ ଯେହେତୁ ଆପଣ ଗୋଟେ ବହୁତ ଭଲ ୟୁନିକ୍ ଜିନିଷ ସେୟାର କଲେ ଆମ ସହିତ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା ଆଜ୍ଞା, ନମସ୍କାର ଆଜ୍ଞା, ଜୟ ଜଗନ୍ନାଥ,
2: ଜୟ ଜଗନ୍ନାଥ। ସୋ ଏଇଥିଲେ ଆମ ସହିତ ଦିବାକର ଭାଇ ସେୟାର କଲେ ଆମ ସହିତ କି ତାଙ୍କୁ ଶିରିଡି ଯାଇଥିଲେ। ତ ହଁ, ଆମେ ଯେତେବେଳେ କିଛି ଗୋଟେ ଡିଫରେଣ୍ଟ ଡିଫରେଣ୍ଟ ଜାଗାକୁ ବୁଲିବାକୁ ଯାଇଥାଉ, ତ ସେଇ ଜାଗାର ଯୋଉ ନୂଆପଣ ଥାଏ, ଗୋଟେ ନ୍ୟୁନେସ୍ ଥାଏ, ସେଇଟା ମଧ୍ୟ ଆମ ମନକୁ କାମ କରିଥାଏ, ଆମକୁ ରିଲାକ୍ସିଂ କରିଥାଏ। ସୋ ଫ୍ରେଣ୍ଡସ୍, ଯେତେବେଳେ ବି ସମୟ ପାଉଛନ୍ତି, ନିଜର ସମୟ କାଢ଼ନ୍ତୁ, କିଛି ସେଭ୍ କରନ୍ତୁ ଆଣ୍ଡ ନୂଆ ନୂଆ ଜାଗା ଏକ୍ସପ୍ଲୋର କରନ୍ତୁ, ଦେଖିବେ ନିଜ ମାନସିକ ସନ୍ତୁଳନ କେତେ ଭଲ ରହିବ।

ସୋ ଆମ ସହିତ ଯୋଡ଼ି ହେଇଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ସୋ କଲ୍ଟି କଟିଯାଇଛି, ତ ଆପଣ ମଧ୍ୟ ଆମ ସହିତ କନେକ୍ଟ ହେଇପାରିବେ। ଆଉ ଥରେ କହି ରଖୁଛି, ନମ୍ବରଟି 0671230315।

0: ସୋ ଫ୍ରେଣ୍ଡସ୍, ଆମ ସହିତ ଯୋଡ଼ି ହେଇଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଭୁବନେଶ୍ୱରରୁ କହୁଥିଲି, କୃପା ସିନ୍ଧୁ କବି।
0: କୃପା ସିନ୍ଧୁ ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କେମିତି ଚାଲିଛି ଆଜି ଭୁବନେଶ୍ୱରରେ, ପାଗ କଣ ରହିଛି ଆଉ କେମିତି ଚାଲିଛି ଆଜିର ସାଟରଡେ?
1: ପାଗ ଦ୍ୱିପହରେ ବହୁତ ଗରମ ଥିଲା
0: ଆଜ୍ଞା,
1: ଆଉ ସନ୍ଧ୍ୟା ଟିକେ ସୁଲସୁଲିଆ ପବନ ବହିଛି ଅବଶ୍ୟ, କିନ୍ତୁ ବିଜୁଳି ମାରିଥିଲା ଗୋଟେ ଦିଟା ଜାଗାରେ।
0: ତ କେମିତି କଣ
1: ଆଜି ବର୍ଷା ନାହିଁ ସମ୍ଭାବନା, ଖରା ଅଛି ଆଉ ପ୍ରି ଇଭିନିଙ୍ଗ ଆୱାରଟା ବଢିଆ ଲାଗୁଛି।
0: ତ କଣ କହିବେ ଟପିକ ବିଷୟରେ, ମାନେ ଏମିତି କିଛି ଜାଗା ଯୋଉଟା
1: ଆପଣଙ୍କୁ, ମାନେ ମୁଁ କହୁଛି ଗୋଟେ ଗୋଟେ ଜାଗା, ମାନେ ଆମର ଏଇ କେଦାରଗୋରୀ ପଟେ ଅଛି ମାଛ, ଗୋଟେ କୁଣ୍ଡ ଭଳିଆ ଅଛି, ବହୁତ ମାଛ ଥାଏ ସେଠି, ନାଲି ନାଲି ମାଛ ତିନି ଚାରିଟା ପ୍ରକାର ଅଛି, କିଛି ସମୟ ବସିକି ଦେଖିବେ ସେ ମାଛ ଗୁଡା ତା ଭିତରେ ବୁଡ଼ୁଥିବେ ଉଠୁଥିବେ ଦେଖିବେ, ଭାରି ସୁନ୍ଦର ଲାଗେ
0: ଆଜ୍ଞା।
1: ଆଉ ଗୋଟେ ପ୍ଲେସ ହେଲା କଣ, ମତେ ଧଉଳିଟା ଭାରି ବଢିଆ ଲାଗେ।
0: ଆଚ୍ଛା,
1: ହଁ ସେଠି ଗରମ ଥଣ୍ଡା ବୋଲି କିଛି ସେମିତି ନାହିଁ, ତମେ ଯେତେବେଳେ ବି ଯାଏ ଏବେ ଗଲେ ବି ଥଣ୍ଡା ଲାଗିବ ପଟପଟ ସାଇଡ୍।
0: ଆଉ ଗୋଟେ କହୁଛି
1: ଆମର କାଲକାଟାର ଭିକ୍ଟୋରିଆ।

0: ପାର୍କ ଯୋଉ ଅଛି
1: ଆଜ୍ଞା,
0: ସେଠୁ ବାହାରି ସନ୍ଧ୍ୟାବେଳେ ଟାଇମରେ ପାଞ୍ଚଟା ଟାଇମରେ ଘୋଡ଼ାରେ ସବୁ ବସିବା ପାଇଁ ଲୋକମାନେ ଯୋଉ ପ୍ରକାର ଯୋଉ ହଉଥିବେ ଦେଖିଲେ ଆପଣ ଭାରି ବଢିଆ ଲାଗିବ, ଇଣ୍ଟରେଷ୍ଟିଂ ଲାଗିବ।
1: अच्छा तो जा हो आपण आपणकर इतनी सुंदर कथा शेयर करली, विभिन्न जागा विषय शेयर करली।
0: आ गोटे आ गोटे जागा कोजी
1: आ गया कोन
0: माने बालेश्वर तो 30 किलोमीटर दूर हबो। आ गोटे तालापदा बोली गोटे गाँव छै
1: आ गया,
0: सेठी आपण इवनिंग आवर रे जिबे माने सनसेट ता देखियो।
1: अच्छा
0: माने आपण माने सेठी एम चालुतिबे सूर्यटा बुढ़िया पर्यंत देखिबे ମାନେ ଏତେ ସୁନ୍ଦର ଲାଗିବ ସେଠି, ମାନେ ଯୋଉ ଝାଉଁ ଗଛ ପାଣିର ଆବାଜ ପୁରା ନିରୋଳା,
1: ଖାଲି
0: ସମୁଦ୍ର ଛଡା ଆଉ କିଛି ଦିଶିବନି।
1: ଆଜ୍ଞା
0: ଗୋଟେ ଦିଟା ମାନେ ଲଞ୍ଚ ଫଞ୍ଚ ଯଦି ଦିଶିଲା ଡଙ୍ଗା ଫଙ୍ଗା ତାହେଲେ ଆଉ କିଛି ମାନେ ତମେ ଆପଣ ମାନେ ତା ଭିତରେ 2 କିଲୋମିଟର 3 କିଲୋମିଟର ଆଠ ପାଣି ହବନି।
1: ଆଚ୍ଛା ଯା ହଉ, ଏତେ ସୁନ୍ଦର ଜାଗା ସେୟାର କଲେ, ଏତେ ବଢିଆ ସିନେରୀ ସେୟାର କଲେ ଆମ ସହିତ, ନିହାତି ଭାବରେ ଏମିତି କିଛି ପ୍ଲେସ ବହୁତ ହି ରିଲାକ୍ସିଂ ଫିଲ୍ କରୁଥିବ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ସୋ ଏଥିରେ କୃପା ସିନ୍ଧୁ ଭାଇ ଏବଂ ଏତେ ସୁନ୍ଦର ସୁନ୍ଦର ଜାଗା ସେୟାର କଲେ। ବେଳେବେଳେ ଏଇ ସନ୍ରାଇଜ୍ ଏବଂ ସନ୍ସେଟ୍, ସୂର୍ଯ୍ୟାସ୍ତ ଏବଂ ସୂର୍ଯ୍ୟୋଦୟ, ଏଇସବୁର ଦୃଶ୍ୟ ବି ଆମକୁ ବହୁତ ରିଲାକ୍ସ କରିଥାଏ। କିଛି କିଛି ଚଢ଼େଇ ମାନଙ୍କର ସାଉଣ୍ଡ ଥାଏ, ଏମିତି କିଛି ଜାଗା ଅଛି ଯେଉଁଠି ଗଲେ କୋଇଲି ମାନଙ୍କର ସ୍ୱର ଶୁଣାଯାଉଥିବ, ଆମେ ହଳଦୀ ବସନ୍ତ ମାନଙ୍କୁ ଦେଖିପାରୁଥିବା, ଏଇସବୁ ଦୃଶ୍ୟ ବି ଆମକୁ ବହୁତ ରିଲାକ୍ସିଂ ଫିଲ୍ କରାଇଥାଏ। କାରଣ ହୋଲ୍ ଡେ ର ଏଇ ହସଲ ବାସଲ ଭିତରେ ଏଇସବୁ ଶୁଣିବା ବହୁତ ହି କାମ କରାଇଥାଏ ଆମ ମାଇଣ୍ଡ କୁ। ସମୟ ଧୀରେ ଧୀରେ ସରି ସରି ଆସୁଛି, ଆଉ ବହୁତ ହି କମ୍ ସମୟ ରହିଛି କାର୍ଯ୍ୟକ୍ରମ ଡାଏଲ ଇନ୍ ଲାଇଭ ଚିଟଚାଟରେ। ସୋ ଜଲ୍ଦି ଜଲ୍ଦି ଡାଏଲ କରିଦିଅନ୍ତୁ ନମ୍ବର 0671230315।

0: ଆମ ସହିତ ଯୋଡି ହେଇଯାଇଛନ୍ତି ଆଉ ଜଣେ କଲର୍, ଚାଲନ୍ତୁ ତାଙ୍କ ସହିତ କଥା ହେଇଯିବା। ହେଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଗୁଡ ଆଫ୍ଟରନୁନ୍ ମ୍ୟାମ୍, ମୁଁ ଅରବିନ୍ଦ, କଟକରୁ କହୁଛି।
0: ଅରବିନ୍ଦ ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ସୋ କଣ କହିବେ, ସମୟ ସରି ସରି ଆସିଛି, ତେବେ ଜଲ୍ଦି ଜଲ୍ଦି କଥା ହେଇଯିବା ଆଜିର ଟପିକ ବିଷୟରେ।
1: ମ୍ୟାଡାମ, ମତେ ବହୁତ ଭଲ ଲାଗିଲା କାର୍ଯ୍ୟକ୍ରମରେ ଶୁଣିକି। ସମସ୍ତଙ୍କର ମତାମତ ରହିଲା, ସମସ୍ତେ ପ୍ରାୟ ପୁରୀ ସହରକୁ ଭଲ ପାଇଲେ, ଆଉ ସମସ୍ତେ ପ୍ରାୟ ଯୋଉ ଜାଗା କଥା କହିଲେ ସେ ଜାଗାରେ ପାଣିର ସମ୍ଭାର ମୁଁ ଦେଖିଲି।
0: ଆଜ୍ଞା,
1: ତା ଅର୍ଥ ହେଲା ଯୋଉ ଜାଗା, ଆଉ ଏଇଟା ହଉଛି ୱାଟର ଟ୍ରିଟମେଣ୍ଟ, ଗୋଟେ ଏମିତି ଏଲିମେଣ୍ଟ ଯୋଉଟାକି ଆମ ମନକୁ ପ୍ରସନ୍ନତା ଆଣିଦିଏ। ଆଉ ଗୋଟେ ହେଲା ସ୍ପେସ ଏଲିମେଣ୍ଟ, ଯୋଉ ଜାଗାରେ ଆକାଶ ଖର୍ଚ୍ଚା ଅଛି, ଆମେ ସେ ଜାଗାରେ ବି ବହୁତ ପ୍ରକୃତିକୁ ଆମେ ଉପଭୋଗ କରୁ। ସେ ଜାଗାଟା ସ୍ୱାଭାବିକ ଭାବରେ ଆମକୁ ଆନନ୍ଦ ଦିଏ। ମୋର ଗୋଟେ ଅନୁଭୂତି ହେଲା ଯେ ସମସ୍ତେ ପୁରୀକି କାହିଁକି ଭଲ ପାଆନ୍ତି, କାହିଁକିନା ସେଠି ସମୁଦ୍ର ଅଛି, ଯୋଉଠି ଝରଣା ଅଛି ସେଠି ଲୋକଙ୍କୁ ଭାରି ଭଲ ଲାଗେ। ସେଥିପାଇଁ ମୋର ପୁରୀ ତ ମତେ ଭଲ ଲାଗେ, କାହିଁକି ନା ଜଗନ୍ନାଥଙ୍କ ପାଖରୁ ଦର୍ଶନ ଥାଇଲା ପରେ ଟିକେ ସମୁଦ୍ର କୂଳକୁ ଯିବା, ପ୍ରାୟ ଲୋକଙ୍କର ଏଇଟା ଗୋଟେ ଥାଏ। ମୁଁ ତା ଭିତରୁ ଜଣେ, ମୁଁ ସମୁଦ୍ର ପାଖକୁ ଗଲେ ନିଜକୁ ଭୁଲି ଯାଏ, ଗୋଟେ ବିସ୍ତାରରେ ମନକୁ ହଜେଇ ଦେଲା ଭଳିଆ ଲାଗେ। ଆଉ ଆପଣଙ୍କ କାର୍ଯ୍ୟକ୍ରମ ଶୁଣୁଛି, ଭାରି ଭଲ ଲାଗୁଛି। ସେଥିପାଇଁ ଆପଣଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦେବି। ଆମର ସବୁ ଶ୍ରୋତା ଭାଇମାନେ ଅତି ସୁନ୍ଦର ସୁନ୍ଦର କଥା ସବୁ କହୁଛନ୍ତି, ମୁଁ ତାଙ୍କ କଥାରୁ ଡିଟେକ୍ଟ କଲି ଯେ ଯୋଉ ଜାଗାରେ ୱାଟର ଏଲିମେଣ୍ଟ ଅଛି, ଯୋଉ ଜାଗାରେ ୱାଟର ଭରପୁର ମାତ୍ରାରେ ଅଛି, ସେଇ ଜାଗାରେ
0: ଆମର
1: ଭାଇ ଭଉଣୀମାନଙ୍କୁ ଭଲ ଲାଗେ।
0: ଗୋଟେ ବହୁତ ବଢିଆ ଥିଓରି ଆପଣ ଶେଷକୁ କହିଲେ ଯେ ୱାଟର ଏଲିମେଣ୍ଟ ଯୋଉଠି ଥାଏ ସେଇଟା ଆମ ମନକୁ ପ୍ରସନ୍ନ କରିଦିଏ। କାରଣ ଏଇ ୱାଟରର ସେ ଜିଙ୍ଗଲିଙ୍ଗ ସାଉଣ୍ଡ ହଉ ବା ଆମେ ଗୋଟେ ଯୋଉ ବିସ୍ତୃତ ଜଳରେ ସେ ଦେଖିବାକୁ ପାଉ, ସେସବୁ ଆମ ମାଇଣ୍ଡର ଗୋଟେ ବହୁତ ଭଲ ସିନେରୀ କ୍ରିଏଟ୍ କରିଥାଏ। ସେଥିପାଇଁ ବୋଧେ ଆମେ ବହୁତ କାମ ଆଉ ରିଲାକ୍ସଡ୍ ଫିଲ୍ କରିଥାଉ। ଥ୍ୟାଙ୍କ ୟୁ ସୋ ମଚ୍ ଅରବିନ୍ଦ ଭାଇ, ଆମ ସହିତ ଏତେ ସୁନ୍ଦର ଥଟ୍ ଆପଣଙ୍କର ସେୟାର କରିଥିବାରୁ।
1: ଆଜ୍ଞା, ଧନ୍ୟବାଦ।
0: ସୋ ଏଥିରେ ଅରବିନ୍ଦ ଭାଇ ଆମ ସହିତ ଆଣ୍ଡ ସେୟାର କଲେ ତାଙ୍କର ଥଟ୍। ସୋ ଆଜି ଡାଏଲ୍ ଇନ୍ ଲାଇଭ୍ ଚାଟ୍ରେ ଆମେ କଥା ହେଉଥିଲେ ଏଇ ମନକୁ ଶାନ୍ତି ଦେଉଥିବା ଜାଗା ବିଷୟରେ।

ଲାଇଭ ଚିଟ୍ଚାଟ୍ ର ଶେଷ କଲ୍ ନେଇଯିବାର ସମୟ ହେଇଯାଇଛି। ସୋ ଦେଖି ନେବା ଶେଷରେ କିଏ ଅଛନ୍ତି ଆମ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, ଆଜି ଆପଣ ହେଉଛନ୍ତି ଆମର ଲାଷ୍ଟ କଲର। ସୋ ଜଲ୍ଦି ଜଲ୍ଦି କହିଦିଅନ୍ତୁ କିଏ କହୁଛନ୍ତି, କୋଉଠୁ କହୁଛନ୍ତି। ହ୍ୟାଲୋ, ସୋ ସବୁ କୌଣସି କାରଣରୁ କଲ୍ଟି କଟିଯାଇଛି। ସୋ ସମୟ ମଧ୍ୟ ସରିଯାଇଛି। ସୋ ଏଇଠି ହିଁ ଏଣ୍ଡ କରିବାକୁ ପଡ଼ିବ ସୋ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ କୁ।

ସମ୍ଭା ସହିତ ମୁନିନା ସାହୁ। ଜନଗଣମନ ଭାରତର ଜାତୀୟ ସଙ୍ଗୀତର ରଚୟିତା ବିଶିଷ୍ଟ କବି ସାହିତ୍ୟିକ ଦାର୍ଶନିକ ଭାବେ ପରିଚିତ ରବୀନ୍ଦ୍ରନାଥ ଟାଗୋରଙ୍କର 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଣ୍ଣନା କରିଛନ୍ତି। ସମାଜକୁ ନୂତନ ଚିନ୍ତାଧାରା ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମାଜକୁ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରିଡ଼ାଠାରେ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ଏନ୍ ରବି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବିଜେପି ପ୍ରଥମଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ସାଧାରଣ ନାଗରିକଙ୍କୁ ସୁରକ୍ଷା ପ୍ରଦାନ ଓ ଅସମୟରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ ଆଜି 11 ବର୍ଷ ପୂରଣ ହୋଇଛି। ଗ୍ରୀଷ୍ମ ଛୁଟିରେ ଶିକ୍ଷାର୍ଥୀମାନଙ୍କ ପାଠ ଅବ୍ୟାହତ ରଖିବା ପାଇଁ ଓଡ଼ିଶା ଗ୍ରୀଷ୍ମକାଳୀନ ଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ବିଦ୍ୟାଳୟରେ ଶ୍ରେଣୀ ଅନୁଯାୟୀ ହୋଇଥିବା ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ପାଠ ପଢ଼ାଯିବ। ମଜାଳିଆ ଶିକ୍ଷଣ କାର୍ଯ୍ୟକ୍ରମ ସହ ଅଭିଭାବକଙ୍କ ସମ୍ପୃକ୍ତି ବୃଦ୍ଧି ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ଭାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ। ନମସ୍କାର।

ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25। ରାତି 8:02 ଶୁଣିବେ କାର୍ଯ୍ୟକ୍ରମ ଗୀତରେ ଗୀତରେ। ଅଭୁଲା ସ୍ମୃତିରେ କେତୋଟି ପୁରୁଣା କଥାଚିତ୍ର ଗୀତ ଶୁଣିପାରିବେ ରାତି 9:15। ରାତି 10:00 ନିଜର ମନପସନ୍ଦର ଗୀତ ରିକ୍ୱେଷ୍ଟ କରି ଶୁଣିପାରିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ରେ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା।

କିଏ ତାଙ୍କୁ ଡାକେ ତାର ଧୂଳିଘରର ସାଙ୍ଗ ହେବାକୁ ତ ଆଉ କିଏ ଖୋଜେ ତାଙ୍କୁ ପ୍ରତି ମୁହୂର୍ତ୍ତରେ ନିଜର ପ୍ରତି ମୁହୂର୍ତ୍ତରେ ସେଇ ଭାବ ରଷିଆକୁ ଖୋଜି ବୁଲୁଥାଏ ମଣିଷ। ଆଉ ଭାବର ସହିତ ଡାକିଲେ କେଉଁ ମୁହୂର୍ତ୍ତରେ କେଉଁ ରୂପରେ ବି ଭଗବାନ ହାଜର ହୋଇଯାଆନ୍ତି ଆମ ପାଖରେ। ସେଇ ଭକ୍ତି ଏବଂ ସମର୍ପଣ ସମସ୍ତଙ୍କର ଜାରି ରହିବା ଉଚିତ। କର୍ମକୁ ନିଜର ଭଗବାନ କରିବା ଉଚିତ। ଏହି ଆଶା ସହିତ ଭେଟି ଦେଉଛି ଆଜି ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନାର ଶେଷ ଭକ୍ତିଗୀତ।

0: ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ସଠିକ୍ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 7 ମହିଳା ଫାଷ୍ଟ୍ରାକ୍ ଓ 5 ସାଇବର କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲାରେ 2 ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଚନ୍ଦନ ଯାତ୍ରାର ଶେଷ ଦିବସରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା ସହ ଅନୁଷ୍ଠିତ ହେଉଛି ଭଉଁରୀ ନୀତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଏବଂ ସାଇବର ଅପରାଧର ତ୍ୱରିତ ବିଚାର ପାଇଁ 7 ମହିଳା ଫାଷ୍ଟ୍ରାକ୍ ଏବଂ 5 ସାଇବର କୋର୍ଟ ପ୍ରତିଷ୍ଠା ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱରଠାରେ ଆଇନ ବିଭାଗ ଓ ୟୁଏନ୍ଏଫ୍ପିଏର ମିଳିତ ଆନୁକୂଲ୍ୟରେ ଆୟୋଜିତ କର୍ମଶାଳାରେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ପୀଡ଼ିତଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏହା ସହାୟକ ହୋଇପାରିବ। 2036 ସମୃଦ୍ଧ ଓଡ଼ିଶା ଓ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ବିଧି ବ୍ୟବସ୍ଥାରେ ଅନେକ ସୁଧାର ଆଣିବାକୁ ପଡ଼ିବ। ଗ୍ରାମାଞ୍ଚଳରେ ବାସ କରୁଥିବା ସାଧାରଣ ଜନତା, 62 ଜନଜାତି ସମୁଦାୟ, 13 ପିଭିଟିଜି ବର୍ଗଙ୍କ ସ୍ଥିତିକୁ ନଜରରେ ରଖି ସରକାର ଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଉଛନ୍ତି। ଅର୍ଥନୈତିକ ବିକାଶ ସହିତ ସାମଗ୍ରିକ ବିକାଶ ନେଇ ରାଜ୍ୟ ସରକାର ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି।
2: ସାଇବର କ୍ରାଇମକୁ ଆଖି ଆଗରେ ରଖିକି, ସେଥିରେ ଲୋକ ତୁରନ୍ତ ନ୍ୟାୟ ପାଆନ୍ତୁ ତାକୁ ଆଖି ଆଗରେ ରଖିକି ଆମେ ବାସ୍ତବରେ ଗୋଟିଏ ଯୋଜନା ଆରମ୍ଭ କରିଛୁ, ଯେଉଁଥିରେ କି ଆମେ 5 ଫାଷ୍ଟ୍ରାକ୍ ସାଇବର କୋର୍ଟ ତାର ଏକ ପରିଯୋଜନା ଆମେ ଆରମ୍ଭ କରୁଛୁ ଏବଂ ତାକୁ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବହୁତ ଶୀଘ୍ର ବିଭାଗ ତରଫରୁ, ଯେ ସେଥିରେ ସାଇବର କ୍ରାଇମ୍ ରିଲେଟେଡ୍ କେସ୍ ଗୁଡ଼ାକ ପାଇଁ କେବଳ ସେଇଗୁଡ଼ାକ ଡେଜିଗ୍ନେଟ୍ କୋର୍ଟ ରହିବ ଏବଂ ଓଡ଼ିଶାର ବିଭିନ୍ନ ରିଜିଅନ୍ରେ ରହୁଥିବ 5 କୋର୍ଟ, ସେ 5 କୋର୍ଟରେ ପ୍ରାଇମେରିଲି ଆମେ ସାଇବର କ୍ରାଇମ୍ ରିଲେଟେଡ୍ କେସ୍ ଗୁଡ଼ିକ କେବଳ ଟ୍ରାଏଲ୍ କରାଯିବ ଏବଂ ସେଥିରେ ଯେମିତି ତୁରନ୍ତ ଦଣ୍ଡବିଧାନ ହୋଇପାରିବ ସେ କଥାକୁ ନେଇକି ସାଇବର କ୍ରାଇମ୍ ଲ ଏବଂ ସାଇବର ଏଭିଡେନ୍ସ ଗୁଡ଼ିକ ବାବଦରେ ଯେଉଁ ପ୍ରିଜାଇଡିଂ ଅଫିସର ହେଉ କି ପ୍ରସିକ୍ୟୁଟିଂ ଅଫିସର ହେଉ ତାଙ୍କର ଏକ୍ସପର୍ଟିଜ୍ କେମିତି ରହିବ ସେ ବାବଦରେ ଚିନ୍ତା କରାଯାଉଛି।
1: ବିଚାରପତିମାନେ ସାଇବର ଆଇନ ଓ ଏହା ସହିତ ଜଡ଼ିତ ବୈଷୟିକ ଜ୍ଞାନ ଉପରେ ବିଶେଷ ଧ୍ୟାନ ରଖିବେ, ଯାହାଫଳରେ ଡିଜିଟାଲ୍ ପ୍ରମାଣଗୁଡ଼ିକୁ ବୁଝିବାରେ ସହଜ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। କାର୍ଯ୍ୟକ୍ରମରେ ଆଇନ କମିଶନର ଜଷ୍ଟିସ୍ ବିଶ୍ୱନାଥ ରଥ, ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି 2 ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜିତ ହୋଇଥିଲା। ଏଥିରେ 115 ମାମଲାର ସମାଧାନ ହେବା ସହିତ 9,68,11,334 ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ହୋଇଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓ ତାଲୁକସ୍ତରୀୟ ଅଦାଲତରେ 5,796 ବିଭିନ୍ନ ମାମଲାର ଶୁଣାଣି କରାଯାଇ କ୍ଷତିପୂରଣ ବାବଦକୁ 1,83,24,020 ଟଙ୍କା ଆଦାୟ କରାଯାଇଛି। ରାୟଗଡ଼ାରେ ଅନୁଷ୍ଠିତ ଲୋକ ଅଦାଲତରେ 25,278 ମାମଲାର ସମାଧାନ କରାଯାଇ 24,83,594 ଟଙ୍କା ଆଦାୟ ହୋଇଛି। ଗଜପତି ଜିଲ୍ଲାର ଆର୍ ଉଦୟଗିରି, ମୋହନା ଓ କାଶୀନଗରଠାରେ ଥିବା ତାଲୁକସ୍ତରୀୟ ଅଦାଲତରେ ଅନୁଷ୍ଠିତ ଶିବିରରେ 1,849 ମାମଲା ମଧ୍ୟରୁ 1,166 ମାମଲାର ସମାଧାନ କରାଯାଇ ଜରିମାନା ବାବଦକୁ 28,78,648 ଟଙ୍କା ଆଦାୟ କରାଯାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଦାଲତରେ 27,432 ମାମଲାର ଆପୋଷ ସମାଧାନ କରାଯାଇ କ୍ଷତିପୂରଣ ବାବଦରେ 3,35,07,578 ଟଙ୍କା ଆଦାୟ କରାଯାଇଛି।

ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଦାଲତରେ ମୋଟ 13,615 ମାମଲାର ଫଇସଲା କରାଯାଇଛି। ଓଡ଼ିଶା ଜଳ ନିଗମ ୱାଟକୋ ସମସ୍ତ 29ଟି ସହରାଞ୍ଚଳରେ 100% ଘରୋଇ ପାଇପ୍ ଜଳ ସଂଯୋଗକୁ ନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରେ ଏହି ସଫଳତା ହାସଲ କରି ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୱାଟକୋ ପ୍ରାୟ 7,63,082 ଘରୋଇ ସଂଯୋଗ ମାଧ୍ୟମରେ 40,91,000 ସହରବାସୀଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଆସୁଛି। ଟ୍ୟାପ୍ ଅଭିଯାନ ଏହି ପ୍ରୟାସକୁ ଅଧିକ ଗତିଶୀଳ କରିଛି। ବର୍ତ୍ତମାନ 11ଟି ସହରାଞ୍ଚଳରେ 24 ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଫଳତାର ସହ ଜାରି ରହିଛି। ଅନ୍ୟ 17ଟି ସହରରେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଛି। ଓଡ଼ିଶା ଉପକୂଳ ଅବଦୁଲ କଲାମ ଦ୍ୱୀପରୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏମ୍ଆଇଆର୍ଭି ଦକ୍ଷତା ଥିବା ଏହି କ୍ଷେପଣାସ୍ତ୍ରରେ ଏକାଧିକ ପ୍ୟାଲୋଡ୍ ସହିତ ଉଡ଼ାଣ ପରୀକ୍ଷଣ କରାଯାଇଥିଲା। ଭାରତ ମହାସାଗର ଏବଂ ବିସ୍ତୃତ ଭୌଗୋଳିକ କ୍ଷେତ୍ରରେ ଏହି ପରୀକ୍ଷଣ କରାଯାଇଥିବା ଡିଆର୍ଡିଓ ପକ୍ଷରୁ ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓର ସଫଳତା ପାଇଁ ଭାରତୀୟ ସେନା ଓ ଶିଳ୍ପ ସଂସ୍ଥାକୁ ପ୍ରଶଂସା କରିଛନ୍ତି। ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଶ୍ରୀ ସିଂ କହିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାରେ ତିନି ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇ ଭୋଇ ସେବକଙ୍କ ଦ୍ୱାରା ତିନି ରଥର ଦୁଇଟି ଲେଖାଏଁ ନାହକ ଚକରେ ଅଖ ଡେରା ନୀତି କରାଯାଇଥିଲା। ଆଜି ବାହାର ଚନ୍ଦନ ଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେଉଛି। ଆଗାମୀ ଦିନରେ ରଥ ନିର୍ମାଣ କାର୍ଯ୍ୟ ସଠିକ୍ ସମୟରେ ଶେଷ ହେବା ସହ ଶୃଙ୍ଖଳିତ ଭାବେ ରଥଯାତ୍ରା ସମାପନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ବାଢ଼ୀ ଆଶା ବ୍ୟକ୍ତ କରିଛନ୍ତି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସୋମବାରଠାରୁ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ସୂଚନା ଅନୁସାରେ ଏପ୍ରିଲ 14 ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ପ୍ରାୟ 100ରୁ ଉର୍ଦ୍ଧ ଅଳଙ୍କାରର ଗଣତି କାର୍ଯ୍ୟ ଶେଷ ହୋଇଛି। କାଜୁ ପ୍ରକ୍ରିୟାକରଣ ନୂଆ ଯନ୍ତ୍ର ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କୃଷକଙ୍କୁ ଆର୍ଥିକ ଦିଗରେ ସଶକ୍ତ କରିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ଜିଲ୍ଲା କାଜୁ ପ୍ରକ୍ରିୟାକରଣ ଶିଳ୍ପ ସଂଘ ପକ୍ଷରୁ ଆୟୋଜିତ କାଜୁ ଶିଳ୍ପ ସମ୍ବନ୍ଧୀୟ ଯନ୍ତ୍ର ପ୍ରଦର୍ଶନୀରେ ଯୋଗଦେଇ କାଜୁ ପ୍ରକ୍ରିୟାକରଣ ଦିଗରେ ନୂତନ ଯନ୍ତ୍ରପାତି କାଜୁ ଉତ୍ପାଦନ ବୃଦ୍ଧି ଉନ୍ନତ ଗୁଣବତ୍ତା ରକ୍ଷା କରିବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ଥାନୀୟ ଉଦ୍ୟୋଗ ସୃଷ୍ଟି ଓ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏହା ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶା ବ୍ୟକ୍ତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକଠାରେ ନାରୀଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ 33% ମହିଳା ସଂରକ୍ଷଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜଳ ସଙ୍କଟ ଦୂରୀକରଣ, ମେଗା ପାନୀୟ ଜଳ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି। ଭଦ୍ରକ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସହରକୁ ସୁନ୍ଦର ଓ ସ୍ୱଚ୍ଛ ରଖିବା ପାଇଁ ବନ୍ତ ଛକ ବସ୍ଷ୍ଟାଣ୍ଡରୁ ଚରମ୍ପା ପର୍ଯ୍ୟନ୍ତ ଉଠା ଦୋକାନୀମାନଙ୍କୁ ସରକାରୀ ଜାଗାରୁ ହଟାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇସ୍ଥିତ ହରିହର ନନ୍ଦ ଆଶ୍ରମ ବିଦ୍ୟାଳୟ ଖେଳପଡ଼ିଆଠାରେ ଅନୁଷ୍ଠିତ 14 ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗର ସିଏମ୍ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଉଦ୍ଯାପିତ ହୋଇଛି। ବାଳକ ବିଭାଗରେ ପଟାମୁଣ୍ଡାଇ ଦଳ 4-2 ଗୋଲ୍ରେ ନେତାଜୀ କ୍ଲବ ରାଜକନିକାଠାରୁ ବିଜୟୀ ହୋଇଛି। ବାଳିକା ବିଭାଗରେ ଆଳି ହାଇସ୍କୁଲ 2-0 ଗୋଲ୍ରେ ଆଳି ଏକାଡେମୀକୁ ପରାସ୍ତ କରି ସିଏମ୍ ଟ୍ରଫି ହାସଲ କରିଛି।
ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40ରୁ

50 କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ଶୁଣିବା ମୁଖ୍ୟ ସମ୍ବାଦ। ସଠିକ୍ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 7ଟି ମହିଳା ଫାଷ୍ଟ୍ରାକ୍ ଓ 5ଟି ସାଇବର କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଚନ୍ଦନ ଯାତ୍ରାର ଶେଷ ଦିବସରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା ସହ ଅନୁଷ୍ଠିତ ହେଉଛି ଭଉଁରୀ ନୀତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ କଭ୍ ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଇଭିନିଂ ଅପଡେଟ୍ ସହିତ ଆପଣଙ୍କର ମ୍ୟୁଜିକାଲ ହୋଷ୍ଟ ଏନ୍ ଦୋ ସୁଭି ହାଜିର ହୋଇଯାଇଛି ଆପଣଙ୍କ ପାଖରେ ସୋ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 7:06:25 ସୋ ବିଫୋର୍ କିଛି ଅପଡେଟ୍ ଦେବା ପୂର୍ବରୁ ଆପଣ ସମସ୍ତଙ୍କୁ ଭେରି ଭେରି ଗୁଡ୍ ଇଭିନିଂ ସୋ ଫ୍ରେଣ୍ଡସ୍ ଏବେ ଧୀରେ ଧୀରେ ପାଗ ବଦଳିବାରେ ଲାଗିଛି ତ ଆଗକୁ ହେବାକୁ ଯାଉଛି ଲଘୁଚାପ ଯାହା ପାଣିପାଗ ବିଭାଗ ଅନୁମାନ କରିଛି ଏବଂ କିଛି ସମୟ ପୂର୍ବରୁ ଆମେ ନ୍ୟୁଜ୍ରେ ମଧ୍ୟ ଶୁଣୁଥିଲେ ତେବେ ଏହି ଲଘୁଚାପ ଜନିତ ବର୍ଷାରୁ ରକ୍ଷା ପାଇବା ପାଇଁ ସବୁବେଳେ ସତର୍କତା ଅବଲମ୍ବନ କରନ୍ତୁ ନିଜ ସହିତ ଛତା ଏବଂ ରେନ୍କୋଟ୍ କ୍ୟାରି କରନ୍ତୁ ଦିନ ସମୟରେ ତାପମାତ୍ରା ଯେହେତୁ ଅଧିକ ରହୁଛି ତେଣୁ ଅଂଶୁଘାତ ଜନିତ ସତର୍କତା ମଧ୍ୟ ଅବଲମ୍ବନ କରନ୍ତୁ ସଫିସିଏଣ୍ଟ ପାଣି ପିଅନ୍ତୁ ନିଜକୁ ହାଇଡ୍ରେଟେଡ୍ ରଖନ୍ତୁ ବଜାରରେ ମିଳୁଥିବା ଆର୍ଟିଫିସିଆଲ ଯେଉଁ ଥଣ୍ଡା ପାନୀୟ ରହିଛି ସେସବୁକୁ ଆଭଏଡ୍ କରନ୍ତୁ ଏହା ଦେହ ପାଇଁ ବହୁତ ହି କ୍ଷତିକାରକ ହୋଇଥାଏ ନ୍ୟାଚୁରାଲି ଆପଣ ଯଦି ନିଜକୁ ହାଇଡ୍ରେଟେଡ୍ ରଖିବାକୁ ଚାହୁଁଛନ୍ତି ତାହେଲେ ଏହି ସମୟରେ ତାଜା ପଖାଳ ଖାଆନ୍ତୁ ଘୋଳ ଦହି ପିଅନ୍ତୁ ପଇଡ଼ ପାଣି ପିଅନ୍ତୁ ଏସବୁ ଆପଣଙ୍କୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ ସୋ ଫ୍ରେଣ୍ଡସ୍ ଏହିସବୁ ସତର୍କତା ଅବଲମ୍ବନ କଲେ ଆମେ ନିଜକୁ ସୁସ୍ଥ ରଖିପାରିବା ଏବଂ ଆପଣଙ୍କର ନିୟରର ଆଣ୍ଡ ଡିୟରର ମାନଙ୍କର ମଧ୍ୟ କେୟାର ନିଅନ୍ତୁ ଏମିତି ସୋ ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ଆମ ସହିତ ଯୋଡ଼ି ହୋଇକି ରୁହନ୍ତୁ ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

ସୋ ଫ୍ରେଣ୍ଡସ୍, ଆଜି ରହିଛି ୱାର୍ଲଡ ମାଇଗ୍ରେଟୋରୀ ବାର୍ଡ ଡେ, ମାନେ ଯେଉଁ ବିଦେଶୀ ପକ୍ଷୀମାନେ ଆମ ପାଖକୁ ଆସିଥାନ୍ତି, ଯେଉଁମାନେ କି ଗୋଟିଏ ବହୁତ ହି ସୁନ୍ଦର ପରିବେଶ ସୃଷ୍ଟି କରିଥାନ୍ତି ଏବଂ ସେମାନଙ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କର ଭିଡ଼ ଜମିଥାଏ, ଯାହା ଇନ୍ଡାଇରେକ୍ଟଲି ଆମର ଅର୍ଥନୀତିକୁ ମଧ୍ୟ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ତେବେ ଏହି ପକ୍ଷୀମାନଙ୍କର ଯତ୍ନ ନେବା ମଧ୍ୟ ସେତିକି ଆବଶ୍ୟକ। ଆମେମାନେ ଯେତେ ସଫା ସୁତରା ରଖିବା ଆମର ପରିବେଶକୁ, ତେବେ ବାହ୍ୟ ଏଇ ଯେଉଁ ପକ୍ଷୀମାନେ ଅଛନ୍ତି ସେମାନେ ସେତେ ଆଟ୍ରାକ୍ଟ ହେବେ ଆମ ଏନ୍ଭାୟରମେଣ୍ଟ ଆଡ଼କୁ, ଏବଂ ଆମେ ମଧ୍ୟ ଏହିସବୁ ସିନେରୀକୁ ଏନ୍ଜୟ କରିପାରିବା। ସୋ ଫ୍ରେଣ୍ଡ, ସବୁବେଳେ ଟ୍ରାଏ କରନ୍ତୁ ନିଜର ଆଖପାଖକୁ ସଫା ରଖିବା ପାଇଁ, ବହୁତ ଗଛ କାଟନ୍ତୁ ନାହିଁ। ଯଦିଓ ଆମେ ଗଛ ନ କାଟିଲେ ନିଜର ଜୀବନ, ନିଜର ଆସବାବପତ୍ର ଏସବୁକୁ ଆଣିପାରିବା ନାହିଁ, ତେବେ ଯେତିକି ପରିମାଣରେ ଗଛ କାଟୁଛନ୍ତି ସେତିକି ପରିମାଣରେ ମଧ୍ୟ ଗଛ ଲଗାନ୍ତୁ। ସୋ ଗଛ ବଞ୍ଚିଲେ ଆମେ ବଞ୍ଚିବା।

ସୋ ଆଜି ପାଳନ କରାଯାଉଛି ବିଶ୍ୱଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କର ଜନ୍ମ ଜୟନ୍ତୀ। ଆମ ପାଇଁ ବହୁତ ଗର୍ବ ଏବଂ ଗୌରବର ବିଷୟ ଯିଏକି ନିଜ ରଚିତ ଗୀତାଞ୍ଜଳି ପାଇଁ ପାଇଥିଲେ ନୋବେଲ ପୁରସ୍କାର ଏବଂ ବିଶ୍ୱରେ ଆମ ଭାରତୀୟ ଐତିହ୍ୟ ଭାରତୀୟ ସାହିତ୍ୟକୁ ଗୋଟିଏ ନୂଆ ନାମ ଦେଇଥିଲେ ବିଶ୍ୱଗୁରୁ ରବୀନ୍ଦ୍ରନାଥ ଠାକୁର। ତାଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଢେର ସାରା ଶ୍ରଦ୍ଧାଞ୍ଜଳି ଜଣାଇବା ଏବଂ ଏମିତି ଆଗକୁ ତାଙ୍କର ଲେଖା ତାଙ୍କର ଯେଉଁ ସାହିତ୍ୟ କୃତି ରହିଛି ଆମକୁ ସବୁବେଳେ ଏମିତି ପ୍ରେରଣା ଦେଉଥାଉ ଏଇଟା ହିଁ କାମନା କରିବା।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଗଡ଼ିରେ ସମୟ ବର୍ତ୍ତମାନ ବାଜିବାକୁ ଯାଉଛି 7:15 ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
1: ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ ମୁଖ୍ୟ ସମ୍ବାଦ ପ୍ରଧାନମନ୍ତ୍ରୀ ଆସନ୍ତାକାଲି କର୍ଣ୍ଣାଟକ ତେଲେଙ୍ଗାନା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଜନସୁରକ୍ଷା ଯୋଜନାର 11 ବର୍ଷ ପୂର୍ତ୍ତି ଓଡ଼ିଶାର 5 ସମେତ ଦେଶର 42 ପଞ୍ଚାୟତକୁ ମିଳିବ ଜାତୀୟ ପୁରସ୍କାର ବେଆଇନ ଅର୍ଥ ଦେଣନେଣ ମାମଲାରେ ପଞ୍ଜାବର ମନ୍ତ୍ରୀ ଗିରଫ ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ତେଲେଙ୍ଗାନାରେ 1535 କୋଟି ଟଙ୍କା ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ରେଳ କ୍ଷମତାରେ ସୁଦୃଢ଼ୀକରଣ ଏବଂ ରେଳପଥରେ ଯାତାୟାତକୁ ସୁଗମ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ 118 କିଲୋମିଟର କାଜିପେଟ୍ ବିଜୟୱାଡ଼ା ମଲ୍ଟିଟ୍ରାକିଂ ପ୍ରକଳ୍ପ ଏବଂ ରେଳ ବାଇପାସ୍ ଅଧୀନରେ କାଜିପେଟ୍ ରେଳ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏହାଦ୍ୱାରା ଗ୍ରାଣ୍ଡ ଟ୍ରଙ୍କ୍ କରିଡରରେ ଦ୍ରୁତ ଭାବେ ଟ୍ରେନ୍ ଚଳାଚଳ କରିବା ସହିତ ଭିଡ଼ ହ୍ରାସ କରାଯାଇପାରିବ ସେହିପରି ଟ୍ରେନ୍ ମାଧ୍ୟମରେ ମାଲ ପରିବହନ ବ୍ୟବସ୍ଥା ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ରେଳ ବାଇପାସ୍ ଅଧୀନରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବାକୁ ଥିବା କାଜିପେଟ୍ ରେଳ ଦ୍ୱାରା ହାଇଦ୍ରାବାଦ ବଲହରଶାହ ଏବଂ ବିଜୟୱାଡ଼ାକୁ ଟ୍ରେନ୍ ଚଳାଚଳ ସହଜ ଏବଂ ସୁଗମ ହୋଇପାରିବ କାଜିପେଟ୍ ଜଙ୍କସନ୍ରେ ଭିଡ଼ ହ୍ରାସ ହେବ ପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସନ୍ଧ୍ୟାରେ ସିକନ୍ଦରାବାଦସ୍ଥିତ ପ୍ୟାରେଡ୍ ଗ୍ରାଉଣ୍ଡରେ ଜନସଭାରେ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମଧ୍ୟ କର୍ଣ୍ଣାଟକ ଯିବେ ପୂର୍ବାହ୍ନ 11:00 ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଶ୍ରୀ ମୋଦି ଯୋଗଦେବେ ସେଠାକାର ଆନ୍ତର୍ଜାତିକ କେନ୍ଦ୍ରରେ ନବନିର୍ମିତ ଧ୍ୟାନ ମନ୍ଦିରକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି ଶ୍ରୀ ମୋଦି ସେଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଜି ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ରାଜ୍ୟରେ ତାଙ୍କ ନେତୃତ୍ୱରେ ଏହା ହେଉଛି ପ୍ରଥମ ବିଜେପି ସରକାର ରାଜ୍ୟପାଳ ଆର୍ଏନ୍ ରବି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଜ୍ୟପାଳ ଆଜି ମନ୍ତ୍ରିମଣ୍ଡଳର 5 ଜଣ କ୍ୟାବିନେଟ୍ ମନ୍ତ୍ରୀ ଦିଲ୍ଲୀପ ଘୋଷ ଅଗ୍ନିମିତ୍ରା ପଲ ଅଶୋକ କୀର୍ତ୍ତନିଆ ନିଶିତ ପ୍ରମାଣିକ ଏବଂ ଖୁଦିରାମ ଟୁଡୁଙ୍କୁ ମଧ୍ୟ ଶପଥପାଠ କରାଇଥିଲେ ନୂତନ ଭାବେ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଆସନ୍ତା 13 ତାରିଖରେ ଶପଥ ଗ୍ରହଣ କରିବେ ଆଜିର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଦଳର ନେତାମାନେ ଅଂଶଗ୍ରହଣ କରିଥିଲେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି 207 ଆସନରେ ବିଜୟ ଲାଭ କରିଥିବାବେଳେ ତୃଣମୂଳ କଂଗ୍ରେସ ମାତ୍ର 80 ଆସନ ଲାଭ କରିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ଅଧିକାରୀ ଲୋକମାନଙ୍କ ସହ ଗଭୀର ଭାବେ ଯୋଡ଼ି ହୋଇ ରହିଆସିଛନ୍ତି ଏବଂ ଖୁବ୍ ନିକଟରୁ ସେମାନଙ୍କର ଆଶା ଓ ଆକାଂକ୍ଷାକୁ ବୁଝିପାରିଛନ୍ତି ଶ୍ରୀ ମୋଦି ତାଙ୍କର ଶାସନକାଳ ସମ୍ପୂର୍ଣ୍ଣ ଏବଂ ସଫଳ ପରିଚାଳନା ପାଇଁ ଆଶା ବ୍ୟକ୍ତ କରିଛନ୍ତି ତାମିଲନାଡୁରେ ନୂତନ ସରକାର ଗଠନ ପାଇଁ ଟିଭିକେ ସପକ୍ଷରେ 120 ଜଣ ବିଧାୟକଙ୍କ ସମର୍ଥନ ରହିଥିବା ସି ଜୋସେଫ୍ ବିଜୟ ଦାବି

କରିଛନ୍ତି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଟିଭିକେ ସର୍ବାଧିକ 108 ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଟିଭିକେ ପକ୍ଷରୁ କୁହାଯାଇଛି ଉଭୟ ଭିସିକେ ଏବଂ ଆଇୟୁଏମ୍ଏଲ୍ ତାଙ୍କ ସରକାର ଗଠନ ସପକ୍ଷରେ ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି। ସମଗ୍ର ଦେଶରେ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ଅଟଳ

କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ବୀମା ଏବଂ ପେନ୍ସନ୍ ସୁବିଧା ଯୋଗାଇ ଦେବା ନିମନ୍ତେ ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା, ପିଏମ୍ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାକୁ ନେଇ ଜନସୁରକ୍ଷା ଯୋଜନାର ଶୁଭାରମ୍ଭ କରିଥିଲେ। ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ 27 କୋଟିରୁ ଉର୍ଦ୍ଧ, ପିଏମ୍ ସୁରକ୍ଷା ବୀମା ଯୋଜନା ଅଧୀନରେ 58 କୋଟି ଏବଂ ଅଟଳ ପେନ୍ସନ୍ ଯୋଜନା ଅଧୀନରେ 9 କୋଟି ହିତାଧିକାରୀ ନାମ ପଞ୍ଜୀକରଣ କରିଥିବା ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସରକାରଙ୍କ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ଲାଗି ମନୋନୀତ ହୋଇଥିବା ସୂଚନା ମିଳିଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଏବଂ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର 2 ବର୍ଗରେ ପଞ୍ଚାୟତଗୁଡ଼ିକୁ ପୁରସ୍କୃତ କରାଯିବ। ଦାରିଦ୍ର୍ୟମୁକ୍ତ ଜୀବନଶୈଳୀ, ସ୍ୱାସ୍ଥ୍ୟ, ପରିମଳ, ସାମାଜିକ ନ୍ୟାୟ, ମହିଳା ଅନୁକୂଳ ଶାସନ ବ୍ୟବସ୍ଥା ସମେତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ଗ୍ରାମ ପଞ୍ଚାୟତଗୁଡ଼ିକୁ ଦୀନଦୟାଲ ଉପାଧ୍ୟାୟ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ବର୍ଗରେ 17 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମୁଦାୟ 34 ଗ୍ରାମ ପଞ୍ଚାୟତକୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଅଧୀନରେ ପ୍ରଦାନ କରାଯାଉଥିବା ସମ୍ମାନ ଜିଲ୍ଲା, ବ୍ଲକ ଏବଂ ଗ୍ରାମ ସ୍ତରରେ ଉତ୍ତମ ପ୍ରଦର୍ଶନକାରୀ ପଞ୍ଚାୟତଗୁଡ଼ିକୁ ପ୍ରଦାନ କରାଯିବ। ଏହି ବର୍ଗରେ 8 ପଞ୍ଚାୟତକୁ ମନୋନୀତ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଜୟୀ ପଞ୍ଚାୟତଗୁଡ଼ିକୁ 50 ଲକ୍ଷରୁ 5 କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। ବେଆଇନ ଅର୍ଥ ଦେଣନେଣ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଅରୋରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି। ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଦିଲ୍ଲୀ, ଗୁରୁଗ୍ରାମ ଏବଂ ଚଣ୍ଡୀଗଡ଼ର 5 ସ୍ଥାନରେ ଚଢ଼ାଉ କରାଯାଇଥିଲା। ବେଆଇନ ଅର୍ଥ କାରବାର ଆଇନ 2002 ଅନୁସାରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି। ଶ୍ରୀ ଅରୋରା ପ୍ରାୟ 100 କୋଟି ଟଙ୍କାର ମୋବାଇଲ ଫୋନ୍ କିଣା ଜାଲ୍ ରସିଦ ପୈଠ କରି ଜାଲ୍ କମ୍ପାନୀ ମାଧ୍ୟମରେ ଇନ୍ପୁଟ୍ ଜିଏସ୍ଟି ଟଙ୍କା ହଡ଼ପ କରିଥିବା ନିର୍ଦ୍ଦେଶାଳୟ ପକ୍ଷରୁ ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ସିହୋର ଜିଲ୍ଲା ଭୈରୁଣ୍ଡାଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର 4 ପର୍ଯ୍ୟାୟର ଶୁଭାରମ୍ଭ ଏବଂ 25 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ 973 ସଡ଼କ ପ୍ରକଳ୍ପର ଅନୁମୋଦନ ଏବଂ ଅର୍ଥ ଆବଣ୍ଟନ ପତ୍ର ପ୍ରଦାନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ମଧ୍ୟପ୍ରଦେଶର 987 ଗ୍ରାମର ଲୋକମାନେ ଉପକୃତ ହେବେ। 2026-27 ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସମୁଦାୟ 18,907 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ନିଷିଦ୍ଧ ଔଷଧ ସେବନ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମହିଳା କୁସ୍ତି ଖେଳାଳି ବିନେଶ ଫୋଗଟ୍ଙ୍କୁ ଭାରତୀୟ କୁସ୍ତି ମହାସଂଘ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଚଳିତ ବର୍ଷ ଜୁନ୍ 26 ତାରିଖ ପର୍ଯ୍ୟନ୍ତ ଘରୋଇ କୁସ୍ତି ପ୍ରତିଯୋଗିତାରେ ଭାଗ ନେବା ଉପରେ ବିନେଶକୁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି ମହାସଂଘ ପକ୍ଷରୁ ଜାରି ନୋଟିସ୍ରେ ଦର୍ଶାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି କର୍ଣ୍ଣାଟକ, ତେଲେଙ୍ଗାନା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଜନସୁରକ୍ଷା ଯୋଜନାର 11 ବର୍ଷ ପୂର୍ତ୍ତି। ଓଡ଼ିଶାର 5 ସମେତ ଦେଶର 42 ପଞ୍ଚାୟତକୁ ମିଳିବ ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ଶେଷ ହେଲା।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ଦାର। सो फ्रेंड्स सो आरंभ हो जाएगी संध्या आसर आपणक सहित आसर जमीब आपणक सहित किछि ढेर सारा म्यूजिकल मस्ती सहित और ढेर सारा कथावार्ता सहित। सो फ्रेंड्स आज जो मानकर रही बर्थडे समस्त को हैप्पी वाला बर्थडे एंड आपणक लाइफ बहुत ही स्मूथ हो। सो स्टे हैप्पी एंड हेल्दी ऑलवेज। ଆଜି ଯେଉଁ କପଲ ମାନଙ୍କର ରହିଛି ଆନିଭର୍ସରୀ ଆପଣଙ୍କ ଲାଇଫରେ ସବୁବେଳେ ଖୁସି ଆସୁଥାଉ। ଆପଣ ସବୁବେଳେ ଦୁଇ ଜଣ ଏକାଠି ଥାଆନ୍ତୁ ଆଣ୍ଡ ହ୍ୟାପି ହ୍ୟାପି ଆନିଭର୍ସରୀ ସମସ୍ତଙ୍କୁ। ସୋ ଫ୍ରେଣ୍ଡ ସେଇ ସନ୍ଧ୍ୟା ଆସିଲେ କିଛି ମାଇଣ୍ଡ ରିଲାକ୍ସ ହେଇଥାଏ, ମାଇଣ୍ଡ ନିଜକୁ କାମ୍ ଆଣ୍ଡ କ୍ୱାଇଟ୍ କରିବାକୁ ଚେଷ୍ଟା କରିଥାଏ। ସୋ ଫ୍ରେଣ୍ଡସ୍ ଏହି ଥକାନ ଦ୍ୱାରା ଆପଣଙ୍କର ଇଭିନିଂକୁ ଆହୁରି ମଜେଦାର ବନେଇବା ପାଇଁ ହିଁ ଆପଣଙ୍କ ସହିତ ମୁଁ ଅଛି ଆପଣଙ୍କ ମ୍ୟୁଜିକାଲ ହୋଷ୍ଟ ଆଣ୍ଡ ଦୋସ୍ତ ଶୁଭି ଆପଣଙ୍କ ସହିତ ଅନ୍ ଦ ଶୋ ସନ୍ଧ୍ୟା ଆସର। ସୋ ଫ୍ରେଣ୍ଡସ୍ ଆପଣଙ୍କ ମାଇଣ୍ଡକୁ ଲାଇଟ୍ ବନେଇବା ପାଇଁ ପହଞ୍ଚେଇ ଦେଉଛି ଆଉ କିଛି ବ୍ୟୁଟିଫୁଲ ବ୍ୟୁଟିଫୁଲ ମ୍ୟୁଜିକାଲ ଟ୍ରାକ୍ସ। ସୋ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ।

ट्यून कर 100.4 आकाशवाणी एफएम रेनबो कटक दिल से दिल तक सोचली छी संध्या सरा सो फ्रेंड्स संध्या सरा असले आपनकर मीठा मीठा एसएमएस रो थाए वेट अमंग ता सहित चल थाए कि छी म्यूजिकल मस्ती ଆପଣଙ୍କ ସହିତ ତ ଗପସପ୍ ଚାଲିଥିବ କିନ୍ତୁ ତା ପୂର୍ବରୁ ଆପଣଙ୍କର ଏଇ ସନ୍ଧ୍ୟାକୁ ଆହୁରି ମ୍ୟୁଜିକାଲ ବନେଇବା ପାଇଁ ଟ୍ରାଏ କରୁଛି ସୁଭି ଆପଣଙ୍କ ସହିତ ଏଣ୍ଡ ଏମିତି ହିଁ ସୁସ୍ଥ ରୁହନ୍ତୁ ନିଜକୁ ସୁସ୍ଥ ରଖନ୍ତୁ କାହିଁକି ନା ଧୀରେ ଧୀରେ ଯେମିତି ପାଗ ବଦଳିବାରେ ଲାଗିଛି ତ ନିହାତି ଏଇ ସମୟରେ ଆମକୁ ଥଣ୍ଡା ଜ୍ୱର ଏସବୁ ରୋଗ ହେବାର ଚାନ୍ସେସ୍ ଥାଏ ତ ଥଣ୍ଡା ଜିନିଷ ବେଶୀ ଖାଆନ୍ତୁ ନାହିଁ ଯେମିତିକି ଆମେ ଡାଇରେକ୍ଟ ଫ୍ରିଜ୍ରୁ ପାଣି କାଢ଼ିକି ପିଇଦେଉ ବା କୌଣସି କୋଲ୍ଡ ଡ୍ରିଙ୍କ୍ସ ପିଇଦେଉ ତ ଅତ୍ୟଧିକ ଗରମରେ ଏସବୁ ପିଅନ୍ତୁ ନାହିଁ ଯାହାଦ୍ୱାରା କି ଆମ ବଡିର ଟେମ୍ପରେଚର ଇମ୍ବାଲାନ୍ସ ହେଇକି ଆମକୁ ଥଣ୍ଡା ଜ୍ୱର ଏସବୁ ହୋଇଥାଏ ସେ ନିଜକୁ ଯଦି ଚାହୁଁଛନ୍ତି ବହୁତ ହି ଡିହାଇଡ୍ରେଟେଡ୍ ରଖିବା ପାଇଁ ତାହେଲେ ମାଠିଆ ରଖନ୍ତୁ ମାଠିଆର ପାଣି ପିଅନ୍ତୁ ଏହା ଦେହ ପାଇଁ ବହୁତ ଭଲ ହୋଇଥାଏ ଏବଂ ନ୍ୟାଚୁରାଲ କୋଲ୍ଡ ଡ୍ରିଙ୍କ୍ସ ଯେମିତିକି ଆମର ଟଙ୍କ ତୋରାଣି ହେଲା ବା ଘୋଳ ଦହି ହେଲା ପଖାଳର ତୋରାଣି ହେଲା ଏସବୁକୁ ଯେତେ ପ୍ରଚୁର ପରିମାଣରେ ପିଅନ୍ତୁ ଓଆର୍ଏସ୍ ପିଅନ୍ତୁ ଯାହାଦ୍ୱାରା କି ଆମର ବଡି ହାଇଡ୍ରେଟେଡ୍ ହେଇ ରହିବ ଏବଂ ସଫିସିଏଣ୍ଟ ଯେଉଁ ଖରାଦିନିଆ ଫଳ ରହିଛି ଯେମିତି ତାଳସେଜ ହେଲା ବା ତରଭୁଜ ହେଲା କାକୁଡ଼ି ହେଲା ଏସବୁକୁ ପ୍ରଚୁର ପରିମାଣରେ ଖାଆନ୍ତୁ ସନ୍ଧ୍ୟା ସରେ ଆଶ୍ରେ ଜମିବା ଆଉ ଗୋଟିଏ ବ୍ୟୁଟିଫୁଲ ମ୍ୟୁଜିକାଲ ଟ୍ରାକ୍ ସହିତ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡ୍ସ୍, ଚାଲିଛି ସନ୍ଧ୍ୟା ଆସର ଏବଂ ସନ୍ଧ୍ୟା ଆସରରେ ଆପଣଙ୍କର ମିଠା ମିଠା ମେସେଜ୍ ଆସି ପହଞ୍ଚିଗଲାଣି। ସୋ ଏଇଟିକୁ କରିଛନ୍ତି ଆମର ରେଗୁଲାର ଲିସନର ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆବାସ ସେନ, ରାଜକୁମାର ଭରଦ୍ୱାଜ ଏବଂ ବିମଲ ଶ୍ରୀବାସ୍ତବ ଲେଖିଛନ୍ତି, ଅପା ଗୁଡ୍ ଇଭିନିଂ, ନମସ୍କାର, ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ଭେରି ଭେରି ଗୁଡ୍ ଇଭିନିଂ ଆଣ୍ଡ ନମସ୍କାର ଲେଖିଛନ୍ତି ଓଡ଼ିଶାବାସୀଙ୍କୁ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡ୍ ସୋ ଚାଲିଛି ସନ୍ଧ୍ୟା ଆସରରେ ଏବଂ ସମୟ ମଧ୍ୟ ଧୀରେ ଧୀରେ ସରି ସରି ଆସିଲାଣି ସନ୍ଧ୍ୟା ଆସରରେ କିନ୍ତୁ ପରବର୍ତ୍ତୀ ମେସେଜ୍ଟି ଆମ ପାଖରେ ପହଞ୍ଚି ଯାଇଛି ଜିଗରନ୍ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ କରିଛନ୍ତି ସୋମନାଥ ସାହୁ ମାନେ ମଣ୍ଟୁ ସାର୍ ଲେଖିଛନ୍ତି ମ୍ୟାମ୍ ନମସ୍କାର ଗୁଡ୍ ଇଭିନିଂ ଜୟ ଜଗନ୍ନାଥ ଆପଣଙ୍କୁ ମଧ୍ୟ ଗୁଡ୍ ଇଭିନିଂ ଜୟ ଜଗନ୍ନାଥ ଲେଖିଛନ୍ତି ମ୍ୟାମ୍ ଆପଣଙ୍କ ବ୍ୟୁଟିଫୁଲ୍ ପ୍ରେଜେଣ୍ଟେସନ୍ ପାଇଁ ଆପଣଙ୍କୁ ସବୁବେଳେ ହୃଦୟରୁ ଧନ୍ୟବାଦ ଏବଂ ଶୁଭ ଅଭିନନ୍ଦନ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଭଲରେ ରଖିଥାନ୍ତୁ ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କର ଏତେ ସୁନ୍ଦର କମ୍ପ୍ଲିମେଣ୍ଟ ପାଇଁ ସୋ ତା ପରେ ଲେଖିଛନ୍ତି ମ୍ୟାମ୍ କଥାରେ ଅଛି ସେଭ୍ ଟ୍ରିଜ୍ ସେଭ୍ ଲାଇଫ୍ ସମସ୍ତେ ସମସ୍ତଙ୍କ ବର୍ଥଡେରେ ଗୋଟେ ଗୋଟେ ଗଛ ଲଗାନ୍ତୁ ସୋ ବହୁତ ବଢିଆ ଥଟ୍ ଆପଣ ସେୟାର କରିଛନ୍ତି ଏମିତି କରିବା ଦ୍ୱାରା ଆମେ ଆମର ବର୍ଥଡେକୁ ଯେତିକି ସ୍ପେଶାଲ ବନେଇ ପାରିବା ତା ସହିତ ଆମେ ଆମର ଏନ୍ଭାୟରମେଣ୍ଟର ମଧ୍ୟ ଖୟାଲ ରଖିପାରିବା ଯାହାଦ୍ୱାରା କି ଆମର ପ୍ରକୃତି ଆହୁରି ବେଶୀ ସୁନ୍ଦର ହେବ ଯାହାଦ୍ୱାରା ଆମେ ଗୋଟେ ସୁସ୍ଥ ଜୀବନ ଆଗକୁ ବାଛିପାରିବା ସୋ ଥ୍ୟାଙ୍କ ୟୁ ସୋ ମଚ୍ ଆଜି ଯେଉଁମାନେ ବି ସନ୍ଧ୍ୟା ସ୍ତରରେ ଆମ ସହିତ ଯୋଡ଼ି ହେଇଥିଲେ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ସମସ୍ତଙ୍କୁ ଧନ୍ୟବାଦ ଯେଉଁମାନେ ଆମକୁ ଶୁଣୁଛନ୍ତି ସମସ୍ତଙ୍କୁ ଆଉଥରେ ଗୁଡ୍ ଇଭିନିଂ ଆଣ୍ଡ ଏମିତି ହିଁ ଆମ ସହିତ ଯୋଡ଼ି ହେଇଥାନ୍ତୁ ଓନ୍ଲି ଆଣ୍ଡ ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ୍

ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି କର୍ଣ୍ଣାଟକ ତେଲେଙ୍ଗାନା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଜନସୁରକ୍ଷା ଯୋଜନାର 11 ବର୍ଷ ପୂର୍ତ୍ତି। ଓଡ଼ିଶାର 5 ପଞ୍ଚାୟତ ସମେତ ଦେଶର 42 ପଞ୍ଚାୟତକୁ ମିଳିବ ଜାତୀୟ ପଞ୍ଚାୟତ ପୁରସ୍କାର। ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖବର ପ୍ରକାଶ ହେବା ବେଳକୁ କୌଣସି ୱିକେଟ୍ ନ ହରାଇ 4.1 ଓଭରରେ 56 ରନ୍ ସଂଗ୍ରହ କରିଛି। ସଠିକ୍ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 7 ମହିଳା ଫାଷ୍ଟ୍ରାକ୍ ଓ 5 ସାଇବର କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଡିଆର୍ଡିଓ। ଚନ୍ଦନ ଯାତ୍ରାର ଶେଷ ଦିବସରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା ସହ ଅନୁଷ୍ଠିତ ହେଉଛି ଭଉଁରୀ ନୀତି। ଆସନ୍ତା ସୋମବାର ଓ ମଙ୍ଗଳବାର 2 ଦିନ ଧରି ରତ୍ନଭଣ୍ଡାର ଅଳଙ୍କାର ଗଣତିମୁଣତି କାର୍ଯ୍ୟ ସମ୍ପନ୍ନ ହେବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା।

ଯାହାକୁ ଆଇରନ୍ର ଗନ୍ତାଘର ବୋଲି କୁହାଯାଏ। ସୋ ଫ୍ରେଣ୍ଡସ୍, ଏଥିରେ ଥିବା ପୋଷକ ତତ୍ତ୍ୱ ଆମ ଶରୀରରେ ନୂଆ ରକ୍ତ କଣିକା ତିଆରି କରିବାରେ ହେଲ୍ପ କରିଥାଏ। ଖାଲି ସେତିକି ନୁହେଁ ଫ୍ରେଣ୍ଡସ୍, ଏହି ଶାଗରେ ଥିବା ଫୋଲେଟ୍ ଆମ ହେଲ୍ଥ ପାଇଁ ବହୁତ ହି ବେନିଫିସିଆରୀ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏହି ପାଳଙ୍ଗର ତରକାରୀ କରି ହେଉ ବା ସୁପ୍ ବନେଇ ନିଜ ଡାଏଟ୍ରେ ସାମିଲ କରନ୍ତୁ ଆଉ ଚେଷ୍ଟା କରନ୍ତୁ ସପ୍ତାହକୁ ଆଟଲିଷ୍ଟ 2-3 ଥର ଏହି ପାଳଙ୍ଗ ଶାଗକୁ ନିଜ ଡାଏଟ୍ରେ ଇନକ୍ଲୁଡ୍ କରିବାକୁ ଫର୍ ଗେଟିଂ ପିଓର ବ୍ଲଡ୍। ଆଗକୁ ମଧ୍ୟ ଏମିତି କିଛି ସୁପର ଫୁଡ୍ସ ଆପଣଙ୍କ ସହିତ ସେୟାର କରିବି, କିନ୍ତୁ ତା ପୂର୍ବରୁ ପହଞ୍ଚେଇ ଦଉଛି କିଛି ବ୍ୟୁଟିଫୁଲ ମ୍ୟୁଜିକାଲ ଟ୍ରାକ୍ସ ଆପଣଙ୍କ ପାଖରେ। ସୋ ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୋକାଟକ ଦିଲ ସେ ଦିଲ ତକ।

0: ତେବେ ଆପଣଙ୍କୁ ନିଜ ଝିଅକୁ ସର୍ଭାଇକାଲ କ୍ୟାନ୍ସର ରକ୍ଷା କରିବା ପାଇଁ ଟୀକା ଦବାକୁ ଆଣିବାକୁ ପଡିବ।
1: କଣ କ୍ୟାନ୍ସର ପାଇଁ ବି ଟୀକା ଅଛି?
0: ହଁ, ଏହା ଏପରି ଏକ କ୍ୟାନ୍ସର ଯାହାକୁ HPV ଭ୍ୟାକ୍ସିନ ମାଧ୍ୟମରେ ପ୍ରତିରୋଧ କରାଯାଇପାରିବ।
1: ଧନ୍ୟବାଦ ଦିଦି।
0: ନିଶ୍ଚୟ, ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ UWIN ରେ ପଞ୍ଜୀକରଣ କରିବାକୁ ଭୁଲିବେନି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.uwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଏମିତି ଗୋଟେ ଭେଜିଟେବଲ ଗିଫ୍ଟ କରିଛି ଯାହାକୁ ଆମେ କହିପାରିବା ନେଚରର ସବୁଠୁ ବଡ଼ ବ୍ଲଡ୍ ପ୍ୟୁରିଫାୟର, ସେଠି ହେଲା ବିଟ୍ରୁଟ୍। ବିଟ୍ରେ ଥିବା ପ୍ରଚୁର ପରିମାଣର ଆଇରନ୍ ଏବଂ ପୋଟାସିୟମ୍ ଆମ ଶରୀରର ରକ୍ତ ଅଭାବକୁ ମୂଳରୁ ହିଁ ଶେଷ କରିଦିଏ। ସୋ ବିଟ୍ରୁଟ୍କୁ ଆପଣ ଆଜ୍ ସାଲାଡ୍ ଖାଇପାରିବେ କିମ୍ବା ଏହାର ଜୁସ୍କୁ ମଧ୍ୟ ପିଇପାରିବେ। ସୋ ଆମ ଭିତରୁ ଅନେକ ଜଣଙ୍କୁ ଏହାର ଟେଷ୍ଟ ଭଲ ଲାଗେନି, କିନ୍ତୁ ଟ୍ରଷ୍ଟ ମି, ଏଇଟା ଗୋଟେ ମ୍ୟାଜିକ୍ ଭଳି କାମ କରିଥାଏ। ସବୁଦିନ ସକାଳେ ଗୋଟେ ଗ୍ଲାସ୍ ବିଟ୍ ଜୁସ୍ ପିଇଲେ ଦିନ ସାରା ଶରୀର ଭରପୁର ଏନର୍ଜେଟିକ୍ ବି ରହିଥାଏ। ଆଉ ଏଇ ବିଟ୍ରୁଟ୍ର କଲର୍ ବି ବ୍ଲଡ୍ର କଲର୍ ଭଳି ହିଁ ହେଇଥାଏ। ଆଉ ମନେ ରଖନ୍ତୁ, ଏମିତି କିଛି ଫ୍ରୁଟ୍ସ ଆଣ୍ଡ ଭେଜିଟେବଲ୍ସ ଅଛି ଯାହାର କଲର୍ ବ୍ଲଡ୍ ଭଳି ହେଇଥାଏ, ଏବଂ ଏଇଟା ବ୍ଲଡ୍ ପାଇଁ ହିଁ ବହୁତ ହିଁ ବେଟର୍ ହେଇଥାଏ। ସୋ ତାର ସବୁଠୁ ବଡ଼ ଏକ୍ସାମ୍ପଲ୍ ହେଲା ପମେଗ୍ରାନେଟ୍, ମାନେ ଆମେ ଖାଉଥିବା ଡାଳିମ୍ବ। ଏଇ ଡାଳିମ୍ବରେ ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ସବୁକିଛି ଭରପୁର ରହିଥାଏ। ଯଦି ଆପଣ ପ୍ରତିଦିନ ଗୋଟେ ଲେଖା ଡାଳିମ୍ବ ଖାଉଛନ୍ତି, ତାହେଲେ ଆପଣଙ୍କର ହିମୋଗ୍ଲୋବିନ୍ ଲେବଲ୍ ବହୁତ ହି ରାପିଡ୍ଲି ବଢ଼ିବାରେ ଲାଗିବ। ହଁ ଫ୍ରେଣ୍ଡସ୍, ଏଇ ପମେଗ୍ରାନେଟ୍ ଆମର ରକ୍ତ ସଞ୍ଚାଳନ ବା ବ୍ଲଡ୍ ସର୍କୁଲେସନ୍କୁ ବି ବହୁତ ଡେଭଲପ୍ କରିଥାଏ। ସୋ ଯଦି କେବେ ଆପଣ ମାର୍କେଟିଂ କରୁଛନ୍ତି, ଆପଣଙ୍କର ଭେଜିଟେବଲ୍ସ କିଣୁଛନ୍ତି, ଫ୍ରୁଟ୍ସ କିଣୁଛନ୍ତି, ତାହେଲେ ତା ଦେହରେ ଡାଳିମ୍ବ ଆଡ୍ କରିବାକୁ ଜମା ବି ଭୁଲନ୍ତୁ ନାହିଁ, କାରଣ ଏହା ଟେଷ୍ଟି ବି ଆଉ ହେଲ୍ଦି ବି।

વેલકમ બેક ફ્રેન્ડ્સ, સો ચાલી છી ગીતરે મિતરે ફ્રેન્ડ્સ। કોણ આપણે જાણીછନ୍ତି કે આમ ઘરે થીબા ગુડ બા જગરી રક્ત બઢાઇବାରେ કો ઔષધ ટુબિ કમ કામ કરેની। ଆପଣ ଯଦି ଆପଣଙ୍କର ଖାଇବାରେ ଚିନି ବଦଳରେ ଗୁଡ଼ ବ୍ୟବହାର କରିବା ଷ୍ଟାର୍ଟ କରିବେ, ତାହେଲେ ଏହା ଶରୀରକୁ ପ୍ରଚୁର ପରିମାଣରେ ଆଇରନ୍ ଯୋଗାଇଥାଏ। ସ୍ପେଶାଲି ଯେତେବେଳେ ଆପଣ ଖାଇସାରୁଛନ୍ତି, ଆମେ ନିହାତି ଭାବରେ ଟିକେ ମିଠାର କ୍ରେଭିଂ କରିଥାଉ, ଯେଉଁଟାକୁ ଆମର ଲାଷ୍ଟରେ ଡିଜର୍ଟ ବୋଲି କୁହାଯାଇଥାଏ। ତ ଏଇ ଡିଜର୍ଟ ହିସାବରେ ଯଦି ଆମେ ଖଣ୍ଡେ ଗୁଡ଼ ଖାଉଛେ, ତାହେଲେ ଆମର ମେଟାବଲିଜିମ୍ ମଧ୍ୟ ଷ୍ଟ୍ରଙ୍ଗ ହୋଇଥାଏ, ଆଉ ମେଟାବଲିଜିମ୍ ଷ୍ଟ୍ରଙ୍ଗ ହେଲେ ବ୍ଲଡ୍ ମଧ୍ୟ ପିଓର ହୋଇଥାଏ। ଆପଣ ଚାହିଁଲେ ଯେଉଁ ଚଣା ରହିଛି, ଚଣା ସହିତ ଗୁଡ଼କୁ ମିଶାଇ ସକାଳ ଜଳଖିଆରେ ଖାଇପାରିବେ। ସୋ ଏହା ଏକ ଦେଶୀ ଏବଂ ଖୁବ୍ ପ୍ରଭାବଶାଳୀ ଘରେ ଉପଚାର ହୋଇପାରିବ, ଯାହାକି ଟେଷ୍ଟି ବି ରହିବ, କିନ୍ତୁ ଆମର ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ହୋଇପାରିବ। ଆଉ କିଛି ଟିପ୍ସ ଆପଣଙ୍କ ସହିତ ତ ନିହାତି ଭାବରେ ସେୟାର କରିବି, କିନ୍ତୁ ଆପଣ କୁଆଡେ ବି ସ୍ୱିଚ୍ କରନ୍ତୁନି, କାହିଁକି ନା ଟାଇମ୍ ହେଇଯାଇଛି ଗୋଟେ ମ୍ୟୁଜିକାଲ ବ୍ରେକ୍ ର। ସୋ ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ FM ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ଦା।

ବ୍ୟାକ୍ ଫ୍ରେଣ୍ଡ୍ସ ଚାଲିଛି ଗୀତରେ ମିତରେ ସୋ ଫ୍ରେଣ୍ଡସ୍ ଏଇ ଶୁଖିଲା ଫଳ ବା ଯାହାକୁ ଆମେ ଡ୍ରାଇ ଫ୍ରୁଟ୍ସ କହୁ ଏଇସବୁ ଆମ ବ୍ଲଡ଼ର ଡେଭଲପମେଣ୍ଟ ପାଇଁ ମାନେ ବ୍ଲଡ଼ର ପ୍ୟୁରିଫିକେସନ୍ ପାଇଁ ବହୁତ ହି ଇମ୍ପୋର୍ଟାଣ୍ଟ କାଜୁ କିସମିସ୍ କୌଣସି ଖଜୁରୀ ଏଇସବୁରେ ପ୍ରଚୁର ପରିମାଣରେ ଆଇରନ୍ ଥାଏ ଯଦି ଆପଣ ରାତିରେ କିଛି କିସମିସ୍କୁ ପାଣିରେ ଭିଜେଇ ସକାଳୁ ତାର ପାଣିକୁ ପିଉଛନ୍ତି ଏବଂ ସେ କିସମିସ୍କୁ ଚୋବେଇକି ଖାଉଛନ୍ତି ତାହେଲେ ଦେଖିବେ ଏଇଟା ଆପଣଙ୍କୁ ଗୋଟେ ୱିକ୍ ଭିତରେ ଗୋଟେ ବହୁତ ହି ଭଲ ରେଜଲ୍ଟ ଆଣିଦେବ ସୋ ଫ୍ରେଣ୍ଡସ୍ ଏହିସବୁ ଡ୍ରାଇ ଫ୍ରୁଟ୍ସ କେବଳ ଆପଣଙ୍କର ବ୍ଲଡ଼କୁ ଯେ ପ୍ୟୁରିଫିକେସନ୍ କରେ ସେଇଟା ନୁହେଁ ବରଂ ଆପଣଙ୍କ ହାଡ଼କୁ ବି ମଜବୁତ କରିଥାଏ ସୋ ଫ୍ରେଣ୍ଡସ୍ ସ୍ନାକ୍ସ ହିସାବରେ ଚିପ୍ସ କି ବିସ୍କୁଟ୍ ନ ଖାଇ କିଛି ଡ୍ରାଇ ଫ୍ରୁଟ୍ସ ଖାଇବା ଅଭ୍ୟାସ କରନ୍ତୁ ଫ୍ରେଣ୍ଡସ୍ ଏହି ବ୍ଲଡ଼ର ପ୍ୟୁରିଫିକେସନ୍ ପାଇଁ ଆଇରନ୍ ସହିତ ଭିଟାମିନ୍ ସି ବି ବହୁତ ହି ଆବଶ୍ୟକ ରହିଥାଏ କାରଣ ବିନା ଭିଟାମିନ୍ ସିରେ ଆମ ଶରୀରକୁ ଆଇରନ୍ ଠିକ୍ ଭାବେ ମାନେ ଆମ ଶରୀର ଆମ ଆଇରନ୍କୁ ଠିକ୍ ଭାବେ ଆବଜର୍ବ କରିପାରିବ ନାହିଁ ସେଥିପାଇଁ ଫ୍ରେଣ୍ଡସ୍ ଖାଇବାରେ ଲେମ୍ବୁ ଅଁଳା କମଳା ଏହିସବୁ ଫଳକୁ ନିହାତି ଭାବରେ ଆଡ୍ କରନ୍ତୁ ସୋ ଦେଖିବେ ଯାହା ବି ଆପଣ ଖାଉଛନ୍ତି ପୁଷ୍ଟିକର ଖାଦ୍ୟ ତାର ପୁରା ଫାଇଦା ଆପଣଙ୍କର ବଡିକୁ ମିଳିବ ସୋ ସେଥିପାଇଁ ଆପଣଙ୍କର ଖାଇବାରେ ସବୁଥିରେ ଟିକେ ଟିକେ ଲେମ୍ବୁ ବା କୌଣସି ସାଇଟ୍ରିକ୍ ଏସିଡ୍ ଥିବା ଫଳ ଯେମିତି ଲେମ୍ବୁ ଅଁଳା କମଳା ଏସବୁକୁ ଆଡ୍ କରନ୍ତୁ ଆପଣ ଚାହିଁଲେ ଏସବୁକୁ ଚିପୁଡ଼ିକି

0: ଫ୍ରେଣ୍ଡସ୍, ଆପଣଙ୍କ ସହିତ କଥା ହେଉ କେତେବେଳେ ସମୟ ବିତିଗଲେ ଜଣାପଡ଼ିଲାନି, ସୋ ଏଇଠି ହିଁ ଶେଷ କରୁଛୁ ସୋ ଗୀତରେ ମିତରେ, ସୋ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା ଏବଂ ନ୍ୟୁଜ୍ ଆଟ୍ 9 ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଆକାଶବାଣୀ ସେ ସମାଚାର ସନ୍ଧ୍ୟା କେ ସାଥ ମୈଁ ଆକର୍ଷିତା ସିଂହ। शुभेंदु अधिकारी ने पश्चिम बंगाल में भाजपा के पहले मुख्यमंत्री के रूप में शपथ ली। 5 विधायकों ने भी मंत्री पद की शपथ ली। तमिलनाडु में टीवी के प्रमुख विजय ने कांग्रेस, वीसीके, आईयूएमएल और वाम दलों के समर्थन से सरकार

ଙ୍କ ସହିତ ମାନେ ଏଆର୍ ରହମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହରିହରନ୍ ଗାଇଛନ୍ତି ବହୁତ ଗୁଡ଼ିଏ ଲେଜେଣ୍ଡରୀ ଟ୍ରାକ୍, ଯେମିତି ତାଲ୍ ମୁଭି ହେଉ, ବମ୍ବେ ହେଉ ବା ରୋଜା, ଏହିସବୁ ମୁଭିରେ ତାଙ୍କ ଆୱାଜ୍ର ଯାଦୁ କରି ସମସ୍ତଙ୍କ ହୃଦୟକୁ ବେଶ୍ ଛୁଇଁଛି। ହରିହରନ୍ ଶାସ୍ତ୍ରୀୟ ସଙ୍ଗୀତରେ ଜଣେ ବହୁତ ହି ଭେଟରନ୍ ଆର୍ଟିଷ୍ଟ। କର୍ଣ୍ଣାଟକୀ ସଙ୍ଗୀତ ହେଉ ବା ହିନ୍ଦୁସ୍ତାନୀ ବା ହେଉ ଗଜଲ, ସବୁଥିରେ ତାଙ୍କର ସୁନ୍ଦର ଗଳାର ମୁର୍କି ଏହିସବୁ ସମସ୍ତଙ୍କୁ ବହୁତ ହି ପସନ୍ଦ ଆସିଥାଏ। ସବୁଲ ସ୍ମୃତିରେ ହରିହରନ୍ଙ୍କ ଆୱାଜ୍ରେ ଆଉ ଗୋଟିଏ ବହୁତ ବ୍ୟୁଟିଫୁଲ୍ ଟ୍ରାକ୍ ପହଞ୍ଚି ଦେଉଛି ଆପଣଙ୍କ ପାଖରେ। ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ୍।

ट्यून କରିଛନ୍ତି 100.4 ଆକାଶ ବାଣୀ ଏଫଏମ ରେନବୋ କଟକ ଦିଲ ସେ ଦିଲ ତକ ସୁଭି ଅଛି ଆପଣଙ୍କ ସହିତ ଅନ୍ ଦ ଶୋ ରେନବୋ ଏସଏମଏସ ତ ପରେ ପରେ ଆମକୁ ମେସେଜ କରିଛନ୍ତି ତେକରାମ ପଟେଲ ଶ୍ରୁତି ପଟେଲ ସାକ୍ଷୀ ପଟେଲ ଏବଂ କରିଛନ୍ତି ତମନାର ଛତିଶଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ଦିଲୱାଲେ ମୁଭିରୁ ଗୋଟେ ବହୁତ ହି ଖାସ ଟ୍ରାକ୍ ଏବଂ ପରେ ପରେ ରାଜବାଟୀ ନଗର ରାଜଗଡ଼ରୁ ମେସେଜ କରିଛନ୍ତି ଶଶଧର ନାୟକ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ ଫିଲ୍ମ ଯାହାକୁ ରଖିବେ ଅନନ୍ତର ଗୋଟେ ବହୁତ ହି ଖାସ ଗୀତ ପହଞ୍ଚି ଦେଉଛି ଏଇ ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍ ଆପଣଙ୍କ ପାଖରେ ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନବୋ କଟକ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍

ରାମ ବଳରାମ କଥାଚିତ୍ରରୁ ଗୋଟେ ବହୁତ ହି ଖାସ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେଙ୍କ ଆୱାଜରୁ, କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ଏବଂ ମମତା ପାଲ, ଏବଂ ପରେ ପରେ ଓଡ଼ିଆ କଥାଚିତ୍ର ଧର୍ମର ହେବ ଜୟର ଟାଇଟଲ ଟ୍ରାକ୍ଟି ଶୁଣିବାକୁ ଚାହିଁଛନ୍ତି ଆଲୋକ ଚନ୍ଦ୍ର ଜେନା ଜାଇଁଲୋ କଟକରୁ, ଏବଂ ତା ପରେ ପରେ ଲେଖିଛନ୍ତି ହାଉ ଆର୍ ୟୁ ରେଡିଓ କଟକା ରେନ୍ବୋ ନାଇସ୍ ସୋ ଫୁଲ୍ ଏଞ୍ଜୟ ନୋ ମିସ୍ ସେଇ ମେସେଜଟି କରିଛନ୍ତି ଲଲିତ ଟ୍ୟୁ ମାନସୀ ଆଶୁ ପଣ୍ଡିତ ପରିବାର ମାତା ମନ୍ଦିର ଚୌକ ରୋହତକ ହରିୟାନାରୁ, ଏବଂ ଶୁଣିବାକୁ ଚାହିଁଛନ୍ତି ଆସିକି କଥାଚିତ୍ରରୁ ଗୋଟେ ବହୁତ ହି ବ୍ୟୁଟିଫୁଲ୍

ସୋଜାଲି ଚିଲ୍ଡ୍ରେନ୍ ଭଏସ୍ ମେସ୍ ଦେଖୁ ଦେଖୁ ଆପଣଙ୍କର ଗୀତ ଗୁଡିକ ଶୁଣୁ ଶୁଣୁ କେତେବେଳେ ସମୟ ପଳେଇଗଲା ଜଣା ହିଁ ପଡିଲାନି। ସୋ ଆପଣମାନେ ଶୁଣୁଛନ୍ତି 100.6 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଣ୍ଡ ସୋ ଚାଲିଛି ରେନ୍ ଭଏସ୍ ମେସ୍ ର। ତ ପରବର୍ତ୍ତୀ ରିକ୍ୱେଷ୍ଟ ରେନ୍ ଭଏସ୍ ମେସ୍ ରେ କରିଛନ୍ତି ଶିବାନୀ ଟିକି ମିକି ମାଣିଆବନ୍ଧ ସାନ୍ତ୍ରାବାଲି ବଡମ୍ବାରୁ ଶୁଣିବାକୁ ଚାହିଁଛନ୍ତି ମହବତେ ର ଗୋଟିଏ ବହୁତ ବ୍ୟୁଟିଫୁଲ ଟ୍ରାକ୍ ଏବଂ ପରେ ପରେ ଫିଲ୍ମ ମେ ତୁଲସୀ ତେରେ ଆଙ୍ଗନ କିର ଟାଇଟଲ ସଙ୍ଗଟି ଶୁଣିବାକୁ ଚାହିଁଛନ୍ତି କଳ୍ପନା ମହାନ୍ତି ସୋମ ପ୍ରକାଶ ଏବଂ ଭାରତଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ ଏବଂ ଯାଜପୁର ସେ ନିକଲି ଗାଡି ଏହି ଗୀତଟି ଗୁରୁଦେବ କଥାଚିତ୍ରରୁ ଶୁଣିବାକୁ ଚାହିଁଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତି କୁଟୀର ବାବାଟିଲ୍କା ନଗର ସେକ୍ଟର 12

தூர்தர்ஷன் 100.4 ஆகாஷ்வாணி எஃப்எம் ரெயின்போ கட்டக் தில் சே தில் தக். ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତାକାଲି ଅର୍ଥାତ୍ ମେ ମାସ 10 ତାରିଖ ରବିବାର ଦିନ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05 ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 31ତମ ଭାଗ ଶୁଣିବେ ସକାଳ 6:40 ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା ଆଲୋଚନା କରିବେ ଡାକ୍ତର ମଦନ ମୋହନ ପାଢ଼ୀ ଶୁଭ ସକାଳ ଶୁଣିବେ ସକାଳ 7:25 ମର୍ଣ୍ଣିଂ ମେଲୋଡି ଶୁଣିବେ ସକାଳ 8:30 ସକାଳ 9:00 ଶୁଣିବେ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ରଖିପାରିବେ ରେନ୍ବୋ ଏସ୍ଏମ୍ଏସ୍ ଶୁଣିବେ ସକାଳ 10:00 ପୋଷ୍ଟବକ୍ସ ନମ୍ଘର 111 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଦିନ 11:00 କିଛି କଥା କିଛି ଗୀତ ଶୁଣିବେ ଦିନ 12:00 ଏଥିରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ଆଜି ଚର୍ଚ୍ଚାରେ ଦିନ 1:10 ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ରଖିପାରିବେ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ଦିନ 2:45 ଅପରାହ୍ନ 3:00 ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିପାରିବେ ଅପରାହ୍ନ 4:50 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଶୁଣିବେ ଅପରାହ୍ନ 5:02 ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଫୋନ୍ କଲ୍ ମାଧ୍ୟମରେ ସେୟାର କରିପାରିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 13ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10

ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25। ରାତି 8:02 ରହିଛି କାର୍ଯ୍ୟକ୍ରମ ଗୀତରେ ମିତରେ। ଅଭୁଲା ସ୍ମୃତିରେ ଶୁଣିପାରିବେ କେତୋଟି ପୁରୁଣା କଥାଚିତ୍ର ଗୀତ ରାତି 9:15। ରାତି 10:00 ନିଜର ମନପସନ୍ଦର ଗୀତ ରିକ୍ୱେଷ୍ଟ କରି ଶୁଣିପାରିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ରେ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା। ସୋ ଫ୍ରେଣ୍ଡସ୍, ଏଇଠି ହିଁ ଶେଷ କରୁଛୁ ଆଜିର ଅଧିବେଶନ। ଶୁଭିକୁ ଦିଅନ୍ତୁ ବିଦାୟ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ FM ଗୋଲ୍ଡରୁ 5:53 ପର୍ଯ୍ୟନ୍ତ। ଗୁଡ୍ ନାଇଟ୍।

ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ କାଳିଆ ସାଆନ୍ତ ବର୍ଷକୁ ଥରେ ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କ ଗହଣରେ ମାଉସୀ ମା ଘରକୁ ନଅ ଦିନ ପାଇଁ

ଯାତ୍ରା କରନ୍ତି। ଏହି ଯାତ୍ରା ବାର ମାସରେ ତେର ପର୍ବ ଭିତରେ ଘୋଷଯାତ୍ରା ତଥା ବିଶ୍ୱର ସବୁଠାରୁ ବଡ଼ ଯାତ୍ରାର ଆମେ ପରିଚିତ, ଯାହାକୁ ରଥଯାତ୍ରା ବୋଲି ସାଧାରଣରେ କୁହାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ତିନି ରଥରେ ବିରାଜମାନ ହୋଇ ମାଉସୀମା ଘରକୁ ଯାଇଥାନ୍ତି ପ୍ରତିବର୍ଷ। ରଥ ଉପରେ ମହାପ୍ରଭୁଙ୍କର ଦର୍ଶନ ସହ ରଥ ଟାଣିବାକୁ ଉତ୍କଣ୍ଠାର ସହ ଅନେଇ ବସିଥାନ୍ତି ଭକ୍ତବୃନ୍ଦ।

ଥକା ମନ ଚାଲ ଯିବା ଚକା ନୟନ ଦେଖିବା। ବନ୍ଧୁ, ପ୍ରତ୍ୟେକ ଭକ୍ତଙ୍କ ମନର ଆଶା ଇଏ, ପ୍ରତ୍ୟେକ ଭକ୍ତଙ୍କ ମନର ସ୍ୱପ୍ନ ଇଏ ଯେ କେତେବେଳେ ଯିବେ ସେଇ ଶ୍ରୀକ୍ଷେତ୍ରକୁ, ଆଉ କେତେବେଳେ ସେ ତାଙ୍କର ସେଇ କାଳିଆ ଧନଙ୍କୁ ଦେଖିବେ। ଶୁଣିଛନ୍ତି ଆପଣମାନେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଆଜିର ସକାଳରେ ଆପଣଙ୍କ ସହିତ ମୁଁ ରହିଛି ଆପଣଙ୍କ ସାଥି ସ୍ମୃତି। କାର୍ଯ୍ୟକ୍ରମ ଚାଲିଛି ଭକ୍ତି ସଙ୍ଗୀତର ଅର୍ଘ୍ୟଥାଳି। ବର୍ଷକୁ ଥରେ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଓହ୍ଲେଇ ଆସନ୍ତି ରତ୍ନ ସିଂହାସନରୁ ବଡ଼ଦାଣ୍ଡକୁ। ତିନି ରଥରେ ବିରାଜମାନ ହୋଇ ମାଉସୀମା ଘରକୁ ଯାଇଥାନ୍ତି ନଅ ଦିନ ବ୍ୟାପୀ, ଯାହାକୁ କୁହାଯାଏ ରଥଯାତ୍ରା ବା ଘୋଷଯାତ୍ରା। ତେବେ ବନ୍ଧୁ, ଏହି ରଥଯାତ୍ରାର ଶୁଭାରମ୍ଭ ହୋଇଥାଏ ଅକ୍ଷୟ ତୃତୀୟାଠାରୁ। ବିଶେଷ କରି ଅକ୍ଷୟ ତୃତୀୟା ଦିନ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ତିନି ରଥର ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯାଇଥାଏ। ପରେ ମହାରଣା ସେବାୟତମାନେ ରଥ କାମରେ ନିୟୋଜିତ ହୋଇ ଲାଗିପଡ଼ନ୍ତି ମହାପ୍ରଭୁଙ୍କର ରଥ ନିର୍ମାଣ କାର୍ଯ୍ୟରେ। ତେବେ ସବୁଠୁ ବଡ଼ କଥା ହେଉଛି ରଥ ନିର୍ମାଣରେ ବ୍ୟବହାର କରାଯାଉଥିବା କାଠ। ପ୍ରତିବର୍ଷ ତିନି ରଥ ନୂଆ କରି ନିର୍ମାଣ କରାଯାଇଥାଏ। ବଡ଼ଦାଣ୍ଡରେ ସ୍ୱତନ୍ତ୍ର ରଥଖଳାରେ ନିର୍ମାଣ ହୁଏ ଏହି ତିନି ରଥ। ତେବେ ମନରେ ତ ନିଶ୍ଚୟ ପ୍ରଶ୍ନ ଆସୁଥିବ, ତିନି ରଥ ପ୍ରସ୍ତୁତି ପାଇଁ ଏତେ କାଠ ଆସେ କେଉଁଠୁ, କେଉଁ କାଠ ବ୍ୟବହାର କରାଯାଏ, କେତେ କାଠ ବ୍ୟବହାର ହୋଇଥାଏ, ଏମିତି ଅନେକ କିଛି। ହଁ ବନ୍ଧୁ, ଆଜିର ଅର୍ଘ୍ୟଥାଳିରେ କଥା ହେବା ଏହି ପବିତ୍ର ରଥ କାଠ ବିଷୟରେ। କିନ୍ତୁ ସମୟ ବର୍ତ୍ତମାନ ଆଉ ଏକ ସୁନ୍ଦର ଭକ୍ତିଗୀତର।

ବନ୍ଧୁ, କଥା କୁହା ଚଳନ୍ତି ଠାକୁର ହେଉଛନ୍ତି ଆମର ମହାପ୍ରଭୁ ଶ୍ରୀଜଗନ୍ନାଥ। ଭକ୍ତଙ୍କ ହୃଦୟର ପ୍ରତ୍ୟେକ କଥାକୁ ସେ ଜାଣନ୍ତି, ଶୁଣନ୍ତି ଏବଂ ଭକ୍ତର କଥାକୁ ମାନନ୍ତି ମଧ୍ୟ। ପ୍ରତିବର୍ଷ ତିନି ରଥ ନୂଆ କରି ନିର୍ମାଣ କରାଯାଇଥାଏ। ବଡ଼ଦାଣ୍ଡରେ ସ୍ୱତନ୍ତ୍ର ରଥଖଳାରେ ନିର୍ମାଣ ହୁଏ ଏହି ତିନି ରଥ। ତେବେ ଏତେ ମାତ୍ରାରେ କାଠ ଆସେ କେଉଁଠୁ, କେଉଁ କାଠ ବ୍ୟବହାର କରାଯାଏ ଏବଂ କେତେ ମାତ୍ରାରେ ବ୍ୟବହାର କରାଯାଏ? ପ୍ରଥମ କଥା ହେଉଛି, ରାଜା ରାଜୁଡ଼ା ସମୟରେ ରଥ ନିର୍ମାଣ ପୂର୍ବରୁ ରଥ ପାଇଁ ବ୍ୟବହୃତ କାଠ ସବୁ ଆମର ଓଡ଼ିଶାର ନୟାଗଡ଼, ରଣପୁର ଏବଂ ଦଶପଲା ଜଙ୍ଗଲରୁ ରାଜାମାନେ ସଂଗ୍ରହ କରି ମହାନଦୀରେ ଭେଳା କରି ପଠାଇ ଦେଉଥିଲେ। ଏହି କାଠ ସବୁ ନରାଜ ଦେଇ ଭାର୍ଗବୀ ନଦୀରେ ମାଳତୀ ପାଟପୁରରେ ପହଞ୍ଚୁଥିଲା ଏବଂ ପରେ ଶଗଡ଼ ଗାଡ଼ିରେ ଏହି କାଠ ସବୁ ବୁହା ହୋଇ ପୁରୀ ଯାଇ ରଥଖଳାରେ ପହଞ୍ଚି ଯାଉଥିଲା।

ହଁ ସାଥୀ, ବର୍ତ୍ତମାନ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଯାଇଛି ରଥକାଠ ନିର୍ମାଣର କାର୍ଯ୍ୟକ୍ରମ। ରଥଖଳାରେ ବିଶୁ ମହାରଣା ମହାରଣା ସେବାୟତମାନେ ଏହି ପବିତ୍ର ରଥକାଠ ଜରିଆରେ ନିର୍ମାଣ କରୁଛନ୍ତି ତିନି ରଥ। କାରଣ ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ତେବେ ଖାଲି ନୟାଗଡ଼ ନୁହଁ, ରଥ ପାଇଁ ବ୍ୟବହୃତ ସବୁ ପ୍ରକାର କାଠ ଓଡ଼ିଶାର ପୁରୀ, କଟକ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ ଏବଂ ବୌଦ୍ଧ ଜିଲ୍ଲାରେ ହୋଇଥିବା ଜଗନ୍ନାଥ ବନ ପ୍ରକଳ୍ପ ଜରିଆରେ ମଧ୍ୟ ଆସିଥାଏ ଶ୍ରୀକ୍ଷେତ୍ରକୁ। ଏବଂ ଏହି ତିନୋଟି ରଥ ନିର୍ମାଣ ପାଇଁ 12 ପ୍ରକାର ଗଛର କାଠକୁ ବ୍ୟବହାର କରାଯାଇଥାଏ।

ଥିଲେ ତମର ଚାରିଟି ଗୋଡ଼। ଗୋବିନ୍ଦ ପୃଥିବୀରୁ ଯିବା ପରେ ଶୌଚ, ଦୟା ଓ କ୍ଷମା ଏ ଗୋଡ଼ ତିନିଟି ଯାଇ କେବଳ ସତ୍ୟ ଗୋଡ଼ଟି ରହିଛି। ଏବେ କଳିର ଦୃଷ୍ଟି ପଡ଼ିବାରୁ ମୋ ହୃଦୟରେ ସୂଚନା ହେଉଛି, ସହଜେ ଶ୍ରୀକୃଷ୍ଣଙ୍କର ବିରହ, ପୁଣି ତୁମର ଗୋଡ଼ ତିନୋଟି ଭାଙ୍ଗିବା, ଏହି ଦୁଃଖ ଯୋଗୁଁ ମୁଁ କାନ୍ଦୁଛି। ଧର୍ମ ଓ ଧରଣୀ ଏହିପରି କଥାବାର୍ତ୍ତା ହେଉଥିବା ବେଳେ ମହାରାଜ ପରୀକ୍ଷିତ ସେଠାରେ ଆସି ପହଞ୍ଚିଲେ।

0: ଗଠିତ ହେଲା। ସ୍ୱାସ୍ଥ୍ୟସେବାରେ ରେଡ୍କ୍ରସ୍ ଏବେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହାର ସ୍ୱାସ୍ଥ୍ୟସେବାର ପରିସର ଅତ୍ୟନ୍ତ ବ୍ୟାପକ ଓ ଅନନ୍ୟ। ବନ୍ୟା ବାତ୍ୟା ଆଦି ଦୁର୍ବିପାକ ସମୟରେ, ମହାମାରୀ ଦୁର୍ଘଟଣା ଆଦି ସମୟରେ କ୍ଲିଷ୍ଟ ଜନତାଙ୍କର ସେବା ଓ ଥଇଥାନ ପାଇଁ ରେଡ୍କ୍ରସ୍ ଆଗେଇ ଆସେ। ରକ୍ତ ସଂଗ୍ରହ କ୍ଷେତ୍ରରେ ରେଡ୍କ୍ରସ୍ର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଆମ ରାଜ୍ୟରେ 81 ରକ୍ତଭଣ୍ଡାର ମଧ୍ୟରୁ 56 ରେଡ୍କ୍ରସ୍ ଦ୍ୱାରା ପରିଚାଳିତ। ରେଡ୍କ୍ରସ୍ ଗରିବ ଓ ନିରାଶ ରୋଗୀମାନଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇ ଦେଇଥାଏ। ଚିକିତ୍ସା କ୍ଷେତ୍ରରେ ମଧ୍ୟ ରେଡ୍କ୍ରସ୍ର ଭୂମିକା କିଛି କମ୍ ନୁହେଁ। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ୍ କେତେଗୁଡ଼ିଏ ହସ୍ପିଟାଲ ଓ ଡିସ୍ପେନ୍ସରୀ ସ୍ଥାପନ କରିଛି। ଶାରୀରିକ ଓ ମାନସିକ କ୍ଷେତ୍ରରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ସହାୟ ନାମକ ଏକ ଅନୁଷ୍ଠାନ କେନ୍ଦ୍ରୀୟ ରକ୍ତଭଣ୍ଡାର ପରିସରରେ ଅବସ୍ଥାପିତ। ଦୁର୍ଘଟଣାଗ୍ରସ୍ତ ଓ ଜରୁରୀକାଳୀନ ରୋଗୀଙ୍କ ପାଇଁ ରେଡ୍କ୍ରସ୍ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦେଇଥାଏ। ସ୍ୱାସ୍ଥ୍ୟସେବାର ଭୂମିକା ରେଡ୍କ୍ରସ୍ର ଏତିକିରେ ଶେଷ ହୋଇନାହିଁ। ସ୍କୁଲମାନଙ୍କରେ ଜୁନିୟର ରେଡ୍କ୍ରସ୍ ଓ କଲେଜମାନଙ୍କରେ ୟୁଥ୍ ରେଡ୍କ୍ରସ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସେବା ଧର୍ମରେ ଉଦ୍ବୁଦ୍ଧ କରାଯାଉଛି। ଦୁର୍ବିପାକ ସମୟରେ ଜରୁରୀକାଳୀନ ସେବା ଓ ପ୍ରାଥମିକ ଚିକିତ୍ସା ଇତ୍ୟାଦି ବିଷୟରେ ସେମାନଙ୍କୁ ତାଲିମ ଦିଆଯାଉଛି। ବିଭିନ୍ନ ରୋଗ ନିରାକରଣ ପାଇଁ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ଆଗେଇ ଆସନ୍ତି। ସମୂହ ସ୍ୱାସ୍ଥ୍ୟର ରକ୍ଷା ପାଇଁ ରେଡ୍କ୍ରସ୍ ଦୂଷିତ ପରିବେଶକୁ ମଧ୍ୟ ସଫା ରଖିବାରେ ପ୍ରଯତ୍ନ କରେ। ଆମର ବିସ୍ମୃତି ଓ ଅବହେଳା ବେଳେବେଳେ ମହାମାରୀକୁ ଆମନ୍ତ୍ରଣ କରିଆଣେ। ଉଦାହରଣ ସ୍ୱରୂପ, ଆମେ ଭୁଲିଯାଉ ଯାତ୍ରା ବା ମେଳା ପରେ ଯାତ୍ରାସ୍ଥଳ କେତେ ଅପରିଷ୍କାର ହୋଇଯାଇଥାଏ। ସମୂହ ମୂର୍ତ୍ତି ବିସର୍ଜନ ପରେ ନଦୀ ପୋଖରୀ କେତେ ଦୂଷିତ ହୋଇଯାଏ। ସମସ୍ତେ ଭୁଲିଗଲେ ବି ରେଡ୍କ୍ରସ୍ ମନେ ରଖିଥାଏ ଓ ସେଗୁଡ଼ିକୁ ସଫା କରିବାର ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ସେ ନେଇଯାଏ ଏବଂ ଏହିଭଳି ସମୂହ ସ୍ୱାସ୍ଥ୍ୟ ରକ୍ଷା କରେ। ଶ୍ରୋତାବନ୍ଧୁ, କହି ବସିଲେ ସରିବନି, ରେଡ୍କ୍ରସ୍ ଜନ୍ମ ନେଲା ହେନେରୀ ଡୁନାଣ୍ଟଙ୍କ ମାନସରୁ, ଯୁଦ୍ଧଭୂମିରୁ। ଆହତ ସୈନିକଙ୍କର ସେବା କରୁ କରୁ ସେ ଏବେ ମାନବ ଜାତିର ସର୍ବାଙ୍ଗୀନ ସେବା ଯୋଗାଇବାକୁ ତତ୍ପର। ଶାରୀରିକ, ମାନସିକ, ପାରିବାରିକ, ପାରିପାର୍ଶ୍ୱିକ, ସାମାଜିକ ଦୁଃଖ ଦୁର୍ଦ୍ଦଶା ଯାହା ବା କୁହନ୍ତୁ, ଏବେ ଆପଣ କୁହନ୍ତୁ ନା, ଏହି ରେଡ୍କ୍ରସ୍ ସଂସ୍ଥା ବିଶ୍ୱବ୍ୟାପୀ ମାନବ ସେବାର ଏକ ଆନ୍ଦୋଳନ ସୃଷ୍ଟି କରିନାହିଁ କି? ସେହି ଅମରାତ୍ମା ହେନେରୀ ଡୁନାଣ୍ଟଙ୍କ ଜନ୍ମଦିବସ ଆମେ ପାଳନ କରୁଛେ। ତେବେ ମୋର ଏଇଠି କହିବା କଥା, ଆମର ଚିନ୍ତା ଓ ଚେତନା କେବଳ ଜନ୍ମଦିନ ପାଳନ ଭିତରେ ସୀମିତ ନ ରହୁ। ଯଦି ଆମର ଚେତନା ଭିତରେ ରେଡ୍କ୍ରସ୍ର ନୀତି ଓ ଆଦର୍ଶ ପ୍ରବେଶ କରିପାରିଲା, ତେବେ ତାହା ହେବ ସେ ଅମର ଆତ୍ମା ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ୍। ଆଲୋଚନା କରିଥିଲେ ଡାକ୍ତର ବେଣୁଧର ଶତପଥୀ।

ବଢ଼ି ଆସିଲା ହେଲ୍ପ କରିବା ପାଇଁ। କେମିତି ଲାଗେ ଆପଣଙ୍କୁ? ବିଲକୁଲ, ସେଇ ଯେଉଁ ସୁକୁନ, ସେଇ ଯେଉଁ ଖୁସି ମନ ଭିତରେ, ସେଇ ଯେଉଁ ଆଶା ମନ ଭିତରେ ସଞ୍ଚାର ହୋଇଥାଏ, ଗୋଟେ ବିଶ୍ୱାସ, ଗୋଟେ ଆଶା ସଞ୍ଚାର ହୋଇଥାଏ, ସେଇଟା ହିଁ ପ୍ରକୃତରେ ରିଅଲ୍ ହ୍ୟୁମାନିଟି। ଆଉ ଯେଉଁଟା କରିଥାଏ ଆମର ରେଡ୍କ୍ରସ୍ ଭଲ୍ୟଣ୍ଟିୟର୍ସ ମାନେ। ଆଚ୍ଛା, ମାନେ ଗୋଟେ କ୍ୱେଶ୍ଚିନ୍ ମୁଁ ଆପଣମାନଙ୍କୁ ବି ପଚାରିବା ପାଇଁ ଚାହିଁବି, ବା ନିଜ ମନ ଭିତରେ ଆପଣମାନେ ନିଜକୁ ପଚାରନ୍ତୁ ଯେ କେବେ ଏମିତି କାହାକୁ ସାହାଯ୍ୟ କରିଛନ୍ତି କି? ବିଲକୁଲ କରିଥିବେ। ଆଉ ଯେତେବେଳେ ସାହାଯ୍ୟ କରିଥିବେ ସେତେବେଳେ ମନକୁ କେତେ ଶାନ୍ତି ମିଳିଥିବ କହିଲେ? କାହାକୁ ବ୍ଲଡ୍ ଡୋନେଟ୍ କରିବା, କେଉଁ ଓଲ୍ଡ ଏଜ୍ ହୋମ୍କୁ ଭିଜିଟ୍ କରିବା, ସେଠି କିଛି ସାହାଯ୍ୟ କରିଦେବା, କେଉଁ ଷ୍ଟ୍ରେ ଡଗ୍ସମାନଙ୍କୁ ଫୁଡ୍ ଦେଇଦେବା, ଏହିସବୁ କଥା। ସିରିୟସ୍ଲି ଫ୍ରେଣ୍ଡସ୍, ଏଇ ସ୍ମଲ୍ ସ୍ମଲ୍ କାଇଣ୍ଡନେସ୍, ଯେଉଁ ସ୍ମଲ୍ ସ୍ମଲ୍ ଦୟା ଭାବ, ଗୋଟିଏ ବହୁତ ବଡ଼ ଇମ୍ପାକ୍ଟ ପକାଇଥାଏ ସୋସାଇଟି ଉପରେ, ଆଉ ଖାସ୍ କରିକି ନିଜ ଭିତରେ ବା ନିଜ ଉପରେ। ଫ୍ରେଣ୍ଡସ୍, ୱାର୍ଲଡ ରେଡ୍କ୍ରସ୍ ଡେ, ୟାକୁ କହିଲେ କେବଳ ବ୍ଲଡ୍ ଡୋନେସନ୍ କଥା ବୁଝାଯାଏନି, ଏଇ ୱାର୍ଲଡ ରେଡ୍କ୍ରସ୍ ଡେ କହିଲେ ଅନେକ କିଛି କଥା ଆସିଥାଏ। କଥା ହେବା ବିଷୟରେ ଆଗକୁ, କିନ୍ତୁ ସମୟ ବର୍ତ୍ତମାନ ଗୋଟେ ବ୍ୟୁଟିଫୁଲ ଗୀତ ଆସୁଛି ଆପଣମାନଙ୍କ ପାଖକୁ। ଏନ୍ଜୟ କରୁଥାନ୍ତୁ, ଏଇ ବ୍ୟୁଟିଫୁଲ ମର୍ଣ୍ଣିଂରେ ଆମ ସହିତ ରହିଥାନ୍ତୁ।

वेलकम ब्याक माइ फ्रेण्ड। ବିଶ୍ୱ ରେଡ୍କ୍ରସ୍ ଦିବସ ପ୍ରତିବର୍ଷ ମେ 8 ତାରିଖରେ ପାଳନ କରାଯାଉଛି। ଏହି ଦିବସ ଆନ୍ତର୍ଜାତୀୟ କମିଟି ପ୍ରତିଷ୍ଠାତା ହେନେରି ଡୋନାଣ୍ଟଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ କରାଯାଉଛି, ଯାହାକି 1828 ମସିହା ମେ 8 ତାରିଖରେ ତାଙ୍କର ଜନ୍ମଗ୍ରହଣ ହୋଇଥିଲା। ବନ୍ଧୁ, ଏହି ଦିବସକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ମାନବ ସେବା, ଯୁଦ୍ଧ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆହତ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା, ଶାନ୍ତି ପ୍ରତିଷ୍ଠା କରିବା। ଏହିସବୁ କିଛି ହେଉଛି ରେଡ୍କ୍ରସ୍ର ମୁଖ୍ୟ ଉଦ୍ଦେଶ୍ୟ। ମାନବ କଲ୍ୟାଣ ପାଇଁ 1863 ମସିହାରେ ହେନେରି ଡୋନାଣ୍ଟଙ୍କ ପରାମର୍ଶକ୍ରମେ ଏହି ସଂଗଠନଟି ସ୍ଥାପିତ କରାଯାଇଥିଲା। ଏହି ଆନ୍ତର୍ଜାତୀୟ ସଂଗଠନର ମୁଖ୍ୟ କାର୍ଯ୍ୟାଳୟ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଅବସ୍ଥିତ। ଭାରତରେ 1920 ମସିହାରେ ଏହି ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ବନ୍ଧୁ, ଏହି ଦିନରେ ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଯୁବ ରେଡ୍କ୍ରସ୍ ତରଫରୁ ସେବାମୂଳକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଏ, ଯାହାକି ଆଜି କରାଯାଉଛି।

Welcome back, my friend. Tune kari chandiya kaaswani FM Rainbow Katak 100.4 Dil Se Dil Tak. ଗୋଟେ ଛୋଟ ବର୍ଷର ପିଲା, ଗୋଟେ 6 ବର୍ଷର ଛୋଟ ପିଲା, ପ୍ରତିମାସରେ ହସ୍ପିଟାଲ ଯାଏ ଖେଳିବା ବୟସରେ ସିରିଞ୍ଜକୁ ଜମା ବି ଡରେନି, କାରଣ ସେ ଜାଣିଗଲାଣି ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ହେଉଛି ତା ଜୀବନର ଅଂଶ। ଡକ୍ଟର ପଚାରିଲେ, ମା ତୁ ଏତେ ସାହସୀ କେମିତି? ପିଲାଟି ହସିକି କହିଲା, ମୁଁ ଡରିଲେ ମା କାନ୍ଦିବ, ଆଉ ସେଥିପାଇଁ ମୁଁ ଷ୍ଟ୍ରଙ୍ଗ ରହେ। ହ୍ୟାଲୋ ଫ୍ରେଣ୍ଡସ୍, ଆପଣମାନେ ଶୁଣିଛନ୍ତି ଆପଣମାନଙ୍କର ଫେଭରେଟ୍ ଏଫ୍ଏମ୍ ଷ୍ଟେସନ୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆପଣଙ୍କ ହମ୍ ସଫର ହୋଷ୍ଟ ସ୍ମୃତି ରହିଛି ଆଜିର ଏହି ସକାଳରେ, ଆଉ ଆଜି ହେଉଛି 8 May। ଆଜି ଆଉ ଗୋଟିଏ ଡେ ମଧ୍ୟ ଆମେ ସେଲିବ୍ରେଟ୍ କରୁଛୁ, ଯାହାକି ୱାର୍ଲଡ ରେଡ୍କ୍ରସ୍ ଡେ ସହିତ ସମ୍ପର୍କିତ। ସେଇଟା ହେଉଛି ଇଣ୍ଟରନ୍ୟାସନାଲ ଥାଲାସେମିଆ ଡେ। ଆଜିର ଦିନଟି ଡେଡିକେଟେଡ୍ ସେହି ସମସ୍ତ ଲିଟିଲ୍ ଫାଇଟର୍ସମାନଙ୍କ ପାଇଁ, ଯେଉଁମାନେ ପ୍ରତ୍ୟେକ ଦିନ ଜୀବନ ସହିତ ଫାଇଟ୍ କରୁଛନ୍ତି କିନ୍ତୁ ମୁହଁରେ ରଖିଛନ୍ତି ହସ।

ସେଥିରେ ଥାଲାସେମିଆ ହେଉଛି ଗୋଟିଏ ବ୍ଲଡ୍ ଡିଜର୍ଡର୍ ଯେଉଁଥିରେ ବଡି ପ୍ରପର୍ ହିମୋଗ୍ଲୋବିନ୍ ତିଆରି କରିପାରେନି, ଆଉ ସେଥିପାଇଁ ଅନେକ ପିଲା ପେସେଣ୍ଟମାନଙ୍କୁ ରେଗୁଲାର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ପଡ଼ିଥାଏ। କିନ୍ତୁ ସବୁଠାରୁ ବଡ଼ ମେଡିସିନ୍ କ'ଣ ଜାଣିଛନ୍ତି? ସବୁଠାରୁ ବଡ଼ ମେଡିସିନ୍ ହେଉଛି ଆମର ସପୋର୍ଟ, ଆମର ଆୱାରନେସ୍ ଆଉ ଆମର ବ୍ଲଡ୍ ଡୋନେସନ୍।

ଚାଲିଛି ମର୍ଣ୍ଣିଂ ମାଲ ଓଡ଼ି ସମୟ ବର୍ତ୍ତମାନ ସକାଳ 8:47 ଆଣ୍ଡ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ ଆନ୍ତର୍ଜାତିକ ଥାଲାସେମିଆ ଦିବସ ପ୍ରତିବର୍ଷ ମେ 8 ତାରିଖରେ ପାଳନ କରାଯାଉଛି ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଥାଲାସେମିଆ ରୋଗ ଏବଂ ଏହାର ପ୍ରତିରୋଧ ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏହି ବଂଶଗତ ରକ୍ତ ସମସ୍ୟାରେ ପୀଡ଼ିତ ରୋଗୀଙ୍କୁ ସାହାଯ୍ୟ ଏବଂ ସମର୍ଥନର ହାତ ବଢ଼ାଇବା ବନ୍ଧୁ ଥାଲାସେମିଆ ରୋଗୀଙ୍କୁ ବାରମ୍ବାର ରକ୍ତ ଆବଶ୍ୟକ ହେଉଥିବାରୁ ରକ୍ତଦାନ ଶିବିର ଆୟୋଜନ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଥାଲାସେମିଆ ଏକ ବଂଶଗତ ରକ୍ତ ବିକାର ସମସ୍ୟା ଯେଉଁଥିରେ ଶରୀରରେ ସାଧାରଣଠାରୁ କମ୍ ହିମୋଗ୍ଲୋବିନ୍ ଏବଂ ଲାଲ

ରକ୍ତକଣିକା ଯେଉଁଟା ରେଡ୍ ବ୍ଲଡ୍ ସେଲ୍ ବୋଲି କୁହାଯାଏ ସେଇଟା ଉତ୍ପାଦନ କମ୍ ହୋଇଥାଏ। ଏହାର ଲକ୍ଷଣ ମଧ୍ୟରେ ଦୁର୍ବଳତା, ଥକାପଣ, ଶାରୀରିକ ଅଭିବୃଦ୍ଧି ଧୀର ହେବା ଏହିସବୁ ଜିନିଷ ଅନ୍ତର୍ଭୁକ୍ତ ରହିଛି। ତେଣୁ ଆଜିର ଏହି ଥାଲାସେମିଆ ଦିବସରେ ସେହି ଯେଉଁ ୱାରିୟର୍ସମାନେ ଅଛନ୍ତି, ଥାଲାସେମିଆ ୱାରିୟର୍ସମାନେ ଅଛନ୍ତି, ସେମାନଙ୍କ ପ୍ରତି ସହାନୁଭୂତି ଦେଖାଇବା, ସେମାନଙ୍କ ପ୍ରତି ସାହାଯ୍ୟର ହାତ ବଢ଼ାଇବା ହେଉଛି ଆମ ସମସ୍ତଙ୍କର ପ୍ରଧାନ ଦାୟିତ୍ୱ।

ଆଜିର ଦିନ ସେମାନଙ୍କ ପାଇଁ, ସେମାନଙ୍କୁ ମନେ ପକାଇବା ପାଇଁ, ସେମାନଙ୍କ ସାଥ ଦେବା ପାଇଁ। ଶୁଣିଛନ୍ତି ଆପଣମାନେ ମର୍ଣ୍ଣିଂ ମେଲୋଡି ସୋ ଓନ୍ଲି ଅନ୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ। ସ୍ମୃତି ରହିଛି ଆଜିର ବ୍ୟୁଟିଫୁଲ୍ ମର୍ଣ୍ଣିଂରେ ଆପଣମାନଙ୍କ ସହିତ। ଆସି ଗୋଟେ ବ୍ୟୁଟିଫୁଲ୍ ଟ୍ରକ୍ ଏଞ୍ଜୟ କରୁଥାନ୍ତୁ।

0: ନିଜର ଫେଭରେଟ୍ ସହର ବିଷୟରେ କୋଉ ସହରକୁ ଯିବା ପାଇଁ ବାରମ୍ବାର ଇଚ୍ଛା ହୁଏ?
1: ଭୁବନେଶ୍ୱର
0: ତ ରହୁଛ ନା, ତ ସେଇଟା ସେମିତି ଆଉ କୋଉ ସହର ସବୁ ରହିଛି?
1: ଯଦି ପର୍ସନାଲି ମତେ କହିବେ ଯେ ଆମେ ବାରମ୍ବାର ଇଚ୍ଛା ହୁଏ ସେଟା ହେଉଛି କଟକ ଆଉ ପୁରୀ।
0: କଟକ ଆଉ ପୁରୀ, ଓକେ। ଆଚ୍ଛା,
1: ଗୋଟେ କଥା, ମୋର ଗୋଟେ ଡ୍ରିମ ଅଛି ସତ କଥା। କଟକ ର ସବୁଠୁ ଫେମସ ଦହିବରା ଯୋଉଟା ମାନେ ବହୁତ ଟେଷ୍ଟି ବୋଲି ସମସ୍ତେ କହନ୍ତି, ସେଇଟା ଖାଇବା ପାଇଁ ମୋର ବହୁତ ଇଚ୍ଛା ସତ କଥା।
0: ସେମିତି ଜମା ବି ହେଇପାରିବନି, ସେ ଡ୍ରିମ ଟା ଜମା ବି ପୂରଣ ହେଇପାରିବନି, କାଇଁ ଜାଣିଛନ୍ତି? କାରଣ କଟକରେ ଏମିତି ବହୁତ ଜାଗାରେ ବହୁତ ପ୍ଲେସ ରହିଛି ଯୋଉ ଜାଗାର ଦହିବରା ତାର ନିଜ ଭିତରେ ହିଁ ୟୁନିକ, ତ ସେଇଟା ସେଇ ଜାଗାଟାରେ ହିଁ ଖାଇଲେ ସେଇ ଟେଷ୍ଟଟା ଅଲଗା ଜାଗାରେ ପାଇବନି, କିନ୍ତୁ ଅଲଗା ଜାଗାରେ ଯୋଉ ଦହିବରା ଖାଇବ ସେ ତାର ବି ଟେଷ୍ଟ ଅଲଗା, ଆଉ ସେଇଟା ବି ତମକୁ ଭଲ ଲାଗିବ। ଓକେ ମଧୁ, ତ କିଛି ସ୍ମୃତି ରହିଛି ଏଇ ପୁରୀ କଟକ ରିଲେଟେଡ, ସହର ରିଲେଟେଡ?
1: ପୁରୀ କଥା ତ କଥା କଥା, ମୁଁ ଯେତେ ଥର ବି ପୁରୀ ଆସିଛି ସେ ସବୁତକ ଗୋଟେ ସ୍ମୃତି ହେଇଯାଇଛି। ଜଗନ୍ନାଥ ଦର୍ଶନ କରିବା ପାଇଁ ଯାଇଛି, ତାପରେ ସମୁଦ୍ରରେ ବୁଲିଛି, ମାନେ ସମୁଦ୍ର କୂଳରେ ବୁଲିଛି, ସ୍ପେଶାଲି ମୋତେ ଘୋଡ଼ାରେ ବସିଛି ନା ପୁରୀ ଆଉ ପୁରୀରେ, ସେଇଟା ମୋର ବହୁତ ମେମୋରେବଲ ଥିଲା। ଆଉ କଟକ କଥା ଯଦି କହିବି, ଆପଣଙ୍କ ସହିତ ଯୋଉଦିନ ମୋର ଫାର୍ଷ୍ଟ ଟାଇମ୍ ଦେଖା ହେଇଥିଲା ସେଇଟା ମୋର ବହୁତ ମାନେ ବେଷ୍ଟ।
0: ଆଚ୍ଛା, ଆକାଶବାଣୀରେ ଦେଖା ହେଇଥିଲା ଆମ ସହିତ? ଓକେ, ଆକାଶବାଣୀରେ ଦେଖା ହେଇଥିଲା ମୋ ସହିତ ଆପଣଙ୍କର? ଓକେ, ଥ୍ୟାଙ୍କ ୟୁ
1: ମ୍ୟାଡମ। ସତ କଥା, ଏଇଟା ଅନେଷ୍ଟଲି ମୁଁ କହୁଛି ଖୋଲା କଲି, ମୋର ଗୋଟେ ବହୁତ ଇଚ୍ଛା ଯଦି କେବେ ପୁଣି ଆପଣଙ୍କ ସହିତ ଦେଖା ହୁଅନ୍ତି, ସାଥି କେମିତି ଦହିବରା ଖାଆନ୍ତି ସେଇଟା ବହୁତ ବଢିଆ ଲାଗେ।
0: ଓକେ, ଠିକ ଅଛି, ଦେଖିବା ସେମିତି କେବେ ସମୟ ଆସୁଛି। ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ। ତେବେ ଆସୁଛି ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଆପଣମାନଙ୍କ ପାଇଁ, ଏଞ୍ଜୟ କରୁଥାନ୍ତୁ, ବ୍ୟୁଟିଫୁଲ ମର୍ଣ୍ଣିଂରେ ରହିଥାନ୍ତୁ ସ୍ମୃତି ସହିତ ଡାଇଲି ଲାଇଫ ଶୋରେ, ଆଣ୍ଡ କହୁଥାନ୍ତୁ ଦିଲ ସେ ଦିଲ ତକ।

ହେଲା କଣ କରିବା ଫୋନଟା ରହିଛି ଫୋନ ପେ ବି ଅଛି ଚାଲିଲା ପର୍ସରେ ଥିଲା ମାନେ ତଥାପି ପଇସା ଥିଲା ପଇସା ଯାହା ମନ ଦୁଃଖ ନାହିଁ ତା ଦେହରେ ମୋର ସବୁ ଅରିଜିନାଲ ଡକୁମେଣ୍ଟ ଥିଲା ହେଲା ବହୁତ ମନ ଦୁଃଖ ହେଲା କିଛି ନାହିଁ ପଇସା ଗଲା ଗଲା ଡକୁମେଣ୍ଟ ତମର ଡିଏଲ ନିଜର ଅରିଜିନାଲ ସବୁ ଅରିଜିନାଲ ଥିଲା ମୁଁ ଆଉ ଦୋକାନରୁ ବାହାରିକି ପଳେଇଛି ନହେଲେ ନାହିଁ ମୁଁ ଥୋଇ ଦେଇ ଯାଇଥାନ୍ତି ଭାରି ମନ ଦୁଃଖ ହେଲା ସେଠି ଜଗନ୍ନାଥଙ୍କୁ ମୁଣ୍ଡିଆ ନାହିଁ ମାରିଲି ପ୍ରଭୁ ମୋର ଯଦି ପର୍ସ ମିଳିଯାଏ ମୁଁ ଆସିକି ଭୋଗ କରିଯିବି ଆସିଲି ଆମ ଗାଁ ଜଗନ୍ନାଥ ଜଗନ୍ନାଥ ମୁଣ୍ଡିଆ ମାରିଲି ସେଟା ପ୍ରକୃତରେ ବି ମୋର ବିଶ୍ୱାସ ଥିଲା ମିଳିଯିବ ବୋଲି ମୁଁ ଘରେ କାହାକୁ କିଛି କହିଲେ ନ ଶୁଣନ୍ତୁ ଏମିତି ଦଶ ଦିନ ପରେ ଦାଣ୍ଡରେ ଦିନେ ବସିଛି ଆସିକି ଟୋଟାଲ ଆସି ଆମ ବୋଉ ମତେ ଆଣି ଗୋଟେ ବଡ ଖାମଟାଏ ଦେଲେ ପୋଷ୍ଟାଲ ଖାମ ବୋଲେ ଏଇଟା କଣ ଦେଲା ଏଇଟା କଣ ସାର୍ ଦାଣ୍ଡ ମୁକୁନ୍ଦପୁର ପୁରୀର ଏକ୍ଜାକ୍ଟ ନାଁଟା ମନେ ପଡ଼େ ସେ ଚିଠି ବି ଦେଇଥିଲେ ମୁଁ ତାଙ୍କ କଥା ହୁଏ ସେ ପିଲା ଜଣକ ମୋ ପର୍ସ ପାଇଥିଲେ ହେଲା ପର୍ସ ପାଇଥିଲେ ପର୍ସ ପାଇଲା ବେଳକୁ ସେ ସକାଳୁ ସାଙ୍ଗସାଥି ପାଞ୍ଚ ଜଣ ଯାଇଛନ୍ତି ଚାହା ପିଉଛନ୍ତି ସେଥିରେ ଚାଲିକି ଯାଏ ଜଣେ ଲୋକ ବୁଟ୍ରେ ମାଡିକି

0: ସେଠି ଜଗନ୍ନାଥଙ୍କୁ ମୁଣ୍ଡିଆ ନାଇଁ ମାରିଲି, ପ୍ରଭୁ ମୋର ଯଦି ପର୍ସ ମିଳିଯାଏ ମୁଁ ଆସିକି ଭୋଗ କରିଯିବି। ଆସିଲି ଆମ ଗାଁ ଜଗନ୍ନାଥ ଜନ୍ମ ମୁଣ୍ଡିଆ ମାରିଲି। ସେଟା ପ୍ରକୃତରେ ବି ମୋର ବିଶ୍ୱାସ ଥିଲା ମିଳିଯିବ ବୋଲି, ମୁଁ ଘରେ କାହାକୁ କିଛି କହିଲି
1: ନାହିଁ।
0: ଶୁଣନ୍ତୁ, ଏମିତି ଦଶ ଦିନ ପରେ ଦାଣ୍ଡରେ ଦିନେ ବସିଛି, ଆସିକି ଟୋଟାଲ ଆସି ଆମ ବୋଉ ମତେ ଆଣି ଗୋଟେ ବଡ ଖାମଟାଏ ଦେଲେ, ପୋଷ୍ଟାଲ ଖାମ। ଏଇଟା କଣ ଥିଲା? ଏଇଟା କଣ ସାର? ଦାଣ୍ଡ ମୁକୁନ୍ଦପୁର ପୁରୀର ଏକ୍ଜାକ୍ଟ ନାଁଟା ମନେ ପଡ଼ୁନି, ସେ ଚିଠି ବି ଦେଇଥିଲେ, ମୁଁ ତାଙ୍କ କଥା ହୁଏ। ସେ ପିଲା ଜଣକ ମୋ ପର୍ସ ପାଇଥିଲେ, ହେଲା, ପର୍ସ ପାଇଥିଲେ। ପର୍ସ ପାଇଲା ବେଳକୁ ସେ ସକାଳୁ ସାଙ୍ଗସାଥି ପାଞ୍ଚ ଜଣ ଯାଇଛନ୍ତି ଚାହା ପିଉଛନ୍ତି, ସେଥିରେ ଚାଲିକି ଯାଏ ଜଣେ ଲୋକ ବୁଟ୍ରେ ମାଡିକି ସେ ପର୍ସ ଟା ଉଠିକି ପଡିଗଲା ସାଇଡ୍ ରେ ପଡିବା ଗୋଡ ତାଙ୍କ ସେଠି ଧୋଇଦେଲେ। ମୋର ସବୁ ଅରିଜିନାଲ ଥିଲା, ଦେଖିଲ ତାକୁ ସବୁ ଖାମରେ ପୁରେଇକି ମୋ ଆଡ୍ରେସ ପଠେଇ, କାରଣ ମୋ ମୋବାଇଲ ନମ୍ବର ସେ କୋଉଠି ପାଇଲେନି ତା ଭିତରୁ, ହେଲା, ତେଣୁ ପୁରେଇ ପଠେଇଦେଲେ। ପଠେଇଦେଲା ପରେ ମୁଁ ଏଠୁ ପାଇଲି, ସେ ତାଙ୍କ ନମ୍ବର ଲେଖିଲି, ମୁଁ ସାଙ୍ଗେ ସାଙ୍ଗେ ତାଙ୍କୁ ଫୋନ କଲି, ହେଲା, ସାଙ୍ଗେ ସାଙ୍ଗେ ତାଙ୍କୁ ଫୋନ କଲି, କହିଲେ ହଁ ଏତେ ଲେଟ୍ରେ ପହଞ୍ଚିଲା, ଆମେ ଯାଇଥିଲୁ ରଥଯାତ୍ରା ଏମିତି ପାଇଲୁ, ଆଉ ସେଦିନଠୁ ମୁଁ ଦେଖା କରିପାରିନି, କାରଣ ସିଏ ବାହାରେ ରୁହନ୍ତି, ମୁଁ ଦେଖା କରିପାରିନି, ବାହାରେ ରୁହନ୍ତି ସେ, ମୁଁ କେବେ ବି କେବେ ଦେଖା କରିବି, ତାଙ୍କ ଖାମ ବି ରଖିଛି, ଆଉ ଦେଖା କରିବି। ସେ ବାହାରେ ପଳେଇଛନ୍ତି, ବାହାରେ ଚାକିରି କରିଛନ୍ତି, ନିଶ୍ଚିତ ସେ ଯେବେ ଆସିବେ ଆସନ୍ତି। ତାପରେ ପାଇଲା ପରେ ତାଙ୍କୁ ଫୋନ କଲି, ତାଙ୍କୁ ଫୋନ କଲା ପରେ ମୁଁ କହିଲି ପର୍ସ ଟା ନା ଭାଇ, ପର୍ସ ଅଛି ଆପଣଙ୍କର ଅରିଜିନାଲ ଡକୁମେଣ୍ଟ ତାକୁ ପୋଷ୍ଟାଲ କରିଦେଇଛି। ବୋଲେ ଆଚ୍ଛା, ଆଉ ପର୍ସ ଆମର ଲକି ପର୍ସ ଯେହେତୁ ମିଳିଲା, ହେଲା, ଆମ ମୁଁ କହିଲେ କେମିତି କଣ ପଠେଇବି, ଆମ ଏପଟୁ ଗୋଟେ ମାନେ ନିଆଳି ସାଇଡ୍ରୁ ଗୋଟେ ଚୈତକ ବସ୍ ଯାଉଛି ପୁରୀ, ହେଲା, ମୁଁ କହିଲି ପଠେଇଦେବେ ମୁଁ ଚିହ୍ନାଥ ବଜାରରୁ ରିସିଭ କରିନେବି, କାରଣ ସବୁ ବସ୍ ବାଲା ସେ ମୋର ସମ୍ପର୍କ ଭଲ। ସେଇ ଚୈତକ ବସ୍ରେ ସେଇ ପିପିଲିରୁ ଦେଇଦେଇଥିଲେ, ଚୈତକ ବସ୍ ମୋତେ ଆଣି ସନ୍ଧ୍ୟାବେଳେ ଦେଇଥିଲା, ମୁଁ ତାଙ୍କୁ ହିଁ ଫୋନ କରିଥିଲି। ଆଉ ସେଭଳିଆ ବନ୍ଧୁକୁ ମୁଁ ଲାଇଫରେ କେବେ ଭୁଲି ପାରିବିନି।
1: ବିଲକୁଲ ବିଲକୁଲ, ମାନେ ସତ କଥା ଯେ ମାନେ ଆଶା ନଥିବା ଜାଗାରେ ଏତେ ବଡ ଜିନିଷ।
0: ପ୍ରଭୁ ଜଗନ୍ନାଥ, ପ୍ରଭୁ ଜନାର୍ଦ୍ଦନକୁ ମୁଁ କେବେ ବି ଭୁଲିବିନି। ତାପରେ ଯାଇଥିଲି ବୁଲିକି ଆସିଛି, ଆଉ ସେଟା ହିଁ ମୋର ଗୋଟେ ବଡ ଅନୁଭୂତି। ମୋ ନିଜ ଡିଏଲ ପାଇଥିଲି, ସବୁ ମୋର ଅରିଜିନାଲ ପୋଷ୍ଟାଲ ପଠେଇ ଦେଇଥିଲେ, ତାପରେ ମୋର ଆଉ ଗୋଟେ ଜିନିଷ ପଇସା ସବୁ ପଳେଇଥିଲା, ପଇସା ତ ଯିଏ ନେଇଛି ପଇସା କାଢି, କିନ୍ତୁ ମୁଁ ଗୋଟେ ଏକ୍ସଟ୍ରା ଜାଗାରେ ହଜାର ଟଙ୍କା ରଖିଥିଲି, ସେ ହଜାର ଟଙ୍କା ବି ସେ ଭାଇକି ଫୋନ କଲି, କହିଲି ଭାଇ ପର୍ସ ଦେଖିଲ ମୋଡି ମାରି ଗୋଟେ ଚେନ୍ ଭିତର ଚେନ୍ ଭିତରେ ପଇସା ଅଛି ନା ଭାଇ, ମୁଁ ମାର୍କେଟରେ ଅଛି ଯାଇ ଦେଖିବି। ସେ ମାର୍କେଟରେ ଆସି ଚେନ୍ ଯେତେବେଳେ ଖୋଲନ୍ତି, ହଁ ଭାଇ ପାଞ୍ଚଶହ ଟଙ୍କା, ମାନେ ସେ ଏତେ ଭଦ୍ର ଲୋକ ଜଣେ, ସେ ମାନେ କାଳେ ପାଞ୍ଚଶହ ଟଙ୍କା ହଜାର ଟଙ୍କା ମୋର ଦରକାର, ତ ସେ ସାଙ୍ଗେ ସାଙ୍ଗେ ମୋ ଫୋନ ପେ କୁ ଫୋନ ପେ କରିଦେଲେ, ତାହେଲେ ଭାଇ ମୁଁ ସାଙ୍ଗେ ପଇସା ଛାଡିଦେଲି, ମାନେ ସେ ମୋ ପଇସା କଥା ଅଛି ନା ନାଇଁ ଚେକ୍ କରିବାକୁ ସେ ଛାଡିଦେଲେ, ତାହେଲେ ହଁ ଭାଇ ଅଛି।
1: ମାନେ କେତେ ପ୍ରକୃତରେ ଦୁନିଆରେ ବହୁତ ସହୃଦୟ ବ୍ୟକ୍ତିମାନେ ଅଛନ୍ତି, ଆଣ୍ଡ ଏଇ କଥାରୁ ଆମେ ବି ଶିଖିବାକୁ ପାଇବା ଦରକାର ଯେ ଯେତେବେଳେ କୌଣସି ଗୋଟେ ଜିନିଷ ଆମେ ପାଉଛୁ, କୌଣସି ଟ୍ରେନ୍ରେ ହଉ, ଏମିତି ପକେଟ୍ ମାର୍ ଯୋଗୁଁ ବି ବହୁତ ଗୁଡ଼େ ଜିନିଷ ଲସ୍ ହେଇଥାଏ, ପଇସା ତ ଗଲା ଗଲା ସେଟା ପ୍ରୋବ୍ଲେମ୍ ନାହିଁ, କିନ୍ତୁ ଯୋଉ ଡକ୍ୟୁମେଣ୍ଟ ଗୁଡାକ ରିକଭର କରିବା ବହୁତ ପ୍ରୋବ୍ଲେମ୍ ହେଇଥାଏ।
0: ତେଣୁ ଆଉ ଗୋଟେ କଥା ବାପା, କର୍ମ ହିଁ ଠିକ କରିଲେ ଉପରବେଳା ଆପଣ ନିଶ୍ଚିତ ସାଥ ଦବ, ମୁଁ ବି ବହୁତ ଲୋକଙ୍କୁ ସାହାଯ୍ୟ କରେ। ଯଦି ପ୍ରକୃତରେ ମୋ କର୍ମଟା ଖରାପ ଥାନ୍ତା, ମୁଁ ନ ପାଇଥିଲେ ବି ସେ ପିଲା ଯଦି ମତେ ନ ଦେଇଥାନ୍ତା, ମୁଁ କିଛି ଜାଣିପାରିଥାନ୍ତି କିଛି ନାହିଁ। ତେଣୁ କରି ପ୍ରକୃତରେ କର୍ମଟି କାହାକୁ ଆକ୍ସେପ୍ଟ କରି କହିବା ନାହିଁ, କାହା ଦୁଃଖରେ ମାନେ ଆମେ ସୁଖ କରିବା ନାହିଁ, କି କାହାକୁ କୌଣସି କଥା କହିବା ନା। ମୋ ଲାଇଫ ରେ ମତେ ହଜାର ଲୋକ ହଜାର କଥା କହିଲେ, ମୁଁ କାହା କଥା ଖାତିରି କରି ନାହିଁ, ମୁଁ ଜାଣିଛି ମୁଁ କଣ।
1: ରଶ୍ମି ଭାଇ, ବହୁତ ସମୟ ହେଇଗଲାଣି ଆପଣଙ୍କ ସହିତ ଆମେ କଥା ହଉଛୁ, ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ଆଜି କଲ କରିଥିବାରୁ।
0: ଆପଣ କହିବେ ଯେ ଆପଣଙ୍କୁ କୋଉ ସହର ଭଲ,
1: ନିଶ୍ଚୟ ନିଶ୍ଚୟ କହିବି, ମତେ କୋଉ ସହର ଭଲ ଲାଗେ ସେ ବିଷୟରେ ନିହାତି କହିବି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜି କଲ କରିଥିବାରୁ। ତେବେ ଇଏ ଥିଲେ ରଶ୍ମି ରଞ୍ଜନ, ଆମ ସହିତ କନେକ୍ଟ ହେଇଥିଲେ ତ୍ରିନାଥ ବଜାର ଫୁଲନଖରାରୁ, ଆଣ୍ଡ ବହୁତ ଗୁଡ଼େ ଅନୁଭୂତି, ତାଙ୍କର ମିଠା ମିଠା ଅନୁଭୂତି ଆମ ସହିତ ସେୟାର କଲେ। ଆପଣମାନେ ବି ଆପଣଙ୍କର ଫେଭରେଟ୍ ସହର, କୋଉ ସହରକୁ ବୁଲିଯିବାକୁ ବହୁତ ଭଲ ଲାଗେ, ବାର ବାର ଯାଇଛନ୍ତି, ସେ ସହରର କିଛି ମିଠା ସ୍ମୃତି ରହିଛି, ଆପଣମାନେ ଆମ ସହିତ ସେୟାର କରନ୍ତୁ। 0671-230-3153 ଏହି ନମ୍ଘରରେ ସ୍ମୃତି ପଚାରୁଛି ଏଫ୍ଏମ୍ ରେନ୍ବୋ କଟକରେ ଆପଣମାନଙ୍କୁ ସେଇ କଥା। ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ,
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
1: ଅଶୋକ ଭାଇ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋ କୁ।
2: ଆପଣ କେମିତି ଅଛନ୍ତି?
1: ମୁଁ ତ ପୁରା ବିନ୍ଦାସ ଅଛି, ଆଣ୍ଡ ଆପଣ ବି ବହୁତ ବଢିଆରେ ଥିବେ ଆଶା କରୁଛି।
2: ନିଶ୍ଚିନ୍ତ ଭାବେ,
1: ଓକେ, ଏମିତି ଭଲ ରହିଥାନ୍ତୁ, ସୁସ୍ଥ ରହିଥାନ୍ତୁ। ତେବେ କୁହନ୍ତୁ ଅଶୋକ ଭାଇ, ଆଜି ଏଫ୍ଏମ୍ ରେନ୍ବୋରେ ଆମ ସହିତ କନେକ୍ଟ ହେଇଛନ୍ତି, କୋଉ ସହରକୁ ବାର ବାର ଯିବାକୁ ବହୁତ ଭଲ ଲାଗେ, ଆଉ କଣ ସ୍ମୃତି ରହିଛି ସେଠି?
2: ପୁରୀ କୋଣାର୍କ।
1: ପୁରୀ କୋଣାର୍କ, ଆଚ୍ଛା।
2: କୋଣାର୍କ ଯାଏ, ରାମଚଣ୍ଡୀଙ୍କ ଦର୍ଶନ କରେ, କୋଣାର୍କ ଦର୍ଶନ କରେ, ପୁରୀ ତ ଆଉ ଛାଡ଼ନ୍ତୁ, ପୁରୀ ତ ମୁଁ ଏବେ ଏ ଯୋଉ

0: କରୋନା ହେଲା, କରୋନା ପୂର୍ବରୁ ମୋର କାମ ଥିଲା, ମୁଁ ପ୍ରତିଦିନ ପୁରୀ ଯାଉଥିଲି।
1: ଆରେ ବାପରେ, କେମିତି କଣ କେମିତି ପସିବଲ ହଉଥିଲା?
0: ପ୍ରତିଦିନ ମୋର ପୁରୀ ଯିବାଟା ଥୟ।
1: ଆଚ୍ଛା,
0: ଆଉ କରୋନା ହେଇଗଲା ତ ବ୍ରେକ ହେଇଗଲା ଆଉ।
1: ଆଚ୍ଛା, କେମିତି ମାନେ କେମିତି ପସିବଲ ହଉଥିଲା ସବୁଦିନ ପ୍ରତ୍ୟେକ ଦିନ ପୁରୀ ଯିବାଟା? ମାନେ କେମିତି କୋଉ ସମୟରେ ଯାଉଥିଲେ, କେମିତି କଣ ଯାଉଥିଲେ ଟିକେ କହିବେ?
0: ଶୁଣନ୍ତୁ, ମୁଁ ଏଠୁ 10 ବେଳକୁ ବାହାରି ଯାଏ, ପାଣି ବୋତଲ ଟିକେ ସାଙ୍ଗରେ ଧର, 10 ବେଳକୁ ବାହାରି ଯାଏ ବସରେ, ଯାଏ ଭାରି ଯାଇକି ଆଗ ସିଧା ପୁରୀ ମନ୍ଦିରରେ ପହଞ୍ଚିବି, ସେଠି ଧ୍ୟାନ କରିବି, ଦର୍ଶନ କରିବି, ଆଉ ଦିନେ ଦିନେ ଅଭଡ଼ା ବାହାରିବାକୁ, କୋଉଦିନ 12 ବେଳକୁ ବାହାରେ ଅଭଡ଼ା, ତ କୋଉଦିନ 1 ବେଳକୁ, କୋଉଦିନ 2 ବେଳକୁ, ଯୋଉଦିନ ଡେରିରେ ଅଭଡ଼ା ବାହାରିବ ଭୋକରେ ଛଟପଟ ଲାଗିବ,
1: ହଁ,
0: କିନ୍ତୁ ଅପେକ୍ଷା କରିବୁ, ଅଭଡ଼ା ବାହାରିଲେ ଅଭଡ଼ା ଖାଇବି, ଅଭଡ଼ା ଖାଇକି ଖରାବେଳଟା ସେଇ ମନ୍ଦିର ଭିତରେ କଟେଇବି, ତାପରେ ଚାଲିଲି ସମୁଦ୍ର କୂଳକୁ। ସମୁଦ୍ର କୂଳରେ ବୁଲାବୁଲି କରିକି, ସେଠି ସମୁଦ୍ର କୂଳରେ ସମୁଦ୍ର ପାଣି ଟିକେ ଛିଞ୍ଚି ହୁଏ ମୁଣ୍ଡରେ, କାରଣ ସିଏ ହଉଛନ୍ତି ତ ଜଗନ୍ନାଥ ପ୍ରଭୁଙ୍କର ଶ୍ୱଶୁର ନା, ତେଣୁ ସେ ପାଣି ଟିକେ ଛିଞ୍ଚି ହୁଏ, ଛିଞ୍ଚେଇକି ସେଠି ବୁଲାବୁଲି କରିକି ଫେରେ ଆଉ।
1: ବଢିଆ, ଆଉ ମାନେ କେତେ ପବିତ୍ର ଜିନିଷ, କେତେ ପୁଣ୍ୟ କରିଛନ୍ତି, ପ୍ରତ୍ୟେକ ଦିନ ସୁଯୋଗ ପାଉଛନ୍ତି, ଆପଣ ପୁରୀ ଯାଇକି ଆସୁଛନ୍ତି। ଜଗନ୍ନାଥଙ୍କ ଡୋର କୁହାଯାଏ, ଜଗନ୍ନାଥଙ୍କ ଇଚ୍ଛା ନଥିଲେ ଆମେ କେହି ପୁରୀ ଯାଇପାରୁନା, ବଟ୍ ଆପଣଙ୍କର ସବୁଦିନିଆ ଡୋରି ଲାଗିଯାଇଛି, ବହୁତ ବଢିଆ ଲାଗିଲା।
0: କିନ୍ତୁ ଏବେ ଆଉ ଯାଇପାରୁନି, ଏବେ ଟିକେ ଦେହ ଅସୁସ୍ଥ ହେଇଯାଇଛି, ଯେ ଆଉ ଦେହ ପରମିଟ କରୁନି, ଆଉ ବିଶେଷ ଯାଇପାରୁନି।
1: ଆଚ୍ଛା, ନିହାତି ଭାବରେ ଦେହ ସୁସ୍ଥ ହଉ, ଆଉ ଥରେ ଆପଣ ଯିବେ। ବହୁତ ବହୁତ ଧନ୍ୟବାଦ ଅଶୋକ ଭାଇ ଆଜି କଲ୍
0: କରିଥିଲେ।
1: କୁହନ୍ତୁ କୁହନ୍ତୁ।
0: ଦେଖୁଛି ରେ ମନ ମନ୍ଦିରେ ତୋର ଯୌବନ ଦୀପ୍ତ ଅପରୂପ ଲାବଣ୍ୟ ଛବି, ଦେଖି ତୋର ବେଶ ପରିପାଟି ଆତ୍ମହରା ହୁଏ ରେ ଅକିଞ୍ଚନ କବି। ଜଗନ୍ନାଥଙ୍କୁ ମୁଁ ମନ ମନ୍ଦିରରେ ଦେଖୁଛି।
1: ବାଃ, ବହୁତ ବଢିଆ ଲାଗିଲା ଏଇ ଏଇ ଯେ ଦ୍ୱିପଦ ଧାଡି, ବହୁତ ସୁନ୍ଦର ଲାଗିଲା ଜଗନ୍ନାଥଙ୍କ ପ୍ରତି ଆପଣଙ୍କର ଭକ୍ତି।
0: ଆଉ ଗୋଟିଏ ଗୋଟିଏ ଛୋଟିଆ ପଦଟା କହିବି, ଛୋଟିଆ ପଦ
1: କୁହନ୍ତୁ କୁହନ୍ତୁ।
0: ଭକ୍ତିର ଡୋରିରେ ବାନ୍ଧିବିରେ ତୋତେ, ତୁତ ମୋର ମୟୂର ଚନ୍ଦ୍ରିକା, ଜୀବନର ଏଇ ଅମା ଅନ୍ଧକାରେ ତୁତ ମୋର ଆଲୋକ ଭର୍ତ୍ତିକା।
1: ବାଃ, ବହୁତ ସୁନ୍ଦର, ବହୁତ ସୁନ୍ଦର, ଏମିତି ଭକ୍ତି ଭଗବାନଙ୍କ ପ୍ରଭୁ ପାଦରେ ଲାଗିଥାଉ ଆପଣଙ୍କର। ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ। ସମୟ ଫ୍ରେଣ୍ଡସ୍, କଥାବାର୍ତ୍ତା ଏମିତି ଜାରି ରହିବ, କିନ୍ତୁ ସମୟ ବର୍ତ୍ତମାନ ଆଉ ଗୋଟେ ମ୍ୟୁଜିକାଲ ବ୍ରେକ୍ ଆସୁଛି, ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଏଞ୍ଜୟ କରୁଥାନ୍ତୁ।

0: ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଡାଇଲିନ୍ ଲାଇଭ୍ ସମୟ ବର୍ତ୍ତମାନ ସକାଳ 9:35 ଅଲରେଡି ହେଇଗଲାଣି ଆଣ୍ଡ ଆପଣଙ୍କ ସାଥୀ ସ୍ମୃତି ପଚାରୁଛି ଆପଣମାନଙ୍କୁ ସେହି ସହର ବିଷୟରେ ଯେଉଁ ସହର ବାର ବାର ଯିବା ପାଇଁ ଆପଣଙ୍କ ମନ କହେ ବହୁତ ଗୁଡ଼ିଏ ସ୍ମୃତି ଅଭୁଲା ସ୍ମୃତି ଆପଣଙ୍କ ମନ ଭିତରେ ରହିଛି ମିଠା ମିଠା ସ୍ମୃତି ସେ ବିଷୟରେ ଆପଣମାନେ ଆମ ସହିତ କଥା ହୁଅନ୍ତୁ କନେକ୍ଟ ହୁଅନ୍ତୁ 0671 2303 153 ଏହି ନମ୍ବରରେ ଦେଖିବା ଆଉ ଜଣେ କଲର ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
1: ମ୍ୟାଡାମ ନମସ୍କାର ମୁଁ ଜଗତସିଂହପୁରରୁ ଡଲି କହୁଛି
0: ଡଲି ଭଉଣୀ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ
1: ଧନ୍ୟବାଦ
0: ଆଚ୍ଛା କେମିତି ଅଛନ୍ତି ବହୁତ ଦିନ ପରେ କଲ୍ କଲେ
1: ଆଜ୍ଞା ମୁଁ ତ ଗ୍ୟାପ୍ ମାରି କଲ୍ କରୁଛି ପୁରା
0: ବଢିଆ
1: ଆପଣ ସମ୍ମାନ ଦବା ଆମର ଉଚିତ
0: ଥ୍ୟାଙ୍କ ୟୁ ଦିଲ୍ ସେ ଧନ୍ୟବାଦ ମାଇ ଫେଭରେଟ ଥ୍ୟାଙ୍କ ୟୁ ବହୁତ ଖୁସି ଲାଗିଲା
1: ସମସ୍ତଙ୍କୁ ସମ୍ମାନ ଦବା ଆମର କର୍ତ୍ତବ୍ୟ ମଣିଷ ଜନ୍ମ ଆମେ ପାଇଛେ ସମସ୍ତଙ୍କ କଥା ମାନିବା କଥା ସମସ୍ତଙ୍କୁ ସମ୍ମାନ ଦବା
0: କେମିତି ଅଛନ୍ତି କୁହନ୍ତୁ ଫାଷ୍ଟ
1: ମୁଁ ଫାଷ୍ଟ କ୍ଲାସ ଅଛି ଆପଣ କେମିତି ଅଛନ୍ତି କହିବେ
0: ମୁଁ ବି ବହୁତ ଭଲ ଅଛି ଗରମରେ ଆଉ ଝାଉଁଳି ପଡିନାହାନ୍ତି ତ ଗାଁରେ ଗୋଟେ ଗଛ ପତ୍ର ପୁରା ଆଢୁଆଳରେ ଲୁଚିକି ରହିଛ ଥଣ୍ଡା ଥଣ୍ଡାରେ ଆଉ
1: ଆମ୍ବ ଗଛ ପବନ ଦଉଛି ଆମ୍ବ ତଳେ ବସିକିରି ଆମେ ଖାଉଛୁ
0: ହଁ ଆଚ୍ଛା ଏବେ ତ ଗଛରେ ଆମ୍ବ ପାଚିବଣି
1: ଆଜ୍ଞା ଆଜ୍ଞା ପାଚିଛି ଖାଲି ମାଙ୍କଡ ଗୁଡାକ ବେଶୀ ସବୁ ଖାଇଦଉଛନ୍ତି ବଡ ବଡ ଗଛ ଗୁଡାକ ସେ ଗଛରୁ କିଏ ତୋଳିବ ଆମ୍ବ
0: ହଁ ହଁ ଆଚ୍ଛା ତାହେଲେ ଖାଲି ପଡିଲେ ଖାଉଛନ୍ତି ପରିଶ୍ରମ କରୁନାହାନ୍ତି ଟେକା ଫେକା ମାରୁନାହାନ୍ତି କି ଚଢୁନାହାନ୍ତି ନାଇଁ କି
1: ନାଇଁ ନାଇଁ ତେଳା ଆମେ ମାରି ପାରିବୁନି ଆମ ତେଳା ଏତେ ଉଚ୍ଚକୁ ଯାଇପାରିବନି
0: ଯାଇପାରିବନି ତାହେଲେ ଖାଲି ଅନେଇକି ରହିଥିବ କେତେବେଳେ ଗଳିବ ଖାଇବି ଆଚ୍ଛା ଭଲ ଆଚ୍ଛା ଡଲି ଭଉଣୀ କୁହନ୍ତୁ ସେଇ ଫେଭରେଟ ସହର ବାର ବାର ଯିବା ପାଇଁ ଇଚ୍ଛା ହୁଏ କୋଉ ଜାଗାକୁ
1: ମ୍ୟାଡାମ ମୁଁ ନନାଙ୍କ ସାଙ୍ଗରେ ନନା ଆମର ସ୍କୁଲରେ ହେଡମାଷ୍ଟର ଥିଲେ ମୁଁ ନନାଙ୍କ ସାଙ୍ଗରେ ସବୁଆଡେ ବୁଲିଛି ଓଡିଶା କଣ ଓଡିଶା ବାହାରକୁ ବି ଯାଇଛି କିନ୍ତୁ ମତେ ସବୁଦିନେ ସବୁବେଳେ ସବୁ ମୁହୂର୍ତ୍ତରେ ସବୁ କ୍ଷଣିକରେ ମତେ ଭଲ ଲାଗେ ପୁରୀ ସହର ଆପଣଙ୍କ ଘର ଯୋଉଠି
0: ଆରେ ପୁରୀକୁ ଛାଡିକି କିଛି କୁହ ୟାର ସବୁ ଆରମ୍ଭରୁ ପୁରୀ ଆହୁରି ବି ବହୁତ ଜାଗା ଅଛି
1: ମ୍ୟାଡାମ
0: କୁହନ୍ତୁ
1: ଜଗନ୍ନାଥଙ୍କ ଜଗନ୍ନାଥ ଧାମ ହଉଛି ଏମିତିଆ ଜାଗା ସେଥିରୁ ମାନେ ଓଡିଶା ବାହାରୁ ଭାରତରୁ ଆସୁଛନ୍ତି ଭାରତ ବାହାରୁ ଆସୁଛନ୍ତି ଦୁଆର ଯାକ ଜଗନ୍ନାଥମୟ ଏ ପୃଥିବୀ ଆଉ ଆମେ ଓଡିଶାରେ ଜନ୍ମ ହେଇ ଆମେ ଆମ ଠାକୁରଙ୍କୁ କେମିତି ଆମେ ଆଉ ଆଡ୍ କରିବା
0: ନାଇଁ ସେଇଟା ତ ଠିକ ହଉ ଠିକ ଅଛି ପୁରୀ ହଉଛି ସର୍ବପ୍ରଥମ ରହିଲା ଦେନ୍ ତାପରେ ବାପାଙ୍କ ସହିତ ଚାରିଆଡେ ବୁଲିଛନ୍ତି ତାପରେ ଆଉ କୋଉ ଜାଗା ଭଲ ଲାଗେ ଓଡିଶା ବାହାରେ କୋଉ ଜାଗା ଭଲ ଲାଗେ କୋଉ ସହର
1: ଓଡିଶା ବାହାରେ ସେ ଯୋଉ ସାଇ ସାଇ ମନ୍ଦିର
0: ଆଚ୍ଛା
1: ବମ୍ବେରେ ସାଇ ମନ୍ଦିର
0: ସେଇଟା
1: ବଢିଆ ଲାଗେ ସାଇବାବାଙ୍କ ମନ୍ଦିର ସେଇଟା ଯାଇଛି ତାଙ୍କ ମନ୍ଦିର ଆଗରେ ଯୋଉ ଗଛଟା ଅଛି ସେ ଗଛଟା ପାଖରେ ଯେତେବେଳେ ମ୍ୟାଡାମ ବସିଯିବ ସବୁ ତ ବଢିଆ
0: ଆଚ୍ଛା ଓକେ ତ ସେଠି କଣ କିଛି ସ୍ମୃତି ରହିଛି ଆପଣଙ୍କର
1: ସେଠି କିଛି ସ୍ମୃତି ନାହିଁ ପୁରୀର ଭଲ ସ୍ମୃତି ରହିଛି
0: ଆଚ୍ଛା ହଉ ସ୍ମୃତି ତାହେଲେ ପୁରୀର ସ୍ମୃତିକୁ ସେୟାର କରନ୍ତୁ ଆପଣ

0: ପୁରୀର ସ୍ମୃତି ଯେ ମ୍ୟାଡାମ ଆମେ ସେ ଯୋଉ ମନ୍ଦିର ଯାଇଥିଲୁ ସେ ମନ୍ଦିରରେ ଆମେ ଖାଲି ଗଲୁ ଟିକେ ଦର୍ଶନ କଲୁ ଦି ଚାରି ଦିନ ରହିଲୁ ଆସିଲୁ ମାନେ ହୋଟେଲରେ ରହି ଖାଇବା ପିଆ କରି ସବୁ ଏମିତି ହେଲା କିନ୍ତୁ ପୁରୀ ଆମେ ବାରମ୍ବାର ଯାଉ ପୁରୀକି ଗଲେ ଆମେ ଜଗନ୍ନାଥ ଦର୍ଶନ କଲୁ ଖାଇଲୁ ପିଇଲୁ ଆସିଲୁ ଆଉ ଏଇ ଥରକ ଥରେ ପୁରୀ ଯାଇଥିଲୁ ଏଇ ଗଲା ଦି ମାସ ଖଣ୍ଡେ ହବ ଆମେ ପୁରୀ ଯାଇଛୁ ଯୋଉ ଭିଡ ଯେ କାହିଁରେ କଣ ବାରିକେଟରେ ଛଅଟା ବାରିକେଟ ପାର ହେଇ ଗଲା ବେଳକୁ ଜଗନ୍ନାଥଙ୍କ ପାଖକୁ ଯୋଉ ଭିଡ କାହିଁରେ କଣ ଭିଡ ଲାଗିଥାଏ ମୁଁ ମନେ ମନେ ଜଗନ୍ନାଥଙ୍କୁ ଶୋଧୁଥାଏ କାଳିଆ ଠାକୁର ନିଜେ ବସିକିରି ହସୁଛି ମଣିଷ ଗୁଡାଙ୍କୁ ଏତେ କଲବଲ କରୁଛି ବଳଭଦ୍ର ସୁଭଦ୍ରା ଦେଖାଦେଲେ ଜଗନ୍ନାଥ ଦେଖାଦେଲେନି ଲୋକ ଅଇଲେ ଛେଲି ନେଲେ ଯାଇ ଦେଖିଲା ବେଳକୁ ଜଗନ୍ନାଥଙ୍କର ଏଠିକି ଏଠି ଆଖି ଦିଟା ମୁଁ ଦେଖିଲି ଜଗନ୍ନାଥଙ୍କୁ ସୋଦିଲି ବୋଲି ଜଗନ୍ନାଥ ମତେ ଲୋକଙ୍କ ସାହାଯ୍ୟରେ ଛେଲି ଦେଲା ମୁଁ ଯାଇକି ଦେଖିଲି ଆଉ
1: ଜଗନ୍ନାଥ ଆପଣଙ୍କ ଆଖି ଦେଖେଇ ଦେଲେ
0: ଆଜ୍ଞା ଆଉ ଗୋଟେ କଥା କହିବି ଆମେ ପୁରୀ ଗଲୁ ଜଗନ୍ନାଥଙ୍କୁ ଦର୍ଶନ କଲୁ ଖାଇଲୁ ପିଇଲୁ ଆନନ୍ଦ ବଜାରରେ ଆଉ ଏ ଯୋଉ ସମୁଦ୍ର ପାଖକୁ ଗଲୁ ସମୁଦ୍ରରେ ବଡ ବଡ ଢେଉ ଆସିଥାଏ ଆମେ କଣ କଲୁ ସେଥିରେ ରାମ ଲେଖିଦେଲୁ ଆମେ କହିଲୁ ଦେଖିବା ଢେଉ ବୁଡଉଛି କି ନାଇଁ ମ୍ୟାଡାମ ସାତ ଆଠ ଥର ଯେତେ ଆମେ ପାଖକୁ ଯାଇ ରାମ ଲେଖୁଥାଉ ସେ ବଡ ବଡ ଢେଉ ଆସିଥାଏ କିନ୍ତୁ ତାକୁ ଛୁଁ ନଥାଏ ଏଇଟା ଗୋଟେ
1: ଚାରିଆଡେ ବୁଲିକି ଆସିଛନ୍ତି ଆଉ ପୁରୀ ହଉଛି ଫେଭରେଟ ଆମ ଡଲି ଭଉଣୀଙ୍କର ବହୁତ ଭଲ ଲାଗିଲା ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ କରିଥିବାରୁ ନମସ୍କାର ଆପଣମାନଙ୍କର ସେଇ ଫେଭରେଟ୍ ସହର ଯାହାକୁ ବାର ବାର ଯିବା ପାଇଁ ଇଚ୍ଛା ହେଇଥାଏ ମନ କହିଥାଏ ଆପଣମାନେ ଆମ ସହିତ ସେୟାର କରୁଛନ୍ତି ସମୟ ବି ସରିସରି ଆସିଲାଣି 9:40 ଅଲରେଡି ହେଇଗଲାଣି ତେବେ ସ୍ମୃତି ଯେତେବେଳେ ଆପଣମାନଙ୍କୁ ପଚାରୁଛି ଆପଣମାନେ ବି ଆପଣମାନଙ୍କର ମିଠା ଅନୁଭୂତି ସେୟାର କରୁଛନ୍ତି 0671-230-3153 ଏଇ ନମ୍ବରରେ ଦେଖିବା ଆଉ ଜଣେ କଲର ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
2: ନୀଳାଦ୍ରି ବିହାରୀ ଦିନ ଜନ ଭାବଗ୍ରାହୀ ତାଙ୍କ ଦୟା ବିନା ଏହି ଦୁନିଆରେ ପାରିବେନି କେହି ରହି ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ ଟିକେ ପରିଚୟ ଦେଇଦିଅନ୍ତୁ
2: ତେଲେଙ୍ଗା ପେଣ୍ଠ କଟକରୁ
1: ୟେସ୍ ସମୀର ଭାଇ ଆମ ସହିତ କନେକ୍ଟ ହେଇଛନ୍ତି ଆଜିର ସକାଳରେ ଆଚ୍ଛା ସମୀର ଭାଇ କେମିତି ଅଛନ୍ତି
2: ଭଲ ଅଛି ଆଜ୍ଞା
1: ଭାଉଜ ଭଲ ଅଛନ୍ତି ତ ଆଚ୍ଛା ଠିକ ଅଛି ତ ସେଇ ସହର ବିଷୟରେ କୁହନ୍ତୁ ଯୋଉ ସହରକୁ ବାର ବାର ଯିବା ପାଇଁ ଇଚ୍ଛା ହୁଏ ଆପଣଙ୍କର ଆଉ କିଛି ସ୍ମୃତି ତା ସହିତ ଜଡିତ ଆପଣ ସେୟାର କରନ୍ତୁ
2: ନିହାତି ପୂର୍ବ କଲରଙ୍କୁ ଯେମିତି ଆପଣ କହିଲେ ଥରେ ମତେ ଜଣେ ପ୍ରଶ୍ନ କଲେ ଯେ ନୋବେଲ ପ୍ରାଇଜ ଯଦି ପୃଥିବୀରେ ସର୍ବୋଚ୍ଚ ସମ୍ମାନ ସର୍ବୋଚ୍ଚ ପୁରସ୍କାର ତାହେଲେ ମହାତ୍ମା ଗାନ୍ଧୀଙ୍କୁ କାହିଁ ମିଳିଲି ମୋର ଉତ୍ତର ଥିଲା ମହାତ୍ମା ଗାନ୍ଧୀ ହେଉଛନ୍ତି ନୋବେଲ ପ୍ରାଇଜ ଉର୍ଦ୍ଧରେ ସେମିତି ଆମର ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବାସସ୍ଥାନ ମାନେ ମହୋଦଧୀ ବା ପୁରୀ ସେ ସମସ୍ତଙ୍କଠୁ ଉର୍ଦ୍ଧରେ ଏବଂ ଆମର ଆରାଧ୍ୟ ମୋର ଖାସ କରି ମୋର ପ୍ରିୟ ଠାକୁର ତେଣୁ ମୁଁ ପୁରୀ କଥା କହିବିନି ପୁରୀ ସହିତ ଅନେକ ସ୍ମୃତି ବିଜଡିତ ହେଇକି ଅଛି ପୁରୀ କଥା କହିବିନି ଅଲଗା ସହର କଥା କହିବି ମୁଁ ଯାଇଛି ଜାମସେଦପୁର ଟାଟା ଯାଇଛି ଓଡ଼ିଶାରେ ରାଉରକେଲା ଯାଇଛି ଓଡ଼ିଶା ଭିତରେ ଆଉ ଗୋଟେ ସହର ମତେ ଭଲ ଲାଗେ ଭବାନୀପାଟଣା ଚିଶାଘର ମାଣିକେଶ୍ୱରୀଙ୍କ ମନ୍ଦିର ଏବଂ ଭବାନୀପାଟଣା କଥା କହି ଖାଲି ଉଦ୍ଧୃତ କରିଦେଲି ମତେ ମୁଁ ବାଙ୍ଗାଲୋର ଯାଇଛି ଗୋଲାପି ସହର ଜୟପୁର ଯାଇଛି ଜାମସେଦପୁର ଟାଟା ଯାଇଛି ପାଟନା ଯାଇଛି କିନ୍ତୁ ଏଇ ନଗଦ ଯାଇଥିଲି ମୁଁ ପୁରୀ ପୁରୀ ସହର ମତେ କାହିଁକି ଏବେ ବି ମୁଁ ତ ପଳେଇ ଆସିଲି ଘରକୁ ଏବେ ବି ମତେ ମାନେ ଗୋଟେ ତୁଳନାତ୍ମକ ଭାବରେ ଦେଖିଲେ ବହୁତ ଭଲ ଲାଗେ ବହୁତ ଖୁସି ଲାଗେ ଏବଂ ପୁନେ ସିଟିଟା ଏମିତି ଜାଗାରେ ଅଛି ଆପଣ ସେଠୁ 200 କିଲୋମିଟର ଗଲେ ମୁମ୍ବାଇ 200 କିଲୋମିଟର ଆସିଲେ ନାସିକ ନାସିକ ଆସିଲେ ତ୍ରୟମ୍ବକେଶ୍ୱର ଯୋଉ ଆମର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଅଛନ୍ତି ତାଙ୍କ ଦର୍ଶନ କରିପାରିବେ ସେଠୁ ଶିରିଡ଼ି ସାଇଙ୍କ ପାଖକୁ ଯାଇପାରିବେ ଏବଂ ସବୁଠୁ ଭଲ କଥା ହେଲା ରାତି 2:00 ମଧ୍ୟ ଆପଣ ଯାଆନ୍ତୁ ଟ୍ରାଫିକ ସିଗ୍ନାଲରେ ଟ୍ରାଫିକ ଥିବେ ଏବଂ ରାସ୍ତା ଗୁଡିକ ବହୁତ ଚଉଡ଼ା ଏବଂ ସେଠିକାର ଲୋକମାନେ ମାନେ ଭାରି ଖୁସି ହୁଅନ୍ତି ଭାରି ମାନେ ମେଳାପି ଏବଂ ବହୁତ ଖୁସି ଲାଗେ ଆମେ ଆମର ଓଡ଼ିଆ ନବବର୍ଷ ହେଇଥିଲା ମହାବିଶୁବ ପଣା ସଂକ୍ରାନ୍ତି ଏପ୍ରିଲ

0: 14 ତାରିଖ ଏପ୍ରିଲ 13 ତାରିଖରେ ସକାଳ କଥା କହୁଛି ମୁଁ ମାର୍କେଟ ଆମେ ସ୍ୱାମୀ ସ୍ତ୍ରୀ ମାର୍କେଟ ଯାଇଥାଉ କିଛି ଘର ପାଇଁ ପନିପରିବା ଆଣିବା ପାଇଁ ପରିବା ମାର୍କେଟରେ ଆମର ସାଧାରଣତଃ ଆମେ ଯେତେ ହିନ୍ଦୀ କହିଲେ ବି ଆମ ଉଚ୍ଚାରଣ ଏମିତି ହବ
1: ଆଗରୁ
0: ବାରି ହେଇଯିବ ତ ମୁଁ ସେ ଦୋକାନୀକି ଯେତେବେଳେ ମାଗିଛି ଜିନିଷ ସାଇଡରେ ଜଣେ ମ୍ୟାଡାମ ଥିଲେ କହିଲେ ଭାଇନା ଆପଣ ଓଡିଆ ଲୋକ କି ଆଶ୍ଚର୍ଯ୍ୟ କଥା ମୁଁ କହିଲି ହଁ ଆଜ୍ଞା ନା ତାହେଲେ ହିନ୍ଦୀରେ କାହିଁ କଥା ମୁଁ କହିଲି ଆଜ୍ଞା ଅଦର ଷ୍ଟେଟରେ ଅଛି ତ ସେ ଦୋକାନୀ ମଧ୍ୟ ହିନ୍ଦୀ ନ କହିଲେ ସେ ବୁଝିବେନି କଣ କେମିତି ଧରିପାରିଲେ ଆପଣଙ୍କ ଉଚ୍ଚାରଣ ମୁଁ ବସିଲି ପ୍ରକୃତ କଥା ଆମ ଉଚ୍ଚାରଣରେ କୋଉଠି ନା କୋଉଠି ତ୍ରୁଟି ରହିଯିବ ଯିଏ ପାଖ ଲୋକ ହେଇଥିବ ସେ ନିହାତି ଧରିବ ଯେହେତୁ ଆମ ପଡିଶା ଲୋକ ତାହେଲେ ଆମ ଘର ଜଗତସିଂହପୁର ଆଉ ସେଠୁ କଥାବାର୍ତ୍ତା ଭିତରେ ମତେ କହିଲେ ଯେ ପହରଦିନ ମଙ୍ଗଳବାର 14 ତାରିଖ ଓଡିଆ ନବବର୍ଷ ଆମେ କିନ୍ତୁ ଆମ ଓଡିଆ ସମାଜ ଯୋଉ ପୁଣ୍ୟ ଅଛି ଆଜି ସନ୍ଧ୍ୟାରେ ହଉଛି ସେଠି ଗୋଟେ ଜଗନ୍ନାଥ ମନ୍ଦିର ଅଛନ୍ତି ସେଠି ପାଳନ ହବ ଆପଣ ନିଶ୍ଚିନ୍ତ ଆସିବେ ଟିକେ ରହୁଛନ୍ତି ମୁଁ କହିଲି ମୋ ସ୍ତ୍ରୀ ଏବଂ ମୋ ପୁତ୍ରା ପୁତ୍ରା ବୋହୂ ମୋ ପୁଅ ସେମାନେ ସବୁ ଅଛନ୍ତି ରୁମ୍ରେ ସମସ୍ତେ ସାଥି ହେଇ ଆସିବେ କେବଳ ସେଇ ଗୋଟେ ଜାଗା ନୁହଁ ହନୁମାନ ମନ୍ଦିର ଗଲି ମଧ୍ୟ ସେଠି ଜଣେ ଓଡିଆ ଭାଇ ଦେଖାହେଲେ ଜଗନ୍ନାଥ ମନ୍ଦିର ଗଲି ଶିବ ମନ୍ଦିର ମାନେ ଏତେ ଓଡିଆ ଲୋକ ଅଛନ୍ତି ସନ୍ଧ୍ୟାରେ ଯେତେବେଳେ ଆମେ ସେ ଜଗନ୍ନାଥ ମନ୍ଦିରରେ ପହଞ୍ଚିଗଲୁ ମତେ ଲାଗିଲାନି ମୁଁ ଓଡିଶା ବାହାରେ ଅଛି ମାନେ ଗୋଟେ ସୁନ୍ଦର ଅନୁଭୂତି ଯେ ଏବଂ ସୁନ୍ଦର ଭାବରେ 2 ଦିନ ପୂର୍ବରୁ ହଉ ପଛେ ଓଡିଆ ନୂଆବର୍ଷ ପାଳନ ହେଲା ଏବଂ ସେଠିକାର ସବୁଠୁ ଖୁସି ଲାଗେ ମୁଁ ଆଗରୁ ଶୁଣିଥିଲି ପୁଣେ ସହର ହଉଛି ଗୋଟେ ଶୃଙ୍ଖଳାର ସହର ରାତି 12ଟାରେ ରାତି 2ଟାରେ ମଧ୍ୟ ଲୋକମାନେ ଯାତାୟତ କରୁଛନ୍ତି ଅକ୍ଳେଶରେ ଯାତାୟତ କରୁଛନ୍ତି କୌଣସି ବାଧାବିଘ୍ନ ନଥିବ ତା ମୁଁ ସ୍ୱଚକ୍ଷୁରେ ଦେଖିଲି ଏବଂ ସବୁଠୁ ଏବଂ ବହୁତ ଚଉଡ଼ା ଚଉଡ଼ା ରାସ୍ତା ଏବଂ ପ୍ରତ୍ୟେକ ମନ୍ଦିର ଆପଣ ଏମିତି ସିଷ୍ଟମ କରାହେଇଛି ଠାକୁରଙ୍କ ପାଖରୁ ବୁଲିକି ଆସିବେ କୌଣସି ବ୍ୟତିକ୍ରମ ନାହିଁ ଯେତେ ଭିଡ଼ ହେଲେ ମଧ୍ୟ ଆପଣଙ୍କୁ କୌଣସି ବାଧାବିଘ୍ନ ନାହିଁ ମୋ ଓଡିଶା ପ୍ରସିଦ୍ଧ ମୋ ଜଗନ୍ନାଥ ଧାମ ପ୍ରସିଦ୍ଧ କିନ୍ତୁ ତା ବାଦେ ବି ଆପଣ ଅପସନ୍ ରଖିଥିଲେ ଆଉ ଗୋଟେ ସହର ମୁଁ କହିବି ତାହା ହଉଛି ପୁନେ ସହର
1: ବହୁତ ବଢିଆ ଲାଗିଲା ସମୀର ଭାଇ ମାନେ ପୁନେ ସହର ବିଷୟରେ କହିଲେ ପ୍ରକୃତରେ ଏମିତି ବହୁତ ଗୁଡେ ସହର ରହିଛି ଯୋଉ ସହରକୁ ତାର କଲଚର ଅଲଗା ତାର ଲୋକମାନଙ୍କର କଥାବାର୍ତ୍ତା ତାଙ୍କ ସହିତ ଯୋଉ ପ୍ରକାର ଭାବ ବିନିମୟ ଏଇସବୁ ଜିନିଷ ପ୍ରକୃତରେ ଯଦି ସେ ଜାଗାକୁ ନ ଯାଇଥିବ ନା ତାକୁ ଅନୁଭବ କରିପାରିବନି ତ ସେଇ କଥା ହିଁ ଆଜିର ସୋର ଉଦ୍ଦେଶ୍ୟ ଥିଲା ସେଥିପାଇଁ ହିଁ ମୁଁ ବାରମ୍ବାର ପଚାରୁଛି ଯେ ଏମିତି ସହର ଯୋଉ ସହରକୁ ବାରବାର ଯିବା ପାଇଁ ଇଚ୍ଛା ହୁଏ ସେଟା ଗୋଟେ ନିଆରା ଅନୁଭୂତି ଓଡ଼ିଶା ଭିତରେ ତ ଆମେ ଯେକୌଣସି ଜାଗାକୁ ଯାଉ ଆଉ ବିଶେଷ କରି ପୁରୀ ସହର ସେଠି ତ ବାରମ୍ବାର ଯିବା ପାଇଁ ଇଚ୍ଛା ହେବ କାରଣ ଆମ ପ୍ରଭୁ ଜଗନ୍ନାଥ ସେଠି ରହିଛନ୍ତି ଆଉ ସେଠିକାର ସବୁକିଛି ହଉଛି ମାନେ ନିଆରା କିନ୍ତୁ
0: ଦେଖନ୍ତୁ ଆମେ ଯୋଉ ଆପାର୍ଟମେଣ୍ଟ ରହୁଛୁ 10th floorରେ ସେଠୁ ମାନେ ଆସିକି ବାହାରକୁ ଅନେଇ ଦେଲା ବେଳକୁ ଡାହାଣ ପଟେ ମାନେ ସାମ୍ନା ପଟେ ଦେଖିଲା ବେଳକୁ ପାହାଡ ଅଛି ପଛପଟକୁ ଗଲା ବେଳକୁ ସେପଟେ ମଧ୍ୟ ପାହାଡ ଅଛି ଏବଂ ସେପଟେ ଗୋଟେ ଏୟାର ବେସ୍ ଅଛି ମ୍ୟାକ୍ସିମମ ସମୟ ଦେଖିଲା ବେଳକୁ କିଛି ଫାଇଟର ଜେଟ୍ ଉଠିକି ଚକର କାଟୁଥିବ ଏବଂ ଯୁଆଡେ ଦେଖିବେ କେବଳ ଅଟ୍ଟାଳିକାମୟ ଏବଂ ଆଉ ଗୋଟେ ଜାଗାରେ ଆମର ଯେମିତି ଏଠି ଆଖୁ ରସ ଖରାଦିନେ ହଉଛି ତାଙ୍କର ଆଖୁ ରସ ଗୋଟେ ଘଣ୍ଟି ବଜେଇକି ଗୋଟେ ଗିଡ଼ିଗିଡ଼ି ଗିଡ଼ିଗିଡ଼ି ଏମିତି ସାଉଣ୍ଡ ହଉଥିବ ମୁଁ ତାଙ୍କ ପାଖେ ମ୍ୟାକ୍ସିମମ ସମୟ ବସେ ଥରେ ପଚାରିକି ଗୋଟେ ଭିଡିଓ କଲି କହିଲି ପଚାରିଲେ ମତେ ଭିଡିଓ କାହିଁକି ମୁଁ କହିଲି ଏ ଆଖୁ ରସ ତ ଆମର କଟକରେ ଭୁବନେଶ୍ୱରରେ ବି ମିଳୁଛି ଏଇଟା କଲେ ଏଇଟା ଆମର ସିଗ୍ନାଲ ପ୍ରତ୍ୟେକ ସମୟରେ ମୁଁ ଯାଇ ବସେ ଆଖୁ ରସ ପିଇବି ଏବଂ ତାଙ୍କ ସହିତ ଏବଂ ଲୋକମାନଙ୍କ ଆଚରଣ ବ୍ୟବହାର ଭାରି ଖୁସି ଲାଗେ ଅଭିଭୂତ କରେ ଯେ ପ୍ରକୃତରେ ଓଡିଶା ବାହାରେ ମଧ୍ୟ ଅନେକ ଭଲ ଲୋକ ଅଛନ୍ତି ମାନବିକତାର ଲୋକ ଅଛନ୍ତି ଅଟୋ ଚାଳକ ମଧ୍ୟ ମତେ ଦେଖେଇଲେ ତାଙ୍କ ଗାଡିରେ ସେ ଯୋଉ ଲଗେଇଛନ୍ତି ଜଗନ୍ନାଥ କହିଲି ଇଏ ଜଗନ୍ନାଥ ଧାମରୁ ଆସିଥିବ ଧାଗା ଆମେ ଯେମିତି ଆମ ଗାଡି ଦୁଇପଟେ ଲଗଉଛୁ କୌଣସି ଠାକୁର ଠାକୁରଙ୍କ ପାଖରେ ପୂଜା କରିଥିବା ପତାକା ସେମାନେ ମଧ୍ୟ ବାନ୍ଧିଛନ୍ତି ପ୍ରକୃତରେ
1: ଥ୍ୟାଙ୍କ ୟୁ ସୋ ମଚ୍ ସମୀର ଭାଇ ବହୁତ ସୁନ୍ଦର ଭାବରେ ବ୍ୟାଖ୍ୟା କଲେ ପୁନେ ସହର ବିଷୟରେ ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ
0: ଧନ୍ୟବାଦ ଆଜ୍ଞା ନମସ୍କାର
1: ସମୟ ସରି ସରି ଆସୁଛି 9:47 ଆଉ ଏତେ ସୁନ୍ଦର ସୁନ୍ଦର କଥା ଆପଣମାନେ କେତେ ମିଠା ମିଠା ସ୍ମୃତି ସବୁ ବର୍ତ୍ତମାନ ସେୟାର କରୁଛନ୍ତି ଆମ ସହିତ ସେହି ସହର ବିଷୟରେ ପଚରାଯାଉଛି ଯେଉଁ ସହରକୁ ବାର ବାର ମନ କହିଯିବା ପାଇଁ କାରଣ ଏମିତି ବହୁତ ଗୁଡ଼େ ସହର ରହିଛି ଯାହାର କଲଚର ଅଲଗା ଯାହାର ଫୁଡ୍ ଅଲଗା ଯାହାର ମ୍ୟୁଜିକ୍ ଅଲଗା ଯାହାର ଲୋକମାନେ ଅଲଗା ପରିବେଶ ଅଲଗା ଇଭିନ୍ ପ୍ରଶାସନ ଯେଉଁ ନିୟମ ରହିଛି ସେଇଟା ବି ଅଲଗା ତେଣୁ ଯେତେବେଳେ ସେହି ସହରକୁ ଆମେ ଯାଇଥାଉ ସେଠିକାର ନୂଆ ନୂଆ କଥା ଆମେ ଅନୁଭବ କରିଥାଉ ସେତେବେଳେ ଗୋଟେ ଅଲଗା ସ୍ମୃତି ଆମ मन भितर रही जाए थाए। बहुत बढ़िया लगी थाए। इच्छा हुए आउ थे जाते कि आउ थे से सुजोग मिलता कि आउ बेले बेले सुजोग मिलता है दिथर तीन थर से जगह को जाई था।

ସଂଗ୍ରହ ଗୀତକୁ ସେୟା ଭାବୁଛି ସ୍ମୃତି ତେବେ ଚାଲନ୍ତୁ ନେକ୍ସଟ ଏସ୍ଏମ୍ଏସ୍ ରାଜେନ୍ଦ୍ର ନନା ନୂଆ ଗାଁରୁ ଆମ ସହିତ କନେକ୍ଟ ହୋଇଛନ୍ତି ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ ଜଣାଇଛନ୍ତି ଲେଖିଲେ ପଥର କି ସନମ ଫିଲ୍ମର ଗୀତ ମେହବୁବ ମେରେ ଏଇ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବହୁତ ସୁନ୍ଦର ଗୀତ ୱାନ୍ ଅଫ୍ ମାଇ ଫେଭରେଟ୍ ସଙ୍ଗ ଅଲସୋ ତେବେ ଚାଲନ୍ତୁ ଏଞ୍ଜୟ କରିବା

ମାନେ ଏତେ ବଢିଆ ବଢିଆ ଗୀତ ଆପଣମାନେ ରିକ୍ୱେଷ୍ଟ କରୁଛନ୍ତି ଆଣ୍ଡ ପ୍ଲେ ହଉଛି ଏଫ୍ଏମ୍ ରେନ୍ବୋରେ, ମାନେ ୟାକୁ ଶୁଣିଲା ପରେ ଏଫ୍ଏମ୍ ରେନ୍ବୋରେ ପୁରା ଚାର ଚାନ୍ଦ ଲାଗିଯାଉଛି। ରେନ୍ବୋ ଇଜ୍ ଏଫ୍ଏମ୍ ଶୋ କେବଳ ଆପଣମାନଙ୍କ ପାଇଁ ହିଁ ସୁପର ଡୁପର ହିଟ୍। ସୋ ଦିଲ୍ ସେ ଥ୍ୟାଙ୍କ ୟୁ ଜଣାଉଛି ଆପଣଙ୍କ ସାଥୀ ସ୍ମୃତି। ଚାଲନ୍ତୁ ନେକ୍ସଟ ଏସ୍ଏମ୍ଏସ୍ କୁ ଦେଖିବା। ଆମ ସହିତ କନେକ୍ଟ ହୋଇଛନ୍ତି କଟକରୁ ବାବନ ଚନ୍ଦ୍ର ପାଲ। ମମତା ପାଲ ଲେଖିଲେ, ଜୟ ଜଗନ୍ନାଥ ନମସ୍କାର। ହିନ୍ଦୀ ଫିଲ୍ମ ସଙ୍ଗୀତର ଗୋଟେ ଗୀତ ଓ ରବ୍ବା କୋଇ ତୋ ବତାଏ ଅନୁରାଧା ପଡ଼ୱାଲ ସୁରେଶ ୱାଡେକରଙ୍କ କଣ୍ଠରୁ ଶୁଣିବା ପାଇଁ ଚାହିଁଛନ୍ତି। କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ଏବଂ ମମତା ପାଲ।

ସ୍ମୃତି ପଢୁଛି ଆପଣମାନଙ୍କର ଏସ୍ଏମ୍ଏସ୍ କୁ ଆଣ୍ଡ ପ୍ଲେ କରୁଛି ଆପଣଙ୍କ ମନପସନ୍ଦର ଗୀତ ରେନ୍ବୋ ଏସ୍ଏମ୍ଏସ୍ ଚାଲିଛି ଏଫ୍ଏମ୍ ରେନ୍ବୋ କାଟାକ୍ରି 100.4 ଫ୍ରିକ୍ୱେନ୍ସିରେ ଆପଣମାନେ ପହଞ୍ଚୁଛନ୍ତି ଆମ ପାଖକୁ ଆଣ୍ଡ ଆମେ ପହଞ୍ଚୁଛୁ ଆପଣଙ୍କ ପାଖକୁ ଡାଇରେକ୍ଟ ଦିଲ୍ ସେ ଦିଲ୍ ତକ୍ ସୋ ଏତେ ଗୁଡ଼ିଏ ହିନ୍ଦୀ ଗୀତ ଅନୁରୋଧ ପରେ ଗୋଟିଏ ଓଡ଼ିଆ ଗୀତ ଅନୁରୋଧ ଆସିଛି ଯାହାକୁ ରଖିବେ ଅନନ୍ତ ଚଳଚ୍ଚିତ୍ରର ଗୀତ ଏ ସହର ଏହି ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ସେ ଫିଲ୍ମର ମୁନି ରାନୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳା ମାମାଲି କାନ୍ତ ଲାଠଗଡ଼ରୁ ଲେଖିଲେ ଜୟଶ୍ରୀ ରାଧାରାଧେ ସ୍ମୃତି ମ୍ୟାମ୍ ଆଜି ସକାଳର ଅର୍ଘ୍ୟଥାଳିରେ ପୁରୀ ଜଗନ୍ନାଥଙ୍କ ରଥ ନିର୍ମାଣର ଆଲୋଚନା ଭଲ ଲାଗିଲା ଅନେକ ଅଜଣା କଥା ଜାଣିହେଲା ସହର ଉପରେ ଡାଲିନ୍ ଟପିକ୍ ଭଲ ଥିଲା କିନ୍ତୁ ଫୋନ୍ ଲାଗିଲାନି ବୋଲି ଲେଖିଛନ୍ତି ଓକେ ନୋ ପ୍ରୋବ୍ଲେମ୍ ବଟ୍ ଏସ୍ଏମ୍ଏସ୍ ତ ପଢ଼ୁଛି ନା ତ ଆପଣଙ୍କ ମନପସନ୍ଦର ଗୀତ ଏଇ ବାଜିଲା ଏଫ୍ଏମ୍ ରେନ୍ବୋ କାଟାଗରୀ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆରମ୍ଭ କରୁଛୁ କଳାକାର ଆଉ ମୁଁ ଅଛି ଆପଣଙ୍କ ସହ ମୋନାଲିସା। ଆଜି ଏ ଶୋଟା ଟିକେ ସୁରିଲା ହେବାକୁ ଯାଉଛି, କାରଣ ଆଜି ଆମେ କଥା ହେବା ଏମିତି ଜଣେ ସିଙ୍ଗରଙ୍କ ବିଷୟରେ ଯାହାଙ୍କ ଆବାଜ ଶୁଣିଲେ ମନ ପୁରା ଭାବନାରେ ଭାସିଯାଏ। ତାଙ୍କର ସେ ସୁଇଟ୍ସା ଭଏସ୍, ଅସାଧାରଣ ଗାୟନ ଶୈଳୀ ହୃଦୟକୁ ପୁରା ଛୁଇଁଯାଏ। ଆଉ ତାଙ୍କ ଗୀତ ସବୁ ମିଶି ତାଙ୍କୁ ବନେଇଛି 90s ସେ ପ୍ରିୟ ସିଙ୍ଗରମାନଙ୍କ ଭିତରୁ ଜଣେ। ହଁ ସାଥୀ, ଆଜି ଆମେ କଥା ହେବା ଆମ ସମସ୍ତଙ୍କର ଫେଭରେଟ୍ ଦ ୱାନ୍ ଆଣ୍ଡ ଓନ୍ଲି କୁମାର ସାନୁଙ୍କ ବିଷୟରେ। ଆଜି ଆମେ ଜାଣିବା କୁମାର ସାନୁଙ୍କ ଲାଇଫ୍ର କିଛି କଥା, ତାଙ୍କ ମ୍ୟୁଜିକାଲ୍ ଜର୍ଣ୍ଣି ବିଷୟରେ। କିନ୍ତୁ ଏବେ ଶୁଣିଦେଉଛି ତାଙ୍କର ଗୋଟେ ସୁପରହିଟ୍ ସଙ୍ଗ୍, ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ତେବେ ସାଥୀ ଏବେ କଥା ହେବା କୁମାର ସାନୁଙ୍କର ସଫଳତାର ଜର୍ଣ୍ଣି ବିଷୟରେ। ମେଲୋଡି କିଙ୍ଗ ତାଙ୍କ ସକ୍ସେସର ଲିଷ୍ଟ ବହୁତ ଲମ୍ବା। ସେ ଲଗାତାର ପାଞ୍ଚ ଥର ଫିଲ୍ମଫେୟାର ଆୱାର୍ଡ ବେଷ୍ଟ ମେଲ୍ ପ୍ଲେବ୍ୟାକ୍ ସିଙ୍ଗର ଆୱାର୍ଡ ଜିତିଥିଲେ, ଆଉ ଏହା ଥିଲା ତାଙ୍କର ଅସାଧାରଣ ରେକର୍ଡ।

ସତରେ ସାଥୀ ଆୱାର୍ଡ ତ ମିଳିଥାଏ କିନ୍ତୁ ଦର୍ଶକମାନଙ୍କର ଭଲ ପାଇବା ହିଁ ସବୁଠାରୁ ବଡ଼ ସମ୍ମାନ ତାଙ୍କ ଗୀତ ଆମକୁ ଶିଖାଏ ଭାବନା ଯଦି ସତ ଥାଏ ନା ସେ ଭଏସ୍ ସବୁବେଳେ ହୃଦୟକୁ ଛୁଇଁଯାଏ ସେ କେବଳ ଟ୍ରଫି ଜିତିନାହାନ୍ତି ସେ ଜିତିଛନ୍ତି ଆମ ସମସ୍ତଙ୍କର ହୃଦୟ ତାଙ୍କର ସେ ମିଠା ଆବାଜ ଯେତେ ଶୁଣିଲେ ବି ଆଉ ଟିକେ ଶୁଣିବାକୁ ମନ କୁହେ

ଗୀତ କଥାରୁ ମନେ ପଡିଲା, ଆମ ସମସ୍ତଙ୍କୁ ଗୀତ ଶୁଣିବାକୁ ବହୁତ ଭଲ ଲାଗେ। ହଁ, ସେଟା ଅଲଗା କଥା, କାହାକୁ କୋଉ ଟାଇପ୍ର ଗୀତ ପସନ୍ଦ। ତେବେ ସାଥୀ, ଆମ ମୁଡ୍କୁ ନେଇ ଆମ ଗୀତର ଚଏସ୍ ହେଇଥାଏ। ମୁଁ ଠିକ୍ କହିଲି ନା? ହଁ, ପ୍ରତ୍ୟେକ ଗୀତରେ ଗୋଟିଏ କାହାଣୀ ଅଛି। ଆମେ ଯାହା କହିପାରୁନା ସେ କଥାକୁ ଗୀତ ବହୁତ ସହଜରେ କହିଦିଏ। ମନ ଭିତରେ ଥିବା ସବୁ ଅଣ୍ଟୁର୍ ଫିଲିଙ୍ଗକୁ ସତେ ଯେପରି ଶବ୍ଦ ମିଳିଯାଏ। ତେବେ ଚାଲନ୍ତୁ ନା ସେ କାହାଣୀ ସହ ମନର ସବୁ ଅକୁହା କଥାକୁ ଆଉ ଅନୁଭୂତିକୁ ଗୋଟେ ମାନେ ଆମ ଜୀବନର ସବୁ କାହାଣୀକୁ ଫିଲ୍ କରିବା। ତେବେ ପହଞ୍ଚାଇ ଦେଉଛି ଗୋଟେ ସୁନ୍ଦର ଗୀତରେ। ଶୁଣିଥାନ୍ତୁ ଆଉ ଭାବନା ରାଜ୍ୟରେ ଏମିତି ହଜିଯାଆନ୍ତୁ।

ଗୋଟେ ଗୀତ କିନ୍ତୁ ଅନେକ ଲୋକଙ୍କ ପାଇଁ ତା ମିନିଂଟା ବହୁତ ଅଲଗା ହେଇଥାଏ। କାହା ପାଇଁ ସେ ଗୀତ ସ୍ମାଇଲର ମେମୋରି ତ ଆଉ କାହା ପାଇଁ ହୃଦୟରେ ଗୋଟେ ସାଇଲେଣ୍ଟ ଫିଲିମ୍ସ। କେବେ ଏମିତି ବି ହେଇଛି ରାତିରେ ଏକାକୀ ମନ ଦୁଃଖ ଥିବ, ହେଡ଼ଫୋନ୍ ପିନ୍ଧି ଆମେ ଗୀତ ଶୁଣୁଥିବୁ ଆଉ ହଠାତ୍ ଗୋଟେ ଗୀତ ବାଜେ ଆଉ ମନ କୁହେ ଏଇ ତ ମୋ କାହାଣୀ। କେତେ ସୁକୁନ ଲାଗେ କହିଲେ, ସେ ମୋମେଣ୍ଟଟା ବହୁତ ସ୍ପେଶାଲ ଥାଏ। ତେବେ ଚାଲନ୍ତୁ ନା ମନର ଫିଲିଙ୍ଗସ୍କୁ ଆଉ ଟିକେ ସ୍ପେଶାଲ କରିଦେବା ଏଇ ଗୀତ ସାଥିରେ। ତେବେ ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଗୀତ ସବୁବେଳେ ଆମ ସାଥିରେ ଥାଏ ଗୋଟେ ମିତଟିଏ ଭଳି। ଯେବେ ଆମର ଗୋଟେ କାମରେ ମନ ଲାଗେନି, ଗୀତ ଟିକେ ଶୁଣିଦେଲେ ସବୁ ଏନର୍ଜି କୁଆଡୁ କେଜାଣି ଆସେ, ଜମା ବି ଜଣା ପଡ଼ିନି, ଆଉ କାମ ବି ପୁରା ଫଟାଫଟ ସରିଯାଏ। ଆମ ଲାଇଫର ପ୍ରତ୍ୟେକ ଫେଜ୍ ସହ ଗୋଟେ ଗୀତଟି ଯୋଡ଼ି ହେଇ ରହିଛି।

ଦେଶ କଥା ଭାବିଲେ ମନରେ ବହୁତ ଉତ୍ସାହ ଆଉ ଖୁସି ଆସିଯାଏ। ହାଲକା ପବନ ଯେପରି ଫୁଲର ସୁଗନ୍ଧରେ ମିଶିଯାଏ, ଠିକ୍ ସେମିତି ଆମ ଦେଶର ଭିନ୍ନ ଭିନ୍ନ ସଂସ୍କୃତି ମିଶି ଦେଶକୁ ଗୋଟିଏ ସୂତରେ ବାନ୍ଧି ରଖନ୍ତି। ଉତ୍ତରରେ ହିମାଳୟର ଶାନ୍ତ ଶୀତଳତା, ଦକ୍ଷିଣରେ ସମୁଦ୍ର ତରଙ୍ଗର ହାଲକା ଶୀତ, ପଶ୍ଚିମରେ ମରୁଭୂମିର ଗଭୀରତା ଆଉ ପୂର୍ବରେ ସବୁଜ ପ୍ରକୃତିର ଖିଲି ଖିଲି ହସ, ସବୁ ମିଶି ଆମ ଦେଶକୁ ସୁନ୍ଦରତାରେ ଭରିଦେଇଛନ୍ତି। ଏଠି ଭାଷା ବଦଳେ, ପରମ୍ପରା ମଧ୍ୟ ଭିନ୍ନ, ଆଉ ଖାଦ୍ୟ ମଧ୍ୟ ବଦଳେ, କିନ୍ତୁ ଆମ ଭାବନା ଜମା ବି ବଦଳେନି। ସମ୍ମାନ, ସହଯୋଗ ଆଉ ଭାଇଚାରା ସମସ୍ତଙ୍କୁ ବାନ୍ଧି ରଖିଛି ଗୋଟିଏ ସୂତାଖିଅରେ। ସେଇ ଦେଶ ପ୍ରେମର କାହାଣୀକୁ ନେଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ମୋ ଦେଶ।